ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56 36 ସେକେଣ୍ଡ ଆଜି ଶୁକ୍ରବାର 1948 ଶକାବ୍ଦ ଜ୍ୟେଷ୍ଠ ମାସର 22 ଦିନ 2026 ମସିହା ଜୁନ୍ ମାସ 12 ତାରିଖ ଶ୍ରୋତାମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ଟ୍ଜ୍ ଯୋଗେ। ଆମର କାର୍ଯ୍ୟକ୍ରମ 101 MHz ଏଫ୍ଏମ୍ ମହାନଦୀ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ ବି ଉପଲବ୍ଧ ଅଛି। ମାଙ୍ଗଳିକ

କାର୍ଯ୍ୟକ୍ରମ ଶେଷରେ ଦେବୀ ବନ୍ଦନା ଶୁଣନ୍ତୁ। କଣ୍ଠଶିଳ୍ପୀ ଖଦାଳ ସାହୁ, ରଚନା ଉପେନ୍ଦ୍ର ମିଶ୍ର।

ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା। ଆଜି ଗୀତଗୁଡ଼ିକର କଣ୍ଠଶିଳ୍ପୀ ଥିଲେ ନନ୍ଦିତା ବୋଷ, କୁମାରୀ ସବିତା ମିଶ୍ର, ରବିନାରାୟଣ ଦାସ, ସୁମିତ୍ରା ମଲ୍ଲିକ ଓ ଖଦର ସାହୁ। ଗୀତଗୁଡ଼ିକୁ ରଚନା କରିଥିଲେ ବାବାଜୀ ଚରଣ ସ୍ୱାଇଁ, ସୁଦର୍ଶନ ପଟ୍ଟନାୟକ, ଦୁର୍ଗାମାଧବ ପଣ୍ଡା। ବାଉରୀ ବନ୍ଧୁ ଓ ଉପେନ୍ଦ୍ର ମିଶ୍ର। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା କରିଛନ୍ତି ସୌଭାଗ୍ୟ କୁମାର ରଥ।

ନରସମ୍ମା ଏବଂ ନରସିଂହାଙ୍କ ଝିଅ ସୋନୁ ମାତ୍ର 5 ବର୍ଷ ବୟସରେ ମାଆ ନରସମ୍ମାଙ୍କୁ ହରାଇବା ପରେ ପିତାଙ୍କ ସହ ସୋନୁ ଗାଁ ଛାଡ଼ି ବାଙ୍ଗାଲୋରକୁ ପଳାଇ ଆସିଲେ। ତେବେ ପିତା ନରସିଂହା କାମ କରିଗଲାବେଳେ ମନ୍ଦିର ସାମ୍ନାରେ କିଛି ଭାତ ଏବଂ ଗୋଟିଏ କ୍ଷୁଦ୍ର ପାତ୍ର ଦେଇ ଅନ୍ୟ ଭିକ୍ଷୁକମାନଙ୍କ ପାଖରେ ସୋନୁକୁ ଛାଡ଼ି ଯାଆନ୍ତି ଏବଂ କାମରୁ ଫେରିଲା ପରେ ଝିଅକୁ ଘରକୁ ନେଇ ଆସନ୍ତି। ସୋନୁ ମନ୍ଦିର ସାମ୍ନାରେ ଭିକ୍ଷାବୃତ୍ତି କରି ଯାହା ଟଙ୍କା ଆଣେ ବାପାଙ୍କୁ ଦେଇଥାଏ। ପାଠ ପଢ଼ିବାର ସୁଯୋଗ ବା ସୁବିଧା ପାଇବା ତା ପାଇଁ ଦୁର୍ଲଭ ସ୍ୱପ୍ନ ସମାନ ଥିଲା। ମଦ୍ୟପାନ କରି ପିତା ସୋନୁକୁ କେବେ କେବେ ଏତେ ଅତ୍ୟାଚାର କରୁଥିଲେ ଯେ ପଡ଼ୋଶୀମାନେ ଏସବୁ ସହି ନପାରି ପୋଲିସ ପାଖକୁ ଯାଇଥିଲେ। ପୋଲିସର ତାଗିଦ ପରେ ନରସିଂହାଙ୍କ ମନୋବୃତ୍ତିରେ ପରିବର୍ତ୍ତନ ଆସିଥିଲା। କିଛି ଦିନ ପରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନରସିଂହାଙ୍କୁ ବହୁତ ବୁଝାସୁଝା କରି ସୋନୁକୁ ଏକ ବିଦ୍ୟାଳୟରେ ନାମ ଲେଖାଇଥିଲେ। ସୋନୁଙ୍କ ପାଠପଢ଼ାର ଆଗ୍ରହ ଦେଖି ସିଧାସଳଖ ତୃତୀୟ ଶ୍ରେଣୀରେ ତାଙ୍କର ନାମ ଲେଖାଗଲା। ସୋନୁ ଯେତେବେଳେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲା ସେତେବେଳେ ନରସିଂହାଙ୍କ ଦେହାନ୍ତ ହେଲା ଏବଂ ସୋନୁ ଅନାଥ ହୋଇଗଲା। ସେହି ସମୟରେ ଆଉ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋନୁର ସମସ୍ତ ପାଠପଢ଼ା ଖର୍ଚ୍ଚ ବହନ କଲା ଏବଂ ନିଷ୍ଠା ଏବଂ କଠିନ ପରିଶ୍ରମ ବଳରେ ସୋନୁ ଆଜି ଏକ ପ୍ରତିଷ୍ଠିତ କମ୍ପାନୀରେ କମ୍ପ୍ୟୁଟର ଇଞ୍ଜିନିୟର ଭାବେ କାର୍ଯ୍ୟରତ। ଏକ ପ୍ରପୀଡ଼ିତ ତଥା ନିର୍ଯାତିତ ଶୈଶବର ତାଡ଼ନାରୁ ବାହାରି ଏନ୍ ସୋନୁ ଆଜି ସାମାଜିକ ପ୍ରତିଷ୍ଠା ଲାଭ କରିଛନ୍ତି। ତେବେ ସୋନୁଙ୍କ ପରି ଅନେକ କୋମଳମତୀ କିଶୋର କିଶୋରୀଙ୍କୁ ଆଜି ବି ବିଭିନ୍ନ ସ୍ଥାନରେ କାମରେ ନିୟୋଜିତ କରାଯାଉଛି। ଭାରତରେ ଶିଶୁ ଶ୍ରମିକଙ୍କ ସଂଖ୍ୟା 14 ଲକ୍ଷରୁ ଅଧିକ। ଯେଉଁ ଶିଶୁ କାନ୍ଧରେ ଆସନ୍ତାକାଲିର ଭବିଷ୍ୟତ ଗଠନ କରିବାର ଦାୟିତ୍ୱ ଅଛି ସେ ନିଜ ବର୍ତ୍ତମାନକୁ ଶ୍ରମଦାନ କରି ଅନ୍ୟର ସୁଖ ପାଇଁ ଜଳାଞ୍ଜଳି ଦେଉଛି। 2014 ମସିହାରେ ଶାନ୍ତି ପାଇଁ ନୋବେଲ ପୁରସ୍କାର ଜିତିଥିବା ଭାରତୀୟ ସମାଜସେବୀ କୈଳା ସତ୍ୟାର୍ଥୀ ନିଜସ୍ୱ ଉଦ୍ୟମରେ ଏସିଆ ଏବଂ ଆଫ୍ରିକାର ବିଭିନ୍ନ ଦେଶରୁ ପ୍ରାୟ 86,000 ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ପାଠ ପଢ଼ିବା ପାଇଁ ସୁଯୋଗ ପ୍ରଦାନ କରିବା ସହ ଥଇଥାନ କରାଇପାରିଛନ୍ତି। ଶିଶୁ ଶ୍ରମିକ ବିରୁଦ୍ଧରେ ସେ 1998 ମସିହାରେ 103 ଦେଶରେ 80,000 କିଲୋମିଟର ବ୍ୟାପୀ ଏକ ଜନଜାଗରଣ ଶୋଭାଯାତ୍ରା ଆରମ୍ଭ କରିଥିଲେ। ଏଥିରେ ଶିଶୁମାନଙ୍କୁ ଚାଲାଣ, ଯୌନ ଶୋଷଣ, ଅଙ୍ଗ ପ୍ରତିରୋପଣ କିମ୍ବା ଯୁଦ୍ଧରେ ନିୟୋଜିତ କରିବା ବିରୁଦ୍ଧରେ ଜନଜାଗରଣ ସୃଷ୍ଟି କରିବା ମୁଖ୍ୟ ଲକ୍ଷ୍ୟ ଥିଲା। 14 ବର୍ଷରୁ କମ୍ ବାଳକ ବାଳିକାମାନଙ୍କୁ କୌଣସି ଘରୋଇ କିମ୍ବା ବ୍ୟବସାୟିକ କାର୍ଯ୍ୟରେ ଶ୍ରମିକ ଭାବରେ ନିୟୋଜିତ ନକରିବା ପାଇଁ ସରକାରୀ ନିୟମ ମଧ୍ୟ ରହିଛି ଏବଂ ଖିଲାପକାରୀଙ୍କୁ ଆର୍ଥିକ ତଥା ଜେଲ୍ ଦଣ୍ଡର କଠୋର ବ୍ୟବସ୍ଥା ମଧ୍ୟ ରହିଛି। ତେବେ ଆଇନକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ କେବଳ ଆମ ଦେଶର ନାଗରିକମାନଙ୍କର ଏବଂ ଏହି ଦାୟିତ୍ୱ ପାଳନ କରିବାରେ ଏ ଦେଶର ନାଗରିକ କେତେ ସଚେତନ ତାହା ପରିସଂଖ୍ୟାନରୁ ଜଣାଯାଏ। ଭାରତର ଅନେକ ସ୍ଥାନରେ ବାଲ୍ୟ ବିବାହ ପ୍ରଥା ଅଦ୍ୟାବଧି ପ୍ରଚଳିତ। ପାୟଲ ଜଙ୍ଗିତ ଭଳି ବାଳିକା ଏହା ବିରୁଦ୍ଧରେ ସ୍ୱର ଉଠାଇ ଆଜି ସର୍ବାଦୃତ ହୋଇପାରିଛନ୍ତି। ବାଳିକାମାନଙ୍କର ଶିକ୍ଷା ଅଧିକାର ପାଇଁ ପ୍ରଶଂସିତ ହୋଇ ନୋବେଲ ପୁରସ୍କାର ଜିତିଛନ୍ତି ପାକିସ୍ତାନୀ ବାଳିକା ମଲାଲା ୟୁସୁଫ ଜାଇ। ବାଳିକା ଶିକ୍ଷାର ପ୍ରସାର ପାଇଁ ତାଙ୍କ ମୁଣ୍ଡରେ ଆତତାୟୀଙ୍କ ଗୁଳି ବାଜିବା ସତ୍ତ୍ୱେ ସେ ତାଙ୍କର ଆନ୍ଦୋଳନ ଜାରି ରଖିଛନ୍ତି। ତେବେ କୈଳା ସତ୍ୟାର୍ଥୀ, ପାୟଲ ଜଙ୍ଗିତ ବା ମଲାଲାଙ୍କ ପରି ଆମ ସମସ୍ତଙ୍କୁ ଏକ ବାଳ ଶୋଷଣ ବିରୋଧୀ ବିଶ୍ୱ ଗଠନ ପାଇଁ ଦୃଢ଼ ସଂକଳ୍ପବଦ୍ଧ ହେବା ହେଉ ଆଜି ପ୍ରଭାତର ଭାବନା।

ଶୁଣିଲି ଆଜିର ଭାବନା ଉପସ୍ଥାପନା କରିଥିଲେ ସୌଭାଗ୍ୟ କୁମାର ରଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 6:35 ହେବାକୁ ଯାଉଛି। ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣିପାରିବେ ଏହାର 409 ଭାଗ।

ଦୁଷ୍ଟ ରାଜାଙ୍କ ପ୍ରରୋଚନାରେ ରୁକ୍ମୀ ବଳରାମଙ୍କ ସହିତ କପଟ ପଶା ଖେଳିଛନ୍ତି। ଖେଳର ପରିଣତି ସ୍ୱରୂପ କ୍ରୁଦ୍ଧ ବଳରାମ ରୁକ୍ମୀଙ୍କୁ ନିହତ କରିଛନ୍ତି। କୃଷ୍ଣ ବରକନ୍ୟାକୁ ଘେନି ଦ୍ୱାରକା ଫେରିଛନ୍ତି। ଏବେ ଶ୍ରୀ ଶୁକଦେବ କହୁଛନ୍ତି, ଦୈବୀ କୃପାରୁ ବାଣାସୁର କନ୍ୟା ଉଷାର ଅନିରୁଦ୍ଧଙ୍କ ସହିତ ସ୍ୱପ୍ନରେ ମିଳନ ଘଟିଛି। ଚିତ୍ରପଟରୁ ସ୍ୱପ୍ନ ପୁରୁଷଟିକୁ ଚିହ୍ନି ସେ ସଖୀ ଚିତ୍ରଲେଖାକୁ ପ୍ରତ୍ୟକ୍ଷ ଭାବରେ ତାଙ୍କୁ ଆଣି ଉପସ୍ଥିତ କରାଇବାକୁ ଚାହୁଁଛି।

ଶୁଣିଲି ଅତି ବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ, ଆଜି ଶୁଣୁଥିଲେ ଏହାର 409ତମ ଭାଗ। ଆକାଶବାଣୀ ସମ୍ବଲପୁର। ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।

0: ପ୍ରତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସାଂସଦ ବିଧାୟକମାନେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ଭୋଟର ତାଲିକାକେ ନିର୍ଭୁଲ ଓ ସ୍ୱଚ୍ଛ କରିବା ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ର ଅଭିଯାନଟି ଗଲା 13 ଦିନ ଭିତରେ 96.86% ଭୋଟରଙ୍କର ପାଖେ ଗଣନା ଫର୍ମ ପହଞ୍ଚାବାର୍ଥି ବୁଥସ୍ତରୀୟ ଅଧିକାରୀମାନେ ସଫଲ ହୋଇଛନ୍। ଗଲାକାଲ ବେଲବୁଡ଼ା ତକ ରାଇଜେ 3,23,50,670 ଭୋଟରଙ୍କୁ ଫର୍ମ ବାଣ୍ଟବାର କାମ ଶେଷ ହୋଇଛି। ଏହି ସଂଶୋଧନ ପ୍ରକ୍ରିୟାଟି ଫର୍ମ ବଣ୍ଟନ ଆଉ ଦାଖଲ ସମୟ ଜୁନ୍ 28 ରହିଛି। ସେଥିଲାଗି ଯେନ୍ ଭୋଟରମାନେ ଏପତକ ଫର୍ମ ଦାଖଲ ନାଇଁ କରି ସେମାନଙ୍କୁ ଧାରିତ ସମୟ ଭିତରେ ଦାଖଲ କରବାର୍କେ ପ୍ରଶାସନ ତରଫୁ ଅନୁରୋଧ କରାଯାଇଛି। ଓଡ଼ିଶାକେ ପୂର୍ବ ଭାରତର ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଆଉ ଚିଙ୍ଗୁଡ଼ି ରପ୍ତାନୀର ହବ୍ କରବାର ଲକ୍ଷ୍ୟଟି ଗଲାକାଲ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ମିଶନ ଆଉ ଓଡ଼ିଶା ଚିଙ୍ଗୁଡ଼ି ମିଶନକେ ନେଇକରି ରାଜ୍ୟସ୍ତରୀୟ ଅଂଶୀଦାର ପରାମର୍ଶ କର୍ମଶାଳା ହୋଇଯାଇଛି। ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏତାକେ ଉଦ୍ଘାଟନ କରିକିରି କହିଛନ୍, ଏ ଦୁଇ ମିଶନ ଜରିଏ ଓଡ଼ିଶା ନୀଳ ଅର୍ଥନୀତିର ମୁଖ୍ୟ କେନ୍ଦ୍ର ହେବା। ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ଏତକା ମାଛ ଧରା ଆଉ ରପ୍ତାନୀ ସୁଯୋଗ ତିଆରି କରବାର ସତେ ଚିଙ୍ଗୁଡ଼ି ମିଶନ ଜରିଏ ଇ ଚାସ୍ତି ଉତ୍ପାଦନ ବଢ଼ିଛି। ଇଟା ଲାଖ ଲାଖ ମତ୍ସ୍ୟଜୀବୀଙ୍କ ଜୀବିକାକେ ସଶକ୍ତ କରିଛେ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍।
1: ଆମେ ଏଇ ଦୁଇଟି ମିଶନ ଆଣିବା ଦ୍ୱାରା ଆମର ଯେଉଁ ଲକ୍ଷ୍ୟ ରହିଛି ଯେ ପ୍ରିୟ ପ୍ରଧାନମନ୍ତ୍ରୀ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ଯେ ଆମେ 2036 ସୁଦ୍ଧା ଓଡ଼ିଶାରେ 25,000 କୋଟି ଟଙ୍କାର ସାମୁଦ୍ରିକ ମାଛ ଆମେ କେମିତି ରପ୍ତାନୀ କରିବା, ତାହା ପାଇଁ ଆଜି ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ଏବଂ ଏଇ ଦୁଇଟି ମିଶନ ହେବା ଫଳରେ ଆମେ ଯେଉଁ ଆଗରୁ ବ୍ୟାକେଷ୍ଟ ୱାଟର ଆମେ 2 କିଲୋମିଟର ପର୍ଯ୍ୟନ୍ତ ତାକୁ ବ୍ୟବହାର କରୁଥିଲେ, କିନ୍ତୁ ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ତାକୁ କ୍ୟାବିନେଟ୍ରେ ମଧ୍ୟ ଅନୁମୋଦନ କରିଛନ୍ତି, ଆମେ 10 କିଲୋମିଟର ପର୍ଯ୍ୟନ୍ତ ବ୍ୟାକିଷ୍ଟ ୱାଟର ବା ଯେଉଁ ଖାରି ଜଳରେ ଆମେ ଚିଙ୍ଗୁଡ଼ି ଚାଷ କରିପାରିବା।
0: କାର୍ଯ୍ୟକ୍ରମଟି ବିଭାଗର ବରିଷ୍ଠ ଅଧିକାରୀ, ବିଶେଷଜ୍ଞ, ଉଦ୍ୟୋଗପତି ଓ ସବୁ ଅଂଶୀଦାରମାନଙ୍କ ସହିତ ନୀଳ ଅର୍ଥନୀତି ବାବଦେ ଆଲୋଚନା ହୋଇଥିଲା। ଆଇବା 21 ନିଟ୍ UG 2026 ଫେରଘାଏ ପରୀକ୍ଷା ହେବାର୍କେ ଯାଉଛି। ଏଥିଲାଗି ରାଜ୍ୟ ପରୀକ୍ଷାର୍ଥୀମାନଙ୍କୁ ମହାଲିଆ ବସ୍ ସେବା ଯୋଗାଇ ଦିଆଯିବା, ରାଜ୍ୟ ହେଉଥିବା ଖରା ଆଉ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ଇସାହା ଯୋଗାଇ ଦେବାର୍କେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିର୍ଦ୍ଦେଶ ଦେଇଛନ୍। ପରୀକ୍ଷାର୍ଥୀମାନେ ବୈଧ ଆଡମିଟ୍ କାର୍ଡ଼ ଦେଖିକରି ମାହାଲିଆ ବସ୍ ସେବା ପାଇପାରିବେ। ରାଜ୍ୟର 132 ପରୀକ୍ଷା କେନ୍ଦ୍ରର 56,983 ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ଏ ମାସ 15 ଆଉ 16 ରାଷ୍ଟ୍ରପତି ଭବନର ରଜ ମହୋତ୍ସବ ପାଳନ କରାଯିବା। ଏଥି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଓଡ଼ିଶାର ସବୁ ଲୋକସଭା ରାଜ୍ୟସଭା ସାଂସଦ ଆଉ ମନ୍ତ୍ରୀମାନେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ଉତ୍ସବଟି ସମ୍ବଲପୁରର ଲହରୀ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ କରିବେ ବୋଲି ଜଣାପଡ଼ିଛି। ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଅଧୀନତି ଭୋଟର ତାଲିକା ସଂଶୋଧନ ଆଉ ପ୍ରକ୍ରିୟାର ଅଗ୍ରଗତିକେ ନେଇକରି ନୂଆପଡ଼ା ବ୍ଲକ ସମ୍ମିଳନୀ କକ୍ଷନ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଉପଜିଲ୍ଲାପାଳ ଆଉ ଭୋଟର ପଞ୍ଜୀକରଣ ଅଧିକାରୀ ସୁର୍ମି ସୋରେନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ବୁଥସ୍ତରୀୟ ଅଧିକାରୀମାନଙ୍କର କାମର ସମୀକ୍ଷା କରାଯାଇଥିଲା। ଏ ଅବସରରେ ବୁଥ୍ ନମ୍ବର 188 BLO ହୀରାଲାଲ ପଟେଲଙ୍କୁ 100% ଫର୍ମ ବଣ୍ଟନ, ସଂଗ୍ରହ ଆଉ ନିର୍ଭୁଲ ଡିଜିଟାଇଜେସନ୍ କରିଥିବାରୁ ପ୍ରଶଂସାପତ୍ର ଦିଆଯାଇଛି। ପାଣିପାଗ ରାଜ୍ୟ ଆଇବା 3 ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଆସିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। କାଲବୈଶାଖୀ ପ୍ରଭାବଟି ଆଇବା 7 ଦିନ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ଚଡ଼କ ମାରିକରି ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ରାଜ୍ୟର ପାଖାପାଖି ସବୁ ଜିଲ୍ଲାନ କାଲବୈଶାଖୀର ବଲେ ଆଇବା 24 ଘଣ୍ଟା ଭିତରେ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଗଲାକାଲି ଝାରସୁଗୁଡ଼ାନ ରାଜ୍ୟର ସବୁନୁ ଚହ ତାପମାତ୍ରା 42.5 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏଛିଡ଼ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:10 ଶୁଣିପାରିବେ ସ୍ୱାସ୍ଥ୍ୟ ସୂଚନା। ଏଥିରେ ଶୁଣିବେ ଶ୍ରବଣ ଶକ୍ତି କମିବାର କାରଣ ଓ ପ୍ରତିକାର। ଏ ବିଷୟରେ କହିବେ ଡାକ୍ତର ସତ୍ୟଜିତ ମିଶ୍ର। ସକାଳ 7:30 ଶୁଣିବେ ପରିବେଶ ସୂଚନା। ଏଥିରେ ଶୁଣିବେ ପ୍ରାକୃତିକ ବିପର୍ଯ୍ୟୟ ଓ କାଳବୈଶାଖୀ। ଏ ବିଷୟରେ କହିବେ ଡକ୍ଟର ସମାପିକା ଦାସ। 7:35 ଶୁଣିବେ ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। କଣ୍ଠଶିଳ୍ପୀ ହେଲେ ପଙ୍କଜ କୁମାର ଜାଲ, ସଙ୍ଗୀତ ସଂଯୋଜନା ପ୍ରଫୁଲ୍ଲ କୁମାର ମିତ୍ର, ଗୀତରଚନା ପରଶୁରାମ ନାଥ। ସକାଳ 7:50 ଶୁଣିବେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀମାନେ ହେଲେ ଦାଉଦ କୁଅଁର ଓ ନବୀନ କୁମାର କୁଅଁର। 8:30 ଶୁଣିବେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଏଥିରେ କଣ୍ଠଶିଳ୍ପୀ ହେଲେ ପୂର୍ଣ୍ଣପ୍ରଭା ପାଣିଗ୍ରାହୀ ଓ ଭାରତୀ କର। ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀମାନେ ହେଲେ ଲିପିକା ମହାନ୍ତି, ହରକୁମାର ଘଡ଼େଇ ଓ ରୀତି ଚୌଧୁରୀ। ଶୁଣିବେ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ତାପରେ ଶୁଣିପାରିବେ ଓଡ଼ିଆ କଥାଚିତ୍ର ଗୀତ। ଦିନ 11:05 ଶୁଣିବେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଏଥିରେ କଣ୍ଠଶିଳ୍ପୀମାନେ ହେଲେ ସୌମ୍ୟଜିତ ସୌମିତ୍ରୀ ବଡ଼ପଣ୍ଡା, ରଶ୍ମିରେଖା ମିଶ୍ର, ସାବିତ୍ରୀ ଦାସ, ଶେଷଦେବ ଦାସ ଓ ଜିତେନ୍ଦ୍ର ହରିପାଲ।

0: ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ବନସ୍ତି ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସଏଚଜି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗରଠୁ ନେଇ ଏସ ପ୍ଲାନେଟ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସରକାରଙ୍କ କାର୍ଯ୍ୟକାଳକୁ 2 ବର୍ଷ ପୂରଣ ହୋଇଛି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଲୋକସେବା ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛନ୍ତି। ପୂର୍ବାହ୍ନରେ ହେବାକୁ ଥିବା ସମ୍ମିଳନୀରେ ଶ୍ରୀ ମାଝୀ ସରକାରଙ୍କ 2 ବର୍ଷର ସଫଳତା ଏବଂ ଭବିଷ୍ୟତ ରୂପରେଖ ବିଷୟରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରୁ ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସଠାରୁ ଇନ୍ଫୋସିଟି ଭାୟା ଏକାମ୍ରକାନନ ରାସ୍ତାର ଉଦ୍ଘାଟନ, 574 କୋଟି ଟଙ୍କାର ଜନାଶ୍ରୟ ଭବନର ଶିଳାନ୍ୟାସ, ରାଜ୍ୟର ଅଙ୍ଗନବାଡ଼ି କର୍ମୀ, ମହିଳା, ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ ଏବଂ ସୁଭଦ୍ରା ଶକ୍ତି ସମ୍ବାଦର ଶୁଭାରମ୍ଭ କରିବେ। ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। ଓଡ଼ିଶା ସରକାର 2025-26 ଆର୍ଥିକ ବର୍ଷରେ 7.9% ବିକାଶ ହାର ହାସଲ କରି ନୀତି ଆୟୋଗର ବିତ୍ତୀୟ ସ୍ୱାସ୍ଥ୍ୟ ସୂଚକାଙ୍କ 2026 ଦେଶରେ ଶୀର୍ଷସ୍ଥାନ ବଜାୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗର 11 ପରିଚାଳନା ପରିଷଦ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସଶକ୍ତ ନାଗରିକ, ଦକ୍ଷ ଯୁବପିଢ଼ି, ସୁସ୍ଥ ପରିବାର ଏବଂ ଶିକ୍ଷିତ ଶିଶୁମାନଙ୍କ ମାଧ୍ୟମରେ ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର ହୋଇପାରିବ। ରାଜ୍ୟରେ ଆଗାମୀ ଦିନରେ ଜାତୀୟ ଏଆଇ ମିଶନ ଅଧୀନରେ ପ୍ରତି ଶିଶୁଙ୍କ ଶିକ୍ଷା ଓ ବିକାଶ ପାଇଁ କୃତ୍ରିମ ବୁଦ୍ଧିମତାର ବ୍ୟବହାର କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି। ରଜ ପର୍ବ ଅବସରରେ ରାଜ୍ୟର ପାରମ୍ପରିକ ଖାଦ୍ୟ ସଂସ୍କୃତିର ପ୍ରଚାର ପ୍ରସାର ସହ ମହିଳା ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ପିଠା ଅନ୍ ହ୍ୱିଲ୍ସ କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିଛନ୍ତି। ଏଥିରେ 6 ଗାଡ଼ି ଭୁବନେଶ୍ୱର ପ୍ରମୁଖ ସ୍ଥାନରେ ଜନସାଧାରଣଙ୍କୁ ପାରମ୍ପରିକ ପିଠା ସହ ଅନ୍ୟାନ୍ୟ ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଇବ। ଭବିଷ୍ୟତ ପିଢ଼ି ପାଇଁ ପରିବେଶକୁ ସୁରକ୍ଷିତ ରଖିବାର ଉତ୍ତରଦାୟିତ୍ୱ ସମସ୍ତଙ୍କୁ ନେବାକୁ ପଡ଼ିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟ ପେଣ୍ଡାଣୀ ସ୍ନାତକ ମହାବିଦ୍ୟାଳୟରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଗଛ ଓ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ଓ ପ୍ରଶାସନକୁ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସଡ଼କ ସୁରକ୍ଷା ସମ୍ପର୍କିତ ପଦକ୍ଷେପ ଉପରେ ସଡ଼କ ସୁରକ୍ଷା କମିଟି ବୈଠକରେ ଆଲୋଚନା ହୋଇଛି। ଜିଲ୍ଲାପାଳ ଭି କାର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ବୈଠକରେ ସଡ଼କ ଦୁର୍ଘଟଣା ଘଟିବାର 48 ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ ଜିଲ୍ଲା ବନ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସମଗ୍ର ଶିକ୍ଷା ଯୋଜନା ସମ୍ପର୍କିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। 32 ବିଦ୍ୟାଳୟର ସାମାଜିକ ସମୀକ୍ଷା କରାଯାଇ ପାନୀୟ ଜଳ, ଶ୍ରେଣୀଗୃହ ଅଭାବ ଓ ମଧ୍ୟାହ୍ନ ଭୋଜନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ସ୍ୱଚ୍ଛ ଓ ଖାଦ୍ୟର ଗୁଣବତ୍ତା ପାଇଁ ଶ୍ରେଷ୍ଠ ବିଦ୍ୟାଳୟଗୁଡ଼ିକୁ ପୁରସ୍କୃତ କରାଯାଇଥିଲା। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କେନ୍ଦ୍ରାପଡ଼ାର ମିଳିତ ଆନୁକୂଲ୍ୟରେ ଅମ୍ଳାନ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ପ୍ରଶିକ୍ଷଣ ଆୟୋଜିତ ହୋଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ 6,132 ଅଧିକ କ୍ଷେତ୍ର କର୍ମଚାରୀ ଅଂଶଗ୍ରହଣ କରିଥିଲେ। ରଜ ପର୍ବ ଉପଲକ୍ଷେ ଆସନ୍ତା 15 ସୋମବାର ଦିନ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲା ରହିବ। ସୋମବାର ପରିବର୍ତ୍ତେ ମଙ୍ଗଳବାର ନନ୍ଦନକାନନ ବନ୍ଦ ରହିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶିଶୁ ନିର୍ଯାତନା ରୋକିବା ଏବଂ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ ହେଉଛି। ଶିଶୁଙ୍କୁ ତାଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ତାଙ୍କର ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁନ୍ 12 ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହାର ବାର୍ତ୍ତା ରହିଛି, ଶିଶୁ ଶ୍ରମକୁ ରେଡ୍ କାର୍ଡ, ପିଲାମାନଙ୍କ ପାଇଁ ସୁରକ୍ଷିତ ଖେଳ, ବୟସ୍କଙ୍କ ପାଇଁ ସମ୍ମାନଜନକ କାର୍ଯ୍ୟ। କଟକ ଭଦ୍ରକ କଟକ ମେମୁ ଟ୍ରେନ୍ ସେବା ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚଳାଚଳ କରିବ। ଖୋର୍ଦ୍ଧା ରୋଡ଼ ଡିଭିଜନ ଅଧୀନରେ ଥିବା ଧାନମଣ୍ଡଳ କପିଳାସ ରୋଡ଼ ସେକ୍ସନରେ ପୋଲ ନିର୍ମାଣ କାର୍ଯ୍ୟ ପାଇଁ ମେମୁ ଟ୍ରେନ୍ ସେବାଗୁଡ଼ିକୁ ସାମୟିକ ଭାବେ ବାତିଲ କରାଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3 ମଧ୍ୟରେ ରାଜ୍ୟକୁ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାର ପ୍ରଭାବରେ ତାପମାତ୍ରା ଆହୁରି ହ୍ରାସ ପାଇବ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି 10 ସ୍ଥାନରେ ତାପମାତ୍ରା 40 ଉପରେ ରହିଥିବା ବେଳେ ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 42.5 ସେଲସିୟସ୍ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।

0: ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନାରେ ଶୁଣନ୍ତୁ ଶ୍ରବଣ ଶକ୍ତି କମିବାର କାରଣ ଓ ପ୍ରତିକାର। ଏ ସମ୍ପର୍କରେ କହିବେ ଡାକ୍ତର ସତ୍ୟଜିତ ମିଶ୍ର।
1: ଶ୍ରବଣ ଶକ୍ତି ମନୁଷ୍ୟର ସାଧାରଣ ଜୀବନଚର୍ଯ୍ୟା ପାଇଁ ଅପରିହାର୍ଯ୍ୟ ଅଟେ। ଆମେ ଯଦି ଶୁଣି ନପାରୁ ତାହେଲେ କଥା କହିପାରିବା ନାହିଁ। ନାନା କାରଣରୁ ଏହି ଶ୍ରବଣ ଶକ୍ତି ହ୍ରାସ ପାଇଥାଏ କିମ୍ବା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥାଏ। ବିଭିନ୍ନ ଜନ୍ମଗତ ରୋଗ ଯୋଗୁଁ ହେଉଥିବା ବଧିରତା ଚିହ୍ନଟ ହେବାରେ ବିଳମ୍ବ ହୋଇଥାଏ। ଏହାର ଯଥାଶୀଘ୍ର ଚିହ୍ନଟ ହେବା ଅତ୍ୟନ୍ତ ଜରୁରୀ ଅଟେ। କାରଣ ଶୁଣିବା ଶକ୍ତି ହ୍ରାସ ପାଇଲେ କିମ୍ବା ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲେ ମସ୍ତିଷ୍କରେ ଥିବା ବାକ୍ କେନ୍ଦ୍ର ବିକଶିତ ହୋଇପାରେ ନାହିଁ। ଯଦି ଏହି ବାକ୍ କେନ୍ଦ୍ର 3-4 ବର୍ଷ ବୟସ ମଧ୍ୟରେ ବିକଶିତ ନ ହୁଏ ତେବେ ତାହା ଆଉ କେବେ ହେଲେ ବିକଶିତ ହୋଇପାରିବ ନାହିଁ, ଯଦ୍ୱାରା ଶିଶୁର କଥା କହିବା ଶକ୍ତି ସମ୍ପୂର୍ଣ୍ଣ ଭାବରେ ସବୁଦିନ ପାଇଁ ଲୋପ ହୋଇଯାଇଥାଏ। କିଛି କ୍ଷେତ୍ରରେ ଶିଶୁମାନଙ୍କର କାନରେ ମଳି ରହି ଶୁଣିବାରେ ଅସୁବିଧା ହୋଇଥାଏ। ଏହା ଏକ ଅତି ସାଧାରଣ ରୋଗ ଅଟେ। ବାରମ୍ବାର ଥଣ୍ଡା ସର୍ଦ୍ଦି ହୋଇ କାନ ପାଚିବା ଦ୍ୱାରା ମଧ୍ୟ ଶ୍ରବଣ ଶକ୍ତି ଦ୍ରୁତ ଭାବରେ ବାଧିତ ହୋଇପାରେ। ଏଭଳି କ୍ଷେତ୍ରରେ କାନର ମଳି ସଫା କରିଦେଲେ ଓ କାନର ସଂକ୍ରମଣ ସଠିକ୍ ରୂପରେ ଚିକିତ୍ସା କଲେ ଶ୍ରବଣ ଶକ୍ତି ଆଦ୍ୟ କମିନଥାଏ। ଏଣୁ ଶିଶୁମାନଙ୍କ କ୍ଷେତ୍ରରେ ମା ବାପାମାନେ ସଜାଗ ରହିବା ଅତ୍ୟନ୍ତ ଆବଶ୍ୟକ ଏବଂ କମ୍ ଶୁଣିବା ବା ଶିଶୁ କଥା ନ କହିବାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ଶ୍ରବଣ ଶକ୍ତି କମିବାର ଅନ୍ୟ ଏକ ପ୍ରମୁଖ କାରଣ ହେଲା ବାରମ୍ବାର କାନ ପାଚିବା। ବାରମ୍ବାର କାନ ପାଚିବାର ଏକ ମୁଖ୍ୟ କାରଣ ହେଉଛି ବାରମ୍ବାର ଥଣ୍ଡା ସର୍ଦ୍ଦି ରୋଗ ଆକ୍ରାନ୍ତ ଏବଂ କାନ ପାଚିଥିବା ଅବସ୍ଥାରେ ଗାଧୋଇବା ବେଳେ କାନରେ ପାଣି ପଶିଯିବା। ଯଦି କୌଣସି ବ୍ୟକ୍ତିଙ୍କର କାନ ପାଚୁଥାଏ ତେବେ ମୁଣ୍ଡ ଧୋଇ ଗାଧୋଇବା ସର୍ବଦା ବର୍ଜନୀୟ ଅଟେ। ତତ୍ସହିତ ତୁରନ୍ତ କର୍ଣ୍ଣନାଶା ଗଳାରୋଗ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କଲେ କାନ ପାଚିବା ବନ୍ଦ ହୁଏ ଓ ଶ୍ରବଣ ଶକ୍ତି ବଞ୍ଚିଯାଏ। ପୁନଶ୍ଚ ଯଦି ଦରକାର ପଡ଼େ ତେବେ ଶଲ୍ୟ ଚିକିତ୍ସା କରି କାନରେ ନୂତନ ପର୍ଦ୍ଦା ରୋପଣ ଓ କାନରେ ଥିବା ଶ୍ରବଣ ଶକ୍ତିର ଅସ୍ଥିଗୁଡ଼ିକର ଚିକିତ୍ସା ଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ରୋଗମୁକ୍ତ ହୋଇଥାଏ। ଆଜିକାଲି ମୋବାଇଲର ବ୍ୟବହାର ବହୁଳ ଭାବରେ ବୃଦ୍ଧି ପାଇଛି। ବିଶେଷତଃ ଯୁବପିଢ଼ି ଘଣ୍ଟା ଘଣ୍ଟା ଧରି ଇୟର୍ଫୋନ୍

0: ଫୋନ୍ ବ୍ୟବହାର କରିବା ସାଧାରଣ ହୋଇଯାଇଛି। ତୀବ୍ର ଧ୍ୱନିରେ ମୋବାଇଲ ବ୍ୟବହାର ଦ୍ୱାରା ଏବଂ ଘଣ୍ଟା ଘଣ୍ଟା ଧରି ମୋବାଇଲ ବ୍ୟବହାର ଦ୍ୱାରା ଶ୍ରବଣ ଶକ୍ତି ଦ୍ରୁତ ଗତିରେ ହ୍ରାସ ପାଇଥାଏ। ଏବେ ବୈଜ୍ଞାନିକମାନେ ମତ ଦେଇଛନ୍ତି ଯେ ମୋବାଇଲର ଶବ୍ଦର ତୀବ୍ରତା ବା ଭଲ୍ୟୁମ୍ ଶତକଡ଼ା 60ରୁ କମ୍ ରହିବା ଆବଶ୍ୟକ। ତତ୍ସହିତ ଅନବରତ 60 ମିନିଟ୍ ବା 1 ଘଣ୍ଟାରୁ କମ୍ ସମୟ ଏହାର ବ୍ୟବହାର କରିବା ଆବଶ୍ୟକ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ହେଉଥିବା ଶ୍ରବଣ ଶକ୍ତି ହ୍ରାସକୁ ପ୍ରେସବାଇକୁସିସ୍ ରୋଗ କୁହାଯାଏ। ଏହା ପ୍ରାୟ 60 ବର୍ଷ ବୟସରୁ ଆରମ୍ଭ ହୋଇଥାଏ ଓ ଧୀରେ ଧୀରେ ଖରାପ ଆଡ଼କୁ ଗତି କରେ। ଏହି ଶ୍ରବଣ ଶକ୍ତି ହ୍ରାସ ଦ୍ୱାରା ରୋଗୀ ବୃଦ୍ଧାବସ୍ଥାରେ ଏକ ସାମାଜିକ ଦୂରତା ଅବଲମ୍ବନ କରେ ଓ ତା'ର ସାଧାରଣ ଜୀବନଚର୍ଯ୍ୟା ବାଧାପ୍ରାପ୍ତ ହୁଏ। ଆଧୁନିକ ଚିକିତ୍ସା ଶାସ୍ତ୍ରରେ ଏହାର ଦୂରୀକରଣ ପାଇଁ ଶ୍ରବଣ ଯନ୍ତ୍ର ବା ହିୟରିଂ ଏଡ୍ ଏକ ବରଦାନ ସାବ୍ୟସ୍ତ ହୋଇଛି। ଆଜିକାଲି ଉପଲବ୍ଧି ହେଉଥିବା ଡିଜିଟାଲ ହିୟରିଂ ଏଡ୍ ବ୍ୟବହାର ଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ସାଧାରଣ ଶ୍ରବଣ ଶକ୍ତି ଲାଭ କରିପାରୁଛି। ଶ୍ରବଣ ଶକ୍ତି ହ୍ରାସ ପାଇଲେ ହତୋତ୍ସାହ ନ ହୋଇ ଉପଯୁକ୍ତ ଚିକିତ୍ସା ଠିକ୍ ସମୟରେ ଆରମ୍ଭ କଲେ ରୋଗୀ ତତ୍ଜନିତ ଅସୁବିଧାରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥାଏ।
1: ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ। ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ଶୁଣାଇବୁ।

0: ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ଯୁଦ୍ଧ ପରିସ୍ଥିତିର କୂଟନୈତିକ ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ନିରନ୍ତର ପ୍ରୟାସ କରିବା ଆବଶ୍ୟକ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ. ଇରାନ ବିରୋଧରେ ପ୍ରସ୍ତାବିତ ସାମରିକ ଆକ୍ରମଣ ଯୋଜନାକୁ ସ୍ଥଗିତ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି. ଓଡ଼ିଶା ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ. ତୈଳବୀଜ ଚାଷୀମାନଙ୍କୁ କୃଷି ପରାମର୍ଶ ଯୋଗାଇବା ପାଇଁ ଆରମ୍ଭ ହେଲା ଅଏଲ୍ ସିଡ୍ କିଷାନ ମିତ୍ର. ମେକ୍ସିକୋରେ ଫିଫା ବିଶ୍ୱକପ୍ 2026ର ଶୁଭାରମ୍ଭ ଏବଂ ଆଜିଠାରୁ ଆରମ୍ଭ ହେଉଛି ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍. ଫିନ୍ଲ୍ୟାଣ୍ଡରେ ଆୟୋଜିତ କୁଲତାରନ୍ତା ଆଲୋଚନାରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ବିଶ୍ୱର ବିଭିନ୍ନ ଅଞ୍ଚଳରେ ଚାଲିଥିବା ସଂଘର୍ଷ କେବଳ ସେହି ଅଞ୍ଚଳଗୁଡ଼ିକୁ ନୁହେଁ, ବରଂ ବ୍ୟାପକ ଭାବେ ବିଶ୍ୱ ପରିସ୍ଥିତିକୁ ପ୍ରଭାବିତ କରୁଛି. ଫିନ୍ଲ୍ୟାଣ୍ଡର ବୈଦେଶିକ ମନ୍ତ୍ରୀ ଏଲିନା ଭାଲ୍ଟୋନେନ୍ ଏବଂ UAEର ସହକାରୀ ବୈଦେଶିକ ମନ୍ତ୍ରୀ ଲାନା ନୁସେଇବେଙ୍କ ସହ ଆଲୋଚନାରେ ଭାଗ ନେଇ ଡକ୍ଟର ଜୟଶଙ୍କର କହିଛନ୍ତି, ପ୍ରଭାବ ହ୍ରାସ କରିବା ସହ କୂଟନୈତିକ ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ନିରନ୍ତର ପ୍ରୟାସ ଜାରି ରଖିବା ଆବଶ୍ୟକ. ଡକ୍ଟର ଜୟଶଙ୍କର ଅସ୍ଥିର ବିଶ୍ୱ ପରିସ୍ଥିତିରେ ଯୋଗାଣ ଶୃଙ୍ଖଳାର ବିକେନ୍ଦ୍ରୀକରଣ, ସ୍ଥିରତା ଓ ବିକଳ୍ପ ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ. ଭାରତର ଶକ୍ତିନୀତି ଜାତୀୟ ସ୍ୱାର୍ଥ ଆଧାରିତ ଏବଂ ଏଥିରେ ମୂଲ୍ୟ ଓ ଉପଲବ୍ଧତାକୁ ପ୍ରାଥମିକତା ଦିଆଯାଉଛି ବୋଲି ବୈଦେଶିକ ମନ୍ତ୍ରୀ କହିଥିଲେ. ଉପସାଗରୀୟ ଦେଶଗୁଡ଼ିକ ସହ ଭାରତର ଘନିଷ୍ଠ ସମ୍ପର୍କ, ଶକ୍ତି ସହଯୋଗ ଓ ବଢ଼ୁଥିବା ରଣନୀତିକ ଏବଂ ପ୍ରତିରକ୍ଷା ଭାଗିଦାରୀ ସମ୍ପର୍କରେ ଡକ୍ଟର ଜୟଶଙ୍କର କହିଛନ୍ତି, ଯୁଦ୍ଧର ବଦଳୁଥିବା ସ୍ୱରୂପ ଭାରତ ୟୁରୋପୀୟ ସଂଘ ମଧ୍ୟରେ ପ୍ରତିରକ୍ଷା ଓ ରଣନୀତିକ ସହଯୋଗର ନୂତନ ସୁଯୋଗ ସୃଷ୍ଟି କରିଛି. ଚଳିତ ବର୍ଷ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତି ସମେତ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ନେଇ ଆଲୋଚନା କରିଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି. ଏହି ଅବସରରେ ଡକ୍ଟର ଜୟଶଙ୍କର ଫିନ୍ଲ୍ୟାଣ୍ଡର ରାଷ୍ଟ୍ରପତି ଆଲେକ୍ଜାଣ୍ଡର ଷ୍ଟର୍ମଙ୍କୁ ସାକ୍ଷାତ କରି ବିଶ୍ୱ ଭୂରାଜନୈତିକ ପରିସ୍ଥିତି ଉପରେ ମତ ବିନିମୟ କରିଥିଲେ. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ପ୍ରସ୍ତାବିତ ସାମରିକ ଆକ୍ରମଣ ଯୋଜନାକୁ ସ୍ଥଗିତ ରଖିବା ବିଷୟ ଘୋଷଣା କରିଛନ୍ତି. ପୂର୍ବରୁ ଇରାନର ତୈଳ ଶିଳ୍ପ ଉପରେ ନିୟନ୍ତ୍ରଣ ସହ ସାମରିକ କାର୍ଯ୍ୟାନୁଷ୍ଠାନ ବୃଦ୍ଧି କରିବା ନେଇ ଆମେରିକା ରାଷ୍ଟ୍ରପତି ଚେତାବନୀ ଦେଇଥିଲେ. ତେବେ ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ କହିଛନ୍ତି, ଇରାନ ସହ ହେଉଥିବା ଆଲୋଚନାର ଫଳାଫଳକୁ ସେଠାକାର ସର୍ବୋଚ୍ଚ ନେତୃତ୍ୱ ଅନୁମୋଦନ ଦେଇଛନ୍ତି। ଗତ 2 ଦିନ ଧରି ଆମେରିକା ଓ ଇରାନ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଯୋଗୁଁ ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ଆଶଙ୍କା ବୃଦ୍ଧି ପାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 2 ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯିବେ। ଗସ୍ତ ଅବସରରେ ରାଷ୍ଟ୍ରପତି ଡେରାଡୁନ୍ ସ୍ଥିତ ଭାରତୀୟ ସାମରିକ ଏକାଡେମୀର 158ତମ ରେଗୁଲାର କୋର୍ସ ଏବଂ 141ତମ ଟେକ୍ନିକାଲ ଗ୍ରାଜୁଏଟ୍ କୋର୍ସର ପାସିଂ ଆଉଟ୍ ପରେଡ୍ର ସମୀକ୍ଷା କରିବେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସରକାରଙ୍କ କାର୍ଯ୍ୟକାଳକୁ 2 ବର୍ଷ ପୂରଣ ହୋଇଛି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଲୋକସେବା ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛନ୍ତି। ପୂର୍ବାହ୍ନରେ ହେବାକୁ ଥିବା ସମ୍ମିଳନୀରେ ଶ୍ରୀ ମାଝୀ ସରକାରଙ୍କ 2 ବର୍ଷର ସଫଳତା ଏବଂ ଭବିଷ୍ୟତ ରୂପରେଖ ବିଷୟରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରୁ ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ। ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଜିଠାରୁ 2 ଦିନିଆ ସ୍ୱିଜରଲ୍ୟାଣ୍ଡ ଗସ୍ତରେ ଯିବେ। ଏହି ଅବସରରେ ସେ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଏବଂ ଆର୍ଥିକ ବ୍ୟାପାର ବିଭାଗର ରାଜ୍ୟ ସଚିବଙ୍କ ସହ ଆଲୋଚନା କରିବେ। ଶ୍ରୀ ଗୋଏଲ ସ୍ୱିଜରଲ୍ୟାଣ୍ଡର ଔଷଧ ଶିଳ୍ପର ପ୍ରମୁଖ ପ୍ରତିନିଧିମାନଙ୍କ ସହ ମତବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଗସ୍ତ ଭାରତ ସ୍ୱିଜରଲ୍ୟାଣ୍ଡ ଆର୍ଥିକ ସହଭାଗିତାକୁ ସୁଦୃଢ଼ କରିବା ସହ ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ଓ ଆର୍ଥିକ ଭାଗିଦାରୀ ଚୁକ୍ତିର କାର୍ଯ୍ୟକାରିତା ନେଇ ଆଲୋଚନାକୁ ଆଗକୁ ବଢ଼ାଇବ। ଏଥିସହ ଚୁକ୍ତିର କାର୍ଯ୍ୟାନ୍ୱୟନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ, ଦ୍ୱିପାକ୍ଷିକ ବାଣିଜ୍ୟ, ପୁଞ୍ଜିନିବେଶ ଓ ପ୍ରତିଷ୍ଠାନଗତ ସହଯୋଗ ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶରେ ଖରିଫ୍ ଚାଷ ଋତୁ ଆରମ୍ଭ ହେଉଥିବା ବେଳେ ତୈଳବୀଜ ଚାଷୀମାନଙ୍କୁ ଗବେଷଣା ଭିତ୍ତିକ କୃଷି ପରାମର୍ଶ ଯୋଗାଇବା ପାଇଁ ଅଏଲ୍ ସିଡ୍ସ କିଷାନ ମିତ୍ର ନାମକ ହ୍ୱାଟ୍ସଆପ୍ ଆଧାରିତ କୃତ୍ରିମ ବୁଦ୍ଧିମତା ସେବା ଆରମ୍ଭ କରାଯାଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ପଦକ୍ଷେପ ମାଧ୍ୟମରେ ଦେଶର ଯେକୌଣସି ତୈଳବୀଜ ଚାଷୀ ହ୍ୱାଟ୍ସଆପ୍ ଜରିଆରେ ନିଃଶୁଳ୍କ ନିର୍ଭରଯୋଗ୍ୟ ଏବଂ ତ୍ୱରିତ ଫସଲ ପରାମର୍ଶ ପାଇପାରିବେ। ଚାଷୀମାନେ 9140249881 ନମ୍ବରକୁ ଅଏଲ୍ ସିଡ୍ସ କିଷାନ ମିତ୍ର ନାମରେ ସେଭ୍ କରି ହ୍ୱାଟ୍ସଆପ୍ରେ ବାଦାମ, ସୋରିଷ, ରାଶି, ସୂର୍ଯ୍ୟମୁଖୀ, ସୋୟାବିନ୍ ଓ ଅନ୍ୟାନ୍ୟ ତୈଳବୀଜ ଫସଲ ସମ୍ପର୍କିତ ପ୍ରଶ୍ନ ଯେକୌଣସି ଭାରତୀୟ ଭାଷାରେ ପଚାରିପାରିବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୁବ ସଙ୍ଗମର ଷଷ୍ଠ ପର୍ଯ୍ୟାୟରେ ଛତିଶଗଡ଼ର ଛାତ୍ର ପ୍ରତିନିଧିମାନଙ୍କ ସହ ମତ ବିନିମୟ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ପାଠ୍ୟପୁସ୍ତକ ଓ ଶ୍ରେଣୀଗୃହ ବାହାରେ ଦେଶର ସାଂସ୍କୃତିକ ବିବିଧତା ଓ ବିକାଶମୂଳକ ପଦକ୍ଷେପ ଭାରତକୁ ଅନୁଭବ କରିବାର ସୁଯୋଗ ଦେଇଥାଏ। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କରିବା ଦ୍ୱାରା ଏକ ଭାରତ ଶ୍ରେଷ୍ଠ ଭାରତ ଭାବନା ସୁଦୃଢ଼ ହେଉଛି। ଏହି ଅବସରରେ ଦେଶର ବିକାଶରେ ଯୁବଶକ୍ତିର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହ ଜାତୀୟ ଶିକ୍ଷାନୀତି 2020 ଅଧୀନରେ ସୃଷ୍ଟି ହୋଇଥିବା ସୁଯୋଗର ସଦୁପଯୋଗ କରିବାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ଜାତୀୟ ଇ ଶାସନ ପୁରସ୍କାର 2026 ପାଇଁ ପଞ୍ଚାୟତିରାଜ ସମ୍ବନ୍ଧୀୟ 4 ପଦକ୍ଷେପକୁ ଚୟନ କରିଛି। ଏଥିରେ ଡିଜିଟାଲ ଶାସନ ଓ ଜନମୁଖୀ ସେବା ପ୍ରଦାନରେ ଗ୍ରାମ ପଞ୍ଚାୟତଗୁଡ଼ିକର ବର୍ଦ୍ଧିତ ଭୂମିକାକୁ ବିଚାରକୁ ନିଆଯାଇଛି। ସୂଚନା ଅନୁଯାୟୀ ଡିଜିଟାଲ ପ୍ଲାଟଫର୍ମରେ ତଥ୍ୟ ବିଶ୍ଳେଷଣର ବ୍ୟବହାର ମାଧ୍ୟମରେ ଡିଜିଟାଲ ରୂପାନ୍ତର ବର୍ଗରେ ପଞ୍ଚାୟତ ଆଡ଼ଭାନ୍ସମେଣ୍ଟ ଇଣ୍ଡେକ୍ସକୁ ସ୍ୱର୍ଣ୍ଣ ପୁରସ୍କାର ମିଳିଛି। ସେହିପରି ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର କାଦେପୁର ଗ୍ରାମ ପଞ୍ଚାୟତ ସ୍ୱର୍ଣ୍ଣ ଏବଂ ତ୍ରିପୁରାର ପଶ୍ଚିମ ତ୍ରିପୁରା ଜିଲ୍ଲାର ବିଜୟନଗର ଗ୍ରାମ ପଞ୍ଚାୟତ ରୌପ୍ୟ ପୁରସ୍କାର ହାସଲ କରିଛି। ଗ୍ରାମ ପଞ୍ଚାୟତଗୁଡ଼ିକ ଦ୍ୱାରା ସେବା ପ୍ରଦାନକୁ ଅଧିକ ସୁଦୃଢ଼ ଏବଂ ବ୍ୟାପକ କରିବା ଦିଗରେ ଏହି ପୁରସ୍କାର ପ୍ରଦାନ କରାଯାଉଛି। ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲା ପରିଷଦର ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଇ ଆରୋଗ୍ୟ ଧମନୀ ପଦକ୍ଷେପ ପାଇଁ ଜିଲ୍ଲାସ୍ତରୀୟ ଇ ଶାସନ ବର୍ଗରେ ସ୍ୱର୍ଣ୍ଣ ପୁରସ୍କାର ପାଇଛି। ଆସନ୍ତା ମାସ 1-2 ରାଜସ୍ଥାନର ଜୟପୁରରେ ଆୟୋଜିତ ହେବାକୁ ଥିବା 29ତମ ଜାତୀୟ ଇ ଶାସନ ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯିବ। ସମ୍ମିଳନୀର ବିଷୟବସ୍ତୁ ରହିଛି ବିକଶିତ ଭାରତ 2047, ଏଆଇ ସକ୍ଷମ, ତଥ୍ୟ ନିର୍ଭର ଏବଂ ସୁରକ୍ଷିତ ଡିଜିଟାଲ ଶାସନ। ଗତ 12 ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ଦେଶର ବୈଦେଶିକ ନୀତିର ସଫଳତା ସମ୍ପର୍କରେ। ଗତ 12 ଭାରତ ନିଜର ପୁରୁଣା ସମ୍ପର୍କକୁ ସୁଦୃଢ଼ କରିବା ସହ ନୂତନ ବନ୍ଧୁ ରାଷ୍ଟ୍ରଙ୍କ ସହ ସମ୍ପର୍କ ସ୍ଥାପନ କରିଛି। ଇଣ୍ଡିଆ ଫାଷ୍ଟ ନୀତିକୁ ଆଧାର କରି ଭାରତର ବୈଦେଶିକ ନୀତିକୁ ନୂଆ ଦିଗ ମିଳିଛି। କୋଭିଡ୍ ମହାମାରୀ ସମୟରେ ଭ୍ୟାକ୍ସିନ୍ ମୈତ୍ରୀ କାର୍ଯ୍ୟକ୍ରମ ଭାରତର ମାନବିକ କୂଟନୀତିର ଏକ ଉଲ୍ଲେଖନୀୟ ଉଦାହରଣ ପାଲଟିଥିଲା। 2021 ଜାନୁଆରୀରୁ ଭାରତ 69 ଦେଶ ଓ 2 ଜାତିସଂଘ ସଂସ୍ଥାକୁ 30 ଅଧିକ ଟିକା ଯୋଗାଇ ଦେଇଥିଲା। ମାନବିକ ସହାୟତା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। 2025 ନଭେମ୍ବରରେ ଶ୍ରୀଲଙ୍କାର ପୂର୍ବ ଉପକୂଳରେ ସଂଗଠିତ ବାତ୍ୟା ଡିଟୁଆହ ବ୍ୟାପକ କ୍ଷୟକ୍ଷତି ଘଟାଇବା ପରେ ଭାରତ ଅପରେସନ୍ ସାଗରବନ୍ଧୁ ଅଧୀନରେ ରିଲିଫ୍ ଓ ଉଦ୍ଧାର ସହାୟତା ପ୍ରଦାନ କରିଥିଲା। ଭ୍ୟାକ୍ସିନ୍ ମୈତ୍ରୀ ଓ ଅପରେସନ୍ ସାଗରବନ୍ଧୁ ଭଳି ପଦକ୍ଷେପ ମାଧ୍ୟମରେ ଗତ 12 ଭାରତ ବିଶ୍ୱସ୍ତରରେ ଏକ ଦାୟିତ୍ୱବାନ ମାନବିକ ନେତୃତ୍ୱର ପରିଚୟ ଦେଇଛି। ବସୁଧୈବ କୁଟୁମ୍ବକମ୍ର ଆଦର୍ଶକୁ ଆଧାର କରି ଭାରତ ଆଞ୍ଚଳିକ ସହଯୋଗ ଏବଂ ମାନବିକ ସହାୟତା ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି। ମେକ୍ସିକୋ ସିଟିରେ ଗତକାଲି ଭବ୍ୟ ଉଦ୍ଘାଟନୀ ସମାରୋହ ସହ ଫିଫା ବିଶ୍ୱକପ୍ 2026 ଶୁଭାରମ୍ଭ ହୋଇଛି। ଉଦ୍ଘାଟନୀ ମ୍ୟାଚ୍ରେ ସହ ଆୟୋଜକ ମେକ୍ସିକୋ ଆଜଟିକା ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ 2-0 ଗୋଲ୍ରେ ପରାସ୍ତ କରିଛି। ଏହି ଫିଫା ବିଶ୍ୱକପ୍ରେ କାନାଡ଼ା, ମେକ୍ସିକୋ ଏବଂ ଯୁକ୍ତରାଷ୍ଟ୍ରରେ 48 ଦଳ 104 ମ୍ୟାଚ୍ ଖେଳିବେ। ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ର 10ମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଆୟୋଜକ ଇଂଲଣ୍ଡ ଦଳ ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଉଦ୍ଘାଟନୀ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳିବ। ପ୍ରାୟ 1 ବ୍ୟାପୀ ଏହି ପ୍ରତିଯୋଗିତାରେ ଇଂଲଣ୍ଡ ଓ ୱେଲ୍ସର ବିଭିନ୍ନ ସ୍ଥାନରେ ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ଜୁଲାଇ 5 ଐତିହାସିକ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ରୁ ଅଭିଯାନ ଆରମ୍ଭ କରିବ। ପ୍ରଥମ ଥର ପାଇଁ ଏହି ବିଶ୍ୱକପ୍ରେ 12 ଦଳ ଅଂଶଗ୍ରହଣ କରୁଥିବା ବେଳେ 7 ସ୍ଥାନରେ 33 ମ୍ୟାଚ୍ ଖେଳାଯିବ। ତୁର୍କୀର ଆଣ୍ଟାଲ୍ୟାଠାରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ତୀରନ୍ଦାଜି ବିଶ୍ୱକପ୍ରେ ଭାରତର ରିକର୍ଭ ମିଶ୍ରିତ ଯୋଡ଼ି ବି ଧୀରଜ ଓ କୁମକୁମ ମୋହଦ ଫାଇନାଲରେ ପ୍ରବେଶ କରିବା ସହ ପଦକ ନିଶ୍ଚିତ କରିଛନ୍ତି। ଆସନ୍ତା 14 ଏହି ଯୋଡ଼ି କୋରିଆର ଅଲିମ୍ପିକ୍ ପଦକ ବିଜେତା କିମ୍ ଜେ ଡିଓକ୍ ଓ ପୂର୍ବତନ ବିଶ୍ୱ ଚମ୍ପିୟନ୍ ଓ ୟେଜିନ୍ଙ୍କ ସହ ମୁକାବିଲା କରିବେ। ଯୁଦ୍ଧ ପରିସ୍ଥିତିର କୂଟନୈତିକ ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ନିରନ୍ତର ପ୍ରୟାସ କରିବା ଆବଶ୍ୟକ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ ବିରୋଧରେ ପ୍ରସ୍ତାବିତ ସାମରିକ ଆକ୍ରମଣ ଯୋଜନାକୁ ସ୍ଥଗିତ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି। ଓଡ଼ିଶା ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ତୈଳବୀଜ ଚାଷୀମାନଙ୍କୁ କୃଷି ପରାମର୍ଶ ଯୋଗାଇବା ପାଇଁ ଆରମ୍ଭ ହେଲା ଅଏଲ୍ ସିଡ୍ କିଷାନ ମିତ୍ର। ମେକ୍ସିକୋରେ ଫିଫା ବିଶ୍ୱକପ୍ 2026ର ଶୁଭାରମ୍ଭ ଏବଂ ଆଜିଠାରୁ ଆରମ୍ଭ ହେଉଛି ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ସମ୍ବଲପୁର ଚାଷର ହାଲରେ ଆଜି ଶୁଣିବେ ଅମୃତଭଣ୍ଡା ଚାଷ ସମ୍ପର୍କରେ।
2: ଆମ ରାଇଜର ପ୍ରାୟ ସବୁ ଜିଲ୍ଲା ମାନକେ ଜହ କମ କରିକରି ଅମୃତଭଣ୍ଡାକେ ଚାଷ କରାଯାଏସି। ଅମୃତଭଣ୍ଡା ଦି କେତେ କେତେ ଖାତସାର ଅଛେ, ଏହା ଛିନି ଅମୃତଭଣ୍ଡାର ଚାହିଦାଟା ବଜାର ଥି କେତେ କେତେ ଅଛେ। ଇଟା ନିଗଡ଼ା ତୁର୍ଷା ମାଟ ଥି ଚାଷ କରାଯାଇ ପାର୍ବା। ଅମୃତଭଣ୍ଡା ଚାଷ କରବାର୍ ଲାଗି ଜମିକେ ପହେଲା 2-4 ଥର ଗୁଣ୍ ଚାଷ କରିଦେବେ। ଧାଡ଼ିକେ ଧାଡ଼ି 2 ମିଟର ଦୂରିଆ ରଖିକରି ବିହନ ଲଗାବାର୍ ଲାଗି ପଡ଼ିଥିସି। ବିହନ ଲଗାବାର୍ ଲାଗି ପହେଲା 0.5 ମିଟର ଗହିର ଥି ଗୋଟେ ଗାର୍ଡ ଖୁଲ୍ବେ। ସେ ଗାଡ଼େ ସଢା ଗୋବର ଖତ ନାଇଁ ତ କୁକୁଡ଼ା ଫାର୍ମର ଖତ, 25 ଗ୍ରାମ କ୍ଲୋରୋପାଇରିଫସ, 25 ଗ୍ରାମ ନିମ୍ ପିଡ଼ିଆ, 100 ଗ୍ରାମ ସୁପରଫସ୍ଫେଟ, 100 ଗ୍ରାମ ପଟାସ ଆଉ 50 ଗ୍ରାମ ୟୁରିଆ ସାରକେ ଦେଇକରି ଗାର୍ଡକେ ଭରିଦେବେ। ଗାର୍ଡ ଭରିସାରବା 2 ଦିନ ଭିତରେ ସେ ଗାର୍ଡ ଥି ଚାରାମାନକେ ଲଗେଇଦେବେ। ଫି ଏକର ପିଛା 1,000 ଗାର୍ଡ ହେଇପାରବା। ଏକର ପିଛା 1,500 ଚାରା ଦରକାର ପଡ଼ବା। ସବୁ ଗାର୍ଡ ଭିତରେ ଅଣ୍ଡ୍ରା ଗଛ ଯେନ୍ତା ଜହ ନାଇଁ ହେବା ହେଥିଲାଗି ବୋଲିକରି 2-2 କରିକି ବିହନ ପୁତବାର ଲାଗି ପଡ଼ବା। ଚାରା ସଜବାଜ କରବାର ଲାଗି ଗୋଟେ ପଲିଥିନ ପେକ୍ ଥି 20 ସେଣ୍ଟିମିଟର ଉଚ୍ଚା ଥିବା ଭଲ ଚାରାକେ ନେବେ। ଗୋଟେ ଗାର୍ଡ ଥି ଗୋଟେ କି ତାର ପାଖେ 2 ଚାରା ରୁଇବେ। ଫି ଗଛକେ ଗଛ ଦୂରିଆଟା ତାର 15 ସେଣ୍ଟିମିଟର ହେବାର କଥା। ଗଛ ବଡ଼ ହେଇକରି ଫୁଲ ଧରିଲେ 1.10 ମାତ୍ରା ରଖିକରି ସେଥୁ ଏଣ୍ଡ୍ରା ଗଛମାନକେ କାଟିଦେବେ। ପଲିଥିନ ଭିତରେ ଥିବା ଚାରାକେ ବ୍ଲେଡ୍ ସାହାସ୍ତି କାଟିକରି ମାଇଟ୍ ସାଙ୍ଗେ ଗାଢ ଭିତରେ ରୁଇଦେବେ। ଗଛ ଲଗାବାର ଉତରୁ ଗଛ ଚାରିପାଖେ ଭଲ କରି ଚାଞ୍ଚି ଦେବେ। ଚାରା ରୁଇସାରବାର ଉତରୁ ଗଛଟା ଯେନ୍ତା ସିଧା ରହିବା ସେ ଦିଗକେ ଧ୍ୟାନ ଦେବେ। ଗଛ ହେବାର କିଛି ଦିନ ଉତରୁ ଗୋବର ସାଙ୍ଗେ ୟୁରିଆକେ ମିଶେଇ ଦେଇକରି ତାହାକେ ଗଛର ବୁନ୍ଧେ ଢାଲିଦେବେ। ଗଛ ଲଗାବାର 8 ହପ୍ତା ଉତରୁ ଗଛର ବୁନ୍ଦକେ କୁଡ଼ାକୁସା କରିଦେଇକରି ଅନାବନା ଘାସମାନେ ସବୁ ଘିଚିଦେବେ। ଏନ୍ତା କରିକରି ଫି 2 ମାସେ ଥରେ କୁଡ଼ାକୁସା କରବେ। ଅମୃତଭଣ୍ଡା ଗଛ ଛୋଟ ଛୋଟ ଥିବାର ସମୟଥି କ୍ଷେତର ମଝିଥି ଗୁଆଁସେମି, ମିର୍ଚା, ମୂଲା ଏନ୍ତା ସବୁ ପରିବାମାନକେ ଚାଷ କରାଯାଇ ପାର୍ବା। ଗଛ ବଡ଼ ହେଇ

0: ଗଲା ଉତରୁ ଗଛର ମଝିଥି ଅଦା ହଲଦି ସାରୁ ଆରୁ ଫୁଲ ଭିତରେ ରଜନୀଗନ୍ଧା ଫୁଲକେ ବି ଚାଷ କରାଯାଇପାରବା। ଜମିର ବତର ଦେଖିକରି ପାନ ମଡ଼ାବାର ବ୍ୟବସ୍ଥା କରବେ। ସବୁବେଳେ ଗଛ ବୁନ୍ଦଟା ଯେନ୍ତା ଉଦା ରହିବା ସେ ତାର ଆୟ ଉପାୟ କରବେ। ଗଛେ ଫୁଲ ଆସିଗଲେ ଫି ହପ୍ତାଥି ଥରେ ଗଛକେ ପାନ ମଡ଼ାବାର ବ୍ୟବସ୍ଥା କରବେ। ରୋଗ ପୋକକେ ଆୟତ କରିବା ଲାଗି ହେଲେ ଗଛେ ମୋଜାରୋନ୍ ବୋଲି ଗୋଟେ ରୋଗ ଅଛେ, ସେ ରୋଗ ଦେଖବାର୍ ଲାଗି ମିଳିଲେ ଗଛକେ ପୁରାପୁରି ଘିଚି କରି ଫିକି ଦେବେ। ଆର୍ ବାକି ସବୁ କିସମର ପୋକ ନୁ ଗଛକେ ବଞ୍ଚାବାର୍ ଲାଗି 0.1 ମାତ୍ରାଥି ନୁଭାକ୍ରନ୍ ଗଛେ ଝିଟବେ। ଗଛକେ କିର୍ମି ନୁ ହଉଥିବା ରୋଗ ନୁ ବଞ୍ଚାବାର୍ ଲାଗି ଫି ଗଛର ବୁନ୍ଧେ 10 ଗ୍ରାମ ହିସାବେ କାର୍ବୋଫ୍ୟୁରାନ୍କେ ଦେଇଦେବେ। ଠିକ୍ ହିସାବେ ଅମୃତଭଣ୍ଡା ଚାଷ କରିଥିଲେ ଏକର ପିଛା 40 ଟନ୍ ନୁ ଅତକା ଅମଲ ମିଳିପାରବା। ସବୁବେଳେ ଗୋଟେ ଜିନିଷ୍କେ ଚାଷୀ ଭାଇମାନେ ଧ୍ୟାନ ଦେଉଥିବେ ଯେ ପାନ୍ ଜମୁଥିବା ଜାଗାଥି ଅମୃତଭଣ୍ଡା ନାଇ ଲଗାବେ। ଫି ହପ୍ତାତି ଥରେ ପ୍ଲିଟକ୍ସ ଦ୍ରବଣକେ ଗଛ ଉପରେ ଝିଟିଦେବେ। ଗଛେ ଅତକା ଫଲ ଆସିଗଲେ ଗଛୁ ଦୁର୍ବଲିଆ ଫଲମାନକେ ତୁଲିକରି ବାହାର କରିଦେବେ। ଉନ୍ନତ ମାନର ଶଙ୍କର ଜାତୀୟ ଅମୃତଭଣ୍ଡା ଲଗାବେ। ଶଙ୍କର ଜାତୀୟ ପାଚିଲା ଫଲଠୁ ମଞ୍ଜିକେ ଠୁଲେଇ କରି ତାକେ ବିହନ ହିସାବେ ବ୍ୟବହାର କଲେ ସେନୁ ଭଲ ଗଛ ନାଇଁ ହେଇଥାଏ। ସବୁବେଳେ ଅମୃତଭଣ୍ଡା ଗଛର ମୂଲକେ ସଫା ସୁତୁରା ରଖିବେ। ଉନ୍ନତ କିସମର ଅମୃତଭଣ୍ଡା ବିହନ ମାନେ ହେଲା ହନିଡ୍ୟୁ, କୁର୍ଜ ହନିଡ୍ୟୁ, କୋଏମ୍ବାଟୁର 1, କୋଏମ୍ବାଟୁର 2, ୱାଶିଂଟନ୍, ପୁଷା ଜେଲସିୟସ୍, ପୁଷା ମାଜେଷ୍ଟିକ୍, ପୁଷା ୱାର୍ପ, ସୋଲେ ରାଞ୍ଚି ଇସବୁ। ଗଛ ପିଛା ସଢା ଗୋବର ଖତ 2 ଡଲା, CAN 400 ଗ୍ରାମ, ସୁପର ଫସ୍ଫେଟ 250 ଗ୍ରାମ, ମିରୋଟା ଓ ପଟାସ 300 ଗ୍ରାମ ଦେଇଦେବାକେ ପଡ଼ବା। ଗଛ ବଢ଼ିସାରିଲା କିଛି ଦିନ ଉତରୁ ଗୋବର ସାଙ୍ଗେ ୟୁରିଆକେ ମିଶେଇ କରି ତାହାକେ କୁହେଇ ଦେଇକରି ଗଛର ବୁନ୍ଦେ ଢାଲିଦେବେ। ଗଛମାନେ 2 ବର୍ଷିଆ ହେଇଗଲେ ଏସବୁ ସାରର ଅଧାକେ ଦେଇଦେବେ। ମାଟର ବତର ଦେଖିକରି ହପ୍ତାକେ ହପ୍ତା ଛାଡ଼ିକରି ପାନ ଦେବାର ବ୍ୟବସ୍ଥା କରିବେ। ବର୍ଷା ଦିନେ ଗଛର ବୁନ୍ଦେ ପାନ ନାଇଁ ରଖିବେ। ଗଛେ କାଣପଚା ରୋଗ ଦେଖବାର ଲାଗି ମିଳିଲେ ଗଛର ବୁନ୍ଧେ ମାଟକେ 0.1% ବାଭିଷ୍ଟିନ୍କେ ଦେଇକରି ବିଶୋଧନ କରିଦେବେ। ଏନ୍ତା ହିସାବେ ଯଦି ଚାଷୀ ଭାଇମାନେ ଅମୃତଭଣ୍ଡାକେ ବ୍ୟବସାୟିକ ହିସାବେ କରିବେ ବୋଲେ ତାଙ୍କର ଫସଲଠୁ ନିଶ୍ଚୟ ଲାଭ ପାଇପାରିବେ।
1: ପରବର୍ତ୍ତୀ କାର୍ଯ୍ୟକ୍ରମରେ ଶୁଣନ୍ତୁ ପରିବେଶ ସୂଚନା। ଏଥିରେ ଶୁଣିପାରିବେ ପ୍ରାକୃତିକ ବିପର୍ଯ୍ୟୟ ଓ କାଳବୈଶାଖୀ ସମ୍ପର୍କରେ, କହିବେ ଡକ୍ଟର ସମାପିକା ଦାସ।
2: ପ୍ରାକୃତିକ ବିପର୍ଯ୍ୟୟ କହିଲେ ପ୍ରକୃତି ଦ୍ୱାରା ଘଟୁଥିବା ସେହି ଘଟଣାଗୁଡ଼ିକୁ କୁହାଯାଏ ଯାହା ଜୀବନ ଓ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି କରିଥାଏ। ଆମେ ଏପରି ମଧ୍ୟ କହିପାରିବା ପ୍ରାକୃତିକ କାରଣରୁ ହଠାତ୍ ଘଟୁଥିବା ଏଭଳି କୌଣସି ଘଟଣା ଯାହା ସାଧାରଣ ଜୀବନଯାତ୍ରା, ଧନଜୀବନ ଏବଂ ପରିବେଶକୁ ବ୍ୟାପକ ଭାବରେ କ୍ଷତିଗ୍ରସ୍ତ କରେ ତାହାକୁ ପ୍ରାକୃତିକ ବିପର୍ଯ୍ୟୟ କୁହାଯାଏ। ସୃଷ୍ଟିର ଆରମ୍ଭରୁ ପୃଥିବୀ ପୃଷ୍ଠରେ ଅନେକ ପରିବର୍ତ୍ତନ ଘଟିଚାଲିଛି। ଏହି ପରିବର୍ତ୍ତନ ଧୀରମନ୍ଥର ଗତିରେ ଚାଲୁଥିବା ବେଳେ ଆଉ କେତେକ ଆକସ୍ମିକ ଭାବରେ ଘଟିଥାଏ। ଏହା ଧ୍ୱଂସାତ୍ମକ ରୂପ ନିଏ ଯାହାକୁ ଆମେ ବିପତ୍ତି କହୁ। ବାତ୍ୟା, ବନ୍ୟା, ମରୁଡ଼ି, ଭୂସ୍ଖଳନ ଭାରତର ବିଭିନ୍ନ ଅଞ୍ଚଳରେ ପ୍ରତିବର୍ଷ ବହୁତ ଧନଜୀବନ କ୍ଷତି ଘଟାଇଥାଏ। ଆମ ଭାରତର 85% ଭୂଭାଗ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଗ୍ରସ୍ତ। ପ୍ରତିବର୍ଷ ବର୍ଷା ଋତୁରେ ପ୍ରବଳ ବର୍ଷା ଯୋଗୁଁ ନଦୀମାନଙ୍କରେ ପ୍ରବଳ ଜଳସ୍ରୋତ ପ୍ରବାହିତ ହୋଇ ନଦୀବନ୍ଧ ଡେଇଁ ବହୁତ ଧନଜୀବନ କ୍ଷତି କରିଥାଏ। ଝଡ଼ବାତ୍ୟା ଫଳରେ ସମୁଦ୍ର ଜୁଆର ଦ୍ୱାରା ନଦୀଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହେଲେ ବନ୍ୟାର ଆକାର ନେଇଥାଏ। ଆମ ଭାରତର ଇଣ୍ଡୋ ଗ୍ୟାଙ୍ଗେଟିକ୍ ବ୍ରହ୍ମପୁତ୍ର ପ୍ଲେନ୍, ଆସାମ, ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଓଡ଼ିଶା ଆଦି ରାଜ୍ୟ ସବୁବର୍ଷ ଝଡ଼ବାତ୍ୟା ଜନିତ ବାତ୍ୟା ଦ୍ୱାରା ଗ୍ରସ୍ତ। ବାୟୁମଣ୍ଡଳରେ କୌଣସି ଲଘୁଚାପ ଅଞ୍ଚଳର ତାପମାତ୍ରା ସାମାନ୍ୟରୁ ଅଧିକ ହେଲେ ଏହାର କେନ୍ଦ୍ର ଆଡ଼କୁ ଚତୁର୍ଦିଗରୁ ଗୁରୁଚାପ ଅଞ୍ଚଳରୁ ବାୟୁ ଘୁରି ଘୁରି ଖୁବ୍ ଜୋରରେ ପ୍ରବାହିତ ହୁଏ। ଏହାକୁ ବାତ୍ୟା କୁହାଯାଏ। ଉଭୟ ଉତ୍ତର ଓ ଦକ୍ଷିଣ ଗୋଲାର୍ଦ୍ଧର 5 ଡିଗ୍ରୀରୁ 20 ଡିଗ୍ରୀ ସମାକ୍ଷ ରେଖା ମଧ୍ୟବର୍ତ୍ତୀ ଅଞ୍ଚଳରେ କ୍ରାନ୍ତୀୟ ବାତ୍ୟା ସଂଗଠିତ ହୋଇଥାଏ। ପ୍ରବଳ ବେଗରେ ପବନ ବହିବା ସାଙ୍ଗକୁ ପ୍ରବଳ ବର୍ଷା ହେବାରୁ ଏବଂ ସମୁଦ୍ରରେ ବଡ଼ ବଡ଼ ଢେଉ ଉଠି ଉପକୂଳବର୍ତ୍ତୀ ଅଞ୍ଚଳକୁ ଜଳମଗ୍ନ କରିଦେବା ଦ୍ୱାରା ବହୁତ ଧନଜୀବନ କ୍ଷତି ଘଟିଥାଏ। କେନ୍ଦ୍ରୀୟ ଅଞ୍ଚଳରେ ସମୁଦ୍ରର ଉଷ୍ଣ ଜଳରାଶି ଉପରିଭାଗରେ ବାୟୁରେ ଲଘୁଚାପ ସୃଷ୍ଟି ହୋଇ ବାୟୁ ପ୍ରବାହର ବେଗ ଖୁବ୍ ଜୋରରେ ବଢ଼ିଯାଏ ଓ ତାହା ସ୍ଥଳଭାଗ ଆଡ଼କୁ ଗତି କରି ବାତ୍ୟାର ରୂପ ନିଏ। ବାତ୍ୟାରେ ବାୟୁ ପ୍ରବାହର ବେଗ ଘଣ୍ଟାକୁ 300 କିଲୋମିଟର ପର୍ଯ୍ୟନ୍ତ ହୋଇଥାଏ। ଆମ ଦେଶରେ ମୌସୁମୀ ବାୟୁର ପ୍ରବାହ ଏପ୍ରିଲ ଏବଂ ମେ ମାସରେ ସୃଷ୍ଟି ହେଉଥିବା ଦ୍ୱାରା ପୂର୍ବ ଉପକୂଳବର୍ତ୍ତୀ ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଆଦି ରାଜ୍ୟର ଅଧିକ କ୍ଷୟକ୍ଷତି ହୋଇଥାଏ। ପୃଥିବୀର ଅନ୍ୟ ସମସ୍ତ ବାତ୍ୟାପ୍ରବଣ ଅଞ୍ଚଳ ତୁଳନାରେ ବଙ୍ଗୋପସାଗର ଓ ଆରବ ସାଗରରୁ ସୃଷ୍ଟି ହେଉଥିବା କ୍ରାନ୍ତୀୟ ବାତ୍ୟା ଅଧିକ କ୍ଷତିକାରକ ହୋଇଥାଏ। କାଳବୈଶାଖୀ ହେଉଛି ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆସାମ ଆଦି ପୂର୍ବ ଭାରତରେ ଗ୍ରୀଷ୍ମ ଋତୁରେ ଯେମିତିକି ଏପ୍ରିଲ ମେ ମାସରେ ଦେଖାଯାଉଥିବା ଏକ ପ୍ରକାରର ଭୟଙ୍କର ଅଦିନିଆ ବର୍ଷା ଓ ଝଡ଼ବାତ୍ୟା। ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଥଣ୍ଡା ପବନ ଏବଂ ସ୍ଥାନୀୟ ଅଞ୍ଚଳର ଗରମ ପବନର ମିଶ୍ରଣ ଯୋଗୁଁ ଏହି ଝଡ଼ ସୃଷ୍ଟି ହୁଏ। ଏହାକୁ ନର୍ୱେଷ୍ଟର ମଧ୍ୟ କୁହାଯାଏ। ଏହା ହଠାତ୍ ଆକାଶରେ କଳାହାଣ୍ଡିଆ ମେଘ ସୃଷ୍ଟି କରି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ପବନ ଏବଂ ବେଳେବେଳେ ଶିଳାବୃଷ୍ଟି ମଧ୍ୟ କରାଇଥାଏ। ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାଦ୍ୱାରା ଭୂପୃଷ୍ଠ ଅଧିକ ଗରମ ହୋଇ ଉପର ବାୟୁମଣ୍ଡଳରେ ଅସ୍ଥିରତା ସୃଷ୍ଟି କରୁଛି, ଯାହାଦ୍ୱାରା ଝଡ଼ର ସୃଷ୍ଟି ହେଉଛି। କାଳବୈଶାଖୀ ପ୍ରାକୃତିକ କାରଣରୁ ହୋଇଥାଏ, ସେଥିପାଇଁ ଏହାର ସମ୍ପୂର୍ଣ୍ଣ ନିରାକରଣ ଅସମ୍ଭବ। ମାତ୍ର ଏହାର ପ୍ରଭାବ ଓ କ୍ଷୟକ୍ଷତିକୁ ଆମେ ନିୟନ୍ତ୍ରଣ କରିପାରିବା। ଭାରତୀୟ ପାଣିପାଗ ପକ୍ଷରୁ ଜାରି କରାଯାଉଥିବା ୟେଲୋ, ଅରେଞ୍ଜ ଏବଂ ରେଡ୍ ୱାର୍ଣ୍ଣିଂକୁ ଧ୍ୟାନରେ ରଖି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିପାରିବା। ଝଡ଼ ସମୟରେ ବାହାରେ ନ ରହି ପକ୍କା ଘର ଭିତରେ ରହିବା। କାଳବୈଶାଖୀ ଯୋଗୁଁ କୃଷିଜାତ ଦ୍ରବ୍ୟ ନଷ୍ଟ ହେବାର ଆଶଙ୍କା ରହିଥାଏ, ତେଣୁ ଚାଷୀମାନେ ପୂର୍ବରୁ ଫସଲ ହାନିରୁ ସୁରକ୍ଷା ପାଇଁ ପଦକ୍ଷେପ ନେବା ଉଚିତ। ପ୍ରାକୃତିକ ବିପର୍ଯ୍ୟୟ କହିକି ଆସେ ନାହିଁ, ଅକସ୍ମାତ୍ ଆସି କ୍ଷୟକ୍ଷତି କରିଥାଏ। ଆମେ ସତର୍କ ରହିଲେ ଯାଇ ଏହି ପ୍ରାକୃତିକ ବିପଦରୁ ନିଜକୁ ସୁରକ୍ଷିତ କରିପାରିବା।
1: ଶୁଣୁଥିଲି ପରିବେଶ ସୂଚନାରେ ପ୍ରାକୃତିକ ବିପର୍ଯ୍ୟୟ ଓ କାଳବୈଶାଖୀ ସମ୍ପର୍କରେ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। କଣ୍ଠଶିଳ୍ପୀ ପଙ୍କଜ କୁମାର ଜାଲ, ସଙ୍ଗୀତ ସଂଯୋଜନା ପ୍ରଫୁଲ୍ଲ କୁମାର ମିତ୍ର ଓ ଗୀତଗୁଡ଼ିକୁ ରଚନା କରିଛନ୍ତି ପରଶୁରାମ ନାଥ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ।

ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଏଇଠି ଶେଷ ହେଲା। ଆଜି ଗୀତଗୁଡ଼ିକର କଣ୍ଠଶିଳ୍ପୀ ଥିଲେ ପଙ୍କଜ କୁମାର ଜାଲ, ସଙ୍ଗୀତ ସଂଯୋଜନାରେ ଥିଲେ ପ୍ରଫୁଲ୍ଲ କୁମାର ମିତ୍ର ଓ ଗୀତଗୁଡ଼ିକୁ ରଚନା କରିଥିଲେ ପରଶୁରାମ ନାଥ। ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ କେତୋଟି ସମ୍ବଲପୁରୀ ଗୀତ। ଏହି ଗୀତଟିର କଣ୍ଠଶିଳ୍ପୀ ହେଲେ ଦାଉଦ କୁଅଁର ଓ ଗୀତ ରଚନା କ୍ଷେତ୍ରମଣି ବିଭାର।

ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ଓ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଆମ ରାଜ୍ୟ ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ, ଭାରତୀ କରଙ୍କ କଣ୍ଠରୁ ଗୀତ ରଚନା କୃପାସିନ୍ଧୁ ଗୁରୁ।

ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମରେ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମ ଗୀତଟିର କଣ୍ଠଶିଳ୍ପୀ ହେଲେ ଲିପିକା ମହାନ୍ତି, ଗୀତ ରଚନା ପ୍ରଫୁଲ୍ଲ କୁମାର ମିତ୍ର।

ମୀନାକ୍ଷୀ ଦେବୀଙ୍କ ରଚନାରୁ ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ। କଣ୍ଠଶିଳ୍ପୀ ଜୟଶ୍ରୀ ଦାସ।

ଏଇଠି ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି କାର୍ଯ୍ୟକ୍ରମରେ ଗୀତଗୁଡ଼ିକର କଣ୍ଠଶିଳ୍ପୀ ଥିଲେ ଲିପିକା ମହାନ୍ତି, ଜୟଶ୍ରୀ ଦାସ ଓ ରୀତି ଚୌଧୁରୀ। ଗୀତଗୁଡ଼ିକୁ ରଚନା କରିଥିଲେ ସଫିକ ଅହମ୍ମଦ ସିଦ୍ଦିକୀ, ମୀନାକ୍ଷୀ ଦେବୀ ଓ ଲାଲ ରତ୍ନାକର ସିଂ।

ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିର କଣ୍ଠଶିଳ୍ପୀ ହେଲେ ଅରିଜିତ ସିଂ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ, ଗୀତରଚନା ଅମିତାଭ ଭଟ୍ଟାଚାର୍ଯ୍ୟ। କଥାଚିତ୍ର ଫ୍ୟାଣ୍ଟମ୍।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି କେକି, କଥାଚିତ୍ର ରୟ, ସଙ୍ଗୀତ ନିର୍ଦ୍ଦେଶନା ଅଙ୍କିତ ତିୱାରୀ, ଗୀତ ରଚନା ସନ୍ଦୀପ।

ଶୁଣୁଥିଲି ଅରମାନ ମଲ୍ଲିକ ଗାଇଥିବା ଗୀତଟିକୁ ଏମ୍ଏସ୍ ଧୋନି ଦ ଅନ୍ଟୋଲ୍ଡ ଷ୍ଟୋରି କଥାଚିତ୍ରରୁ, ସଙ୍ଗୀତ ନିର୍ଦ୍ଦେଶନା ଅମାଲ ମଲ୍ଲିକ, ଗୀତ ରଚନା ମନୋଜ ମୁସ୍ତାସିର। ଶୁଣନ୍ତୁ ଏକ ବିଶେଷ ସୂଚନା। ପୂର୍ବ ନିର୍ଦ୍ଧାରିତ ଘୋଷଣା ଭଳି ସାପ୍ତାହିକ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଆଜି ଶୁକ୍ରବାର ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଆମର କାର୍ଯ୍ୟକ୍ରମ କେବଳ ଏଫ୍ଏମ୍ ମହାନଦୀ 101 ମେଗାହର୍ଜରେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଶୁଣିପାରିବେ। ଏହି ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ ଯୋଗେ ଉପଲବ୍ଧ ହେବ ନାହିଁ। ସୂଚନାଟି ଏଇଠି ଶେଷ ହେଲା। ସିଂହମ୍ କଥାଚିତ୍ରରୁ ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ। କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ଓ ଅଜୟ। ସଙ୍ଗୀତ ନିର୍ଦ୍ଦେଶନା ଅଜୟ ଅତୁଲ। ଗୀତ ରଚନା ସ୍ୱାନନ୍ଦ କିର୍କିରେ।

ରଜତ ଅରୋରାଙ୍କ ରଚନାରୁ ଏହି ଗୀତଟିକୁ ଶୁଣନ୍ତୁ। ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟ, କଣ୍ଠଶିଳ୍ପୀ ଶଙ୍କର ଓ ଶ୍ରେୟା ଘୋଷାଲ, କଥାଚିତ୍ର ଚାନ୍ଦନୀ ଚୌକ ଟୁ ଚାଇନା।

ଶୁଣୁଥିଲି ଗୀତଟିକୁ, ଗାଇଥିଲେ ଶାନ୍ ଓ ଉସ୍ତାଦ ସୁଲତାନ ଖାନ, କଥାଚିତ୍ର ଜବ୍ ୱି ମେଟ୍ରୁ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ, ଗୀତ ରଚନା କରିଥିଲେ ଇର୍ଶାଦ କାମିଲ। ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ ଅରିଜିତ ସିଂଙ୍କ କଣ୍ଠରୁ, କଥାଚିତ୍ର କବୀର ସିଂ, ସଙ୍ଗୀତ ନିର୍ଦ୍ଦେଶନା ସଚେତ ପରମ୍ପରା, ଗୀତ ରଚନା ଇର୍ଶାଦ କାମିଲ।

ଏହି ଗୀତଟିକୁ ଶୁଣନ୍ତୁ। କଣ୍ଠଶିଳ୍ପୀ ହେଲେ ଚିନ୍ମୟୀ ଶ୍ରୀପଦା ଓ ଗୋପୀ ସୁନ୍ଦର। କଥାଚିତ୍ର ଚେନ୍ନାଇ ଏକ୍ସପ୍ରେସ। ସଙ୍ଗୀତ ନିର୍ଦ୍ଦେଶନା ବିଶାଲ ଶେଖର। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ।

ଶୁଣନ୍ତୁ ଏକ ବିଶେଷ ସୂଚନା। ପୂର୍ବ ନିର୍ଦ୍ଧାରିତ ଘୋଷଣା ଭଳି ସାପ୍ତାହିକ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଆଜି ଶୁକ୍ରବାର ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଆମର କାର୍ଯ୍ୟକ୍ରମ କେବଳ FM ମହାନଦୀ 101 ମେଗାହର୍ଜରେ ଏବଂ ନ୍ୟୁଜନ୍ AIR ମାଧ୍ୟମରେ ଶୁଣିପାରିବେ। ଏହି ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡିୟମ୍ ୱେଭ୍ 317.5 meter ତଥା 945 kHz ଯୋଗେ ଉପଲବ୍ଧ ହେବ ନାହିଁ। ସୂଚନାଟି ଏଇଠି ଶେଷ ହେଲା। କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ। କଣ୍ଠଶିଳ୍ପୀ ହେଲେ ଜୁବିନ ନଟିଆଲ, କଥାଚିତ୍ର ବଜରଙ୍ଗୀ ଭାଇଜାନ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ, ଗୀତ ରଚନା କରିଛନ୍ତି ନୀଲେଶ ମିଶ୍ରା।

ଶୁଣିଲି ଡଙ୍କି କଥାଚିତ୍ରରୁ ଗୀତଟିକୁ। କଣ୍ଠଶିଳ୍ପୀ ଥିଲେ ଅରିଜିତ ସିଂ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ, ଗୀତ ରଚନା କରିଥିଲେ ଇରଶାଦ କାମିଲ। କାର୍ଯ୍ୟକ୍ରମ ଶେଷରେ ଏହି ଗୀତଟିକୁ ଶୁଣନ୍ତୁ, ୟାରିଆ କଥାଚିତ୍ରରୁ। କଣ୍ଠଶିଳ୍ପୀ ଅରିଜିତ ସିଂ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ, ଗୀତରଚନା ଇରଶାଦ କାମିଲ।

0: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ।
1: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ସରକାରଙ୍କ ଦ୍ୱାରା ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ଚର୍ଚ୍ଚା କରିବା। କେନ୍ଦ୍ର ସରକାର ବିଗତ 12 ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ଏବଂ ସଂଶୋଧନ ମାଧ୍ୟମରେ ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ ସଶକ୍ତିକରଣ କରିଛନ୍ତି। ସରଳ କର ବ୍ୟବସ୍ଥା, ଉନ୍ନତ ବ୍ୟାଙ୍କିଂ, ବୀମା ଏବଂ ପେନ୍ସନ୍ ସୁବିଧାଗୁଡ଼ିକ ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ ପାଇଁ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିଛି। ନୂତନ କର ପ୍ରଣାଳୀ ଅନ୍ତର୍ଗତ ବାର୍ଷିକ 12 ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିମାନଙ୍କୁ କୌଣସି ପ୍ରକାର କର ଦେବାକୁ ପଡ଼ୁନାହିଁ। ସେହିପରି GST ମଧ୍ୟ କର ବ୍ୟବସ୍ଥାକୁ ସରଳ କରିବା ସହିତ ଦୈନନ୍ଦିନ ଆବଶ୍ୟକୀୟ ବସ୍ତୁଗୁଡ଼ିକର ଦରଦାମ କମ୍ କରିଛି, ଯାହାଦ୍ୱାରା ଲୋକମାନଙ୍କର ଆର୍ଥିକ ଚିନ୍ତା ଦୂର ହୋଇଛି। 2015 ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ବାନ୍ ଲକ୍ଷାଧିକ ଲୋକଙ୍କୁ ଆବାସ ପ୍ରଦାନ କରିଛି। ଏହି ଯୋଜନା ଅନ୍ତର୍ଗତ ସ୍ୱୀକୃତ 1,25,00,000 ଆବାସ ମଧ୍ୟରୁ 98 ଲକ୍ଷରୁ ଅଧିକ ଆବାସ ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶର ଅଭିଷେକ କୁମାର କହିଛନ୍ତି ଯେ ଏହି ଯୋଜନା ଅନ୍ତର୍ଗତ ଗରିବ ଲୋକମାନଙ୍କୁ ବାସଗୃହ ମିଳୁଛି, ଯାହାଦ୍ୱାରା ତାଙ୍କୁ ଭଡ଼ାଘରରୁ ମୁକ୍ତି ମିଳିଛି।
2: ମୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିଥିଲି। ଆବେଦନ ପରେ ମୋତେ ଲଟେରୀ ଡ୍ର ମାଧ୍ୟମରେ ଘର ମିଳିଲା। ଏହି ସ୍କିମ୍ ବହୁତ ଭଲ, ଯାହାଦ୍ୱାରା ଗରିବ ଲୋକମାନଙ୍କୁ ରହିବାକୁ ଘର ମିଳିପାରୁଛି, ସମସ୍ତେ ନିଶ୍ଚିନ୍ତ ହୋଇପାରୁଛନ୍ତି।
1: ସେହିପରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ 43,52,00,000 ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି, ଯାହାଦ୍ୱାରା ଲୋକମାନଙ୍କୁ ଉନ୍ନତ ଧରଣର ସ୍ୱାସ୍ଥ୍ୟ ସୁରକ୍ଷା ମିଳିପାରିଛି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧୀ ଯୋଜନା ଅନ୍ତର୍ଗତ ଜନ ଔଷଧ କେନ୍ଦ୍ର ମାଧ୍ୟମରେ ଶସ୍ତା ଏବଂ ଉନ୍ନତମାନର ଔଷଧ ମିଳିପାରୁଛି, ଯାହାଦ୍ୱାରା ବଜାର ଦରରୁ ଶତକଡ଼ା 50-80% ଶସ୍ତା ଦାମରେ ଔଷଧ ମିଳିପାରୁଛି। ବିହାରର ବ୍ରହ୍ମଦେବ କହିଲେ ଯେ ଏହି କେନ୍ଦ୍ରଗୁଡ଼ିକରେ ଔଷଧ କମ୍ ଦାମରେ ମିଳେ।
3: ଗତବର୍ଷରୁ ଏହି କେନ୍ଦ୍ରରୁ ମୁଁ ଔଷଧ ନେଉଛି। ଏଠାରେ ଔଷଧ ଅତି ଶସ୍ତା ଦାମରେ ମିଳିଥାଏ ଏବଂ ଡକ୍ଟରମାନେ ମଧ୍ୟ ଆମକୁ ପରାମର୍ଶ ଦେଇଥାନ୍ତି ଯେ ଏହି କେନ୍ଦ୍ରରୁ ଆପଣମାନେ ସବୁବେଳେ ଔଷଧ ନିଅନ୍ତୁ ବୋଲି।
1: ସେହିପରି 2015 ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଯୋଗୁଁ ଲୋକମାନେ ନିଜ ନିଜ ବ୍ୟବସାୟ ଆରମ୍ଭ କରୁଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାର ସୃଷ୍ଟି କରିପାରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ ଆଜି ପର୍ଯ୍ୟନ୍ତ 40,00,000,00,000 ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଛି। ଭାରତର ମଧ୍ୟମ ବର୍ଗୀୟ ଲୋକମାନଙ୍କ ଆୟ ବୃଦ୍ଧି ସହିତ ନୂତନ ସୁଯୋଗ ସୃଷ୍ଟି ହେବା ଯୋଗୁଁ ସେମାନେ ଏବେ ଦେଶର ଆର୍ଥିକ ପ୍ରଗତି, ବିକାଶ ତଥା ସମୃଦ୍ଧି ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।

ଆପଣମାନେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ କାର୍ଯ୍ୟକ୍ରମ ଶୁଣୁଛନ୍। ଇହାଦି ସମିଆ ହେଲାନ ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଶୁନ୍ମା। କାର୍ଯ୍ୟକ୍ରମର

ଶୁଣୁଥିଲେ ଗୀତ କେ ଗାଇଥିଲେ ଶ୍ରୀଚରଣ ମହାନ୍ତି ଆର୍ ଶ୍ରେୟା। ସିନେମା ଲଭ୍ ୟୁ ହମେସା, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମାନନ୍ଦ, ଗୀତ ରଚନା ଅରୁଣ ମନ୍ତ୍ରୀ। ଇହାଦେର ଗୀତ କେ ଶୁଣୁନ୍, ଗାଇଛନ୍ ହ୍ୟୁମେନ ସାଗର ଆର୍ ସୋହିନୀ ମିଶ୍ର। ସିନେମା ତୁମେ ଥିଲେ ସାଥିରେ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ ପ୍ରେମାନନ୍ଦ ଆର୍ ଗୀତ୍ କେ ଲେଖିଛନ୍ ଅରୁଣ ମନ୍ତ୍ରୀ।

ଜାଭେଦ ଅଲି ଗାଇଥିବାର ଇ ଗୀତକେ ଶୁଣୁନ୍। ସିନେମା ଗୁଡ୍ ବୟ ନୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ ବୈଦ୍ୟନାଥ ଦାସ, ଆର୍ ଗୀତକେ ଲେଖିଛନ୍ ନିର୍ମଲ ନାୟକ।

ଆପଣମାନେ ଗୋଟିଏ ହିନ୍ଦୀ ସିନେମା ଗୀତ କାର୍ଯ୍ୟକ୍ରମ କ୍ରମେ ଶୁଣୁଛନ୍ ସିନେମା 1942 ଏ ଲଭ୍ ଷ୍ଟୋରିର ଗୀତ ମାନେ ଶୁଣୁଥିଲେ କୁମାର ସାନୁ ଗାଇଥିବା ଗୀତଟା ଲେଖିଥିଲେ ଜାଭେଦ ଅଖତର ଇହାଦେ ଫେର ଶୁଣୁ କୁମାର ସାନୁ ଗାଇଥିବା ସିନେମାରେ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।

ଶୁଣିଲେ କବିତା କୃଷ୍ଣମୂର୍ତ୍ତି ଗାଇଥିବାର ଗୀତଟା ଆପଣମାନେ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଥି ଶୁଣୁଛନ୍ ସିନେମା 1942 ଏ ଲଭ୍ ଷ୍ଟୋରିର ଗୀତମାନେ ଇହାଦେ ଶୁଣନ୍ କାର୍ଯ୍ୟକ୍ରମର ଶେଷ ଗୀତଟା ଗାଇଛନ୍ ଲତା ମଙ୍ଗେସ୍କର ଗୀତଟାକେ ଲେଖିଛନ୍ ଜାଭେଦ ଅଖତର।

ଆପଣ ମାନେ ଶୁଣୁଛନ୍ କେତେଟା ସମ୍ବଲପୁରୀ ଗୀତ, ଇହାଦେ ଶୁଣୁନ୍ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟା। ଗାଇଛନ୍ ସାବିତ୍ରୀ ଦାସ, ଲେଖିଛନ୍ ମୁରଲୀଧର ବେହେରା।

ଆପଣମାନେ ଶୁଣୁଛନ୍ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଥି ଶେଷଦେବ ଦାସ ଗାଇଥିବାର ଗୀତଟା ଲେଖିଛନ୍ ତରଙ୍ଗ ସେନ ମେହେର।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।

ଶ୍ରୋତା ବନ୍ଧୁ, ଆମେ କଥା ନେଇ ଅଧାତି ରଖିଥିଲା, ତ ଆଗେ କାଣା ହେଲା ଜାନ୍ମା। ଛୁଆକୁ କାମ କରାବାରଟା ଠିକ୍ ନୁହେଁ ବୋଲି କହୁଛନ୍। ଛୁଆମାନେ ପଢ଼ିଲିକି ମୁନୁ ସେବାର ଚାହି ହେଥିର ବାବଦି କହୁଛନ୍, ଆଉ ଲୋକମାନଙ୍କୁ ବୁଝଉଛନ୍ ବୋଲି ତାର ମାର ଉତ୍ତରଟେ ଦେଲା କି ସିଧା ରପଟିଲା ତାର କକା ଘରକେ। ସେନ ଯାଇକରି ସିଧାସଳଖ ପଚରେଇ ବସିଲା ତାର କାକି ସୁଷମାକେ, କାକି ହେ ରୀତା ନାନିକେ ଆଉ ଇନ ନାଇଁ ରଖିଲେ ନାଇଁ ଚଲେ, ତାର ମା ବାପା ନିକେ ପଠେଇ ଦିଅ, ସ୍କୁଲରେ ପାଠ ପଢ଼ବା। ଇନ ଖାଲି ବାବୁ ଛୁଆକେ ଖେଲଉଛେ ଆଉ ବାସନ ମାଜୁଛେ ବଣ୍ଢଉଛେ, କେତେ ବୁତା କରୁଛେ। ନିଶବତ ହେଇଗଲା ସୁଷମା। ତେହରୁ କାଣା ହେଲା ଫେର ଜାନ୍ମା ଆଗ୍କେ ୟାଦେ ସୁନ୍ମା। ଦିଲ୍ କା ରିସ୍ତା ସିନେମାର ଗୀତଟା ଗାଇଛନ୍ କୁମାର ସାନୁ ଆର୍ ଅଲକା ୟାଗ୍ନିକ। ସ୍ୱପ୍ନା ଅବସ୍ଥି ଆର୍ ସାଥୀ ଗୀତଟାକେ ଲେଖିଛନ୍ ସମୀର, ସୁରେଶ ସଜେଇଛନ୍ ନଦୀମ ଶ୍ରବଣ।

କାଣା ହେଲା ଗୋ ମୀନା ମା ବୋଲି ଯେନ୍ତା ପଚାରିଦେଲା ମୀନା ଭୋ ଭୋ କରି କାନ୍ଦି କରି କହିଲା କାକି କେତେ ଲୋକ ରାସ୍ତା ତିଆ କହି କହି ବୁଲୁଥିଲେ ଯେ ଛୁଆକୁ ଘରେ ବାହାରେ କାମ କରାବାର କଥା ନାହିଁ ସେ ମୋର କଥା ମାନବ ତ ତାର ସେ ନିରୀହ କଥା ଶୁଣିକରି ନିଜର ଭୁଲ ବୁଝିପାରିକରି ସୁଷମା ବୋଲା ହଁ ମୀନା ମା ଇ ବରଷନୁ ତାହାକେ ସ୍କୁଲରେ ଭର୍ତ୍ତି କର୍ମା ପାଠ ପଢ଼ବା ଆଉ ତାର ମା ବାପା ନିକି ଗଲେ ତାହାକେ ବଟେଇ ନେମା ଆମେ ମଝି ମଝି ଯିମା ଭିଲ୍ ରୀତା ପାଠ ପଢ଼ବୁ ତ ମୁଲ ମୁଲ ହସୁଥାଏ ରୀତା ଶୁଣୁନ୍ ଜୁଲି ସିନେମାରେ କେତେଟା ଗାଇଛନ୍ ସୋନୁ ନିଗମ ଆର୍ ଅଲକା ୟାଗ୍ନିକ ଲେଖିଛନ୍ ସମୀର ସୁରେଶ ଯାଇଛନ୍ ହିମେଶ ରେଶମିଆ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ହଁ ଶ୍ରୋତା ବନ୍ଧୁ, କଥା ନେଇ ତ ଶୁଣିଲେ, ଆମେ ଚାହିଁଲେ ଏନ୍ତା ଗୋଟେ ଗୋଟେ କଲି କଢ଼ିମାନଙ୍କୁ ଗୋଟେ ଗୋଟେ ହସଲା ଜୀବନ ଖେଲା ଜୀବନଟେ ଯିବାଠି ସହଯୋଗ କରିପାର୍ମା। ଛୁଆମାନଙ୍କୁ ନେଇକରି ଦେଶର ଭବିଷ୍ୟତ ହେ ବୋଲି ଯଦି ସଭିଏ ଧ୍ୟାନ ଦେମା, ଆଜିର୍ ଇ ବିଶ୍ୱ ଶିଶୁ ଶ୍ରମ ବିରୋଧୀ ଦିବସ ପାଲବାରଟା ସାର୍ଥକ ହେବା କାନ। ଇହାଦେ ସମିଆ ହେଇଛେ କାର୍ଯ୍ୟକ୍ରମଟି ଶେଷ ଗୀତ ଶୁଣବା। ଶୁଣୁନ୍ ଏକ ରିସ୍ତା ସିନେମାର ଏଇ ଗୀତଟା। ଗାଇଛନ୍ ଉଦିତ ନାରାୟଣ ଅଲକା ୟାଗ୍ନିକ, ଲେଖିଛନ୍ ସମୀର ଆର୍ ସୁରେଶ, ଜୈସନ୍ ନଦୀମ ଶ୍ରବଣ।

ଆଜିର କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ କଥାଚିତ୍ର ମିଷ୍ଟର ବେଚାରାର ଏହି ଗୀତଟି। ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ନୱାବ ଆର୍ଜୁ, ସଙ୍ଗୀତ ଆନନ୍ଦ ମିଲନ।

ରାସ୍ତାରେ ଟ୍ରାଫିକ୍ ନିୟମ ମାନି ଚଳିବା, ଦ୍ରୁତଗତିରେ ଯାନବାହନ ଚଲାଇବା ନାହିଁ, ନିଶା ସେବନ କରି ଗାଡ଼ି ଚାଳନା କରିବା ନାହିଁ, ହେଲମେଟ୍ ବ୍ୟବହାର କରିବା, ସିଟ୍ ବେଲ୍ଟ ବାନ୍ଧିବା, ଗାଡ଼ିରେ ଆବଶ୍ୟକୀୟ କିଛି ଫାଷ୍ଟ ଏଡ୍ ସାମଗ୍ରୀ ରଖିବା, ଟିକିଏ ସମୟ ପୂର୍ବରୁ ବାହାରିବା କୌଣସି ଜାଗାକୁ ଯିବା ପାଇଁ, ଯେମିତି ଆମକୁ ହରବର ହେବାକୁ ପଡ଼ିବ ନାହିଁ। ଏହିସବୁ କଥା କ'ଣ ଆମେ ଜାଣିନାହୁଁ, ଅଥବା ଜାଣିବି ଅଣଦେଖା କରୁଛେ? ଟିକିଏ ଭାବିବା।

ଶ୍ରୋତା ବନ୍ଧୁ, ଅସମୟରେ ପିତାମାତାଙ୍କର କୁଳଶୂନ୍ୟ ହେଉଛି, ସଧବା ହାତରୁ ଶଙ୍ଖା, ମୁଣ୍ଡରୁ ସିନ୍ଦୁର ହଜିଯାଉଛି। ଟିକିଏ ଭାବିବା, ଆମେ ଟିକିଏ ଦାୟିତ୍ୱ ସମ୍ପନ୍ନ ହେଲେ ଏମିତି ଅନେକ ଦୁର୍ଘଟଣା ଆଡ଼େ ଦେଇପାରନ୍ତେ। ଟିକିଏ ସାବଧାନ ହେବା, ଦୁର୍ଲଭ ମାନବ ଜନ୍ମକୁ ଅକାଳେ ନଷ୍ଟ ହେବାଠୁ ଆମେ ବଞ୍ଚାଇ ପାରିବା। ଏହି ଚିନ୍ତାଧାରା ସହିତ ଆଜି କାର୍ଯ୍ୟକ୍ରମର ଶେଷ ଗୀତ ଶୁଣନ୍ତୁ। କଥାଚିତ୍ର କିମତ୍ର ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ମାୟା ଗୋବିନ୍ଦ, ସଙ୍ଗୀତରେ ସଜେଇଛନ୍ତି ରାଜେଶ ରୋଶନ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାବନ୍ଧୁମାନଙ୍କୁ ଆମେ ଏଇଠି ଜଣାଇ ଦେଉଛୁ ଯେ ଆପଣମାନେ ଆମର କାର୍ଯ୍ୟକ୍ରମ ଆଜି ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ କେବଳ FM ମହାନଦୀ 101 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ଶୁଣିପାରିବେ। ସାପ୍ତାହିକ ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଏ ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡ଼ିୟମ୍ ୱେବ୍ 317.5 meter ତଥା 945 kHz ଯୋଗେ ଉପଲବ୍ଧ ହେବ ନାହିଁ। ବର୍ତ୍ତମାନ ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: 2 ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
1: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ,
0: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ,
1: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ। ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ, ବିକଶିତ ଓଡ଼ିଶାର ସଂକଳ୍ପ,
0: ବିକାଶର ଧାରା ଓଡ଼ିଶା ସାରା।
2: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
3: କଣ କହୁନୁ,
2: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
3: ଆଉ ଇଲେକ୍ଟ୍ରି ବିଲ୍,
2: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
4: ଆପଣମାନେ ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ। ଏଥର ଶୁଣନ୍ତୁ ଶିଳ୍ପୀ ରାଜାରଥଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ, ଗୀତ ରଚନା ନିରଞ୍ଜନ ଦାସ।

0: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
1: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
0: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
1: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
0: ବିକାଶର ଧାରା ଓଡ଼ିଶା ସାରା।
2: ଅପା, ମୁଁ କଣ ଶୁଣିଲି ସୁଭଦ୍ରାର ଚତୁର୍ଥ କିସ୍ତି ମିଳିବ?
3: ଠିକ ଶୁଣିଛୁ, March 8 ମାନେ ଅନ୍ତର୍ଜାତୀୟ ମହିଳା ଦିବସ ଦିନ ସୁଭଦ୍ରାର ଚତୁର୍ଥ କିସ୍ତି ମିଳିବ।
2: ତା ମାନେ ପୁଣି ଥରେ 5,000 ଟଙ୍କା।
3: ରାଜ୍ୟରେ ମହିଳା ସଶକ୍ତିକରଣର ଆଧାର ଏବଂ ମହିଳାଙ୍କୁ ଆର୍ଥିକ ସ୍ୱତନ୍ତ୍ରତା ପ୍ରଦାନରେ ଓଡ଼ିଶା ସରକାରଙ୍କ ଯୁଗାନ୍ତକାରୀ ଯୋଜନା ହେଉଛି ସୁଭଦ୍ରା, ଯାହା ମହିଳା ସଶକ୍ତିକରଣକୁ ଏକ ନୂଆ ଦିଗରେ ବିସ୍ତାରିତ କରିଛି ଓ ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ସାହାଯ୍ୟ କରିଛି। ଏଥର March 8 ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରୁ ମିଳିବ ସୁଭଦ୍ରାର ଚତୁର୍ଥ କିସ୍ତି, ଅର୍ଥାତ୍ 5,000 ଟଙ୍କା, ଯାହାଦ୍ୱାରା ପୁଣି ଥରେ ଉପକୃତ ହେବେ 1 କୋଟିରୁ ଉର୍ଦ୍ଧ ମହିଳା। ଘରେ ଘରେ ସୁଭଦ୍ରା, ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର। ରାଜ୍ୟରେ ମହିଳା ସଶକ୍ତିକରଣର ଆଧାର ଏବଂ ମହିଳାଙ୍କୁ ଆର୍ଥିକ ସ୍ୱତନ୍ତ୍ରତା ପ୍ରଦାନରେ ଓଡ଼ିଶା ସରକାରଙ୍କ ଯୁଗାନ୍ତକାରୀ ଯୋଜନା ହେଉଛି ସୁଭଦ୍ରା, ଯାହା ମହିଳା ସଶକ୍ତିକରଣକୁ ଏକ ନୂଆ ଦିଗରେ ବିସ୍ତାରିତ କରିଛି ଓ ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ସାହାଯ୍ୟ କରିଛି। 5 ବର୍ଷ ପାଇଁ 55,000 କୋଟି ଟଙ୍କାର ବୃହତ୍ ପାଣ୍ଠି ବ୍ୟବସ୍ଥା ସହ 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମୋଟ 3 କିସ୍ତିରେ ଦିଆଯାଇଛି 15,000 କୋଟିରୁ ଅଧିକ ଟଙ୍କା। ଏଥର March 8 ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରୁ ମିଳିବ ସୁଭଦ୍ରାର ଚତୁର୍ଥ କିସ୍ତି, ଅର୍ଥାତ୍ 5,000 ଟଙ୍କା, ଯାହାଦ୍ୱାରା ପୁଣି ଥରେ ଉପକୃତ ହେବେ 1 କୋଟିରୁ ଉର୍ଦ୍ଧ୍ୱ ମହିଳା। ଘରେ ଘରେ ସୁଭଦ୍ରା, ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
5: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ, ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ସରକାରଙ୍କ ଦ୍ୱାରା ମଧ୍ୟମବର୍ଗୀୟ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ଚର୍ଚ୍ଚା କରିବା। କେନ୍ଦ୍ର ସରକାର ବିଗତ 12 ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ଏବଂ ସଂଶୋଧନ ମାଧ୍ୟମରେ ମଧ୍ୟମବର୍ଗୀୟ ଜନସାଧାରଣଙ୍କ ସଶକ୍ତିକରଣ କରିଛନ୍ତି। ସରଳ କର ବ୍ୟବସ୍ଥା, ଉନ୍ନତ ବ୍ୟାଙ୍କିଂ, ବୀମା ଏବଂ ପେନ୍ସନ୍ ସୁବିଧାଗୁଡ଼ିକ ମଧ୍ୟମବର୍ଗୀୟ ଜନସାଧାରଣଙ୍କ ପାଇଁ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିଛି। ନୂତନ କର ପ୍ରଣାଳୀ ଅନ୍ତର୍ଗତ ବାର୍ଷିକ 12 ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିମାନଙ୍କୁ କୌଣସି ପ୍ରକାର କର ଦେବାକୁ ପଡ଼ୁନାହିଁ। ସେହିପରି GST ମଧ୍ୟ କର ବ୍ୟବସ୍ଥାକୁ ସରଳ କରିବା ସହିତ ଦୈନନ୍ଦିନ ଆବଶ୍ୟକୀୟ ବସ୍ତୁଗୁଡ଼ିକର ଦରଦାମ କମ୍ କରିଛି, ଯାହାଦ୍ୱାରା ଲୋକମାନଙ୍କର ଆର୍ଥିକ ଚିନ୍ତା ଦୂର ହୋଇଛି। 2015 ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ବାନ୍ ଲକ୍ଷାଧିକ ଲୋକଙ୍କୁ ଆବାସ ପ୍ରଦାନ କରିଛି। ଏହି ଯୋଜନା ଅନ୍ତର୍ଗତ ସ୍ୱୀକୃତ 1,25,00,000 ଆବାସ ମଧ୍ୟରୁ 98,00,000 ଅଧିକ ଆବାସ ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶର ଅଭିଷେକ କୁମାର କହିଛନ୍ତି ଯେ ଏହି ଯୋଜନା ଅନ୍ତର୍ଗତ ଗରିବ ଲୋକମାନଙ୍କୁ ବାସଗୃହ ମିଳୁଛି, ଯାହାଦ୍ୱାରା ତାଙ୍କୁ ଭଡ଼ାଘରରୁ ମୁକ୍ତି ମିଳିଛି।
6: ମୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିଥିଲି। ଆବେଦନ ପରେ ମୋତେ ଲଟେରୀ ଡ୍ର ମାଧ୍ୟମରେ ଘର ମିଳିଲା। ଏହି ସ୍କିମ୍ ବହୁତ ଭଲ, ଯାହାଦ୍ୱାରା ଗରିବ ଲୋକମାନଙ୍କୁ ରହିବାକୁ ଘର ମିଳିପାରୁଛି, ସମସ୍ତେ ନିଶ୍ଚିନ୍ତ ହୋଇପାରୁଛନ୍ତି।
5: ସେହିପରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ 43,52,00,000 ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି, ଯାହାଦ୍ୱାରା ଲୋକମାନଙ୍କୁ ଉନ୍ନତ ଧରଣର ସ୍ୱାସ୍ଥ୍ୟ ସୁରକ୍ଷା ମିଳିପାରିଛି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ଯୋଜନା ଅନ୍ତର୍ଗତ ଜନଔଷଧ କେନ୍ଦ୍ର ମାଧ୍ୟମରେ ଶସ୍ତା ଏବଂ ଉନ୍ନତମାନର ଔଷଧ ମିଳିପାରୁଛି, ଯାହାଦ୍ୱାରା ବଜାର ଦରରୁ ଶତକଡ଼ା 50-80% ଶସ୍ତା ଦାମରେ ଔଷଧ ମିଳିପାରୁଛି। ବିହାରର ବ୍ରହ୍ମଦେବ କହିଲେ ଯେ ଏହି କେନ୍ଦ୍ରଗୁଡ଼ିକରେ ଔଷଧ କମ୍ ଦାମରେ ମିଳେ।
7: ଗତ ବର୍ଷରୁ ଏହି କେନ୍ଦ୍ରରୁ ମୁଁ ଔଷଧ ନେଉଛି। ଏଠାରେ ଔଷଧ ଅତି ଶସ୍ତା ଦାମରେ ମିଳିଥାଏ ଏବଂ ଡକ୍ଟରମାନେ ମଧ୍ୟ ଆମକୁ ପରାମର୍ଶ ଦେଇଥାନ୍ତି ଯେ ଏହି କେନ୍ଦ୍ରରୁ ଆପଣମାନେ ସବୁବେଳେ ଔଷଧ ନିଅନ୍ତୁ ବୋଲି।
5: ସେହିପରି 2015 ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଯୋଗୁଁ ଲୋକମାନେ ନିଜ ନିଜ ବ୍ୟବସାୟ ଆରମ୍ଭ କରୁଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାର ସୃଷ୍ଟି କରିପାରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ ଆଜି ପର୍ଯ୍ୟନ୍ତ 40,00,000,00,000 ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଛି। ଭାରତର ମଧ୍ୟମ ବର୍ଗୀୟ ଲୋକମାନଙ୍କ ଆୟ ବୃଦ୍ଧି ସହିତ ନୂତନ ସୁଯୋଗ ସୃଷ୍ଟି ହେବା ଯୋଗୁଁ ସେମାନେ ଏବେ ଦେଶର ଆର୍ଥିକ ପ୍ରଗତି, ବିକାଶ ତଥା ସମୃଦ୍ଧି ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏନ୍ଡିଏ ସରକାରଙ୍କ 12 ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ଭରିଛି ହସ, ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
4: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ

ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ଆଜିର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ମୁଁ ଆଜିର ଉପସ୍ଥାପିକା ବିଶ୍ୱଭାରତୀ। ଶ୍ରୋତା ଭଉଣୀ, ପ୍ରତିବର୍ଷ ଜୁନ୍ 12 ତାରିଖରେ ସାରା ବିଶ୍ୱରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଏ। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବା, ଶିଶୁମାନଙ୍କର ଅଧିକାର ଓ ଶିକ୍ଷା ପ୍ରତି ଜନ ସଚେତନତା ସୃଷ୍ଟି କରିବା। ଶିଶୁମାନଙ୍କର ଅଧିକାରକୁ ନଜରରେ ରଖି ସବୁ ଶିଶୁଙ୍କୁ ଶ୍ରମ ମୁକ୍ତ କରି ସେମାନଙ୍କର ମୌଳିକ ଅଧିକାର ଓ ସୁରକ୍ଷା କଥା ଚିନ୍ତା କରିବା, ନିଶ୍ଚିତ କରିବା, ଶିଶୁମାନଙ୍କୁ କାମରେ ନ ଲଗାଇ ବିଦ୍ୟାଳୟକୁ ପଠାଇବା ଏବଂ ଉତ୍ତମ ଶିକ୍ଷା ପ୍ରଦାନ କରିବା, ଶିଶୁଙ୍କୁ ବିଭିନ୍ନ ବିପଜ୍ଜନକ କାର୍ଯ୍ୟରେ ଲଗାଇବା ଏକ ଦଣ୍ଡନୀୟ ଅପରାଧ। ଏ ବିଷୟରେ ଲୋକଙ୍କୁ ସଚେତନ କରିବାର ଉଦ୍ଦେଶ୍ୟ ନେଇ ଏହି ଦିବସଟି ପାଳନ କରାଯାଏ। ତେବେ ଶିଶୁ ହାତରେ ବହି ଓ କଲମ ଦିଅ, କାମରେ ଲଗାଇ ସେମାନଙ୍କର ଭବିଷ୍ୟତ ନଷ୍ଟ କର ନାହିଁ, ଏମିତି କଥା ସମସ୍ତେ କହନ୍ତି। କହିବା ଯେତିକି ସହଜ, ପାଳନ କରିବା ତାଠୁ କଷ୍ଟ। ତେବେ ଆମେ ଟିକେ ସଚେତନ ହେବା। ଶିଶୁ ଶ୍ରମ ଏକ ଅଭିଶାପ, ଏହାକୁ ପ୍ରଶ୍ରୟ ଦେବା ମହାପାପ। ପଢ଼ିବେ ପିଲା, ଗଢ଼ିବେ ଦେଶ, ଶିଶୁ ଶ୍ରମିକ ହୋଇବ ଶେଷ। ଏହି ସୁନ୍ଦର ଚିନ୍ତାଧାରା ସହିତ ଆଜିର କାର୍ଯ୍ୟକ୍ରମକୁ ଆଗକୁ ବଢ଼େଇବା। ତେବେ ଆଜିର କାର୍ଯ୍ୟକ୍ରମରେ ନିଶ୍ଚିତ ଭାବରେ ଆପଣମାନେ ଜାଣିଥିବେ ଯେ ଆଜି ଶୁକ୍ରବାର। ତନ୍ମନ୍ଧନ କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ରଖିଛୁ ଏକ ସୁନ୍ଦର ଆଲୋଚନା, ମହିଳା ଓ କିଶୋରୀଙ୍କ ବିଭିନ୍ନ ସମସ୍ୟା।

0: ଏ ବିଷୟରେ ଆସନ୍ତୁ ଶୁଣିବା ସୁନ୍ଦର ଆଲୋଚନାଟିଏ।
1: ଆପଣଙ୍କୁ ସ୍ୱାଗତ,
2: ଧନ୍ୟବାଦ।
1: ପ୍ରଥମେ ଆମ ଶ୍ରୋତାଙ୍କୁ କହିବେ, ମହିଳା ଓ କିଶୋରୀଙ୍କ ମାନସିକ ସ୍ୱାସ୍ଥ୍ୟ କାହିଁକି ସ୍ୱତନ୍ତ୍ର?
2: ନିଶ୍ଚିତ ଭାବରେ ମହିଳା ଆଉ ଯେଉଁ ୟଙ୍ଗ ଫିମେଲ ହେଲେ ତାଙ୍କ କେସ୍ଟା ଟିକେ ଡିଫରେଣ୍ଟ। କ'ଣ ପାଇଁକି ସାମାଜିକ ଯେଉଁ ପରମ୍ପରା ରହୁଛି ସେ ଜିନିଷଟା ବହୁତ ପରିମାଣରେ ତାଙ୍କ ପାଇଁ ଟିକେ କିଛି ଅଲଗା ନୀତି ନିୟମ ମାନେ ଆମ ସମାଜରେ ରହିଥାଏ। ତା ଛଡ଼ା ହର୍ମୋନାଲ ରୋଲ୍ର ହର୍ମୋନ୍ସ ମାନେ ଯେଉଁ ଥାଏ ଶରୀରରେ ତାହାର ବହୁତ ଇମ୍ପୋର୍ଟାଣ୍ଟ ରୋଲ୍ ଥାଏ, ଯେମିତିକି ଇଷ୍ଟ୍ରୋଜେନ୍ ଥାଏ, ପ୍ରୋଜିଷ୍ଟ୍ରନ୍ ଥାଏ, ଆଉ ତାଙ୍କର ଯେଉଁ ମେନ୍ସଟ୍ରୁଆଲ୍ ସାଇକେଲ୍ ହେଉଛି, ମାସିକ ଋତୁସ୍ରାବ ହେଉଛି, ସେଇ ଜିନିଷଟା ବି ବିଭିନ୍ନ ହିସାବରେ ମାନସିକ ସ୍ତରର ଯେଉଁ ବାଲାନ୍ସ ଥାଏ ତାକୁ ଏପଟ ସେପଟ କରେ। ଯେଉଁ ଫିମେଲ୍ ହେଲେ ତାଙ୍କର ମାନେ ମାନସିକ ସମସ୍ୟା ଅଲଗା ପରିମାଣରେ ଦେଖାଯାଏ।
1: ସେମାନଙ୍କଠାରେ ଦେଖାଯାଉଥିବା ମୁଖ୍ୟ ସମସ୍ୟା ଗୁଡ଼ିକ କ'ଣ?
2: ନିଶ୍ଚୟ ଭାବରେ ଦେଖନ୍ତୁ, ଏହା ଦେଖାଯାଇଛି କି ପୁରୁଷମାନଙ୍କ ତୁଳନାରେ ସ୍ତ୍ରୀମାନଙ୍କ ଡିପ୍ରେସନ୍ ହେବାର ସମ୍ଭାବନା ଅଧିକ ଥାଏ। ତା ସହିତ ଯେଉଁ ଏଙ୍ଗଜାଇଟି ଡିଜର୍ଡର୍ ଥାଏ, ଯେମିତିକି ଭୟ ଲାଗିବ, ଛାନିଆ ଲାଗିବ, ବ୍ୟସ୍ତ ଲାଗିବ, ସେଇ ଜିନିଷ ବି ସ୍ତ୍ରୀମାନଙ୍କ କ୍ଷେତ୍ରରେ ଅଧିକା ଦେଖାଯାଏ। ତା ସହିତ ଯେତେବେଳେ ପିରିୟଡ୍ ପାଖାପାଖି ସମୟରେ ଗୋଟେ କଣ୍ଡିସନ୍ ଥାଏ, ତାକୁ PMDD ବୋଲି କୁହାଯାଏ, ସେଇଟା ହେଲା ପ୍ରି ମେନ୍ସଟ୍ରୁଆଲ୍ ଡିସ୍ଫୋରିକ୍ ଡିଜର୍ଡର୍। ମାସିକିଆ ଋତୁସ୍ରାବ ଆଗରୁ ବହୁତ ପରିମାଣରେ ମୁଡ୍ ସ୍ୱିଙ୍ଗସ୍ ଦେଖାଯାଏ, ରାଗ ଲାଗିବ, ଚିଡ଼ଚିଡ଼ ଲାଗିବ, କାହା ସହିତ କଥା ହେବା ପାଇଁ ଇଚ୍ଛା ହେବନି, ଏମିତି ସମସ୍ୟା ଦେଖାଯାଏ। ଆଉ ତା ସହିତ ମାନେ ଅନ୍ୟାଦି ସମସ୍ୟା ଯେମିତିକି ସ୍କିଜୋଫେନିଆ ହେଲା, ସାଇକୋସିସ୍ ହେଲା, ବାଇପୋଲାର ଡିଜର୍ଡର୍ ହେଲା, ତ ଏସବୁ ସମସ୍ୟା ବି ସ୍ତ୍ରୀମାନଙ୍କ କ୍ଷେତ୍ରରେ ଦେଖାଯାଏ।
1: ମାନସିକ ଅସୁସ୍ଥତାର ପ୍ରାଥମିକ ଲକ୍ଷଣ ଗୁଡ଼ିକ କେମିତି ଜାଣିବେ?
2: ଦେଖନ୍ତୁ, ପ୍ରଥମେ ହେଲା ଦୁଇ ପ୍ରକାରରେ ମାନସିକ ଅସୁବିଧାର ଲକ୍ଷଣ ଜଣାପଡ଼େ। ପ୍ରଥମେ ହେଲା ଆପଣ ନିଜେ ଜାଣିପାରୁଛନ୍ତି, ଆଉ କେତେ କ୍ଷେତ୍ରରେ ଆପଣ ନିଜେ ଜାଣିପାରିବେନି, ଆପଣଙ୍କ ପରିବାର ସଦସ୍ୟମାନେ ସେମାନେ ଅନୁଭବ କରିପାରିବେ। ତ ପ୍ରଥମ ହେଲା ଆପଣ ନିଜେ କେମିତି ଜାଣିପାରିବେ, ଯେତେବେଳେ 2 ସପ୍ତାହରୁ ଅଧିକ ଆପଣଙ୍କ ଏସବୁ ଅସୁବିଧା ରହୁଛି। କ'ଣ କ'ଣ ଅସୁବିଧା ରହିବ? ମନ ଦୁଃଖ ରହିବ, କିଛି କାମ କରିବାକୁ ଇଚ୍ଛା ହେବନି, ସବୁବେଳେ ଗୋଟେ ଅଜଣା ଭୟ ରହିବ କି କ'ଣ ହେଇଯିବ, କ'ଣ ଖରାପ ହେଇଯିବ, ମୋ ଫ୍ୟାମିଲିର କିଛି ଖରାପ ହେଇଯିବ, ମୋ ଛୁଆମାନଙ୍କ କିଛି ଖରାପ ହେଇଯିବ, ଆମ ଘର ସମ୍ପତ୍ତି ପଳେଇଯିବ, ଏମିତି ଟାଇପ୍ର ଭୟ ରହିପାରେ। ତା ସହିତ ଭୋକରେ ପରିବର୍ତ୍ତନ ଆସିବ, ବହୁତ କମ୍ ଭୋକ ହେବ କିମ୍ବା ବହୁତ ଭୋକ ହେବ। ତା ଛଡ଼ା ନିଦର ଅସୁବିଧା ହେଇପାରେ, ଯେମିତିକି ବହୁତ ଅଧିକା ନିଦ ହେବ ୟା ନିଦ କମ୍ ହେବ। ବହୁତ ଜଣ ଏହା ବି ଦେଖା ହୁଏ କି ସକାଳୁ 3ଟାରୁ ଉଠିଯିବେ ତାପରେ ନିଦ ହେବନି, ବହୁତ ଦୁଃଖ ଲାଗିବ, ଆତ୍ମହତ୍ୟାର ଯଦି ଚିନ୍ତା ଆସିବ, ଏସବୁ ଯଦି ଅସୁବିଧା ଆପଣ ଅନୁଭବ କରୁଛନ୍ତି ତ ମାନସିକ ରୋଗ ଲକ୍ଷଣ ହେଇପାରେ। ଆଉ ତା ସହିତ ପରିବାର ସଦସ୍ୟ ଯଦି ଆପଣ ଦେଖୁଛନ୍ତି ଏ ସମସ୍ୟା କି ଯଦି ବ୍ୟକ୍ତିର କଥାବାର୍ତ୍ତାରେ ବହୁତ ପରିବର୍ତ୍ତନ ହେଇଗଲା, ସେ ଏପଟ ସେପଟ କିଛି କଥାବାର୍ତ୍ତା କହୁଛନ୍ତି, ବିନା କାରଣରେ ବହୁତ ରାଗୁଛନ୍ତି, ବିନା କାରଣରେ ସନ୍ଦେହ କରୁଛନ୍ତି କି ମୋ ବିଷୟରେ ତମେମାନେ କଥା ହେଉଛ, ମୋ ଏଗେନଷ୍ଟରେ କିଛି ପ୍ଲାନିଂ କରୁଛ, ମୋ ଖାଦ୍ୟରେ ବିଷ ମିଶାଇ ଦେଉଛ, ଏମିତି ଯଦି କହୁଛନ୍ତି ତ ପରିବାର ସଦସ୍ୟ ବି ଜାଣି ପକାଇବା କଥା କି କିଛି ମାନସିକ ସମସ୍ୟା ଥାଇପାରେ, ଆଉ ଡକ୍ଟରଙ୍କୁ କନସଲ୍ଟ କରିବା କଥା।
1: ବୟସ ସନ୍ଧିକ୍ଷଣରେ ଶାରୀରିକ ଏବଂ ମାନସିକ ପରିବର୍ତ୍ତନ କିପରି ପ୍ରଭାବ ପକାଇଥାଏ?
2: ନିଶ୍ଚିତ ଭାବରେ ଦେଖନ୍ତୁ, ଯେତେବେଳେ ବ୍ରେନ୍ଟା ଧୀରେ ଧୀରେ ଗ୍ରୋ କରେ, ଡେଭଲପ୍ ହୁଏ, ଛୋଟ ସମୟରେ ଯେଉଁ ବ୍ରେନ୍ ଥାଏ ଧୀରେ ଧୀରେ ସେଇଟା ଗ୍ରୋ କରେ, ଆଉ ଗୋଟେ ଇମ୍ପୋର୍ଟାଣ୍ଟ ପିରିୟଡ୍ ଥାଏ ଯେଉଁଟା ଟିନ୍ ଏଜ୍ କୁହାଯାଏ,
1: ଯେତେବେଳେ
2: କିଶୋର ଅବସ୍ଥାରେ, ସେଇ ଟାଇମ୍ରେ ବ୍ରେନ୍ର ବହୁତ ରାପିଡ୍ ଗ୍ରୋଥ୍ ହୁଏ। ଆଉ ସେ ସମୟରେ ଏହା ଦେଖାଯାଇଛି ବ୍ରେନ୍ର ଗୋଟେ ପାର୍ଟ ଥାଏ, ତାକୁ ଲିମ୍ବିକ୍ ସିଷ୍ଟମ୍ କୁହାଯାଏ। ଲିମ୍ବିକ୍ ସିଷ୍ଟମ୍ର ଗ୍ରୋଥ୍ଟା ଅଧିକା ଥାଏ, ଆଉ ବ୍ରେନ୍ର ଆଗ ସାଇଡ଼୍ରେ ଥିବା ପ୍ରି ଫ୍ରଣ୍ଟାଲ୍ କର୍ଟେକ୍ସର ଗ୍ରୋଥ୍ଟା କମ୍ ଥାଏ। ପ୍ରି ଫ୍ରଣ୍ଟାଲ୍ କର୍ଟେକ୍ସ ଯେଉଁ ଲୋବ୍ଟା ଥାଏ ତାର କାମ ହେଲା ଆମେ କେମିତି ଠିକ୍ ଡିସିଜନ୍ ନେବା, ଠିକ୍ ଭୁଲ ଜାଣିପାରିବା, ଆମର ଜଜ୍ମେଣ୍ଟ ପାଇଁ ସେଇଟା କାମ ଆସେ। ଆଉ ଲିମ୍ବିକ୍ ସିଷ୍ଟମ୍ର ରୋଲ୍ ହେଲା ଇମୋସନାଲ୍ ଜିନିଷ ମାନେ। ତ ଦେଖିବେ ମାନେ କିଶୋର ଅବସ୍ଥାରେ ବହୁତ ଜଣ ବହୁତ ମାନେ ଇମୋସନାଲ୍ ଡିସିଜନ୍ ନେଇଥାନ୍ତି, ଭାବପ୍ରବଣ ହେଇକି ମାନେ ଭୁଲ ଡିସିଜନ୍ ନେଇଯିବେ, ବହୁତ ରାତିରେ ବିନା କହିକି ବାହାରକୁ ବୁଲିବା ପାଇଁ ଟ୍ରାଏ କରିବେ, ସେହି ସମୟରେ ବହୁତ ଜଣ ନିଶା ବି ସେବନ କରିବା ଷ୍ଟାର୍ଟ କରିଥାନ୍ତି, ଘର ଲୋକଙ୍କ ସହିତ ବହୁତ ଝଗଡ଼ା ବି ହୁଏ ସେହି ସମୟରେ, ସେହି ସମୟରେ ବହୁତ ସାରା ମାନସିକ ସମସ୍ୟା ଦେଖାଯାଇପାରେ। ଆଉ ତା ସହିତ ଯେତେବେଳେ ମାନେ ବୟସ ହେଇଯାଏ, ଯେମିତିକି ସ୍ତ୍ରୀମାନଙ୍କ କ୍ଷେତ୍ରରେ ଯେତେବେଳେ ପିରିୟଡ୍ ବନ୍ଦ ହେଇଯିବ, ମେନୋପଜ୍ ଯେତେବେଳେ ହେବ, ସେତେବେଳେ ଇଷ୍ଟ୍ରୋଜେନ୍ ଆଉ ପ୍ରୋଜେଷ୍ଟେରନ୍ ହର୍ମୋନ୍ ଶରୀରର ବହୁତ ପରିମାଣରେ କମିଯାଏ, ସେତେବେଳେ ବି ବହୁତ ସାରା ସମସ୍ୟା ଦେଖାଯାଏ, ଯେମିତିକି ମନ ଦୁଃଖ ରହିବ, ଗୋଡ଼ ହାତ ବିନ୍ଧା ହେବ, ଗୋଡ଼ ହାତ ଜଳେଇବ, ଏସବୁ ସିମ୍ପଟମ୍ସ ମାନେ ଦେଖାଯାଇପାରେ ବୟସ ସହିତ।
1: ସୋସିଆଲ ମିଡ଼ିଆ ଏବଂ ପାଠପଢ଼ା ଚାପ କିପରି ମାନସିକ ସମସ୍ୟା ବଢ଼ା ହେଉଛି?
2: ଦେଖନ୍ତୁ, ପ୍ରଥମେ ଆମେ ସୋସିଆଲ ମିଡ଼ିଆ ଉପରେ ଡିସ୍କସ୍ କରିବା। ଆଜିକାଲି ଆମେ ଦେଖୁଛୁ ଯେଉଁ ଫେସବୁକ୍ରେ ସାଧାରଣତଃ ଟିକିଏ ଓଲ୍ଡ ଏଜ୍ ପପୁଲେସନ୍ ଏବେ ରହୁଛନ୍ତି, ଯେମିତିକି 40 ଏଜ୍ ଉପରେ ରହୁଛନ୍ତି। ଯେତେ 15 ଏଜ୍ରୁ ହେଲେ କି 35 ଏଜ୍, ଯେତେବେଳେ ୟଙ୍ଗ ପପୁଲେସନ୍ ବେଶୀ ରହୁଛନ୍ତି ଇନଷ୍ଟାଗ୍ରାମ୍ରେ। ଆଉ ଇନଷ୍ଟାଗ୍ରାମ୍ରେ ଯେଉଁ ପୋଷ୍ଟମାନେ ଆସେ, ଆପଣ ଦେଖିଥିବେ ବହୁତ ଜଣ ନିଜର ଯେଉଁ ଲାଇଫଷ୍ଟାଇଲ୍ ଥାଏ ତାକୁ ସମସ୍ତେ ପ୍ରଦର୍ଶନ କରିଥାନ୍ତି। କିଏ କୁଆଡ଼େ ବୁଲିଗଲେ, କେଉଁ କୁଆଡ଼େ କାର୍ଟେ କିଣିଲେ, କୁଆଡ଼େ ରେଷ୍ଟୁରାଣ୍ଟରେ ଗଲେ, କ'ଣ ଖାଇଲେ, ସେସବୁ ଫଟୋସ୍ ମାନେ ଛଡ଼ା ହେଇଥାଏ। ତା ସହିତ ଆମେ ଯେଉଁ ସେଲିବ୍ରିଟିମାନଙ୍କୁ ଫଲୋ କରୁଛୁ ତାଙ୍କ ସବୁ ଭିଡ଼ିଓସ୍ ମାନେ ଆସେ, ଲାଇଫଷ୍ଟାଇଲ୍ର ଜିନିଷ ମାନେ ଆସେ। ଆଉ ତା ସହିତ ସପିଂର ବହୁତ ସାରା ଆଡ଼୍ ବି ଆସେ ସେଥିରେ ସୋସିଆଲ ମିଡ଼ିଆରେ। ତ ଏଇସବୁ ଜିନିଷ ଆମ ମାଇଣ୍ଡକୁ ବହୁତ ଡାଇଭର୍ଟ କରେ, ଡିଷ୍ଟ୍ରାକ୍ଟ କରେ। ଆମେ ଦେଖିବା କି ଆମ ଫ୍ରେଣ୍ଡସ୍ ମାନେ ଏଠି ବୁଲୁଛନ୍ତି, ଆମେ ଏଠି ବସିକି ପାଠ ପଢ଼ୁଛୁ, ଆମେ ଏତେ ଇନକମ୍ କରୁଛୁ, ଆମ ପଡ଼ୋଶୀ ହେଲେ କି ଆମ କିଏ ରିଲେଟିଭ୍ସ ହେଲେ ସେ ଯାଇକି ଥାଇଲାଣ୍ଡ ଭିଏତନାମ ବୁଲିକି ଆସୁଛନ୍ତି, କିଏ ନୂଆ କାର୍ କିଣିଲେ। ତ ଏସବୁ ଜିନିଷ ଦେଖିକି ଆପଣ ମନଟା ସବୁବେଳେ ଅଶାନ୍ତି ରହିବ। ଆଉ ଆପଣ ବି ତାପରେ ଚେଷ୍ଟା କରିବେ କି ନିଜେ କ'ଣ ଗୋଟେ ଫଟୋ ଦେବେ, ତାପରେ ଫଟୋ ଦେଲା ପରେ ଆପଣ ଏକ୍ସପେକ୍ଟ କରିବେ କି ସେମାନେ ଲାଇକ୍ କେତେ ଜଣ କରୁଛନ୍ତି, କେତେ ଜଣ ମୋତେ କମ୍ପ୍ଲିମେଣ୍ଟ ଦେଉଛନ୍ତି। ଏସବୁ ଜିନିଷକୁ ସୋସିଆଲ ଭ୍ୟାଲିଡେସନ କୁହାଯାଏ।
1: ଅର୍ଥନୀତିରେ ଯେମିତି ଡେମୋନଷ୍ଟ୍ରେସନ ଇଫେକ୍ଟ ପାଠ ଅଛି, ପ୍ରକୃତି
2: ନିଶ୍ଚିତ। ତ ସୋସିଆଲ ମିଡ଼ିଆଟା, ସୋସିଆଲ ଭ୍ୟାଲିଡେସନଟା ବହୁତ ବଢ଼ିଯାଏ। ସମସ୍ତେ ଆମେ ସବୁବେଳେ ଏକ୍ସଟର୍ନାଲ ଭ୍ୟାଲିଡେସନ ଖୋଜୁଥିବା, ଆମ ଅନ୍ତରାତ୍ମାକୁ ନ ଦେଖି ଆମେ ସବୁବେଳେ ଚାହୁଁଥିବା କି ବାହାରୁ କେମିତି ଲୋକ ଆମକୁ ତାରିଫ କରନ୍ତୁ, ପ୍ରଶଂସା କରନ୍ତୁ। ତ ସେଥିରେ ବହୁତ ଅଶାନ୍ତି ହୁଏ, ଆଉ ବହୁତ ସମୟ ଏହା ଦେଖାଯାଇଛି ଏଥିପାଇଁ ଏଙ୍ଗଜାଇଟି ବି ହୁଏ। କ'ଣ ପାଇଁ କି ଯଦି ଆପଣ ରାତିରେ ସୋସିଆଲ ମିଡ଼ିଆ ୟୁଜ୍ କରୁଛନ୍ତି, ରାତିରେ ଲେଟ୍ ଶୋଉଛନ୍ତି, ସ୍କ୍ରୋଲିଂ କରୁଛନ୍ତି, ଆପଣଙ୍କର ନିଦ ଠିକ୍ ହେଉନି, ନିଦର ଅସୁବିଧା ସହିତ ଆପଣଙ୍କ ଏଙ୍ଗଜାଇଟି ଡିପ୍ରେସନ୍ର ସମ୍ଭାବନା ବଢ଼ିଯିବ। ତା ସହିତ ଏହା ବି ଦେଖାଯାଇଛି ଯେତେବେଳେ ବହୁତ ଜଣ ରିଲ୍ସ ଦେଖୁଛନ୍ତି ତ ତାଙ୍କ ଧ୍ୟାନଟା ବହୁତ କମିଯାଉଛି। ତ ପାଠପଢ଼ାରେ ଯେମିତି ଆଗରୁ ଫୋକସ୍ କରିପାରୁଥିଲେ, ଆଗରୁ ଘଣ୍ଟାଟେ ବସିକି ବହି ଧରିକି ପାଠ ପଢ଼ି ପାରୁଥିଲେ, ବଟ୍ ଏବେ ନାହିଁ। ଏବେ 2 ମିନିଟ୍ ହେଲା ପରେ ରିଲ୍ସ ଗୋଟେ ଦେଖିଦେବି, ସୋସିଆଲ ମିଡ଼ିଆ ଟିକେ ଦେଖିଦେବି, ପୁଣି ଟିକେ ପାଠ ପଢ଼ିବି, ପୁଣି ଟିକେ ଫୋନ୍ ଦେଖିଦେବି। ଏଇ ଯେଉଁ ସାଇକେଲଟା ଧ୍ୟାନଟା ବହୁତ କମ୍ କରୁଛି, ତ ପାଠପଢ଼ାର ଏଫିସିଏନ୍ସି ବହୁତ କମିଯିବ, କାମର ଏଫିସିଏନ୍ସି କମିଯିବ, ଆପଣ ଆଗ ପରି କାମ କରିପାରିବେନି, ଧ୍ୟାନ ରହିପାରିବେନି। ଏଇ ଜିନିଷ ମାନେ ଦେଖାଯାଇଛି କି ସୋସିଆଲ ମିଡ଼ିଆର ପ୍ରଭାବଟା ରହୁଛି।
1: ଆଜିକାଲି ଆମର ଯେଉଁ ଆଧୁନିକ ପ୍ରତିସ୍ପର୍ଦ୍ଧାପୂର୍ଣ୍ଣ ଗତିଶୀଳ ଜୀବନ ଅଛି, ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ସମାଜରେ ହାସଲ କରିବା ପାଇଁ ଚାହୁଁଛନ୍ତି, ସମସ୍ତେ ଉଚ୍ଚ ପଦବୀକୁ ଉତ୍ତୀର୍ଣ୍ଣ ହେବା ପାଇଁ ଚାହୁଁଛନ୍ତି, ତାହା ମଧ୍ୟ ଗୋଟେ ମୁଖ୍ୟ କାରଣ ହେଇପାରେ ଏହିସବୁ ବ୍ୟବହାର ମଣିଷମାନେ ଦେଖାଉଛନ୍ତି ତାର।
2: ନିଶ୍ଚିତ ଭାବରେ ତାକୁ ମାନେ ହସଲ କଲଚର କୁହାଯାଉଛି। ସମସ୍ତେ ମାନେ ଲାଇଫରେ ଦୌଡ଼ୁଛନ୍ତି, କାହା ପାଖରେ ସମୟ ନାହିଁ କି ଅଧଘଣ୍ଟା ଆମେ ଚୁପଚାପ ବସିବା, ଧ୍ୟାନ କରିବା, ଆମ ମନରେ କ'ଣ ଚାଲିଛି, କେଉଁ ଟାଇପ୍ର ଥଟ୍ସ ଆସୁଛି ମୁଣ୍ଡରେ, ସେ ଜିନିଷକୁ ସବୁ ମାନେ ଆୱାରନେସ୍ ସହିତ ଆମେ ଜାଣିବାକୁ ଚେଷ୍ଟା କରିବା କି ଆମ ମୁଣ୍ଡରେ କ'ଣ ଚାଲିଛି। ତ ଆମେ ସବୁବେଳେ ହସଲ କରୁଛୁ, ଦୌଡ଼ି ଚାଲିଛୁ, ଏଇ ଜିନିଷ ପରେ ଏଇ ଜିନିଷ କରିଦେବା, ନୂଆ ବାଇକ୍ କିଣିବା, ନୂଆ ଘର କିଣିବା, ଆଉ ଗୋଟେ ଘର କିଣିବା, ଆଉ ଟିକେ ପଇସା ଇନକମ୍ କରିବା, ତାପରେ ଯେଉଁ ସ୍ଥିର ହେଇକି ବସିବା ଜିନିଷଟା ବହୁତ କମିସାରିଲାଣି, ତାର ପ୍ରଭାବ ଅଭିୟସ୍ଲି ରହୁଛି। ଯେତେବେଳେ ଆମେ ଧ୍ୟାନ କରିବାନି, ବ୍ରେନ୍ଟା ସବୁବେଳେ ଆକ୍ଟିଭ୍ ମୋଡ଼୍ରେ ରହିବ। ଯଦି ସବୁବେଳେ ଆକ୍ଟିଭ୍ ମୋଡ଼୍ରେ ରହୁଛି, ବ୍ରେନ୍ର ବର୍ନଆଉଟ୍ ହେବ, ଗୋଟେ ସମୟ ଆସିବ କି ଆପଣଙ୍କୁ କିଛି କାମ କରିବାକୁ ଇଚ୍ଛା ହେବନି, ଆପଣଙ୍କୁ ଲାଗିବ କି ମାନେ ଦୁନିଆର କ'ଣ ଚାଲିଛି, ମୁଁ ଏତେ କାହିଁକି ଖଟୁଛି, ଏମିତି ବି ଆସିପାରେ, ବର୍ନଆଉଟ୍ କୁହାଯାଏ ତାକୁ। ତ ସେଥିପାଇଁ ମାନେ ନିଶ୍ଚିତ ଭାବରେ ଲାଇଫ୍ରେ ବ୍ରେକ୍ ନେବାଟା ବହୁତ ଜରୁରୀ ଥାଏ।
1: ଏଠି ସାଙ୍ଗସାଥୀଙ୍କ ଚାପ, ଯେଉଁ ପିୟର୍ ପ୍ରେସର, ସେଥିରୁ ଏଇ କିଶୋର କିଶୋରୀମାନଙ୍କୁ କେମିତି ରକ୍ଷା କରିପାରିବା?
2: ନିଶ୍ଚିତ ଭାବରେ ଦେଖନ୍ତୁ, ଯେତେବେଳେ ଶିଶୁ ଥାଆନ୍ତି, ପ୍ରଥମେ ପ୍ରଥମେ ସେମାନେ ମା ବାପାଙ୍କୁ ବହୁତ କ୍ଲୋଜ୍ ଥାଆନ୍ତି। ଧୀରେ ଧୀରେ ସମୟ ସହିତ ସେମାନେ ଯେତେବେଳେ ସ୍କୁଲ ଯିବେ, ଫ୍ରେଣ୍ଡସ୍ ହେବେ, ନୂଆ ସାଙ୍ଗସାଥି ଆସିବେ, ତ ତାଙ୍କ ଇନଫ୍ଲୁଏନ୍ସ ବହୁତ ଥାଏ ଶିଶୁମାନଙ୍କ। ଆଉ ଯେତେବେଳେ କିଶୋର ଅବସ୍ଥା ଟିନେଜ୍କୁ ଆସିଥାନ୍ତି, ତ ବହୁତ ଇନଫ୍ଲୁଏନ୍ସ ଥାଏ, ପିୟର୍ ପ୍ରେସର ଥାଏ। ଯେମିତିକି ମୋ ଫ୍ରେଣ୍ଡ ଯେଉଁ ସର୍କିଲ୍ ଅଛନ୍ତି, ସେମାନେ କେଉଁ ଟାଇପ୍ର ଡ୍ରେସ୍ ପିନ୍ଧୁଛନ୍ତି, ସେମାନେ କେଉଁ ଟାଇପ୍ର କଥାବାର୍ତ୍ତା ହେଉଛନ୍ତି, ଟିଭିରେ କ'ଣ ସେମାନେ ଦେଖୁଛନ୍ତି, କେଉଁ ରେଷ୍ଟୁରାଣ୍ଟ ଖାଇବାକୁ ଯାଉଛନ୍ତି, ଖରା ଛୁଟି ହେଲେ କେଉଁ ଆଡ଼େ ବୁଲିବାକୁ ଯାଉଛନ୍ତି, ସେସବୁ ଡିସିଜନ୍ ମାନେ ପିୟର୍ ପ୍ରେସର ବହୁତ ସାରା ଇମ୍ପାକ୍ଟ କରିପାରେ। ଆଉ ତା ସହିତ ଏହା ବି ଦେଖା ହେଇଛି ପିୟର୍ ପ୍ରେସରରେ ନିଶାର ସେବନ ବି ବଢ଼ିଯାଏ, କିଶୋର କିଶୋରୀମାନଙ୍କ ନିଶା ସେବନ ବଢ଼ିଯାଏ। ସାଙ୍ଗମାନେ କହିବେ ନେ ସିଗରେଟ୍ଟେ ପିଇଦେ, ଷ୍ଟାର୍ଟ କରିଦେ, କ'ଣ ହବ, କିଛି ନାହିଁ, ଆମେ ବି ତ ପିଉଛୁ ଦେଖୁଛୁ। ସେ ଯଦି ମନା କରୁଥିଲେ ବି ପିୟର୍ ପ୍ରେସର ରହିବ କି ନା ତୁ ଥରେ ତ ଟ୍ରାଏ କର, ଥରେ ଟ୍ରାଏ କର, ଏମିତି ବହୁତ ସମୟ ହେଲା ପରେ ସେ ବ୍ୟକ୍ତି ଉପରେ ଡିପେଣ୍ଡ କରୁଛି କି ସେ ଜିନିଷଟା ମାନେ ତାର ଷ୍ଟାର୍ଟ ହେଇଯିବ କି ସେ ଜିନିଷଟା ମାନେ ପ୍ରପର୍ଲି ସେ କହିବ କି ନା ମୁଁ କରିବିନି, ରେଜିଷ୍ଟ କରିବ ଜିନିଷଟା। ପିୟର୍ ପ୍ରେସରର ବହୁତ ସିଗ୍ନିଫିକାଣ୍ଟ ରୋଲ୍ ଥାଏ ମାନେ ମାନସିକ ସ୍ୱାସ୍ଥ୍ୟରେ, ଆଉ ନିଶା ଯେଉଁ ସେବନ କରୁଛନ୍ତି ଆଜିକାଲି ଦୁନିଆରେ ତାର ବହୁତ ରୋଲ୍ ଥାଏ।
1: ଖାଇବା ପିଇବାରେ ଯେଉଁ ଅନିୟମିତତା, ତା ପଛର ମାନସିକ କାରଣ
2: ଦେଖନ୍ତୁ, ପ୍ରଥମ ଜିନିଷ ହେଲା ଯେତେବେଳେ ନୀତିଦିନିଆ ଯେଉଁ ରୁଟିନ୍ ଆକ୍ଟିଭିଟି ଥାଏ, ସେଥିରେ ଯଦି ପରିବର୍ତ୍ତନ ଆସିଲା ଆପଣଙ୍କର ଲାଇଫ୍ର ସବୁ କ୍ଷେତ୍ରରେ ସେଇ ଜିନିଷ ପ୍ରଭାବ ପକାଇବ। ଯେମିତିକି ଯଦି ରାତିରେ ଲେଟ୍ ଶୋଉଛନ୍ତି, ଫୋନ୍ ୟୁଜ୍ ହେଉ କିମ୍ବା କୌଣସି ବି କାରଣ ପାଇଁ ରାତିରେ ଲେଟ୍ ଶୋଉଛନ୍ତି, ତ ସକାଳୁ ଆପଣ ଲେଟ୍ ଉଠିବେ। ସକାଳୁ ଲେଟ୍ ଉଠିଲେ ବ୍ରେକ୍ଫାଷ୍ଟଟା ଲେଟ୍ ହେବ, ବ୍ରେକ୍ଫାଷ୍ଟ ଲେଟ୍ ହେଲେ ତ ଭୋକ ହେବନି, ଲଞ୍ଚ ବି ଲେଟ୍ ହେବ, ଲଞ୍ଚ ଲେଟ୍ ହେଲେ ଆପଣଙ୍କ ଡିନର ବି ଲେଟ୍ ହେବ। ତ ଏମିତି ମାନେ ଗୋଟେ ସାଇକେଲରେ ସବୁ ଜିନିଷ ଚାଲିଥାଏ। ଯେତେବେଳେ ଆପଣ ଗୋଟେ ଫିକ୍ସ ସମୟରେ ଉଠିବେ ସକାଳୁ ସବୁଦିନ, ତ ବହୁତ ଜିନିଷ ଚେଞ୍ଜ ହେବାର ସମ୍ଭାବନା ଥାଏ। ଫିକ୍ସ ସମୟରେ ଉଠିଲେ ଆପଣ କିଛି ଏକ୍ସରସାଇଜ୍ କଲେ, ଆପଣଙ୍କ ନୀତିଦିନିଆ ପାଠପଢ଼ା ହେଲା କି ଜବ୍ ରିଲେଟେଡ୍ ଆକ୍ଟିଭିଟି କିଛି କଲେ, ତାପରେ ଇଭିନିଂରେ ଆସିଲେ ଟିକେ ରିଲାକ୍ସେସନ୍ କଲେ, ୟୋଗା ପ୍ରାଣାୟାମ କିଛି କଲେ, ପୁଣି ରାତିରେ ଠିକ୍ ଟାଇମ୍ରେ ଖାଇକି ଶୋଇପଡ଼ିଲେ, ତ ଆପଣଙ୍କ ଯେଉଁ ସର୍କାଡିଆନ୍ ରିଦମ୍ କୁହାଯାଏ, ଆପଣ କେତେବେଳେ ଶୋଉଛନ୍ତି, କେତେବେଳେ ଉଠୁଛନ୍ତି, କେତେବେଳେ ଖାଉଛନ୍ତି, ବହୁତ ଇମ୍ପୋର୍ଟାଣ୍ଟ ଥାଏ। ଯଦି ଏଥିରେ ଅନିୟମିତତା ରହୁଛି ତ ମାନସିକ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଥାଏ। ଏହା ଦେଖାଯାଇଛି କି ଯଦି ସର୍କାଡିଆନ୍ ରିଦମ୍ ଖରାପ ରହୁଛି, ଡିପ୍ରେସନ୍ ଏଙ୍ଗଜାଇଟିର ରିସ୍କଟା ବହୁତ ବଢ଼ିଯାଏ।
1: ତା ଅର୍ଥ ଆମେ ଯେତେବେଳେ ଜୀବନରେ ବଞ୍ଚୁଛୁ, ତ ଆମ ପାଇଁ ଗୋଟେ ଯେଉଁ କାର୍ଯ୍ୟାବଳୀ ଅଛି ତାର ଗୋଟେ ସାରଣୀ ପ୍ରସ୍ତୁତ କରିବା, ଆଉ ତାର ସମୟ ସାରଣୀ ଦେଖିକି ଆମେ ସେଇ ହିସାବରେ ଆମର ଜୀବନ ସକାଳ ଯେଉଁ ଅଛି ସେଇଟା ଆରମ୍ଭ କରିବା, ତଦ୍ୱାରା ଆମକୁ ଅଧିକ ସମୟ ମିଳିବ ଆମ ଜୀବନ ପାଇଁ।
2: ନିଶ୍ଚିତ ଭାବରେ, ନିଶ୍ଚିତ ଭାବରେ।
1: ଗର୍ଭାବସ୍ଥା ଏବଂ ପ୍ରସବ ପରବର୍ତ୍ତୀ ଅବସାଦର କାରଣ କ'ଣ?
2: ନିଶ୍ଚିତ ଭାବରେ ଗର୍ଭାବସ୍ଥାରେ ଦେଖାଯାଇଛି ବହୁତ ସାରା ଥାଏ। ପ୍ରଥମେ ମାନେ ଆମେ ହର୍ମୋନାଲ ଯେଉଁ ଜିନିଷଟା କହିବା, ମାନେ ପ୍ରୋଜିଷ୍ଟିର ନିଷ୍ଟ୍ରୋଜେନ୍ ହର୍ମୋନ, ତାର ବହୁତ ସାରା ଚେଞ୍ଜେସ୍ ଆସେ, ତ ତାର ପ୍ରଭାବ ଥାଏ ବ୍ରେନ୍ର ନ୍ୟୁରୋ ଟ୍ରାନ୍ସମିଟର ଉପରେ। ଯେମିତିକି ପ୍ରୋଜିଷ୍ଟିର ନିଜ ଇଷ୍ଟ୍ରୋଜେନ୍ଟା ବ୍ରେନ୍ର ଯେଉଁ ନ୍ୟୁରୋ ଟ୍ରାନ୍ସମିଟର ଅଛି, ସେରୋଟୋନିନ୍ ହେଲା, ଡୋପାମିନ୍ ହେଲା, ନରେପିନେଫ୍ରିନ୍ ହେଲା, ତାକୁ ବାଲାନ୍ସ କରେ, ତାକୁ ରେଗୁଲେଟ୍ କରେ। ତ ହର୍ମୋନାଲ ଲେଭେଲ ଚେଞ୍ଜ ହେଲେ ନ୍ୟୁରୋ ଟ୍ରାନ୍ସମିଟର ଲେଭେଲ ଚେଞ୍ଜ ହେବାର ସମ୍ଭାବନା ଅଛି। ତାଦ୍ୱାରା ଏହା ଦେଖାଯାଇଛି ପ୍ରେଗନେନ୍ସି ସମୟରେ ଏଙ୍ଗଜାଇଟି ହେଲା, ଛାନିଆ ହେଲା କି ଡିପ୍ରେସନ୍ ହେଲା, ତାର ସମ୍ଭାବନା ଟିକେ ବଢ଼ିଯାଏ। ଆଉ ତା ସହିତ ଆଉ କେତେଟା ସାମାଜିକ ସମସ୍ୟା ବି ଥାଏ, ମାନେ ମହିଳା ସ୍ତ୍ରୀମାନଙ୍କ ଫ୍ୟାମିଲି ସପୋର୍ଟ କେମିତି ରହୁଛି, ଶାଶୁ ଘରେ କିମ୍ବା ରହୁଛନ୍ତି କି ନିଜ ମା ଘରେ ରହୁଛନ୍ତି, ସେଠି ସପୋର୍ଟ ସିଷ୍ଟମ୍ କେମିତି ଅଛି, ତ ତା ଉପରେ ବି ବହୁତ କିଛି ଡିପେଣ୍ଡ କରେ, ହଜବେଣ୍ଡ ଉପରେ ବହୁତ କିଛି ଡିପେଣ୍ଡ କରେ। ଆଉ ତା ସହିତ ଯେତେବେଳେ ଶିଶୁ ଜନ୍ମ ହେଲା ପରେ ବହୁତ ହର୍ମୋନାଲ ଲେଭେଲ ସଡନ୍ ଡ୍ରପ୍ ହୁଏ, ସଡନ୍ ଡ୍ରପ୍ ହେଲା ପରେ ତାହା ବି ଗୋଟେ ମାନସିକ ସ୍ତରରେ ଗୋଟେ ଇମ୍ବାଲାନ୍ସ କ୍ରିଏଟ୍ କରେ। ସେଥିରୁ ପୋଷ୍ଟପାର୍ଟମ୍ ଡିପ୍ରେସନ୍ ବୋଲି ଗୋଟେ କଣ୍ଡିସନ୍ ଅଛି। ବହୁତ ସମୟ ଦେଖାଯାଇଛି କି ପ୍ରେଗନେନ୍ସି ଡେଲିଭରି ପରେ ସ୍ତ୍ରୀମାନଙ୍କ ମନ ଦୁଃଖ ହୋଇଯିବ, କାନ୍ଦ କାନ୍ଦ ଲାଗିବ, କିଛି କାମ କରିବାକୁ ଇଚ୍ଛା ହେବନି, ଆଉ ନିଜ ଶିଶୁର ବି ଯତ୍ନ ନେବାକୁ ଇଚ୍ଛା ହେବନି। ତ ସେଇ କଣ୍ଡିସନ୍ ଯଦି 14 ଦିନ ଉପରେ ରହିଲା, ତାକୁ ପୋଷ୍ଟପାର୍ଟମ୍ ଡିପ୍ରେସନ୍ ବି କୁହାଯାଏ, ତ ତା'ର ବି ଟ୍ରିଟମେଣ୍ଟ ଦରକାର ଥାଏ। ଆଉ ବହୁତ ସମୟ ଏହା ଦେଖାଯାଇଛି କି କେଉଁ ଶିଶୁ ଜନ୍ମ ହେଉଛି, ସାମାଜିକ ଜିନିଷଟା ହେଲା, ଘରେ ଯଦି ପୁଅ ଜନ୍ମ ହେଉଛି ତ ଅନ୍ୟ ପ୍ରକାର ବ୍ୟବହାର ଥାଏ, ଯଦି ଝିଅ ଜନ୍ମ ହେଲା ପରେ ଗୋଟେ ଅଲଗା ପ୍ରକାର ବ୍ୟବହାର ଥାଏ ଲୋକଙ୍କ, ତାର ବି ସାମାଜିକ ଯେଉଁ ଅସୁବିଧାଟା ରହୁଛି ସେଥିରେ ବି ପ୍ରଭାବ ଥାଏ ମାନସିକ ସ୍ୱାସ୍ଥ୍ୟ ଉପରେ।
1: ଆପଣ ପୂର୍ବରୁ ବି କହିଲେ ଯେ ମେନୋପଜ୍ ବା ଋତୁସ୍ରାବ ବନ୍ଦ ସମୟରେ ମହିଳାମାନଙ୍କର ମାନସିକ ସ୍ଥିତି ଯେଉଁ ଅଛି ପରିବର୍ତ୍ତିତ ହୁଏ, ଏହି ସ୍ଥିତି କିପରି ପରିବର୍ତ୍ତିତ ହୁଏ ଏବଂ ସେ ସମୟରେ ଆମେ କିପରି ମହିଳାଙ୍କ ଯତ୍ନ ନେଇପାରିବା?
2: ଶୁଣନ୍ତୁ, ପ୍ରଥମ ଜିନିଷ ହେଲା ଯେଉଁ ମେନୋପଜ୍, ସେଇଟା ବହୁତ ନ୍ୟାଚୁରାଲ ଜିନିଷଟା, ମାନେ ସମସ୍ତଙ୍କ ହେବ ସେଇଟା ଗୋଟେ ବୟସ ପରେ। ତ ଯେଉଁ ହର୍ମୋନାଲ ଲେଭେଲରେ ଡ୍ରପ୍ ହୁଏ, ତ 2 ହିସାବରେ ତାର ଟ୍ରିଟମେଣ୍ଟଟା ହୁଏ। ପ୍ରଥମତର ହେଲା କି ହର୍ମୋନାଲ କେତେ ଜଣଙ୍କୁ ଯଦି ବହୁତ ସିଭିୟର ସିମ୍ପଟମ୍ସ ରହୁଛି, ଲକ୍ଷଣ ରହୁଛି, ଲକ୍ଷଣ ମାନେ କ'ଣ କ'ଣ ଥାଏ, ଶରୀରରେ ପେନ୍ ହେବ, ହେଲା, ବର୍ନିଂ ସେନ୍ସେସନ୍ ହେବ, ଜଳାପୋଡ଼ା ହେବ, ମୁଣ୍ଡ ପେନ୍ ହେଇପାରେ, ମନଟା ଦୁଃଖ ରହିବ କିମ୍ବା ଚିଡ଼ଚିଡ଼ ଲାଗିବ, ଏସବୁ ସମସ୍ୟା ୟୁଜୁଆଲି ଦେଖାଯାଏ। ତ ତାର ଟ୍ରିଟମେଣ୍ଟ ହର୍ମୋନାଲ ରିପ୍ଲେସମେଣ୍ଟ ଥେରାପି ବି ଥାଏ, ଯେଉଁ ହର୍ମୋନ୍ସ ମାନେ ସପ୍ଲିମେଣ୍ଟ ହିସାବରେ ଦିଆହେବ, ଗୋଟେ ଜିନିଷ ହେଲା। ତା ଛଡ଼ା ଯେଉଁ SSRI ଗ୍ରୁପ୍ର ଯେଉଁ ମେଡ଼ିସିନ୍ ମାନେ ଡିପ୍ରେସନ୍ ଏଙ୍ଗଜାଇଟିରେ ଦିଆହୁଏ, ସେଇ ଗ୍ରୁପ୍ର ମେଡ଼ିସିନ୍ ବି କେତେ ଜଣଙ୍କୁ ଦିଆହୁଏ। ଆଉ ତା ସହିତ ଯେଉଁ ଜୀବନଶୈଳୀରେ ପରିବର୍ତ୍ତନ କରିବା ବହୁତ ଇମ୍ପୋର୍ଟାଣ୍ଟ। ଯେମିତିକି ବହୁତ ମହିଳା ଥାଆନ୍ତି, ସେମାନେ ଭାବନ୍ତି କି ଆମେ ଖାଲି ଘର କାମ କରୁଛୁ ତ ଆମକୁ କିଛି ଏକ୍ସରସାଇଜ୍ ଦରକାର ନାହିଁ, ଆମକୁ ବ୍ୟାୟାମ ଦରକାର ନାହିଁ। ସେଇଟା ଗୋଟେ ବହୁତ ଭୁଲ ଧାରଣା। ଆପଣ ଘର କାମ କଲା ପରେ ବି ଏକ୍ସରସାଇଜ୍ ନିହାତି ଦରକାର। ଆଉ ମେନୋପଜ୍ ପରେ ଆପଣଙ୍କର ବୋନ୍ ମାନେ ବହୁତ ଦୁର୍ବଳ ହୋଇଯିବାର ଚାନ୍ସ ଅଛି, ତ ସେଇ କେସ୍ରେ ତ ଆପଣଙ୍କୁ ନିହାତି ଏକ୍ସରସାଇଜ୍ ଦରକାର। ତ ସବୁଦିନ ଘଣ୍ଟାଟେ ବ୍ୟାୟାମ କରିବେ, ୟୋଗା ପ୍ରାଣାୟାମ କରିବେ, ଆଉ ନିଜକୁ ବିଜି ରଖିବେ, କିଛି ବୁକ୍ସ ପଢ଼ିଲେ, କିଛି ଟିଭିରେ କିଛି ଭଲ ଜିନିଷ ଦେଖିଲେ, ଯଦି ନାତି ନାତୁଣୀ ଅଛନ୍ତି ତାଙ୍କ ସହିତ କିଛି ଗପସପ କଲେ, ସମୟ ବିତେଇଲେ, ତ ପରିବାର ପାଇଁ କିଛି ନୂଆ ଜିନିଷ ଶିଖିଲେ କି ରାନ୍ଧିବା ଜିନିଷ ଶିଖିଲେ କି କିଛି ବି ନୂଆ ଜିନିଷ କଲେ, ତ ଏଥିରେ ଯେତେବେଳେ ଆପଣ ଏନଗେଜ୍ ହେବେ, ଦରକାର ହେଲେ ମେଡ଼ିସିନ ୟୁଜ୍ କରିବେ, ତ ଆପଣଙ୍କୁ ଯେଉଁ ମେନୋପଜ୍ ପିରିୟଡ଼ଟା ବହୁତ ଭଲ ଭାବରେ ଯିବ।
1: କର୍ମଜୀବୀ ମହିଳାଙ୍କ ମଧ୍ୟରେ କାର୍ଯ୍ୟ ଓ ପରିବାରର ଚାପ ପ୍ରଭାବ ପଡ଼ୁଛି, କିପରି ପ୍ରଭାବିତ କରୁଛେ ଏବଂ ସେମାନେ କିପରି ଏହାକୁ ସମାଧାନ କରିପାରିବେ?
2: ନିଶ୍ଚୟ ଭାବରେ ଦେଖନ୍ତୁ, ପ୍ରଥମେ ହେଲା ଯେଉଁ କର୍ମଜୀବୀ ମହିଳା ହେଲେ ତାଙ୍କର ଡବଲ ଲୋଡ଼ ଥାଏ, ତ ତାଙ୍କୁ ଅଫିସର ଦାୟିତ୍ୱ ସହିତ ଘରର କିଛିଟା ଦାୟିତ୍ୱ ତାଙ୍କର ଥାଏ, ତ ତାଙ୍କ ଉପରେ ଡବଲ ପ୍ରେସର ଥାଏ, ତ ତାଙ୍କ ନିଜର କେୟାର କରିବା ବହୁତ ଦରକାର। ଯେମିତିକି ସେମାନେ ଲାଇଫରେ ଏତେ ବ୍ୟସ୍ତ ହେଇଯାଆନ୍ତି, ନିଜ ପାଇଁ ଆଉ ସମୟ ଟୋଟାଲି ନଥାଏ। ସକାଳୁ ଟିଫିନ୍ ବନେଇବେ, ବ୍ରେକଫାଷ୍ଟ ବନେଇବେ, ଅଫିସ୍ ଯିବେ, ପୁଣି ଆସିଲେ ଡିନର ବନେଇବେ, ତ ଏଇସବୁ ଜିନିଷରେ ତାଙ୍କୁ ଏତେ ବ୍ୟସ୍ତ ହେଇଯାଆନ୍ତି। ତ ସେଥିପାଇଁ ମାନେ ଆପଣ କ'ଣ କରିପାରିବେ, ଏଟଲିଷ୍ଟ ଘଣ୍ଟାଟେ ସମୟ ନିଜ ପାଇଁ ଆପଣ ରଖିବେ। ଟିକେ ରିଲାକ୍ସେସନ୍ ହେଲା କିମ୍ବା ଏକ୍ସରସାଇଜ୍ ହେଲା ଆପଣଙ୍କୁ ନିହାତି ଜରୁରୀ। ଆପଣଙ୍କ ଯଦି ନିଜ ମାନସିକ ସ୍ୱାସ୍ଥ୍ୟ ରହୁନି, ତ ଆପଣ ନିଜ କେୟାର ତ ଛାଡ଼ି ଦିଅନ୍ତୁ, ଆପଣ ଫ୍ୟାମିଲିର କେୟାର ବି କରିପାରିବେନି। ତ କର୍ମଜୀବୀ ମହିଳାଙ୍କୁ ପାଇଁ ଆଉ ଟିକେ ବେଶୀ ଇମ୍ପୋର୍ଟାଣ୍ଟ ଏକ୍ସରସାଇଜ୍ ଆଉ ୟୋଗ ପ୍ରାଣାୟମର ରୋଲ୍ଟା ବହୁତ ଅଧିକ ଅଛି।
1: ମାନସିକ ସମସ୍ୟା ଯେତେବେଳେ ହେଉଛି, କ'ଣ ସବୁ ଲକ୍ଷଣ ଦେଖାଦେଲେ ବା କିପରି ପରିସ୍ଥିତି ସୃଷ୍ଟି ହେଲେ ଡାକ୍ତରଙ୍କ ପରାମର୍ଶ ଆମେ ନେଇପାରିବା?
2: ନିଶ୍ଚିତ ଭାବରେ ଦେଖନ୍ତୁ, ଯଦି ଅସୁବିଧା ବହୁତ କମ୍ ଦିନ ପାଇଁ ରହୁଛି, ଦିନେ ଦୁଇ ଦିନ ପାଞ୍ଚ ଦିନ ପାଇଁ ରହୁଛି, ତ ଆପଣ ଘରେ ବୁଝେଇକି ମ୍ୟାନେଜ୍ କରିପାରିବେ କାଉନ୍ସିଲିଂ ଦ୍ୱାରା। ଯଦି ଅସୁବିଧାଟା ୱାନ୍ ୱିକ୍, ଗୋଟେ ସପ୍ତାହ, ଦୁଇ ସପ୍ତାହରୁ ଅଧିକ ଲାଗି ରହୁଛି, ଯେମିତିକି ବ୍ୟକ୍ତିର ନିଦଟା ବହୁତ ଗଡ଼ବଡ଼ ହେଇଯାଇଛି, ରାତିରେ ଜମା ନିଦ ହେଉନି କି ନିଦ ଇନକମ୍ପ୍ଲିଟ୍ ହେଉଛି, ଭୋକ ଠିକ୍ସେ ହେଉନି କିମ୍ବା ଭୋକ ବହୁତ ଅଧିକା ହେଉଛି, ବହୁତ କଥାବାର୍ତ୍ତା ହେଉଛନ୍ତି କି ବହୁତ କମ୍ କଥାବାର୍ତ୍ତା ହେଉଛନ୍ତି, ନର୍ମାଲ୍ଠୁ ଅଧିକା ରାଗୁଛନ୍ତି, ଆଗରୁ ରାଗି ସ୍ୱଭାବର ନଥିଲେ ଏବେ ବହୁତ ରାଗୁଛନ୍ତି, ଚିଡ଼ଚିଡ଼ ହେଉଛନ୍ତି, ଅଭଦ୍ର ଭାଷାରେ କଥା ହେଉଛନ୍ତି, ଆଉ ଯଦି ରହିଲା କି ମାନେ ସେ ନିଜେ ନିଜେ କଥା ହେଉଛନ୍ତି କିମ୍ବା ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରୁଛନ୍ତି, ମୋତେ ମରିଯିବାକୁ ଇଚ୍ଛା ହେଉଛି, ମୁଁ ଆତ୍ମହତ୍ୟା କରିବି କି ମାନେ ସେ ଚେଷ୍ଟା କରିଛନ୍ତି, ଏଇସବୁ ହେଲା ଡେଞ୍ଜର ସାଇନ୍ସ ମାନେ। ଯେତେବେଳେ ଏଇ ସାଇନ୍ସ ମାନେ ରହୁଛି, ଏ ଲକ୍ଷଣ ମାନେ ଯଦି ରହୁଛି, ତ ଆପଣ ତୁରନ୍ତ ଡକ୍ଟର ପାଖକୁ ଯିବେ ଆଉ କନସଲ୍ଟ କରିବେ, ପରାମର୍ଶ କରିବେ, ତାର ଟ୍ରିଟମେଣ୍ଟ କରିବା ବହୁତ ଜରୁରୀ। ଏହା ଆମେ ଦେଖିଛୁ କି ବହୁ ଜଣ ବର୍ଷ ବର୍ଷ ଧରି, ମାସ ମାସ ଧରି ଡକ୍ଟରଙ୍କ ପରାମର୍ଶ ନ କରି ଘରେ ରଖିଥାନ୍ତି, ଆଉ ବହୁତ ସମୟ ଏହା ବି ଦେଖିଛୁ କି ଏମିତି ଯଦି କିଛି ଅସୁବିଧା ହେଲେ ସେମାନେ ଫାର୍ଷ୍ଟ ଯିବେ ଗୁଣିଆ ପାଖକୁ, କିଏ ଜାଦୁ ଟୋନା କରିଛି, କିଏ କଳା ଜାଦୁ କରିଛି, କିଏ ଆଉ କିଛି ମାନେ ଗୁଣିଆ କରିଦେଇଛି ଟାଇପ୍ର ଜିନିଷ ଥାଏ ଲୋକଙ୍କ ମାଇଣ୍ଡରେ। ତ ସେସବୁ ଜିନିଷ ଯଦି ବି ଆପଣ ଗୁଣିଆ ପାଖକୁ ଯାଉଛନ୍ତି, ଥରେ ଯାଇକି ନେକ୍ସଟ ଥର ଜଲ୍ଦି ସେ ଜଲ୍ଦି ଡାକ୍ତର ପାଖକୁ ଯିବା ଜରୁରୀ।
1: ଏଠି ପରିବାରର ସଦସ୍ୟମାନେ କିପରି ସହଯୋଗ କରିପାରିବେ?
2: ନିଶ୍ଚିତ ପରିବାର ସଦସ୍ୟଙ୍କ ବହୁତ ବଡ଼ ଭୂମିକା ରହିଥାଏ କେସ୍ରେ। ପ୍ରଥମତଃ ହେଲା ପରିବାର ଲୋକ ବୁଝିବା

0: କିଭଳି ଲୋକ ଏହା ଭାବିଥାନ୍ତି,
1: ଆଜ୍ଞା
0: ତ ସେମାନେ ତାକୁ ଗାଳି ଦେବେ, ତାକୁ ବାନ୍ଧିକି ଘରେ ରଖିବେ, ଏମିତିକି ଜିନିଷ କରିଥାନ୍ତି, ସେଇ ଜିନିଷ କରିବେନି। ଆଉ ଦ୍ୱିତୀୟ ଜିନିଷ ହେଲା, ଜଣେ ଯଦି ବ୍ୟକ୍ତି କହୁଛି କି ମୋ ମନ ଦୁଃଖ ଲାଗୁଛି, ମୋତେ ଖରାପ ଲାଗୁଛି, ମୋ ମାଇଣ୍ଡରେ ଆତ୍ମହତ୍ୟା ଚିନ୍ତା ଆସୁଛି, ବହୁତ ଜଣ କ'ଣ କହିଥାନ୍ତି ନା, କିଛି ନାହିଁ, ତୋ ଲାଇଫ୍ରେ ତ ସବୁ ଠିକ୍ ଅଛି, ଏମିତି କ'ଣ ମାଇଣ୍ଡକୁ ଆସୁଛୁ, ସେସବୁ ଜିନିଷ କହିବାର ନାହିଁ। ଆପଣ କେବେ ବି ବୁଝିପାରିବେନି କି ମାନେ ଆକ୍ଚୁଆଲି କେଉଁ ମଣିଷର ମାଇଣ୍ଡରେ କ'ଣ ଜିନିଷ ଚାଲିଛି। ତ ସବୁଠୁ ଭଲ ଜିନିଷ ସେ ଟାଇମ୍ରେ ଥାଏ କି ଆପଣ ବିନା କିଛି ଜଜ୍ମେଣ୍ଟରେ ତାଙ୍କ କଥା ଶୁଣିବେ, ବିନା କିଛି ମାନେ ଯେଉଁ ଆଡ଼ଭାଇସ୍ ଦେଇଥାନ୍ତି, ଯେଉଁ ଜ୍ଞାନ ଦେଇଥାନ୍ତି, ପ୍ରବଚନ ଦେଇଥାନ୍ତି, ସେସବୁ ଜିନିଷ ଟିକିଏ ଆପଣ ଏଭଏଡ଼ କରିବାଟା ନିହାତି ଦରକାର। ତ ଆପଣଙ୍କୁ ଯଦି ଫିଲ୍ ହେଉଛି କି ମାନେ କଣ୍ଡିସନଟା ବହୁତ ସିରିୟସ୍ ଅଛି, ତ ଆପଣ ଯାଇକି ଡକ୍ଟରଙ୍କ ପାଖକୁ ପରାମର୍ଶ କରିବା ବହୁତ ଦରକାର।
1: ମାନସିକ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ କିଛି ସହଜ ଜୀବନଶୈଳୀ ଆମ ଶ୍ରୋତା ବନ୍ଧୁମାନଙ୍କୁ ଆପଣ ପରାମର୍ଶ ଦେବେ?
0: ନିଶ୍ଚିତ ଭାବରେ ଦେଖନ୍ତୁ, ଯେତେବେଳେ ଆପଣଙ୍କ ଦିନଟା ଷ୍ଟାର୍ଟ ହେଉଛି, ଯେଉଁ ଆଜିକାଲି ଦୁନିଆରେ ଯେଉଁ ଜିନିଷଟା ଚାଲିଛି ସେଇ ଉପରେ ମୁଁ କହୁଛି। ପ୍ରଥମତଃ ଆଜିକାଲି ଆମେ ଉଠିଲା ପରେ ସକାଳୁ ଫୋନ୍ରୁ ଆମ ଷ୍ଟାର୍ଟ ହୁଏ ଦିନଟା। ଫୋନ୍ରୁ ଆମେ ଦେଖିବା ସୋସିଆଲ ମିଡ଼ିଆ ହେଲା କି ହ୍ୱାଟ୍ସଆପ୍ ହେଲା, ସେଥି ମାନେ ମେସେଜ୍ ହେଲା, ନ୍ୟୁଜ୍ ଦେଖିବା, ତ ମାନେ ଉଠୁ ଉଠୁ ତ ଏତେ ସାରା ମାନେ ଜିନିଷ ଇନଫର୍ମେସନ୍ ଆମ ବ୍ରେନ୍ଟା ପାଇଯିବ, ତ ବ୍ରେନ୍ଟା କନଫ୍ୟୁଜ୍ ହେଇକି ରହିବ। ରାତିରେ ବଢ଼ିଆ ନିଦ ହେଲେ ବି ବ୍ରେନ୍ଟା ଗୋଟେ କନଫ୍ୟୁଜ୍ ଷ୍ଟେଟ୍ରେ ଦିନଟା ଷ୍ଟାର୍ଟ ହେବ। ତ ପ୍ରଥମ ଜିନିଷ ହେଲା, ଉଠିବାର ଘଣ୍ଟାଟେ ଯାଏ ଆପଣ ଫୋନ୍ ସ୍କ୍ରିନ୍ ଦେଖିବା ନାହିଁ। ଆପଣ ମର୍ଣ୍ଣିଂ ୱାକ୍ କରିବେ, କିଛି ଡିପ୍ ବ୍ରିଦିଂ କରିବେ, ପ୍ରାଣାୟମ କରିବେ, ୟୋଗା କରିବେ, ଏକ୍ସରସାଇଜ୍ ଯାହା ବି କରନ୍ତୁ, 1 ଆୱର୍ ସେଥିରେ ସମୟ ଦେବେ। ତାପରେ ଆପଣଙ୍କ ଯେଉଁ ଡାଏଟ୍ ଉପରେ ବହୁତ କିଛି ରହୁଛି, ଆପଣ ସକାଳୁ ସକାଳୁ ଉଠିକି ଚା କଫି ପିଇବା କଥା ନୁହଁ, ଆପଣଙ୍କ ବ୍ରେନ୍ଟା ବହୁତ ଆକ୍ଟିଭ୍ ହେଇଯିବ। ତାପରେ ହେଲା ଆପଣଙ୍କ ବ୍ରେକ୍ଫାଷ୍ଟ ଭଲ ହେବା କଥା, ମାନେ ଯେଉଁ ଅଏଲି ଫୁଡ଼୍ ଥାଏ, ଆପଣ ସବୁଦିନ ଖାଉଛନ୍ତି, ପୁରୀ ଖାଉଛନ୍ତି ହେଲା, ଛଣା ଜିନିଷ ଖାଉଛନ୍ତି, ସେଇ ଜିନିଷ ଏଭଏଡ଼ କରିବେ। ଭଲ ଖାଦ୍ୟର ବି ବହୁତ ସାରା ରୋଲ୍ ଥାଏ, ଯେମିତିକି ଆପଣଙ୍କ ଖାଦ୍ୟରେ ପ୍ରପର୍ ଆମାଉଣ୍ଟର ପ୍ରୋଟିନ୍ ରହିବା କଥା। ପ୍ରୋଟିନ୍ ଯେମିତି କେମିତି ଆସେ, ଭଲ ପ୍ରୋଟିନ୍ ସୋର୍ସ ହେଲା ଅଣ୍ଡା ସିଝା ହେଲା, ମାଛ ଭଜା ହେଲା, ପନିର ହେଲା, ସୋୟା ବଡ଼ି ହେଲା, ଏଇ ଜିନିଷ ଆପଣ ଖାଇପାରିବେ।
1: ଆମିଷ ନ ଖାଉଥିବା ବ୍ୟକ୍ତି
0: ହଁ, ଆମିଷ ନ ଖାଉଥିଲା ବ୍ୟକ୍ତିଙ୍କ ପାଇଁ ପନିର ଅଛି, ଦହି ଅଛି, ସୋୟା ଚଙ୍କ୍ସ ଯେଉଁ ଥାଏ ସେଇଟା ଖାଇପାରିବେ। ସାଲାଡ଼ଟା ବହୁତ ଜରୁରୀ, ସମସ୍ତେ ଆଟଲିଷ୍ଟ 2 ଥର ସାଲାଡ଼ ଖାଇବା କଥା, ଗ୍ରୀନ୍ ସାଲାଡ଼। ତା ସହିତ ଆପଣଙ୍କ ଯେଉଁ ଷ୍ଟ୍ରେସ୍ ରହୁଛି, ଆପଣ ସବୁଦିନ ସମସ୍ତଙ୍କ ଲାଇଫ୍ରେ କିଛି ନା କିଛି ମାନସିକ ଚାପ ଥାଏ, ଯଦି ଷ୍ଟ୍ରେସ୍ ସବୁବେଳେ ଏମିତି ନୁହଁ କି ଆପଣ ଯେଉଁ ଦିନର ଷ୍ଟ୍ରେସ୍ ସେଇ ଦିନରେ ହ୍ୟାଣ୍ଡେଲ୍ ହେଇପାରିବ, ତ ଆପଣ ଗୋଟେ ଡାଇରୀରେ ଲେଖିବେ ସେ ଷ୍ଟ୍ରେସ୍ ମାନସିକ ଚାପ କ'ଣ ରହୁଛି, ତାକୁ ଆପଣ ଆସେସ୍ କରିପାରିବେ। ତାପରେ ରାତିରେ ଆପଣ ଶୋଇବା ଆଗରୁ ଆଟଲିଷ୍ଟ ଘଣ୍ଟାଟେ ଆଗରୁ ଫୋନ୍ ସ୍କ୍ରିନ୍ଟା ବନ୍ଦ କରିଦେବେ। ରାତିରେ ବି ଫୋନ୍ ଦେଖିଲେ ଖରାପ ସ୍ୱପ୍ନ ଆସେ, ନିଦ କ୍ୱାଲିଟି ବହୁତ ଖରାପ ହେଇଯାଏ, ଫୋନ୍ଟା ଘଣ୍ଟେ ଆଗରୁ ବନ୍ଦ କରିଦେବେ। ତାପରେ ଆପଣଙ୍କ ଯେତେ ମାନେ କିଛି ପ୍ରାଣାୟମ ହେଲା ରାତିରେ ବି କିଛି କରିପାରିବେ ଶୋଇବା ଆଗରୁ, ସେଥିରେ ନିଦ ଭଲ ରହେ। ଆଉ ସବୁଦିନ ଆପଣ ଚେଷ୍ଟା କରିବେ 7ରୁ 8 ଘଣ୍ଟା ନିଦରେ ଭଲ ନିଦ ହେଉଛି ଆପଣଙ୍କ। ଯଦି ଆପଣଙ୍କ ନିଦଟା ଠିକ୍ ହେଉନି, ଆପଣଙ୍କ ବଡ଼ିର ରିକଭରି ଠିକ୍ ହେବନି, ଆପଣଙ୍କ ଯେଉଁ ନେକ୍ସଟ ଡେଟା ମାନେ ସେତେ ପରିମାଣରେ ଭଲସେ ଯିବନି। ତ ଆପଣଙ୍କ ମାନେ ମୁଖ୍ୟ ଜିନିଷ କ'ଣ ରହିଲା କହିଲେ, ସକାଳୁ ଉଠିକି ଫୋନ୍ ୟୁଜ୍ କରିବେନି, ଏକ୍ସରସାଇଜ୍ କରିବେ, ଭଲ ଖାଦ୍ୟ ଖାଇବେ, ରାତିରେ ଫୋନ୍ ଲେଟ୍ ଯାଏ ୟୁଜ୍ କରିବେନି, ପ୍ରପର୍ 7ରୁ 8 ଘଣ୍ଟା ନିଦରେ ଶୋଇବେ, ଲାଇଫ୍ ଷ୍ଟାଇଲ୍ ଠିକ୍ ରହିବ ସବୁ।
1: ସାର୍, ଆଜି ଆପଣ ଆମ ଗହଣରେ ଉପସ୍ଥିତ ରହି ଆମର ଶ୍ରୋତାମାନଙ୍କୁ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ କିପରି ସୁସ୍ଥ ରଖିବେ ତା ବିଷୟରେ ଅନେକ ବହୁମୂଲ୍ୟ ତଥ୍ୟ ପ୍ରଦାନ କଲେ। ମହିଳା ଓ କିଶୋରୀମାନଙ୍କର ବିଭିନ୍ନ ମାନସିକ ସମସ୍ୟା ବିଷୟରେ ଏବଂ ତାର ସମାଧାନ ବିଷୟରେ କହିଲେ। ନିଶ୍ଚିତ ଭାବରେ ଆମର ଶ୍ରୋତା ବନ୍ଧୁମାନେ ଆଜି ଆମର କାର୍ଯ୍ୟକ୍ରମରୁ କିପରି ସେମାନେ ତାଙ୍କର ମାନସିକ ସ୍ୱାସ୍ଥ୍ୟ ଏବଂ ଶାରୀରିକ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବେ ତାହା ଶିକ୍ଷା ଗ୍ରହଣ କରିଥିବେ ଏବଂ ତାକୁ ନିୟମ ନିୟମରେ ପାଳନ କରିବାକୁ ଚେଷ୍ଟା କରିବେ ତାହା ଆମର ବିଶ୍ୱାସ। ଆପଣ ଆମ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବହୁମୂଲ୍ୟ ତଥ୍ୟ ପ୍ରଦାନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର ସାର୍।
0: ନମସ୍କାର।
2: ଶୁଣିଲି ଶ୍ରୋତାଭଉଣୀ, ମହିଳା ଓ କିଶୋରୀଙ୍କର ବିଭିନ୍ନ ମାନସିକ ସମସ୍ୟା, ଏ ବିଷୟରେ କହୁଥିଲେ ଡାକ୍ତର ଶୁଭଙ୍କର ସ୍ୱାଇଁ, ତାଙ୍କୁ ପଚାରି ବୁଝିଥିଲେ ସଙ୍ଗୀତା ସାହୁ। ତେବେ ଆଜି ତ ସମୟ ହୋଇଯାଇଛି, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା, ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।

ଶେଷ ହେଲା ଘର ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। କିଛି ସମୟ ପରେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ ରିଲେ କରିବ ଆକାଶବାଣୀ କଟକରୁ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ପୁଣି ଅପରାହ୍ନ 2:32 ଶୁଣିପାରିବେ।

ଆଞ୍ଚଳିକ ସମ୍ବାଦ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ସମୟ ପରେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ, ରିଲେ କରିବ ଆକାଶବାଣୀ କଟକରୁ।

0: ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ଦେଶ ବିକାଶ କ୍ଷେତ୍ରରେ ମହିଳାମାନଙ୍କ ଅଭୂତପୂର୍ବ ଯୋଗଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା. ଟେଲିଭିଜନ ଓ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତା ବୃଦ୍ଧି ଉଦ୍ଦେଶ୍ୟରେ ଜାରି ହେଲା ଟେଲି ଯୋଗାଯୋଗ ଆଇନ 2026 ଚିଠା ନିୟମ. ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧି 15 ମିନିଟ୍ ବୃଦ୍ଧି. ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଏବଂ ଆଇସିସି ମହିଳା T20 ବିଶ୍ୱକପ୍ର ଆଜିଠାରୁ ଆରମ୍ଭ ହେବ 10ମ ସଂସ୍କରଣ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆର୍ଥିକ ଅନ୍ତର୍ଭୁକ୍ତି ଓ ଉଦ୍ୟୋଗିତାରୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ୱଚ୍ଛତା, ଆବାସ, କ୍ରୀଡ଼ା, ବିଜ୍ଞାନ ଏବଂ ପ୍ରଶାସନ ସବୁ କ୍ଷେତ୍ରରେ ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମହିଳାମାନଙ୍କ ଯୋଗଦାନ ବୃଦ୍ଧି ପାଉଥିବା ଏବଂ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ଭଳି ବିକଶିତ କ୍ଷେତ୍ରରେ ସୃଷ୍ଟି ହୋଇଥିବା ସୁଯୋଗ ଦେଶର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି. ଗତ 12 ବର୍ଷରେ NDA ସରକାର ବିଭିନ୍ନ କ୍ଷେତ୍ରରେ ମହିଳାକୈନ୍ଦ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି. ଶ୍ରୀ ମୋଦି କହିଛନ୍ତି ସରକାର ସକ୍ରିୟ ଭାବେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସମର୍ଥନ କରିବା ଫଳରେ ମହିଳାମାନେ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହୋଇପାରିଛନ୍ତି. ମହିଳାମାନଙ୍କୁ ସମାନ ସୁଯୋଗ ପ୍ରଦାନ କରି ସଶକ୍ତ କରିବା କ୍ଷେତ୍ରରେ ଏବଂ ଦେଶ ଗଠନରେ ସେମାନଙ୍କ ସଶକ୍ତ ଯୋଗଦାନକୁ ନିଶ୍ଚିତ କରିବା କ୍ଷେତ୍ରରେ ସରକାର ଉଦ୍ୟମ ଜାରି ରଖିଛନ୍ତି. ପ୍ରଧାନମନ୍ତ୍ରୀ ବିଜ୍ଞାନ, ମହାକାଶ ଏବଂ ନବସୃଜନ କ୍ଷେତ୍ରରେ ଭାରତୀୟ ନାରୀଶକ୍ତିଙ୍କ ସଫଳତା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି.
1: आज भारत विमेन लेड डेवलपमेंट की राह पर चल पड़ा है.
2: हमारी सरकार ने महिलाओं के लिए सारे रास्ते

କହିଛନ୍ତି, ଦେଶ ନିର୍ମାଣରେ ନାରୀଶକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଦେଶର ମାତୃଶକ୍ତି ଭଉଣୀ ଓ ଝିଅମାନେ ସେମାନଙ୍କର ଅସାଧାରଣ ପ୍ରତିଭା ଓ ସାମର୍ଥ୍ୟ ବଳରେ ପ୍ରତ୍ୟେକ କ୍ଷେତ୍ରରେ ଦେଶର ଶୌର୍ଯ୍ୟ ବୃଦ୍ଧି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଟେଲି ଯୋଗାଯୋଗ ଆଇନ 2026 ଚିଠା ପ୍ରସ୍ତାବ ଜାରି କରିଛି। ଏହି ଚିଠା ପ୍ରସ୍ତାବରେ ଟେଲିଭିଜନ, ରେଡିଓ ଏବଂ ଏ ସମ୍ପର୍କିତ ସେବାଗୁଡ଼ିକର ପ୍ରସଙ୍ଗରେ ଲୋକଙ୍କ ମତାମତ ଗ୍ରହଣ କରାଯିବ। ଚିଠା ନିୟମରେ 1885 ଟେଲିଗ୍ରାଫ ଆଇନ ଏବଂ 2023 ପ୍ରଣୟନ ହୋଇଥିବା ଟେଲି ଯୋଗାଯୋଗ ନିୟମରେ କେତେକ ପରିବର୍ତ୍ତନ କରାଯାଇଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଟେଲିଭିଜନ ଏବଂ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ କେତେକ ନିୟମରେ ସରଳୀକରଣ କରାଯାଇଛି। ଟେଲି ଯୋଗାଯୋଗ ଆଇନର ବିଭିନ୍ନ ବିଷୟକୁ ଗୋଟିଏ ନିୟାମକ ଢାଞ୍ଚାରେ ସ୍ଥାନିତ କରିବା ଉଦ୍ଦେଶ୍ୟରେ ଏହି ଚିଠା ପ୍ରସ୍ତାବ ଅଣାଯାଇଛି। ସୂଚନା ଅନୁଯାୟୀ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୱେବ୍ସାଇଟ୍ରେ ଚିଠା ନିୟମ ପ୍ରକାଶିତ ହୋଇଛି ଏବଂ ଏ କ୍ଷେତ୍ରରେ ଚଳିତ ମାସ 27 ସୁଦ୍ଧା ମତାମତ ଓ ପ୍ରସ୍ତାବ ଗ୍ରହଣ କରାଯିବ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧିକୁ 15 ବୃଦ୍ଧି କରିଛନ୍ତି। ପରୀକ୍ଷା ଅବଧି 180 ରୁ 195 ବୃଦ୍ଧି କରାଯାଇଛି। ଚଳିତ ମାସ 21 ହେବାକୁ ଥିବା ପୁନଃ ପରୀକ୍ଷା ଅପରାହ୍ନ 2-5 ପରିବର୍ତ୍ତେ ଅପରାହ୍ନ 5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅତିରିକ୍ତ 15 ସମୟରେ ପରୀକ୍ଷା ସମ୍ବନ୍ଧୀୟ କାର୍ଯ୍ୟ କରାଯିବ। ଗତ କିଛି ବର୍ଷ ହେବ ପରୀକ୍ଷାର୍ଥୀଙ୍କଠାରୁ ମିଳିଥିବା ମତାମତ ଆଧାରରେ ସମୟ ବୃଦ୍ଧି ଲାଗି ନିଷ୍ପତ୍ତି ନିଆଯାଇଛି। ଏନ୍ଟିଏ ପକ୍ଷରୁ ନିଟ୍ ୟୁଜି ପରୀକ୍ଷା ସ୍ୱଚ୍ଛ ଢଙ୍ଗରେ କରାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ରଫ୍ କାର୍ଯ୍ୟ ପାଇଁ ପ୍ରଶ୍ନପତ୍ରରେ ପୂର୍ବରୁ 2 କାଗଜ ଦିଆଯାଉଥିବା ବେଳେ ଏଣିକି 4 କାଗଜ ଦିଆଯିବ, ଫଳରେ ପରୀକ୍ଷାର୍ଥୀମାନେ ହିସାବ ଓ ଡାଇଗ୍ରାମ ଅଙ୍କନ ପାଇଁ ସୁବିଧା ପାଇବେ। ବିଶେଷ କରି ବାମ ହାତରେ ଲେଖୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଅଧିକ ସହାୟକ ହେବ। ପ୍ରଶ୍ନପତ୍ରର ପ୍ରାରମ୍ଭରେ 2 ଏବଂ ଶେଷରେ ଅନ୍ୟ 2 ଦିଆଯିବ। ଉଭୟ ଇଂରାଜୀ ଏବଂ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ପାଇଁ ନୂଆ ବ୍ୟବସ୍ଥା ସହାୟକ ହେବ ବୋଲି କୁହାଯାଇଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ଏହି ପରିବର୍ତ୍ତନ ପରୀକ୍ଷାର୍ଥୀଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାର ବିଭିନ୍ନ ପ୍ରତିଷ୍ଠାନ, ଶିଳ୍ପ ଏବଂ ବାଣିଜ୍ୟିକ ଉପଭୋକ୍ତାମାନଙ୍କୁ ସାଧାରଣ ବିକ୍ରେତାଙ୍କଠାରୁ ମଟର ସ୍ପିରିଟ୍ ଏବଂ ଉଚ୍ଚଶକ୍ତି ସମ୍ପନ୍ନ ଡିଜେଲ କ୍ରୟ ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟ ବିବାଦ ଯୋଗୁଁ ଯୋଗାଣ ଶୃଙ୍ଖଳରେ ଉପୁଜିଥିବା ସମସ୍ୟାକୁ ନେଇ ଯୋଗାଣ କ୍ଷେତ୍ରରେ ଯେଭଳି ଅସୁବିଧା ନ ହେବ ସେଥିଲାଗି ଏହି ନିଷ୍ପତ୍ତି ନିଆଯାଇଛି। ଏକ ବିଜ୍ଞପ୍ତିରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଆସନ୍ତା 90 ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଜାରି କରିଛନ୍ତି। ଅନ୍ୟପକ୍ଷରେ ସାଧାରଣ ବିକ୍ରୟ କେନ୍ଦ୍ରଗୁଡ଼ିକୁ ଦୈନିକ 200 ପର୍ଯ୍ୟନ୍ତ ଉଚ୍ଚଶକ୍ତି ସମ୍ପନ୍ନ ଡିଜେଲ ବିକ୍ରୟ ଲାଗି ଅନୁମତି ଦେଇଛନ୍ତି। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ବୈଠକରେ ସେନାବାହିନୀ ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସମେତ ବିଭିନ୍ନ ଅର୍ଦ୍ଧସାମରିକ ବଳର ମହାନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ। ଆସନ୍ତା ଜୁଲାଇ ମାସ 3 ଅମରନାଥ ଯାତ୍ରା ଆରମ୍ଭ ହୋଇ ଅଗଷ୍ଟ 28 ଦିନ ଶେଷ ହେବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଦେଶରେ ପିଆଜ ସଂଗ୍ରହ ସହିତ ପିଆଜ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳିବା ନେଇ ଏକ ବୈଠକ କରିଛନ୍ତି। ବୈଠକରେ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଅଧିକାରୀମାନଙ୍କ ସହିତ ପିଆଜ ସଂଗ୍ରହ ନେଇ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଯୋଶୀ କହିଛନ୍ତି, କ୍ୱିଣ୍ଟାଲ ପିଛା ପିଆଜର ସର୍ବନିମ୍ନ କ୍ରୟ ମୂଲ୍ୟକୁ 1,650 ସୁନିଶ୍ଚିତ କରାଯାଇଛି। କ୍ରୟ ମୂଲ୍ୟ ନିର୍ଣ୍ଣୟ କରିବା ପାଇଁ ବ୍ୟବସ୍ଥାରେ ସଂଶୋଧନ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ବିଶିଷ୍ଟ ଭାରତୀୟ ସୁଟିଂ କୋଚ୍ ଏବଂ ପୂର୍ବତନ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣପଦକ ବିଜେତା ଯଶପାଲ ରାଣାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 49 ବୟସ ହୋଇଥିଲା। ଜାତୀୟ ରାଇଫଲ ସଂଘର ସଭାପତି କଳିକେଶ ନାରାୟଣ ସିଂହଦେଓଙ୍କ ସୂଚନା ଅନୁଯାୟୀ ଶ୍ରୀ ରାଣାଙ୍କର ଗତକାଲି ରାତିରେ ଦିଲ୍ଲୀର ଏକ ହସ୍ପିଟାଲରେ ପରଲୋକ ଘଟିଥିଲା। ଜର୍ମାନୀର ମ୍ୟୁନିକ୍ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ପ୍ରତିଯୋଗିତା ଶେଷ କରି ଭାରତୀୟ ଦଳ ଫେରୁଥିବା ବେଳେ ଶ୍ରୀ ରାଣା ଅସୁସ୍ଥ ହୋଇପଡ଼ିଥିଲେ। ନୂଆଦିଲ୍ଲୀରେ ପହଞ୍ଚିବା କ୍ଷଣି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଥିଲା। 2024 ପ୍ୟାରିସ୍ ଅଲମ୍ପିକ୍ସରେ 2 ବ୍ରୋଞ୍ଜ ପଦକ ଜିତିଥିବା ମନୁ ଭାକରଙ୍କୁ ସେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ବନ୍ଧୁକ ଚାଳନା କ୍ଷେତ୍ରରେ ଶ୍ରୀ ରାଣା ଅନେକଗୁଡ଼ିଏ ସଫଳତା ହାସଲ କରି ଦେଶକୁ ଗର୍ବିତ କରିଛନ୍ତି। ଶ୍ରୀ ରାଣାଙ୍କ ବିୟୋଗରେ ଦେଶରେ କ୍ରୀଡ଼ା କ୍ଷେତ୍ରରେ ଅପୂରଣୀୟ କ୍ଷତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୋକ ବ୍ୟକ୍ତ କରି କହିଛନ୍ତି, ଶ୍ରୀ ରାଣା କେବଳ ଜଣେ ଉଚ୍ଚକୋଟୀର ଖେଳାଳି ଓ କୋଚ୍ ନଥିଲେ, ସେ ଅତ୍ୟନ୍ତ ମେଳାପି ଓ ନମ୍ର ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ଆଇଡିଏଫ୍ସି ବ୍ୟାଙ୍କ ଜାଲିଆତି ମାମଲାର ଚାଲିଥିବା ତଦନ୍ତ ପରିପ୍ରେକ୍ଷୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ହରିୟାଣାର ଡେଭଲପ୍ମେଣ୍ଟ ଓ ପଞ୍ଚାୟତ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ

0: ମାମଲାରେ ତତ୍କାଳୀନ ଅଧୀକ୍ଷକ ନରେଶ କୁମାରଙ୍କୁ ଗିରଫ କରିଛି। ଅର୍ଥଶୋଧନ ନିବାରଣ ଆଇନ ପିଏମ୍ଏଲ୍ଏ 2002 ଅନୁଯାୟୀ ତାଙ୍କୁ ଗିରଫ କରାଯାଇଛି। ତଦନ୍ତରୁ ଜଣାପଡ଼ିଛି ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କରେ ଥିବା ହରିୟାଣା ସରକାର, ଚଣ୍ଡିଗଡ଼ ପ୍ରଶାସନ ଏବଂ ଦୁଇଟି ଘରୋଇ ବିଦ୍ୟାଳୟର ବ୍ୟାଙ୍କ ଖାତାରୁ 645 କୋଟି ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ କରାଯାଇଥିଲା। ଗତକାଲି ଗିରଫ ପରେ ଅଭିଯୁକ୍ତକୁ ପିଏମ୍ଏଲ୍ଏ ଅଦାଲତରେ ହାଜର କରାଯିବା ପରେ ଅଦାଲତ ତାଙ୍କୁ ରବିବାର ପର୍ଯ୍ୟନ୍ତ 4 ଦିନିଆ ଇଡି ହେପାଜତକୁ ପଠାଇ ଦେଇଛନ୍ତି। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର 10ମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଆୟୋଜକ ଇଂଲଣ୍ଡ ଦଳ ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଉଦ୍ଘାଟନୀ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳିବ। ପ୍ରାୟ ଏକ ମାସ ବ୍ୟାପୀ ଏହି ପ୍ରତିଯୋଗିତାରେ ଇଂଲଣ୍ଡ ଓ ୱେଲ୍ସର ବିଭିନ୍ନ ସ୍ଥାନରେ ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ଜୁଲାଇ 5 ତାରିଖରେ ଐତିହାସିକ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ରୁ ଅଭିଯାନ ଆରମ୍ଭ କରିବ। ପ୍ରଥମଥର ପାଇଁ ବିଶ୍ୱକପ୍ରେ 12ଟି ଦଳ ଅଂଶଗ୍ରହଣ କରୁଥିବା ବେଳେ 7ଟି ସ୍ଥାନରେ 33ଟି ମ୍ୟାଚ୍ ଖେଳାଯିବ। ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ସିଡ୍ନୀଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍ ଓପନ୍ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସରେ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ଟୁର୍ଣ୍ଣାମେଣ୍ଟର 3 ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ପିଭି ସିନ୍ଧୁ ଚାଇନିଜ୍ ତାଇପେଇର ଚେନ୍ ସୁ ୟୁଙ୍କୁ 21-6, 21-9 ସେଟ୍ରେ ସିଧାସଳଖ ପରାସ୍ତ କରିଛନ୍ତି। ସେମିଫାଇନାଲ୍ରେ ସେ ଟୁର୍ଣ୍ଣାମେଣ୍ଟର 1 ନମ୍ବର ଖେଳାଳି ଜାପାନର ଆକାନେ ୟାମାଗୁଚିଙ୍କୁ ଭେଟିବେ। ଫିଫା ବିଶ୍ୱକପ୍ 2026ରେ ଆଜି ଗ୍ରୁପ୍ ବି'ରେ ଟରଣ୍ଟୋ ଷ୍ଟାଡିୟମ୍ରେ ସହ ଆୟୋଜକ କାନାଡ଼ା ଓ ବୋସ୍ନିଆ ହର୍ଜେଗୋଭିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ 12:30ରେ ମ୍ୟାଚ୍ ଆରମ୍ଭ ହେବ। ଆଜି ଅନୁଷ୍ଠିତ ଗ୍ରୁପ୍ ଏ'ର ଅନ୍ୟ ଏକ ମ୍ୟାଚ୍ରେ ଦକ୍ଷିଣ କୋରିଆ 2-1 ଚେକ୍ ଗଣରାଜ୍ୟକୁ ପରାସ୍ତ କରିଛି। ଗତକାଲି ଅନୁଷ୍ଠିତ ଉଦ୍ଘାଟନୀ ମ୍ୟାଚ୍ରେ ଗ୍ରୁପ୍ ଏ'ରେ ସହ ଆୟୋଜକ ମେକ୍ସିକୋ ଦକ୍ଷିଣ ଆଫ୍ରିକାକୁ 2-0 ପରାସ୍ତ କରିଥିଲା। ଗ୍ରୁପ୍ ଏ'ର ପରବର୍ତ୍ତୀ ମ୍ୟାଚ୍ରେ ମେକ୍ସିକୋ ଦକ୍ଷିଣ କୋରିଆକୁ ଏବଂ ଚେକ୍ ଗଣରାଜ୍ୟ ଦକ୍ଷିଣ ଆଫ୍ରିକାକୁ ଭେଟିବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶ ବିକାଶ କ୍ଷେତ୍ରରେ ମହିଳାମାନଙ୍କ ଅଭୂତପୂର୍ବ ଯୋଗଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା। ଟେଲିଭିଜନ ଓ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତା ବୃଦ୍ଧି ଉଦ୍ଦେଶ୍ୟରେ ଜାରି ହେଲା ଟେଲି ଯୋଗାଯୋଗ ଆଇନ 2026 ଚିଠା ନିୟମ। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧି 15 ମିନିଟ୍ ବୃଦ୍ଧି। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ର ଆଜିଠାରୁ ଆରମ୍ଭ ହେବ 10ମ ସଂସ୍କରଣ। ସମ୍ବାଦ ଶେଷ ହେଲା।
1: This is Akashvani and I am Valsa Williams with the midday news. The headlines. Prime Minister Narendra Modi says government created conducive environment for women in the last 12 years to realize full potential in nation building. Home Minister Amit Shah chairs high-level meeting to review preparedness for Sri Amarnath Yatra in New Delhi. Centre restricts industries from buying petrol and diesel from retail pumps. United Nations condemns attacks on oil ships carrying Indian sailors off the coast of Oman. Indian shooting legend and coach Jaspal Rana dies at 49. And in FIFA World Cup 2026, Canada to take on Bosnia and Herzegovina in Group B clash in Toronto. Prime Minister Narendra Modi today highlighted that from financial inclusion and entrepreneurship to education, healthcare, sanitation, housing, sports, science and governance, women are playing a prominent role across diverse sectors. In a social media post, Mr. Modi said, the growing participation of women in emerging fields such as drone technology is opening new avenues of opportunity and transforming the development landscape across the nation. Earlier speaking in a program, the Prime Minister noted that over the last 12 years, the NDA government has worked to further women-led development and this is visible across sectors.

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନର

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁମାନଙ୍କୁ ଆମେ ଏଇଠି ଜଣାଇ ଦେଉଛୁ ଯେ ଆପଣମାନେ ଆମର କାର୍ଯ୍ୟକ୍ରମ ଆଜି ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ କେବଳ FM ମହାନଦୀ 101 MHz ଏବଂ ନ୍ୟୁଜ୍ ଅନ୍ ଏଆର୍ ଏପ୍ ମାଧ୍ୟମରେ ଶୁଣିପାରିବେ। ସାପ୍ତାହିକ ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଏହି ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡ଼ିୟମ୍ ୱେଭ୍ 317.5 meter ତଥା 945 kHz ଉପଲବ୍ଧ ହେବ ନାହିଁ। ଏଇଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର 3 Idiots'ର ଏଇ ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଶ୍ରେୟା ଘୋଷାଲ ଏବଂ ସୋନୁ ନିଗମ। ଗୀତ ରଚନା ସ୍ୱାନନ୍ଦ କିର୍କିରେ, ସଙ୍ଗୀତ ଶାନ୍ତନୁ ମୈତ୍ରା।

ଶୁଣୁଛନ୍ତି ଟୁ ଷ୍ଟେଟ୍ସ କଥାଚିତ୍ରର ଏହି ଗୀତଟି ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି ଅରିଜିତ ସିଂ ଏବଂ ଚିନ୍ମୟୀ ଶ୍ରୀପଦା। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ। ସଙ୍ଗୀତ ଶଙ୍କରେଶ ଲଜ।

ବନସ୍ତେଡାକିଲା ଗଜ ଗାଁଠୁ ସହରେ ରଜ ମଉଜ, ରଜ ଦୋଳି, ମା ମାନଙ୍କ ହାତ ତିଆରି ପିଠା ପସରା, ମିଠା ପାନର ନିଆରା ସ୍ୱାଦ, ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସିଛି ମା ମାନଙ୍କ ହାତ ତିଆରି ଆରିସା, କାକରା, ମଣ୍ଡା, ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। June 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ପ୍ଲାନେଟ, ଇନ୍ଫୋସିଟି, ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

0: ଶୁଣିଥିଲେ ଆଶିକିଡ଼ୁ କଥାଚିତ୍ରର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଥିଲେ ପଲକ ମୁଚଲ, ଅରିଜିତ ସିଂ। ଗୀତ ରଚନା ଇରସାଦ କାମିଲ, ସଙ୍ଗୀତ ଜିତ୍ ଗାଙ୍ଗୁଲି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଅପରାହ୍ନ 3 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ କେବଳ FM ମହାନଦୀ 101 MHz ଏବଂ ନ୍ୟୁଜ୍ ଅନ୍ AIR ଏପ୍ ଯୋଗେ ଶୁଣିପାରିବେ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଓ ସାମାଜିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକାପୁପୁ ଝକା ଝକା। ପ୍ରଯୋଜନା ଉପସ୍ଥାପନା ସନ୍ତୋଷ ପିଂ।
1: ମାକାପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଏମ୍ହେ ଜୁହାର। ଆୟାଙ୍ଗ ଆତିଲି ହେଲେ ଯେତେ ଦାତିଲି, ଆରୁ ଆୟାଙ୍ଗ ମାଲ୍ଲାଦିନ ହେଲେ ଏନ୍ଦିର ହିଁ ମାଲ୍ଲାଦିନ। ମା ଯଦି ଆତିଲି ହେଲେ ଏକାବଧି ଉଣା ମାଲ ମାନିଦ, ମା ରାଜା ହେଲେ ପୁରୁଥିନ୍ତା ଯେତେଦ ସୁବିଧା ମାନିକି, ଇ କଥାନ୍ ନାମ ଯେତେଦ ଆହାଲ ଦାତ। ମା ଦଣ୍ଟା ନିଜର ହାଦୁ ବଚୁରଗେ ଲାଗାନ ଯେତେନ ସମର୍ପଣ କାମିଛି, ହାଦୁ ବଚୁର ଏକାନେ ଭଲକିରି ରର, ଭଲକିରି ଅନର ମହର, ଭଲକିରି ପିନ୍ଧନୁଢ ନାନର, ଭଲ ଜାଗା ସାନ୍ଗେ କର ପାଢ଼ର ଚାପରାରୁ, ଇ ସମାଜନୁ ଭଲ ହେଇକିରି ରର, ଇ କଥାନ୍ ତାନ୍ ସବୁବେଳେ ଚିନ୍ତା ନାନି। ଆରୁ ଧର୍ମେ ବେଲ ଆସାନ ତାନ୍ ଭି ପ୍ରାର୍ଥନା କାମି ଯେ ଏଙ୍ଗି ହାଦୁ ବଚୁ ଗୁଠିଆର ଭଲକିରି ରାନାର ବୁଲିକିରି, ନିଜେ କିଡ଼ାଖି ହେଲେ ନିଜର ହାଦୁ ସେ କୁଲୁ ଦୁଡ଼ା କାମାଲ୍ଲା ଯେ ଆଦାନ୍ ତାନ୍ ଚିନ୍ତା ନାନି। ଆଦ ପଚା ଛେଛରିବନ ପଛେନ୍ କୁରି ହେଲେ ହାଦୁ ବଚୁ ରେକା ନେକିରି ପୁନା ପୁନାର ଆତର ଆ କଥାନ୍ ଚିନ୍ତା ନାନି। ମାଲକାସ୍ତା ଦାର୍ବୁ ଖାଞ୍ଜା ନାନି ଆରୁ ତା ମାଗେ ଲାଗାନି ଇ ଚିକିରି। ଆର୍ ଯଦି ଆ ହାଦୁ ବଚୁର ଠିକ୍ ମାଞ୍ଜାର କେରାର ସମାଜନୁ ତମେ ନାମେ ଗାରମେ ମାଞ୍ଜା ହେଲେ ହାଦୁ ବଚୁରକେ ନେଇକିରି ଏ ହେ ନେରି ହେଲେ ଯେନ୍ ମା ବୋଧ ନିଜେ କିଡ଼ା ସାହି ଆରୁ ହାଦୁ ବଚୁରି ନନ୍ତି ପଅଁସି ପାଡ଼ି ଆରୁ ତମେ ଭବିଷ୍ୟତ ଗେ ଲାଗାନ ଚିନ୍ତା ନାନି। ହେଲେ ଆ ମା ଗେ ଲାଗାନ ନାମ ଇନ୍ଦିର କମାଲ ଦାତ, ଇ କଥାନ୍ ଥରେ ଏକଲା ଭାବଚି ଏରକା ଦାତ। ଆରୁ ହନ୍ୟ ବୋଧ ହେଲେ ନାମେ ଇ ଧର୍ତି ପୁର୍ଥି ଧିଅଣ୍ଟା ମା ଦୁ ତାଙ୍ଗେ କୋଡ଼ୁନୁ ଅକାଲ ଦାତ, ଇଲାଲ ଦାତ, ବେଚାଲ ଦାତ, ଭିନ୍ ଭିନ୍ ଫାଡ଼ୁଗେ ରୂପନୁ ତାନ ନାମା ମହାଗେ ଚିଆଲି, ପିନ୍ଧନ ଉଢ଼ନ୍ଗେ ଲାଗାନ ଭି ଅସୁବିଧା ନାନାଲି, ଏକାନିକିରି ନାମ ଭଲକିରି ରଥ ଆଡ଼ପା ପାଲି ନାନତ, ଆଦ୍ଗେ ଲାଗାନ ଭି ତାନ ଯାହା ଦରକାର ଖାତଲାଲି ଆଦାନ ହି ତାନ ଚିଆଲି। ଇ ଧର୍ତି ପୁର୍ଥିତ ନାମାନ ଆମୁ ଭିଲ ଚିଆଲି, କାଙ୍କୁ ଭି ଚିଆଲି, ଆରୁ ଋତୁ ଜାନି ହୁର୍ମି ଯେନ୍ ଫାଡ଼ୁ ଦାତିଲି ଖିଜରିବା ତେଲା ଟାଠା ଜାମ୍ବୁ ଇନ୍ନେ ହୁର୍ମି ଜିନିଷ ଗୁଠିନ ଫାଡ଼ ଗୁଠିନ ନାମା ମହତାଲି। ହେଲେ ତାଙ୍କେ ଲାଗାନ ନାମ ଏକଲା ଚିନ୍ତା ରାଞ୍ଜିକା ଦାତ, ଏକଲା ହି ମାଲ୍ଲା ତାନ ଯେନ୍ ଶାଗୁଆ ଶାଢ଼ୀ ଆତ କିଛି ବାଜକୁନ ଯେନ୍ ତାଙ୍ଗେ ହାର୍ବୁ ଆତିଲି ଆଦାନ ନାମ ମୁର୍କା ଚାଲଦାତ, ତାଙ୍ଗେ ହାଜୁଗେ ଏକାନେ ବତର ବଦର ଆ କଥାନ୍ ନାମ ମାଲ୍ଲା ଚିନ୍ତା ନାନୁତ। ଆରୁ ଯେତେବେଳେ ନାମ ଚାସ୍କା ମାଲଦାତ ସାର ଚିଆଲେ ବଡ଼ାଲଦାତ, ସାର୍ଗେ ପ୍ରଭାବତି ତାଙ୍ଗେ ମେଦୁ ଧିନାସରା କାଲି ନାମ ନାମେ ଲାଗାନ ହାଜୁନ ଆରହା ଚାଲଦାତ ଯେ ଆରହା ଚାଲଦାତ ଯେ କେତେନି କେତେ, ଏକାସାନ ଢଡ଼ା ଏକାସାନ ଖାଲିହା ଏକାସାନ ଏନ୍ଦିର ମାନା କାଲି ଯେ ତାନ ହିଁ ନାହାଲି, ତାଙ୍ଗେ ଅହ୍ଲାବନ ନାମ ଏକଲା ମେଞ୍ଜକା ଦାତ ମାଲ୍ଲା ମେନୁତ। ଏକାସାନ ସୋନା ଉର୍ଖ, ଏକାସାନ କୋଇଲା ଉର୍ଖ, ଏକାସାନ ଏନ୍ଦିର ଧାତୁ ଉର୍ଖାଲି, ଆବନ ନାମ ନିଘାନାଲ ଦାତ ଆରୁ ଖାଲି ଆଦାନ ହଟ ତେଲ କାଲ ଦାତ, ଚା ଚା ଗୁଠିନି ନାମ ଫାସାଲ ଦାତ, ହେଲେ ତାଙ୍ଗେ ମେଦୁ ନୁଜାଲିକା ମାଲ୍ଲା ଯେ ଏକଲା ନାମ ହେଜିକା ଦାତ। ତାନ ଏକାନିକିରି ସୁନ୍ଦର ଏଥର ଆଦିଗେ ଲଗାନ ନାମ ଲୋହ ଖାଣ୍ଡିଏ କା ମନ୍ନୁଣ୍ଟା ଇଦିକା ଦାତ ଏକଲା ହି ମଲ୍ଲା ହେଲେ ବି ମାଧ ମାଧୁ ଖାଲି ଚିଆ ବେନ୍ଦାଲି ଆରୁ ନାମ ହୁଆଲ ଦାତ ଖାଲି ହେଲେ ଇନ୍ନା ସାମିଆ ବାର୍ଚ କିଛି ନାମେ ଧରତି ପୂର୍ତ୍ତି ଗେ ମେଦୁ ଦେଖାନେ ଭଲ କିରିର ତାନ ନାମାନ ଯେନ୍ତା ହାଦୁ ବୋଚର ଗେ ଲଗାନ ଚିନ୍ତା ନାନାଲି ଆର ସେବା ନାନାଲି ନାମ ଭି ଇନ୍ନାନ୍ ତାଉଲ୍ଲାନୁ ତାଙ୍କେ ଲଗାନ ଅଣ୍ଟା ଚିନ୍ତା କାମତ ଇ ପୃଥିନୁ ଇ ଧର୍ତ୍ତିନୁ ଆମେ ଜନ୍ମ ମାଞ୍ଜିକିଛି ନାମ ଏକାନିକିରି ଉଜ୍ଜତ ଅକତ ଆଦିଗେ ଲଗାନ ଯେତେ ତା ଖାଞ୍ଜା କାମଚିଛି କିଛି ଇ ଧର୍ତ୍ତି ମାତା ଇ କଥାନ୍ତା ନା ମେଞ୍ଜକାତ ହେଲେ ନାମେ ଜିଆନୁ ନାମେ ଯେନ୍ ପ୍ରତିଭା ଥିଲି ନାମେ ଯେନ୍ ଟ୍ୟାଲେଣ୍ଟ ଆଥିଲି ଆବନ୍ ହିଁ ଇ ମାଧ ଏକାନିକିରି ମାହକାର ଯେ ଆ କଥାନ୍ ବି ଚିନ୍ତା ନା ନିଆରୁ ଭିନ୍ ଭିନ୍ ସାମିଆନୁ ନାମେ ଉଲାନ୍ତା ଯେନ୍ ଜିନିଷ ଆଥିଲି ଆଦାନ ଘାଏ ଘାଏ ବାହାରି ଅଥରି ହେଲେ ତାଙ୍କେ ସୁଖାନ ବାହାରି ମାଲ ବାରି ଆଦିଗେ ଲଗାନ ନାମାନ ଭି ଆନୁ ଲଗ୍ନାଗେ ଖାତିରି ନେ ନିଜର ମେଦୁନୁ ଯେନ୍ ପ୍ରତିଭା ଥିଲି ଆଜାନ ଯଦି ଚିଞ୍ଚା ହେଲେ ଆଦିଗେ ଲଗାନ ତାନ ଯଦି ପରିଶ୍ରମ ନା ନସାଲେ ଆଦିଗେ ଫାଡ଼ୁନ୍ ତାନ ହିଁ ଆଖସ କଥାତ ମାଞ୍ଜା ଯେ ନାମ ଯଦି ସହଜେ ହନ୍ନେ ଏନ୍ଦେରଟା ହାଖତ କଥ ହନ୍ନେ ମାରିଲି ଆଦିଗେ ଲଗାନ ନାଲଖୁବି ନାନତ ଆଦାନ କାମଚକୁନ୍ କେତିନି କେତେ ବାଧା ବିଘ୍ନ ବି ବାରି ହେଲେ ଆଦାନ ଯଦି ନାମ ସାହତ ଆରୁ ନିଜର ନାଲଖୁ ଗେମିଆନ ନାମ ଯଦି ଧ୍ୟାନ ଚିଅ ଥାଲେ ଇନ୍ନାମ ଲାହେଲେ ନେଲା ଆଦାଦ ମହ ମହ ମାହକାର ଇ କାନ୍ଥା ବନ ନାମ ଚିନ୍ତା ନାନ୍ନା କଥାତ
2: ଗୁଣ୍ଡୁରୁ ଘୁରି ଦାଦା ଗୁଣ୍ଡୁରୁ ଘୁରି ଦେ ଗୁଣ୍ଡୁରୁ ଘୁରି ଦାଦା

0: ଆର୍
1: ତା ଇଟା ନାମ ଇ ପ୍ରକାର ଗୀତ ପାଡ଼ଦାତ ଆରୁ ନାମ ନାଲଦାତ ଭି ହେଲେ ଟିକେ ଆଗ୍ଲିନ୍ ଯେନ୍ ଗୀତ ବନ ପାଡ଼କାର ଯେନ୍ ଟେଡ଼େନା ଗୀତ ବ ହୁ ବାକେନ୍ ଅନ୍ୟ ପ୍ରକାର ଗୀତ ବନ ପ୍ରକୃତିରେ ଏକା ବାକେନ୍ ପାଡ଼ନାର ଆରୁ ଇ ଯେନ୍ ଗୀତ ପାଡ଼ଲନାର ନାମ ଅଣ୍ଟା ବୈଠକିନୁ ପାଡ଼ନାର କାହାନେ ଦଲ ଦଲ ହେଇକିରି ପାଡ଼ନାର ନିମେତରା କାହିଁକି ହୁ କଥା ଟିକେ ତେଙ୍ଗ
0: ବହୁତ ବଢ଼ିଆ ବାଦ ଅଣ୍ଟା କୁକ କୁକାର କି ବେଞ୍ଜା ଧାର୍ଯ୍ୟ ମଞ୍ଚାକେରା ଏର କିନ୍ ଚେନ୍ ଛୋଟେ ବାକେ ଆଦିନ ତେଙ୍ଗାଲେନ ହେଲେ ବେଞ୍ଜା ପୂର୍ବନୁ ଆଜିକାଲି ତା ବ୍ରାହ୍ମଣ ବେଞ୍ଜା ମଞ୍ଚାକେରା ନାମେ ହୁନେ ମେଲାରୁ ବାକି ଦୁଇ ଦିନ ଆଗଲି ଏନ୍ଦର କାର୍ଯ୍ୟକ୍ରମ ବନ ର ନାମେ ସିଧା ବର୍ତ୍ତିଆ ବାର ଆକୁ କାଇବନ ହୋର କୁକଡ଼ ପନ ବେଞ୍ଜା ବନାଲିଆ ବାକି ଦୁଇ ଦିନ ଆଗଲି ହି ଲଗାନ ଆଗଲିନ୍ତି ନାମେ ଇ କାର୍ଯ୍ୟକ୍ରମ ବନ ଉଇଆଲିଆର ପାଚକି ପାଚ ଜମା ରକାଲିଆର ବାକି ନାମ ଏ ରାଗେ କାଦମ ଆଉ ମନ ଗାମଚକୁ ହେଲୁ ଧରଦମ ନାଲଦାମ ହି ବାକି ଆସାନ ଅକାଉ ଟେଡ଼ାଲିଆର ପାଚର ଫାଲଟେ ଆଉ ପାଚକିର ଫାଲେ ଆଉ ହୁଦିନ ଟେଡ଼ନା ଗୀତ ବନ ପାଡ଼ାଲିଆର ଆଗେ ନେନ୍ ମେଞ୍ଚକିନ ଚାନ୍ ହୁଦିନ ପଦେ ହୁ ପଦିନ ଖାଲି ୟାଦ ମଞ୍ଚାକେ ବାକି ନାଦିନ ଭି ଆକୁନ୍ ଏମ୍ ହି ଏନ୍ ହି ପାଡ଼ିକିନା ଏମେ ଯେନ୍ ଅନୁଷ୍ଠାନରେ ଷ୍ଟେଜ୍ ନୁ ପରଫର୍ମାନ୍ସ କାମା କାଲଦମ ଆନୁ ଟିକେ ଆଉ ଟିକେ ତାଙ୍ଗାନ ହାନି କାମିକିନା ପାଡ଼ଲଦମାଦିନ
1: ହେଲେ ନାମ ଏନ୍ଦ୍ରକେ କା ନାମ ଯେହେତୁ ନାମ ସମାଜ ନୁ ଅତଲଦାତ ଆରୁ ନାମେ ଅଣ୍ଟା ଇନ୍ନେ ସମ୍ପ୍ରଦାୟ ନାମେ କୁଣା ସମ୍ପ୍ରଦାୟ ବୋଧ ଯେ ନାମ କଟା ହେଇକିରି ରାଦାତ ଆଉ ଯେତିରିକେ ଯେତିରିକେ ସାଙ୍ଗନ ଅଣ୍ଟା ଭଲ ସମ୍ପର୍କ ଅଣ୍ଟା ରାଇ ତା ହୁ ସମ୍ପର୍କ ବନ ଇ ଗୀତୁ ଇ ବାଜା ଇ ନାଲନା ବୋଧ ଆର୍ ଟିକେ ଜଡ଼ି ଆର୍ ଟିକେ ମଜବୁତ ନାନି ଆଉ ହନେ ଏର ଥିଲେ ନାମ ହିଁ ଚିର୍କା ତା ଦୂର ଆତଲଦାତ ନାମେ ଇ ଗୀତୁ ବାଦ୍ୟ ବନେଇକିରି ଆଉ ଇ ଯେନ୍ ନାମେ ସଂସ୍କୃତି ବୋଧ ଇ ନାମେ ଗୀତୁ ବୋଧ ନାମେ ବାଦ୍ୟ ବୋଧ ଏକା ନେଇକିରି ନାମେ ଭବିଷ୍ୟତ ଗେ ପିଢ଼ି ଗେ କ ଆଦିକେ ଲାଗେ ଅଣ୍ଟା ନାମେ ଭି ଅଣ୍ଟା କର୍ତ୍ତବ୍ୟ ମାନ୍ନା କଥା ନେ ନେନ୍ ଆହାଲଦାତ ନାମ ଆଉ ହନେ ଏର ଥିଲେ ତା ଆଧା ହେଲାର ମୌଦ୍ରି ଛିଆର ତା ଇ ବୋଧ ଏକା ନେଇକିରି ନାମେ ଭବିଷ୍ୟତ ପିଢ଼ି ଗେ କ ଆଉର୍ ତାମ ହି ଆହାଙ୍ଗର ଇତକି ଲାଗନ୍ ତା ନିମେ ଅଣ୍ଟା ଅନୁଷ୍ଠାନ ଆତିଲି ତା ନିମେ ଅନୁଷ୍ଠାନ ତରଫନୁ ଏକା ନେକା ନେକିରି ନିମ୍ ଇ ଗୀତୁ ଇ ବାଦ୍ୟ ବନ ନିମ୍ ରିହର୍ସେଲ ନାମଦାର କା ଆଦାନ ନିମ୍ ଅଭ୍ୟାସ କାମଦାର ଆଉ ତାର ପରେ ପରେ ନିମେ ଅନୁଷ୍ଠାନ ତରଫରୁ ଏକା ଏକା ତାରା ନିମ୍ କେର୍କାଦାର ଇ କଥାନ୍ ଟିକେ ତେଙ୍ଗର
0: ହଁ ତା ଠିକ୍ କଥା ରିହର୍ସେଲ ତା କାମଦାମ ହୁନେ ଯେତେ ରିନ୍ ଆଉ ଯେତେରଗେ ଯେହେତୁ ଅନୁଷ୍ଠାନ ଯେତେରଗେ ମୌକା ଭି ଚାଲଦାମ ଯେ ଯେତେର ବାରା ସାମିଲ ମାନା ଶିଖରା ଆଉ ଏମତା ହାନି ଗଭର୍ଣ୍ଣମେଣ୍ଟ ପ୍ରୋଗ୍ରାମ ଉଠି ଭି କାଦାମ ଓଡ଼ିଶା ବାହାରେ ଭି କେର୍କାଦାମ ଆଉ ସିଏମ୍ ପ୍ରୋଗ୍ରାମ ପିଏମ୍ ପ୍ରୋଗ୍ରାମ ଯେତେର ଘି ଯାହା ଗଭର୍ଣ୍ଣମେଣ୍ଟ ତାର ତିନ ବାରାଲି ଗଭର୍ଣ୍ଣମେଣ୍ଟ ବୋଧ ଭି ନାମେ ଇ ଭାଷା ବନି ନାମେ ଡାନ୍ସ ନାଲନା ତୋକନା ଯେତେ ଲାଗୁ କାମ କିଛି ଆଉ ମେହନାଏ ଏମ୍ କାଲଦାମ ଆଉ କାମଲଦାମ
1: ଆଉ ହନେର ଥିଲେ ତା ନାମେ ତା ପୁଡ଼ଖାର ଯେତକି ଗୀତ ପାଡ଼ାଲି ଆର ଆଦାମ ତାରା ମନେ ଇକା ତା ତୋର ପାଡ଼ାଲଦାତ ତାଙ୍ଗେ ସାଙ୍ଗେ ସାଙ୍ଗେ ପୁନା ପୁନା ଗୀତ ଭି ନିମ୍ ଲେଖଦାର ଜୋରଦାର ଆରୁ ଆଦାନ ଭି ନିମ୍ ଅଭ୍ୟାସ କାମଦାର କା
0: ହଁ ପୁନା ପୁନା ନାମେ ପୁରୁଖା ଭାଷା ବନ ହୁଇକିନା ଗୀତୁ କାମାଲଦାମ ଏମ୍ ସବୁବାକେନ୍ ପୁନା ପୁନା ଯେନ୍ତାକି ଏନୁ ଯେନ୍ତା ପୁରା ପଚା ଅଛୁ ପଚା ୱାର୍ଡ଼ର ଆମେ ଗୀତ ଉଠିନ୍ ବେଦା ବେଦା ଯୋଡ଼ା ଯୋଡ଼ା ଦିନ ଲେଖାଲଦାମ
1: ଲେଖାଲଦାର
0: ଯେନ୍ତାକେ ଆଗିଲି ଆଲାର ଆଉ ଟିକେ ଆହର ତାମ ହିଁ କାମର ବୋଲି
1: ଆର୍ ଇନ୍ନେ ଭି ନାମେ ଏରା ଖାତିରି ଯେ ନାମେ କୁଣା ସମାଜ ନୁ ଯେତେବେଳେ ନାମ ବେଞ୍ଜା କାରଜ କାମଲଦାତ ଗୁଠି ନାମ ଗୀତୁ ପାଡ଼ଦାତ ନାଲଦାତ ବାକେନ୍ ଇନ୍ନେ ଘାଏ ଘାଏ ଏରଦାତ ଯେ ନାମେ ହେଲୁ ସାଡ୍ଡି କା ନାମେ ଯେତ୍କି ବାଜା ଆତିଲି ଆଦାତ ସାଡ୍ଡି ଆରୁ ଯେନ୍ ସୁର ନୁ ନାମ ପାଡ଼ଦାତ ଆଦାଧି ରାଇ କିନ୍ତୁ ଓଡ଼ିଆ ନୁ ଭି ଘାଏ ଘାଏ ପାଡ଼ା ଖାତରାଲି ଓଡ଼ିଆ ନୁ ଭି ମାନେ ପାଡ଼ନା ବନ ନାମ ମେନାଲଦାତ ତା ହୁ ପ୍ରକାର ଗୀତ ନିମ୍ ଫିର୍ ପାଡ଼ଦାର କା ପୁରା କୁହନ୍ତି ଆଦାନ ନିମ୍ ଟ୍ରାନ୍ସଲେସନ କାମଦାର
0: ଏନ୍ତା ହୁନେ ମଲା ପାଡ଼ୁନ୍ ଯେତେ ଯାହା ନାମେ ରାଇ ଆଗଲିନ୍ତି ସୁର ଉଠି ଆଉ ଯାହା କୁଣା ସୁର ବଦରାଇ ଆଦିନିନ୍ ଲେଖିକିନା ଆଦିନିନ୍ ମନେ କାମିକିନା ପାଡ଼ଦାମ ଆଉ ଓଡ଼ିଆ ହୁ ଗୁଠିନ୍ ମାରିଲା କାମନା ଆଉ ନେ ଦିନ କାମଚିକୁନ୍ ହି ଆଲାରିନ୍ ଏନ୍ତେଙ୍ଗେନ୍ ଯେ କୁଣା ୱାର୍ଡ଼ ତିନିନ୍ ପାଡ଼ା ନାମେ କୁଣା ତ ଏତ୍କି ଭଲ ଭଲ ରହି ଆଦାନ ହିଁ ନାମ କାମ ଥିଲେ ଆଗ୍ଲି କତ ନାମେ ଭାଷା ବୋଧ ବାଚର ବୋଲିକିନା
1: ଚିନ୍ତାନନ୍ଦାରୁ ଅନ୍ୟ ଆଲୋଚନା ନନ୍ଦାର ହେଲେ ଏରା ଖାତିରିଲି ଯେ ଧୀରେ ଧୀରେ ଇ ଯେନ୍ ସଙ୍ଗୀତ ଜଗତ ବୋଧ ପୁରା କାହିଁ କାହିଁ କାହିଁ କାହିଁ ବୁଙ୍ଗାକାଲି ଆଗ୍ଲି ଆଗ୍ଲି ବୁଙ୍ଗାଲି ଆରୁ ଏରା ଖାତିର କିଛି ଯେ ଯେତେବେଳେ ନାମେ କୁଣା ସମ୍ପ୍ରଦାୟରେ ପାର୍ଟି ଯେତେବେଳେ ଷ୍ଟେଜ୍ ନୁ ବାରାଲନାରୁ ନାଲାଲନାର ନିମ୍ ଯେନ୍ତା ତେଙ୍କାର ଯେ ଭିନ୍ ଭିନ୍ ପ୍ରୋଗ୍ରାମ୍କେ ନିମ୍ କାଦାର ବାହାରି ନା ଲାଗେ ଲାଗାନ୍ ତା ଏରା ଖାତିର କିଛି ଯେ ହେନେ ଷ୍ଟେଜ୍ ଗୁଠିନୁ ନାମ ନାମେ କୁଣା ସମ୍ପ୍ରଦାୟର ଯେତେବେଳେ ନାଲନାର କିନ୍ଦ୍ରାରା କିନ୍ଦ୍ରାରା ଆଦାନୀ ନାଲନାର ନାରଲା ଆରୁ ଆଦାନୀ ଆଚ୍ଛାଲନାର ବୋଲିକିରି ହେତ୍କି ଟିକେ ଆଗ୍ରହ ପ୍ରକାଶ ମା କାମନାର ଅଡ଼ିଏନ୍ସ ବାହାରେ ତ ନାମ ଏକା ନେଇକିରି ପୁନା ପୁନା ଯେନ୍ତା ଦର୍ଶକର ଗେ ଲାଗାନ ଭଲ ମାନ ଆରୁ ଭଲ ଲାଗ ହନେ କିଛି ନି ଭାବଦାର କାଇଁ ନିଭେ ଅନୁଷ୍ଠାନ ତରଫି
0: ହଁ ହଁ ଅ କାଁଟା ନାଚୁଛନ୍ ଗୋଲ ଗୋଲ ନାଚୁଛନ୍ ହେ ବାନାଏ ଆଧି ଲାଗାନେ ଥିମ୍ କାମ ଦାମ ନାମେ କୁଣା କଲଚର ବନ୍ଦ ହୋଇକିନା ଆର୍ ଥିମ୍ ହିସାବ ନୁ ତାଙ୍କ ଟିକେ ଭଲସେ ସାଜାବ ଦାମ ଆଉ କାମ ଦାମ ଗେ ନାଲାର ଏର ଆଗେ ଭଲ ଆଖନାଏ ଆଉ ମାନେ ହେଲେ ରାଉଣ୍ଡ ରାଉଣ୍ଡ ରାଉଣ୍ଡ ଆର୍ ନାମ ଚାଲିନୁ ନାଲଦା ଥୁନେ ବାଜକୁନ୍ ଅ ଖାଲି କିନ୍ଦ୍ରାଲ ନାଇଁ କିନ୍ଦ୍ରାଲ ନାଇଁ ବାନାଏ ଆଜ୍ଞା ତେଙ୍ଗନା ହିଁ ନିଅ ଆସାମ ଭି ଆଉ ଟିକେ ଅଲଗା ମାନା ପଲ୍ଲୀ କାଁ ମାନେ ଆଜ୍ଞା ଆଧି ଲାଗାନ ଥିମ୍ ଗୁଠିନ୍ କାମା କାମା ଆସାନ ଘି ପରଫର୍ମାନ୍ସ ଏଦାଲ ଦାମ
1: ତ ନିଶ୍ଚିତ ଭାବେ ନାମ ତ ବାଦଲାରତ କିନ୍ତୁ ବାଦଲାରତ ର ତାଙ୍କେ ଅର୍ଥ ମାନିଲି ଯେ ନାମେ ଯେନ୍ ପାଚା ସମ୍ପତ୍ତି ଥିଲେ ଆବନ
0: ଆବନ ଆମ ଗଛ
1: ହଁ ତ ଆଦାଧିର ଆରୁ ସାମିଆ ଯେତକି ଦରକାର କାମାଲି ଆ କଥାନ ଭି ନାମ କାମ ତାରୁ ମାନେ ନାମେ ଯେନ୍ ସଂସ୍କୃତି ଆଥିଲି ନାମେ ଭାଷା ଆଥିଲି ଆଦାନ ନାମ ପରିବେଷଣ ନାନତ ହେଲେ କଥା ମାନଯା ଯେ ଆକୁନିମ ଯେହେତୁ ଗୀତୁ ପାଡ଼ାଲଦାର ଅନୁଷ୍ଠାନ ଜଡ଼ି ଥିକରି ଆତଲଦାର ଆଉ ନାମେ ଭାଷା ବୋଧ ନାମେ ଗୀତୁ ନାମେ ଇ ଯେନ୍ ସଂସ୍କୃତି ବୋଧେ ଯେନ୍ତା ଆଉ ଆଗଲି ଆଗଲି କହ ଆହୁରି ଆଲାର ଆହର ଆଦି ଲାଗନ୍ତାନି ନାନକୁ ହି ନାନାଦାର ହେଲେ ଇ ବୋଧ ଭବିଷ୍ୟତ ନୁ ନିମେ ଏନ୍ଦେର ଇଚ୍ଛା ଥିଲି ଯେ ନାମେ ଇ ଗୀତୁ ନାମେ ଇ ସଂସ୍କୃତି ବନ ନେଇକିରି ନିମେ ଏନ୍ଦେର ମାନେ ଭାବନା ରହି ଯେ ଇ ବନ ଏକା ନେଇକିରି ନାମ ପୁନା ପିଢ଼ିକେ ଲାଗାନ ଇଅ ତାରୁ ଯେତେ ତାର ପ୍ରଚାର ପ୍ରସାଦ କାମତ ହନେ ଏକଲା ନିମେ ମନୁ ବାର କିଛି ଭାବନା
0: ହଁ ଚିନ୍ତାଧାରା ତ ହୁନେ ବହୁତ ବାରିବାକେ ନିନୁ ରାୟ ନେନ୍ ନାମ ଆକୁନୁ ଇଅ ଥିଲେ ଆଗଲି ପିଢ଼ି ବି ରୋଜ ନାମେ ନେ ନେ ରାଚା ବୋଲିକିନା ଆଧିଲେ ନାମେ ପୁରୁଣା ଯେତେ ପାଚାବନ କାମାଉ ଆକୁନୁ ଇଆ ଖାତରାଲି ଧୀରେ ଧୀରେ ତା ମଦରା ଚାଲ ଯେତେ ନା ଆହୁରି ମଦର ଚର ଆଜ୍ଞା ଇ ଇ ପ୍ଲାଟଫର୍ମଟା ନାମେ ରାଇ ଆଧି ଲାଗାନ ଆ ନୁ ନାମ କାମତର ୟୁଜ୍ କରତ ହେଲେ ତମାଗେ ସୁବିଧା ମାନ ଆହାଗି ଲାଗାନ ଯେ ନେ ନେ ରାଇ ବୋଲି ଆଧି ଲାଗାନ ଯେତେ ନାମେ କୁଣା କଲଚର ଯେତେ ରାଇ ଆକୁ ଆଦିନ ନାମ ଅନ୍ଦ୍ରା ଆଉ ଯେତେ ଉଇଆଉ
1: ଏଦା ଖାତରାଲି ଆଉ ହନେ ବି ଏର ଥାଲି ଏକା ଜିନିଷ ବୋଧ ଯଦି ଅଣ୍ଟା ଜାଗାସ୍ତି ଆରୁଣ୍ଟା ଜାଗାକେ ଯଦି ହୁଆଗେ କା ଅର୍ତୁସ୍ତି ଆର ଦୁସରା ଆଲାସ୍କେ ଚାହାନୁ ଯଦି ନାମ ଚିଆଗେ ଚାହୁଁଥିଲେ ନାମ କଥାବାର୍ତ୍ତା ବୋଧ ଯେତ୍କି ମାନେ ଭଲ ଲାଗ ତାଙ୍କିସ୍ତି ବେଶୀ ଭଲ ଲାଗି ଇ ନାମେ ଗୀତୁ ପାଡ଼ ତାରୁ ତେଙ୍ଗତ କା ଓ ଗୀତୁ ସାଙ୍ଗେ ଯଦି ତାଙ୍କ ସାମିଲ କାମ ଥାଏ ଆର୍ ହିବାର ଏ କାମ ହେଲା ତ ହନେ ଆରୁ ଅଣ୍ଟା ପଦେ ମେହନତ ଗୀତ ପଦେ ନିଭେ
0: ଠିକ୍ ରେ।

0: ଯାହା ହଉ ଇନା ବାର୍ଷକାର ଆଉ ଏକାନିକିରି ନିମ୍ ଗୀତୁ ପାଡ଼ାଲଦାର ନାମେ ପୁରଖାର ଯେନ୍ ପ୍ରକାର ଗୀତୁ ନାମେ ରାଚା ନାମେ ସମାଜନୁ ଆର୍ ପାଡ଼ାଲିଆର ନାମେ ପୁରଖାର ଓ ପ୍ରକାର ଗୀତ ଭୁନିମ୍ ପାଡ଼ାଲଦାର ଆରୁ ଏକାନିକିରି ନାମେ ଭାଷା ସାହିତ୍ୟ ସଂସ୍କୃତି ନାମେ ଗୀତୁ ନାମେ ଇ ପରମ୍ପରା ବୋଧ ଏକାନିକିରି ହନେ ପିଢ଼ିକେ ପିଢ଼ି ଏତକ ଆ ପ୍ରୟାସନୁ ନିମ୍ ମାତଲଦାର ତାଙ୍କେ ସାଙ୍ଗେ ସାଙ୍ଗେ ନାମେ ସଂସ୍କୃତି ବୋଧ ଏକାନେ ଦୁନିଆନ୍ତା ଆଲାର ଆହର ଦୁସରା ସମ୍ପ୍ରଦାୟର ବି ଆହର ଯେ ନାମେ ଇନ୍ନେ ଅଣ୍ଟା ଧନୀ ସଂସ୍କୃତି ବୋଧ ଆତିଲି ଆଉ ଇନେ ନାମେ ଅଣ୍ଟା ସ୍ୱତନ୍ତ୍ର ଭାଷା ଅଣ୍ଟା ଆତିଲି ନାମେ ଭାବ ପରିପ୍ରକାଶ ନାନା ନାମେ ଭାଷାନୁ ତା ଇ ବୋଧ ଏକାନିକିରି ବାଞ୍ଚରର ଆଜିକି ଲେଖା ନିମ୍ ଅଣ୍ଟା ଅନୁଷ୍ଠାନ ଗେ ତରପ୍ତି ପ୍ରୟାସ ନାନାଲଦାର ଇ ପ୍ରୟାସ ଆହୁରି ହନେ ଆଘ୍ଲିକି କ ଇ ପ୍ରକାର ନାମ ଧାର୍ମେ ବେଲାସିନ ପ୍ରାର୍ଥନା ନାନତ ଆରୁ ଇନା ନିମ୍ ବାର୍ଚକାର ଆରୁ ନିମେ ଗୀତ ପଦେ ପାଡ଼କାର ତାର ସାଙ୍ଗେ ସାଙ୍ଗେ ନିମେ ଯେନ୍ କଥାବନ ନାମେ ଭାଇ ବନ୍ଧୁ ଗୁଠିଆରିନ୍ ତେଙ୍କାର ଆଜିକି ଲେଖାନ୍ ଆକାଶବାଣୀ ତରପ୍ତି ନିମାନ ଅଶେଷ ଅଶେଷ ଧନ୍ୟବାଦ ଜୁହାର
1: ଜୁହାର ଧନ୍ୟବାଦ ମାକା ପମ୍ପୁ ଝକା ଝକା ଆଉ ବଢ଼ିଆ ପ୍ରୋଗ୍ରାମଟା ବାର୍ଚା ଯେ ଏତ୍କି କଥା କାଚନେଖେରାଗେ କାତେଙ୍ଗାଗେ ମାନେ ମୌକା ଚିଚାର ଆଧି ଲାଗନ୍ ଧନ୍ୟବାଦ
0: ହେଲେ ଆକୁନ୍ତା ମେଞ୍ଜକା ତିଦାନ ଯେ ସୁମତି ବାଘ ବୁହଣୀ ଘାର ଏକାନିକିରି ତାମ ତମେ ମେଦୁନୁ ଯେନ୍ କଳାଟିକ ଆତିଲି ଆଦ୍ଗେ ମିଆଁ ଏକାନିକିରି ତାମ ସାଧନା ନଞ୍ଜାରରୁ ନାମେ ଇ କୁଣା ସମ୍ପ୍ରଦାୟରକେ ଯେନ୍ ଗୀତ ଆତିଲି ନାମେ ପୁରଖାନ୍ତାର ଯାହା ପାଡ଼ତିଲ ବାରାଲିଆର ଆବନ ଏକାନିକିରି ତାମ ଇ କାନାର ଆରୁ ନାମେ ଭବିଷ୍ୟତ ପିଢ଼ିକେ ଲଗାନ୍ ଏକାନିକିରି ତାମ ଇଆଲନାର ଆ କଥାବନ୍ତା ତେଙ୍ଗିଆର ହେଲେ ଆକୁନ୍ ତମେ ପାଡ଼କା ଗୀତୁ ଅଣ୍ଟା ମେହନତ ଆ ଗୀତୁନୁ

0: ଯେନ୍ କଥା ନାମ ଆଲୋଚନା ନାନାଲ କାତ ଯେ ଖାଲି ନାମେ ଲଗାନ ନାମ ମାଲା ଜନ ମାରୁ ନିଜର କଥା ଭାବନା ସାଙ୍ଗେ ସାଙ୍ଗେ ପାଞ୍ଚ ଲୋକ ଯେ କଥାନ୍ ଭାବତାରୁ ତାମା ହିଁ ଯେନ୍ତା ଭଲ ମାନ ଆନ୍ନେ ନାମେ ଜିଆବନ ଯଦି ଦୁସରା ଆଲାର୍ଗେ ଲଗାନ ସମର୍ପିତ କାମତ ହେଲେ ପାରନା ପିଢ଼ି ବି ନାମାନ ମନେ ଇଅ ଜୁହାର।
1: ଶୁଣିଲି କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପପୁ ଝକା ଝକା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ଚିହ୍ନା ଅଚିହ୍ନାର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ପ୍ରଣବ କିଶୋର ପଟ୍ଟନାୟକ, ଗୀତ ରଚନା ସୁରେନ୍ଦ୍ର ବିଦ୍ୟାଧର, ସଙ୍ଗୀତ ବାସୁଦେବ ରଥ।

0: 2 ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
1: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ।
0: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ।
1: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ, ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ। ବିକଶିତ ଓଡ଼ିଶାର ସଂକଳ୍ପ,
0: ବିକାଶର ଧାରା ଓଡ଼ିଶା ସାରା।
2: ସପନ ବଣିକ କଥାଚିତ୍ରର ଏହି ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ସୁରେଶ ୱାଡେକର। ଗୀତ ରଚନା ସ୍ୱରୂପ ନାୟକ, ସଙ୍ଗୀତ ଭୁବନେଶ୍ୱର ମିଶ୍ର। ଆପଣମାନେ ଶୁଣୁଛନ୍ତି କେତୋଟି ଓଡ଼ିଆ କଥାଚିତ୍ରର ଗୀତ।

0: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
1: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
0: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
1: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
0: ବିକାଶର ଧାରା ଓଡ଼ିଶା ସାରା।
2: ଆପଣମାନେ ଶୁଣୁଛନ୍ତି କେତୋଟି ଓଡ଼ିଆ କଥାଚିତ୍ରର ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ କଥାଚିତ୍ର ଶ୍ରୀଜଗନ୍ନାଥର ଏହି ଗୀତଟି। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଜାନକୀ ଏବଂ ଅକ୍ଷୟ ମହାନ୍ତି। ଗୀତ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି।
3: ଟିକେ ଲାଜ, ଟିକେ ରୁଷା,

0: ମା ମା ଦେଖନ୍ତୁ ଏଥର ରାସନ କାର୍ଡରେ କେତେ ଚାଉଳ ମିଳିଛି।
1: ଆରେ ବୋହୁ ଏତେ ଚାଉଳ କୋଉଠୁ ଆଣିଲୁ? କିଏ ଦେଲା?
0: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
1: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
2: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
3: ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶେଷରେ ଶୁଣିତ କଥାଚିତ୍ର ମହୁଆର ଏହି ଗୀତଟି ଦ୍ୱିତକଣ୍ଠରେ ଗୀତଟିକୁ ଗାଇଛନ୍ତି ଶ୍ରୀକାନ୍ତ ଦାସ ଏବଂ ଗୀତା ଦାସ। ଗୀତ ରଚନା ସୁବୋଧ ପଟ୍ଟନାୟକ, ସଙ୍ଗୀତ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ।

0: ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ ଅପରାହ୍ନ 4ଟା ହେବାକୁ ଯାଉଛି। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ଦେଶର ବିକାଶ କ୍ଷେତ୍ରରେ ମହିଳାମାନଙ୍କର ଅଭୂତପୂର୍ବ ଯୋଗଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା। ଟେଲିଭିଜନ ଆଉ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତା ବଢ଼ାବାର ଉଦ୍ଦେଶ୍ୟ ଲାଗି ଜାରି ହେଲା ଟେଲି ଯୋଗାଯୋଗ ଆଇନ 2026 ଚିଠା ନିୟମ। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ବାବଦେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକଟି ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଇରାନ ବିରୋଧରେ ପ୍ରସ୍ତାବିତ ସାମରିକ ଆକ୍ରମଣ ଯୋଜନାକୁ ସ୍ଥଗିତ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି। ମେକ୍ସିକୋରେ ଫିଫା ବିଶ୍ୱକପ୍ 2026ର ହେଲା ଶୁଭାରମ୍ଭ। ଚଲତି ନିଟ୍ ଫେର୍ ଘାଏ ହେଉଥିବା ପରୀକ୍ଷାନ ପରୀକ୍ଷାର୍ଥୀମାନଙ୍କୁ ଆଉ ଅତକା 15 ମିନିଟ୍ ସମିଆ ଦେବା ଲାଗି ସରକାରଙ୍କ ନିଷ୍ପତ୍ତି। 2036 ମସିହା ତକ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇକରି ସରକାର ଗୋଟିଏ ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିକିରି କାମ କରୁଛନ୍ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ 2 ବର୍ଷର ପୂର୍ତ୍ତି ଅବସରରେ ଭୁବନେଶ୍ୱରର ଲୋକସେବା ଭବନଠାରେ ସାମ୍ବାଦିକମାନଙ୍କୁ ସରକାରଙ୍କ ଉପଲବ୍ଧି ଦେଲେ ବିବରଣୀ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଜ୍ ବେଲବୁଡ଼େ ହେବା ଲୋକାର୍ପଣ, ଅତକା 5 କେଜି ଚାଉଲ ହିତାଧିକାରୀମାନଙ୍କୁ ମିଳିବା ମଗ୍ନା, ଶିଶୁ ଶ୍ରମିକ ପ୍ରଥାକେ ରୋକବାର୍ ଲାଗି ଆଉ ଶିଶୁ ଶ୍ରମ ବିରୋଧନ ସଚେତନତା ଉଦ୍ଦେଶ୍ୟ ନେଇକରି ଆଜ୍ ପାଳନ କରାଯାଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। ଓଡ଼ିଶାକେ ପୂର୍ବ ଭାରତର ସାମୁଦ୍ରିକ ମାଛ ଉତ୍ପାଦନ ଆଉ ଚିଙ୍ଗ୍ରି ରପ୍ତାନୀର ହବ୍ କରବାର ଲକ୍ଷ୍ୟଟି ଗଲାକାଲି ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ମିଶନ ଆଉ ଓଡ଼ିଶା ଚିଙ୍ଗୁଡ଼ି ମିଶନକେ ନେଇକରି ହୋଇଯାଇଛି ରାଜ୍ୟସ୍ତରୀୟ ଅଂଶୀଦାର ପରାମର୍ଶ କର୍ମଶାଳା। ରାଷ୍ଟ୍ରପତି ଭବନ ଏ ମାସର 15 ଆଉ 16 ତାରିଖ ଦିନ ପାଳନ କରାଯିବା ରଜ ମହୋତ୍ସବ। ପ୍ରଧାନମନ୍ତ୍ରୀଙ୍କ ସହିତ ଓଡ଼ିଶାର ସବୁ ଲୋକସଭା ରାଜ୍ୟସଭା ସାଂସଦ ଆଉ ମନ୍ତ୍ରୀମାନେ ଉପସ୍ଥିତ ରହିବାର ରହିଛି କାର୍ଯ୍ୟକ୍ରମ। ଆଜି ବିଶ୍ୱ ଶିଶୁଶ୍ରମ ନିରୋଧ ଦିବସର ଉଦେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟନ ଗୋଟିଏ ସଚେତନତା ରଥ ଆଉ 15 ଦିନ ଧରିକରି ସଚେତନତା ଅଭିଯାନ ହୋଇଛି ଶୁଭାରମ୍ଭ। ଓରମାସ ତରଫୁ ବୌଦ୍ଧ କୃଷି ବଜାରଠାରେ ଖାସ୍ ଗାଁ ଆମ୍ବ ପସରା ଆଜି ହୋଇଛି ଉଦ୍ଘାଟିତ। ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 3 ଦିନ ଭିତରେ ଓଡ଼ିଶା ଆସିପାରେ ବୋଲି ପାଣିପାଗ କେନ୍ଦ୍ର କରିଛି ଅନୁମାନ। ଏଥିନିର ମୁଖ୍ୟ ଖବର ଇନ ଶେଷ ହେଲା। ଇତର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ବେଲବୁଡ଼ର 5 ବଜେ।
0: ଶୁଣିଲି ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ନାଟକ ଘର ବାହାରେ ଘର, ରଚନା ଦାମୋଦର ପଣ୍ଡା, ପ୍ରଯୋଜନା ଭାଗୀରଥୀ ମିଶ୍ର। ବିଭିନ୍ନ ଭୂମିକାରେ ଅଛନ୍ତି ଗୌତମ ଉତ୍ତମ କୁମାର ବେହେରା, ମଣି ସାଧନା କମଳୀ ବହିଦାର, ବର୍ଷା ଇନ୍ଦିରା ଦାସ।

0: ଏଠି ଖୁବ୍ ଶାନ୍ତ ଲାଗୁଛି। ସହରଠୁ ଦୂର, ନିଜର ଜଞ୍ଜାଳଠୁ ଦୂର। ମନି ମନି, କ'ଣ ଭାବୁଛ?
1: ନା ତ, କିଛି କହୁଥିଲ?
0: ହଁ, ଏଇ ସମୁଦ୍ର କଥା କହୁଥିଲି। ସେଠି ଅନେକ ଦୂରରେ କୋଳାକୋଳି ହେଉଥିବା ସେ ଆକାଶ କଥା କହୁଥିଲି।
1: ଜାଣ ଗୌତମ, ମୁଁ ଯେତେଥର ଏଠିକୁ ଆସେ ପୁରା ନିରବ ପାଲଟିଯାଏ, କିଛି ହିଁ କହିପାରେ ନା, ନା ସମୁଦ୍ର କଥା ନା ଆକାଶ କଥା। ଅଥଚ ନିଜ ଭିତରେ ବହୁତ କିଛି କହିବାର ଇଚ୍ଛା।
0: ମୁଁ କିନ୍ତୁ ଖୁବ୍ ପ୍ରଗଳ୍ପ ହେଉଠେ, ଏଇ ବେଳାଭୂଇଁରେ ଥାଇ ଥାଇ ଚିତ୍କାର କରେ। ସମୁଦ୍ର ମୋତେ ଉନ୍ମାଦ କରିଦିଏ।
1: ଆଉ ଉନ୍ମତ୍ତ ବି?
0: What do you mean?
1: ମୁଁ ଯାହା କହୁଛି ତମେ ଠିକ୍ ବୁଝିପାରୁଛ। ଏଇ ସମୁଦ୍ରର ଗୁରୁ ଗର୍ଜନା ଭିତରେ ମୋତେ ଏକ ଚମତ୍କାର ସଙ୍ଗୀତ ଶୁଭେ ଗୌତମ। ତମେ କିନ୍ତୁ ଖୁବ୍ ଆଦିମ ପାଲଟିଯାଅ।
0: ନା, ତମେ ମୋତେ ଠିକ୍ ବୁଝିପାରୁନ ମନି।
1: ମୁଁ ଯଦି ଠିକ୍ ସେଇ କଥା ତମକୁ କହେ?
0: ଆଶ୍ଚର୍ଯ୍ୟ
1: କ'ଣ,
0: ଆମେ 10 ବର୍ଷ ଗୋଟେ ଛାତ ତଳେ ଏକା ସାଥିରେ ରହି କେହି କାହାକୁ ବୁଝିପାରିନାହୁଁ ଏଯାଏଁ?
1: ହୁଏତ।
0: ଜାଣ ମନି, ମୁଁ ପ୍ରଥମେ ପୁରୀ କେବେ ଆସିଥିଲି?
1: କେବେ?
0: ଖୁବ୍ ପିଲା ଥିଲେ, ବାବା ସାଙ୍ଗରେ ଥିଲେ। ଭୋରରୁ ସେ ଏଇ ବେଳାଭୂଇଁରେ ଧାଉଁଥିଲେ ଆଉ ମୁଁ ତାଙ୍କ ପଛେ ପଛେ। ମୁଁ ଯେତେ ପଛରେ ରହିଗଲେ ବି ସେ ଧାଉଁଥିଲେ। ମୋର ବସିବାର ଇଚ୍ଛା ଥିଲେ ବି, ଶାମୁକା ଗୋଟେଇବାର ଇଚ୍ଛା ଥିଲେ ବି, ବାବାଙ୍କୁ ଅନୁସରଣ କରିବା ହେତୁ ବସିପାରୁନଥିଲି। ଦେଖୁଥିଲି ବେଳାଭୂଇଁ ଉପରେ ବାବା ତାଙ୍କର ପାଦଚିହ୍ନ ଛାଡ଼ି ଯାଉଛନ୍ତି, ତା ଉପରେ ମୁଁ ପାଦ ଥାପି ଧାଉଁଛି। ଫେରିବା ବେଳରେ
1: ଚୁପ୍ ରହିଲ ଯେ,
0: ଫେରିବା ବେଳରେ ନା ବାବାଙ୍କ ପାଦଚିହ୍ନ ଥାଏ ନା ମୋର। ସମୁଦ୍ରର ଲହରୀ ଧୋଇନିଏ ବେଳାଭୂଇଁରେ ଆମେ ଛାଡ଼ି ଯାଇଥିବା ସ୍ମୃତି, ଯେମିତି ଆମେ ସେଠି ପାଦ ହିଁ ଦେଇନଥିଲୁ। ସେଇ ପିଲାବେଳରୁ ସମୁଦ୍ର ପ୍ରତି ମୋର ପ୍ରଚୁର ଭୟ ମନି। ଆମ ଜୀବନର ସ୍ଥିତି କ'ଣ ଏତେ କ୍ଷଣସ୍ଥାୟୀ, ତାକୁ ହିଁ ମୋର ଭୟ।
1: ଭୟ?
0: ହଁ ମନି, ଆଉ ସେ ଭୟକୁ ଲୁଚାଇବା ପାଇଁ ମୁଁ ଏତେ ପ୍ରଗଳ୍ପ ହେଉଠେ। ତମର ଏଇ ନିରବତା, ବିଶ୍ୱାସ କର ମନି, ମୋତେ ମୋତେ ଆହୁରି ଭୟଭୀତ କରିଦିଏ।
1: ତମେ ଠିକ୍ କହିଛ ଗୌତମ, ଏକା ଛାତ ତଳେ 10 ବର୍ଷ ରହିବି, ଆମେ କେହି କାହାକୁ ବୁଝିପାରିନୁ, ଏମିତି କାହିଁକି ହୁଏ ଗୌତମ? ତମେ ମୋତେ ଖୁସି କରିବାକୁ ଚାହିଁଛ, ଯାହା ଚାହିଁଛି ସବୁ ଦେଇଛ, ମୁଁ ବି ଯାହା ସମ୍ଭବ ସମର୍ପି ଦେଇଛି, ତଥାପି ଆମର ଅଭାବ କ'ଣ?
0: ଅଭାବ ହୁଏତ ଅଛି, ହୁଏତ ନାହିଁ। କସ୍ତୁରୀ ପରି କେଉଁଠୁ ଦୁଃଖର ବାସ୍ନାଟିଏ ଚହଟି ଆସୁଛି, ଅଥଚ ଆମେ ତାକୁ ଚିହ୍ନିପାରୁନୁ, ଜାଣିପାରୁନୁ ଠିକ୍ କ'ଣ ଆମର ଦୁଃଖ।
1: ନା, ଦୁଃଖ ନୁହେଁ ଗୌତମ, ଦୁଃଖ ନୁହେଁ, ମୁଁ ଠିକ୍ ବୁଝାଇ ପାରୁନି। ଯେମିତି ମୋତେ ଗୋଟେ ଅପାରଗତା, ଗୋଟେ ଅସାମର୍ଥ୍ୟ ଆବୋରି ବସୁଛି, ତମର କାର୍ପଣ୍ୟହୀନ ସ୍ନେହର ସମୁଦ୍ରରେ ମୁଁ ଯେପରି ମୋର ସ୍ଥିତି ହରାଇ ବସୁଛି, ମୁଁ ଯେମିତି ଅସ୍ତିତ୍ୱହୀନ ପାଲଟି ଯାଉଛି।
0: ଓ ମନି ପ୍ଲିଜ, ଆମେ ଧୀରେ ଧୀରେ ରହସ୍ୟମୟ ହେଇଯାଉଛୁ।
1: ରହସ୍ୟମୟ? ଆମେ କ'ଣ ସମୁଦ୍ରଠୁ ବେଶୀ ରହସ୍ୟମୟ?
0: ନୋ ମନି ନୋ, ଏତେଟା ଭାବପ୍ରବଣତା ଠିକ୍ ନୁହେଁ, ଆମେ ଗୋଟେ ଚେଞ୍ଜ ପାଇଁ ଆସିଛି।
1: ତେବେ ମୋର ଗୋଟିଏ ଅନୁରୋଧ ରଖିବ?
0: କହୁନ।
1: ଏଇ କିଛି ଦିନ ଆମେ ଉଭୟ ମୁକ୍ତ ହୋଇଯିବା, ତମେ ଯେତେ ପ୍ରଗଳ୍ପ ହେବା କଥା ହେଇଯାଅ, ମୁଁ ଯେତେ ନିରବ ହେବା କଥା ହେବି, କେହି କାହାକୁ କିଛି ବାଧ୍ୟ କରିବାନି। ଆଇ ମିନ୍, ମୋତେ ବୁଝିପାରୁଛ ତ ଗୌତମ?
0: କିନ୍ତୁ ମନି, ଏହା ସମ୍ଭବ କେମିତି? ମୁଁ ଗାଧୋଇବାକୁ ଚାହୁଁଥିବି ତମ ସାଥିରେ, ମୁଁ ପ୍ରଗଳ୍ପ ହେବି ତମ ସାମ୍ନାରେ।
1: ସେଇ ତ ଦୁଃଖ ଗୌତମ, ତାହେଲେ ଚେଞ୍ଜଟା କ'ଣ? ଘରେ ଥିଲେ ବି ମୁଁ ସବୁ ବୁଝିବି, କେତେବେଳେ କ'ଣ ଖାଇଲ ନ ଖାଇଲ, କେତେବେଳେ ମୁଁ ଦରକାର ତ କେତେବେଳେ, ଆଉ ଏଇଠି ବି ସେଇ ଏକା କଥା, ତମର ଗାଧୋଇବାର ଇଚ୍ଛା, ମୋର ଇଚ୍ଛା ଥାଉ ନଥାଉ ପାଣିରେ ଠିଆ ହେବି, ଆଉ ତମର ଆଦିମତାକୁ ସହଯୋଗ କରିବି।
0: କ୍ଷତିଟା କ'ଣ ମନି?
1: କେବେ ଜାଣିବାକୁ ଚେଷ୍ଟା କରିଛ ମୋର ଇଚ୍ଛା କ'ଣ, ଅନିଚ୍ଛା କ'ଣ? ମୋର ରୁଚି କ'ଣ ଅରୁଚି କ'ଣ, ଏମିତି ଏମିତି କାହିଁକି ହୁଏ ଗୌତମ, କାହିଁକି? ଜଣେ ସ୍ତ୍ରୀ ସାରା ଜୀବନ ନିଜ ସ୍ୱାମୀକୁ ସନ୍ତୁଷ୍ଟ କରିବାକୁ କ'ଣ ଯୁକ୍ତିବଦ୍ଧ? ତମେ କାହିଁକି ଭାବିବ ନାହିଁ ଯେ ଏଇଠି ଏଠି ମୋର ବି କିଛି ସ୍ମୃତି ଥାଇପାରେ, କିଛି ଦୁର୍ବଳତା ଥାଇପାରେ, ମୋର ନିରବତାର ବି କିଛି ମାନେ ଥାଇପାରେ।
0: ମାନେ ଆଉ କ'ଣ, ସେଇ ପୁରୁଣା କଥାର ପୁନରାବୃତ୍ତି। ଏଠି ତମେ ଥରେ ଗୋଟେ ଷ୍ଟେଜ୍ ପ୍ରୋଗ୍ରାମରେ ଗୀତ ଗାଇଥିଲ,
1: ସେ ଗୀତରେ ସମସ୍ତେ ମୁଗ୍ଧ ହୋଇଯାଇଥିଲେ ଆଉ ମୁଁ ଚକିତ ହୋଇଯାଇଥିଲି ଶ୍ରୋତାମାନଙ୍କର ପ୍ରଶଂସାରେ, ପ୍ରତିକ୍ରିୟାରେ। ଗୌତମ, ମୁଁ ଗୀତ ଗାଇବାକୁ ଚାହେଁ ଆଗୁଆ ଭଳି।
0: ଏ ବିଷୟରେ ଆମେ ବିବାହ ପରେ ଅନେକ ଆଲୋଚନା କରିସାରିଛେ,
1: କିନ୍ତୁ ସମାଧାନ ପାଇନି ଏ ଯାଏ।
0: ମୁଁ ତ ମନା କରିଛି ପ୍ରଥମରୁ, ଲାଭଟା କ'ଣ ତମର ଗୀତ ଗାଇପାରେ?
1: କ୍ଷତିଟା କ'ଣ ମୁଁ ବୁଝିପାରୁନି ତ? ଜନ୍ମ ହେଲା ଶିଶୁର କାନ୍ଦଣାକୁ ତମେ ବନ୍ଦ କରିପାରିବ ଗୌତମ? କୋଇଲିର ଗୀତକୁ ତମେ ବନ୍ଦ କରିପାରିବ?
0: ନା, ପାରିବିନି।
1: ବହୁ ବର୍ଷ ହେଲା ମୋ ଭିତରେ କୋଇଲିଟିର କଣ୍ଠ ରୁଦ୍ଧ କରି ଦିଆ ହୋଇଛି, ମୁଁ ବଞ୍ଚିବି କେମିତି?
0: ତମେ ଖୁବ୍ ଉତ୍ତେଜିତ ହୋଇ ପଡ଼ୁଛ ମନେ, ଚାଲ ବିଶ୍ରାମ ନେବା, ଚାଲ।

0: ଝରକାଟା ବନ୍ଦ କରିଦିଅ ମନି, ଖୁବ୍ ପବନ ହେଉଛି। ତମେ ଫ୍ରେଶ୍ ହେଇ ପଡ଼, ମୁଁ ଟିକେ ଡ୍ରିଙ୍କ ନେଲା ପରେ ଡିନର କରିବି।
1: ପ୍ଲିଜ ଗୌତମ, ତମେ ଯାଇ ଡ୍ରିଙ୍କ ନିଅ, ମୋତେ ମୋଟେ ଭଲ ଲାଗୁନି, ମୁଁ ଟିକେ ରେଷ୍ଟ ନେଉଛି।
0: ଇଜ୍ ଏନିଥିଂ ରଙ୍ଗ ମନି? ଓକେ ଓକେ, ସେଠୁ ଟାଇଟା ଦେଲ, ଡିନର ନେବା ଆଗରୁ ମୁଁ ଡକେଇବି।
1: ମୁଁ ନିଜେ ପହଞ୍ଚିଯିବି ଯେ।
0: ହଉ, କବାଟଟା ଅନ୍ତତଃ ବନ୍ଦ କରିଦିଅ, ଆସୁଛି। ଆଇ ଏମ୍ ୱେଟିଂ ଫର୍ ୟୁ।
1: ବାଏ। ମଣିଷ ଅଣନିଶ୍ୱାସୀ ହେଇଯିବ। ବାର୍ରେ ସେଇ କର୍କଶ ସଙ୍ଗୀତ, ହୋ ହଲା, ଡ୍ରିଙ୍କ୍ସ।

0: ଏଠି କେତେ ଭଲ ଲାଗୁଛି ଜାଣ ଗୌତମ, ବହୁ ବର୍ଷ ହେଲା ଆମର କୌଣସି ପୁରୁଣା ବନ୍ଧୁଙ୍କ ସହ ଦେଖା ହେଇନି, ଯିଏ ଆମର ସେଇଦିନର କଥା ସବୁ ଜାଣିଥିବ। ସନ୍ଦୀପ ମୋ ପାଇଁ କେବଳ ଗୋଟିଏ ମେମୋରି ଗୌତମ।
1: ସିଏ ଆଉ ଫେରିନି, ଫେରିବାକୁ ଚାହିଁନି, ବିଦେଶ ଆଉ ବିଦେଶିନୀର ମାୟାରେ ବାନ୍ଧି ହେଇଗଲା।
0: ସ୍ୱାଭାବିକ, ତା ପ୍ରତି ମୋର ଟିକେ ବି ଈର୍ଷା କି ଘୃଣା ନାହିଁ ଗୌତମ। ବରଂ ସନ୍ଦୀପ ମୋତେ ପ୍ରଚୁର ସ୍ୱପ୍ନ ତ ଦେଇଥିଲା, ଗୋଟିଏ ସୁନ୍ଦର ଘର କରିବାର ସ୍ୱପ୍ନ।
1: ସିଏ କିନ୍ତୁ ଭୁଲ କଲା, ଷ୍ଟଡି ପରେ ତମକୁ ବି ତ ନେଇପାରିଥାନ୍ତା।
0: ହୁଏତ ପାରିଥାନ୍ତା, କିନ୍ତୁ ଆମର ସ୍ୱପ୍ନ ତ ଅସୀମ। ପଢ଼ିବା ବେଳେ ଚାକିରିର ସ୍ୱପ୍ନ, ପ୍ରେମ କଲାବେଳେ ଘର କରିବାର ସ୍ୱପ୍ନ, ସ୍ଥାନ ପରିବେଶ ବଦଳିଗଲେ ସ୍ୱପ୍ନ ବି ବଦଳିଯାଏ ଗୌତମ। ମୋର କିନ୍ତୁ ସ୍ୱପ୍ନ ବଦଳିନି ଏଯାଏ।
1: ବର୍ଷା, ମୁଁ ବୋଧେ ତୁମକୁ ଦୁଃଖ ଦେଲି, ତମର ପୁରୁଣା ଖାକୁ ଉଖାରିଦେଲି।
0: ଓଃ ନୋ, କେବେ ନୁହେଁ। ସନ୍ଦୀପ ମୋ ପାଇଁ ଗୋଟେ ଚରିତ୍ର ନୁହେଁ ଗୌତମ, ଗୋଟେ ସ୍ୱପ୍ନ, କହିପାର ଗୋଟେ ଇଲ୍ୟୁଜନ।
1: ସନ୍ଦୀପ କିନ୍ତୁ ଚମତ୍କାର ଚିଠି ଲେଖୁଥିଲା, ମୁଁ ତାର ଭାଷାକୁ ଈର୍ଷା କରୁଥିଲି।
0: ହଁ, ଶବ୍ଦ ସହ ସେ ଚମତ୍କାର ଖେଳି ଯାଉଥିଲା, ସେ ଯେମିତି ଶବ୍ଦର ଏକ ଜାଦୁଗର। ଗୌତମ, ତମେ ତାର ଭାଷାକୁ ଈର୍ଷା କରୁଥିଲ?
1: ହଁ, ଖୁବ୍ ଈର୍ଷା।
0: ତାକୁ କେବେ ଈର୍ଷା କରିନ? ୟୁନିଭର୍ସିଟିର ସବୁଠୁ ସୁନ୍ଦରୀ ଝିଅର ସେ ସାନ୍ନିଧ୍ୟ ପାଉଥିଲା, ତମେ ହିଁ ତାର ଚିଠି ଆଣୁଥିଲ। ପାହାଡ଼ ତଳେ ସନ୍ଦୀପ ମୋର କୋଳରେ ଶୋଇଥିବା ବେଳେ ତମେ ଦୂରରେ ଚୁପଚାପ ବସିଥିଲ।
1: ବର୍ଷା, ମୁଁ
0: ସତ କହ, ତମର କେବେ ଇଚ୍ଛା ହେଇନି ସନ୍ଦୀପ ଭଳି ତମେ ମୋ କୋଳରେ ଶୋଇଯାଆନ୍ତ?
1: ନା ତ।
0: ତେବେ ତମେ କ'ଣ, ପୁରୁଷ ନା ପୁରୁଷୋତ୍ତମ? ନା, ତାହା ମୋର ନାରୀତ୍ୱର ପରାଜୟ ଗୌତମ। ମୁଁ ସେତେବେଳେ ହୁଏତ ଜୀବନକୁ ଚିହ୍ନି ନଥିଲି, ସେତେବେଳେ ସମସ୍ତେ ଗୋଟେ ଗୋଟେ ମୁଖା ଧରି ଆସୁଥିଲେ ମୋର ସାନ୍ନିଧ୍ୟ ଟିକେ ପାଇବା ପାଇଁ। ସନ୍ଦୀପ ଭଲ ପାଉଥିଲା, ସେ ତ ପାଉଥିଲା, ତମେ ତାର ବନ୍ଧୁ ବାହାନରେ ମୋ ସହ ଘଣ୍ଟା ଘଣ୍ଟା ଗପୁଥିଲ, ସେଇ କ'ଣ ତମ ପାଇଁ ଆଶ୍ୱାସନା ନଥିଲା? ଏପରିକି ସେ ବୁଢ଼ା ପ୍ରଫେସରଟା ବି।
1: ବର୍ଷା, ତମେ ସେଇ ସମୟରେ ଟିକି ନିକି ସବୁ ଘଟଣା ମନେ ରଖିଛ?
0: ଏ ମୋର ପ୍ରଶ୍ନର ଉତ୍ତର ନୁହେଁ ଗୌତମ, ସେଇଦିନର ଏଇ ନୀତି ସ୍ମୃତି ହିଁ ମୋତେ ଏତେ ବାନ୍ଧି ରଖିଛି ଯେ ମୁଁ ଆଉ ସଂସାର କରିପାରିନି।
1: ଭାବିନିଅ, ତା ଗୋଟେ ଦୁଃସ୍ୱପ୍ନ, ଆଉ ଥରେ ଜୀବନକୁ ଭଲ ପାଅ, ନୂଆ ଭାବରେ।
0: ନୂଆ ଭାବରେ ଗୌତମ, ତମେ ମୋତେ ଏମିତି ପୁରୁଷଟିଏ ଦେଇପାରିବ ଯେ ସନ୍ଦୀପ ବିଷୟରେ ସବୁ ଜାଣିଥିବ, ମୁଁ ତାକୁ ନେଇ ସ୍ୱପ୍ନ ଦେଖିବି ନୂଆ ଭାବରେ, ତା ସହ ମୁଁ ସନ୍ଦୀପ ବିଷୟରେ ଘଣ୍ଟା ଘଣ୍ଟା ଗପିପାରିବି, ସନ୍ଦୀପ ଓ ମୋର ସ୍ୱପ୍ନର ଦୃଶ୍ୟ ତାକୁ ସବୁ ଦେଖେଇଦେବି।
1: ବର୍ଷା, ଏହା ସମ୍ଭବ କେମିତି?
0: ମୁଁ ଜାଣେ ମୋର ସନ୍ଦୀପମୟ ମନ ନେଇ ମୋର ଭାବି ସ୍ୱାମୀଙ୍କୁ ସୁଖ ଦେଇପାରିବିନି ଗୌତମ। ତମେ ବହୁଥର ମୋର ସାନ୍ନିଧ୍ୟ ପାଇଛ ଭିନ୍ନ ଭିନ୍ନ ବାହାନାରେ, ତମେ ସନ୍ଦୀପର ସବୁ ସ୍ୱପ୍ନର ସାକ୍ଷୀ, ତମେ ମୋତେ ଟିକେ ଆଶ୍ୱାସନା ଦେଇପାରିବ?
1: ବର୍ଷା, ତମେ ଜାଣ ମୁଁ ବିବାହିତ। ମନି
0: ଜାଣେ ମୁଁ ତମକୁ ବିବାହ କରିବାକୁ କହୁନି, ଆଶ୍ରୟ ପାଇଁ କହୁନି, କିଛି ସ୍ୱପ୍ନ, କିଛି ଆଶ୍ୱାସନା ହେଇପାରେ କେବେ କେବେ ସନ୍ଦୀପ ଭଳି ଦୁଇ ଦିନ ଚାରି ଦିନ।
1: ମୁଁ କିଛି ବୁଝିପାରୁନି ବର୍ଷା, ଅଥଚ ମୋର ଇଚ୍ଛାକୁ ବି ଲଗାମ ଦେଇପାରୁନି। ମୋର ଅସହାୟତା ଅନୁଭବ କର ବର୍ଷା, ମୋ ପାଦରେ ବେଡ଼ି, ହାତରେ କଡ଼ି, ଆଉ ଛାତି ଭିତରେ ଅନେକ ସ୍ୱପ୍ନର ଫୁଲ ଝରି।
0: ମୁଁ କୌଣସି ଅଧିକାର ସାବ୍ୟସ୍ତ କରିବିନି ତମ ଉପରେ, ତମେ ସମ୍ପୂର୍ଣ୍ଣ ସନ୍ଦୀପ ଭାବରେ ରହିବ ମୋର ସ୍ୱପ୍ନ ସହ, କେବଳ ସନ୍ଦୀପ ଭାବରେ।
1: ବର୍ଷା,

0: ମନି, ଡିନର ପାଇଁ ଗଲନି?
1: ନା, ଇଚ୍ଛା ନଥିଲା, ଖୁବ୍ ଡେରି ହେଲା ଯେ।
0: ହଁ, ବସିଗଲି କିଛି ସମୟ। ମନି, ପ୍ରକୃତରେ ତୁମର କ'ଣ ହେଇଛି?
1: କ'ଣ ହେଲା କି?
0: ଖୁବ୍ ଅନ୍ୟମନସ୍କ ରହୁଛ। ମନି, ଆସ। ମନି,
1: ଗୌତମ, ପ୍ଲିଜ ଗୌତମ, ତୁମକୁ କ୍ଳାନ୍ତ ଲାଗୁନି?
0: ସେଇଥିପାଇଁ ତ ଡାକୁଛି, ଆସ।
1: ନା ନା ଗୌତମ, ନା ପ୍ଲିଜ, ଭଲ ଲାଗୁନି। ମୁଁ ଦୁଃଖିତ ଗୌତମ, ମୁଁ ତୁମକୁ କୌଣସିଥିରେ ସହଯୋଗ କରିପାରୁନି। ଘରେ ଥିବାବେଳେ ବ୍ୟସ୍ତତା ଓ ଭିଡ଼ ଭିତରେ ନିଜ କଥା ଭାବିବାର ସମୟ ହିଁ ପାଉନଥିଲି। ଏଠି କିନ୍ତୁ
0: ଏଠି ତୁମର ଅସୁବିଧା କ'ଣ?
1: ଏଠି ମୁଁ ମୋ ନିଜ ବିଷୟରେ ହିଁ ଭାବୁଛି। ମୁଁ ଖୁବ୍ ନିଜ ମନସ୍କ ହୋଇପଡ଼ିଛି ଗୌତମ, ଭାବୁଛି ମୁଁ କିଏ, ମୋର ସ୍ଥିତି କ'ଣ। ଏତେ ପାଠ ପଢ଼ି, ଏତେ ଜ୍ଞାନ ଆହରଣ କରି ତାର ମୂଲ୍ୟ କ'ଣ? ମୁଁ କିଏ ଗୌତମ, କିଏ?
0: ତମେ ଗୌତମର ସ୍ତ୍ରୀ।
1: ବାସ୍, ସେଇ ତ ଦୁଃଖ ଗୌତମ, ମୁଁ ମୋର ପରିଚୟ ଚାହେଁ, ଗୋଟେ ସୁସ୍ଥ ପରିଚୟ, ନିଜସ୍ୱ ପରିଚୟ। କୁମାରୀ ଜୀବନରେ ବିବାହ ମାନେ ଗୋଟେ ଭିନ୍ନ ଅନୁଭବ ଥିଲା, ଏବେ ଦେଖୁଛି ବିବାହ ମାନେ କ'ଣ ଏଇୟା, ଦୁଇ ଜଣକୁ ଏକାଠି ରଖି ବନ୍ଦ କରିଦେବ ଗୋଟେ କୋଠରୀରେ, ଘରେ, ପୃଥିବୀରେ। ତା ପାଇଁ କୋଠରୀ, ଘର, ସଂସାର ସବୁ ଏକା କଥା।
0: ଏକା କଥା କେମିତି? ତମେ ଗୋଟେ ବାଜେ କଥା ପକୁଛ।
1: ସାରା ଜୀବନ କଟିଯିବ ଜଣଙ୍କର ମନୋରଞ୍ଜନ କରି, ତାର ଦୁଃଖରେ ନିଜର ଦୁଃଖ, ତାର ସୁଖରେ ନିଜର ସୁଖ। ନିଜର ଦୁଃଖ ସୁଖ ବୋଲି କ'ଣ କିଛି ନଥିବ? ନିଜର ଅସ୍ତିତ୍ୱ ବୋଲି କ'ଣ କିଛି ନାହିଁ?
0: ତାହା ହିଁ ତ ଜୀବନ, କେଉଁ କାଳରୁ ତାହା ଚାଲି ଆସିଛି। ତମେ ମୁଁ ପ୍ରଥମ ନୁହଁ, ଏ ଗୋଟିଏ ପ୍ରବହମାନ ଧାରା, ପରମ୍ପରା।
1: ହଁ, ଆବହମାନ କାଳରୁ ଇହ ଜନ୍ମ ପରଜନ୍ମର ଦ୍ୱାହି ଦେଇ ଏହି ବ୍ୟବସ୍ଥାକୁ ଏତେ ଯୁକ୍ତିସଙ୍ଗତ କରିଦିଆଯାଇଛି ଯେ ନାରୀମାନେ ମାନସିକ କ୍ରୀତଦାସ ପାଲଟିଗଲେଣି, ଆଉ ତାହା ହିଁ ସେମାନଙ୍କର ଗୌରବ ବୋଲି ଦାବି କରନ୍ତି।
0: ତମେ ପରିବର୍ତ୍ତନ ଚାହୁଁ, କେମିତି? ଆଇ ୱିଲ୍ ହେଲ୍ପ ୟୁ, ମୁଁ ତୁମକୁ ସହଯୋଗ କରିବି।
1: ମୁଁ ମୋର ନିଜସ୍ୱ ପରିଚୟ ଚାହେଁ, ନିଜେ ନିଜ ପାଦରେ ଠିଆ ହେବାକୁ ଚାହେଁ। ମୁଁ ଆଉ ଥରେ ଗୀତ ଗାଇବାକୁ ଚାହେଁ, ବିବାହ ଆଗରୁ ଯେମିତି ଗୀତ ଗାଉଥିଲି, ମୁଁ ଶିଖରକୁ ପହଞ୍ଚିବାକୁ ଚାହେଁ। ତୁମର ପରିଚୟ ଥିବ, ମୋର ପରିଚୟ ଥିବ, ଆମେ ସ୍ୱାମୀ ସ୍ତ୍ରୀ ଭାବରେ ସୁନ୍ଦର ଜୀବନ ଗଢ଼ିବା।
0: କିନ୍ତୁ ତମେ ଗୀତ ଗାଇବ? ନା ନା ମନି, ପ୍ଲିଜ, ଆଗ କଥା ଭିନ୍ନ ଥିଲା, ଗୀତ ଗାଇବା ଛଡ଼ା ଆଉ ଯାହା କହିବୁ ମାନିବି।
1: ମୁଁ ଜାଣେ, ଏହା ତମେ କହୁନ, ତମ ଭିତରେ ଲୁଚି ରହିଥିବା ପୁରୁଷର ଅହଙ୍କାର କହୁଛି। କାରଣ ମୋର ନିଜସ୍ୱ ବଳିଷ୍ଠ ପରିଚୟ ରହିଲେ ଲୋକେ ତମକୁ କହିବେ, ହେ ଗାୟିକା ମନିର ସ୍ୱାମୀ। ସେ ପରିଚୟ ତମକୁ ଖୁବ୍ ବାଧିବ ନୁହେଁ?
0: ତମେ ଖୁବ୍ ଅସଂଲଗ୍ନ କଥା ଗୁଡ଼ାଏ କହୁଛ। ଦଶ ବର୍ଷ ଭିତରେ କେବେ ଦିନେ ଏତେ ତୀବ୍ର ଭାବରେ ଏ କଥା ତ କହିନଥିଲ?
1: କହିନଥିଲି, କିନ୍ତୁ ଭିତରେ ଭିତରେ ଛଟପଟ ହୋଇ ଅପେକ୍ଷା କରିଥିଲି, କାଳେ ତମେ କହିବ। ମନି, ଆଉ ଥରେ ଗୀତ ଗାଅ, ତମେ ଚମତ୍କାର ଗୀତ ଗାଇପାର। କିନ୍ତୁ ନା, ତମେ ସ୍ୱାର୍ଥ ସର୍ବସ୍ୱ,
0: ତମେ ସୀମା ଟପି ଯାଉଛ ମନି।
1: ସୀମା ଅସୀମା କିଛି ନାହିଁ ଗୌତମ, ସେ ସୀମା କିଏ ଟାଣିଛି? ତମେ ଲକ୍ଷ୍ମଣର ଗାର କିଏ ଟାଣିଥିଲା?
0: ମୁଁ ଟାଣିଥିଲି ଲକ୍ଷ୍ମଣର ଗାର, ମୁଁ ଶୋଷଣ କରୁଛି ସବୁ ସମୟରେ ତମକୁ, ମୁଁ ଶୋଇବା ବେଳେ କାମନା କରୁଛି ତମକୁ। ଏହା କ'ଣ ପାପ ମନି? ମୁଁ ତୁମର ସ୍ୱାମୀ, ମୁଁ ତୁମର ସାନ୍ନିଧ୍ୟ ଚାହିଁବିନି।
1: ଗୌତମ, ପ୍ଲିଜ ଗୌତମ, ମୁଁ କେବଳ ତମକୁ କହୁନି।
0: ହଁ, ମୁଁ ଅହଙ୍କାରୀ ପୁରୁଷ ସମାଜର ପ୍ରତିନିଧି ନୁହଁ।
1: ତମେ ବୁଝିପାରିବନି ମୋର ସ୍ଥିତି।
0: ମୁଁ ତୁମକୁ ଖୁବ୍ ଭଲ ପାଏ ମନି,
1: ମୁଁ ବି ତମକୁ ଭଲ ପାଏ।
0: ତଥାପି କେହି କାହାକୁ ବୁଝିପାରୁନୁ କାହିଁକି? କାହିଁକି ମନି, କାହିଁକି?
1: ଦଶ ବର୍ଷ ହେଲା ସେ ଗୋଟିଏ ପ୍ରଶ୍ନ ଭିତରେ ଆମେ ସ୍ଥିର ରହିଯାଇଛେ।
0: ତମ ହୃଦୟର ଚାରିଦିଗରେ ଏତେ ବଡ଼ କାନ୍ଥ ସବୁ ଖେଳି ରଖିଛ, ମୁଁ ପହଞ୍ଚି ପାରୁନି ମନି। ତମେ ଯେମିତି
2: से कांत भितर समाधिस्थ होइ जाइछ मणि काहे कि काहे कि
1: पुणी सेही प्रश्न सुनी परिबा काहे कि रे उत्तर तमे तमे खूब स्वार्थपर पाल्टी जाइछ एते वर्ष भितर केबे मोर प्रतिभा विषय रे भाबिछ मोर स्वप्न विषय रे भाबिछ मु खाली तम कथा को गुरुत्व देछि किंतु तमे
2: सबु थिर गोटे समय थाए मनी
1: तमे जदि गीत गाई पारु थांत कह कह गौतम तमे कोन गाइबा छाडी पारि थांत तम पाख को आसी मु सबु पाइछि किंतु किंतु हरैछि मोर आत्मार डाक मोर प्रतिभार रत्न जान गौतम एठिके आसीबा परे से गीत गाइबार दिन गुड़िक मन पड़ुछि लागुछि जेमती खूब पाख लोकटी मरी जाइछि
2: बाचाल तर गोटे सीमा थाए
1: मोर आत्मार अवशेष तेबे तम पई बाचालता ए जागतिक सुख तम पई सब किछि
2: मनी तमर मति भ्रम घटिलानी बेटर यू रिलैक्स
1: सकाळ संज राति परि जौवन परि वार्धक्य आसिब आ मु विदाय नै छिबे सेतबेले भी लोके कहिबे गौतम रो स्त्री मरिगला केही कहिबेनी जे मणि जे सुंदर गीत गाउथला एकदा से मरिगला
2: मणि मणि मणि प्लीज प्लीज सोई पड़ो प्लीज

0: ଏମିତି ଗୋଧୂଳି ଦେଖିଲେ ନାଚି ଉଠୁଥିଲା ସନ୍ଦୀପ, ଆଉ ଟାଣି ନେଉଥିଲା ମୋତେ କ୍ୟାମ୍ପସର ନିର୍ଜନ ପାହାଡ଼କୁ। ଆମେ ଆକାଶ ଦେଖୁଥିଲୁ, ପାହାଡ଼ ନଦୀ ସହ କଥା ହେଉଥିଲୁ। ସନ୍ଦୀପର ଆଖିରେ ସବୁବେଳେ ଗୋଟିଏ ନିରୀହ ମେଷ ଶାବକର ଚାହାଣି ଥିଲା। ଆଉ ଗୌତମ ସନ୍ଦୀପର ଚିଠି ଆଣୁଥିଲା, ମେସେଜ ଆଣୁଥିଲା। ତଥାପି ଗୌତମର ଚାହାଣିରେ କେଜାଣି କାହିଁକି ସେ ନିରୀହତା ନଥିଲା। ଆରେ ଗୌତମ ଆସ ବସ, କାଲି ତୁମକୁ ଭେଟିବା ପରେ ଝାପ୍ସା ଦିଶୁଥିବା ସ୍ମୃତି ସବୁ ଖୁବ୍ ନିକଟତର ହୋଇଯାଇଛନ୍ତି। ବସ, ଖୁବ୍ କ୍ଲାନ୍ତ ଦିଶୁଛ ଯେ?
1: କାଲି ରାତି ସାରା ଶୋଇପାରିନି, ପଲଙ୍କ ସାରା ଗଡ଼ି ଗଡ଼ି ରାତି ପାଇଗଲା।
0: ଆଉ ତମର ମିସେସ୍?
1: ତାଙ୍କ ଦେହ ଭଲ ନଥିଲା।
0: ମିଛ କଥା
1: କେମିତି ଜାଣିଲ?
0: ସ୍ପଷ୍ଟ ଜଣାପଡ଼ୁଛି, ତମେ କିଛି ଲୁଚଉଛ।
1: ମନି ଖୁବ୍ ଅସହ୍ୟ ହୋଇ ଉଠିଛି ମୋ ପାଇଁ।
0: ମନି ନା ତମେ?
1: ମନି ମୋ ପାଇଁ ଗୋଟେ ମିଷ୍ଟ୍ରି,
0: ଆଉ ସନ୍ଦୀପ ମୋ ପାଇଁ ଗୋଟେ ଇଲ୍ୟୁଜନ୍।
1: ଇଚ୍ଛା କଲେ ବି ମନିଠୁ ମୁଁ ମୁକୁଳି ପାରିବିନି।
0: ସନ୍ଦୀପ ମୋ ପାଇଁ ଆକାଶ ପରିବ୍ୟାପ୍ତ, ତା ଅନନ୍ତ ଛାତିରେ ମୁଁ ବିନ୍ଦୁଟିଏ।
1: ମନି ଆଉ ସନ୍ଦୀପ,
0: ଶୁଣ ଗୌତମ, ସନ୍ଦୀପ ମୋତେ କିଛି ଦେଇନି ତମ ଭାଷାରେ, ଆଉ ଠିକ୍ ସେହି ଭାଷାରେ ମନି ତମକୁ ସବୁ ଦେଇଛି, ତଥାପି ତମେ ଅତୃପ୍ତ। ପ୍ରକୃତରେ କେହି କାହାକୁ କିଛି ଦିଏନି ଗୌତମ, ନିଜେ ନିଜେ ଗ୍ରହଣ କରିନେବାକୁ ହୁଏ।
1: ମନି ନିଜକୁ ନିଜ ଇଚ୍ଛାକୁ ଏତେ ଆବଦ୍ଧ କରି ରଖିଛି ଯେ ମୁଁ ଇଚ୍ଛା କଲେ ବି ସ୍ପର୍ଶ କରିପାରୁନି ତାର ଅନୁଭବକୁ।
0: ଚେଷ୍ଟା କର।
1: ନା, ପାରୁନି।
0: ଏମିତି କିଛି କିଛି ସୁନ୍ଦର ଅନୁଭବ ଥାଏ ଗୌତମ, ଯାହା କାହା ସହିତ ବି ସେୟାର କରି ହୁଏ ନା, ଯେମିତି ସନ୍ଦୀପ।
1: ବର୍ଷା, ତମ ଭଳି ବୁଦ୍ଧିମତୀ ନାରୀକୁ ଛାଡ଼ି ସନ୍ଦୀପ ଭୁଲ କରିଛି।
0: ଯାହା ମିଳିଯାଏ ତାହା ମାଟି, ଯାହା ମିଳେ ନା ତାହା ସୁନା। ଗୌତମ ଆରେ କ'ଣ କରୁଛ?
1: ସେ ବୁଢ଼ିଆଣୀରେ ଜାଲକୁ ସଫା କରିବି।
0: ନା ନା ଗୌତମ, ମୁଁ ଆସିବା ଦିନଠୁ ସେ ବୁଢ଼ିଆଣୀ ତିଆରି କରୁଛି ତାର ସ୍ୱପ୍ନର ଚାଲ। ସେ ଭିତରେ ତାର ଅନେକ ସ୍ୱପ୍ନ ଥାଇପାରେ ଗୌତମ, ହୁଏତ ସେ ସ୍ୱପ୍ନର ଚାଲ ଭିତରେ କେବେ ଦିନେ କିଏ ଛନ୍ଦି ହେଇଯିବ।
1: ସେ ଏକ ମାୟା ଜାଲ ହେଇପାରେ।
0: ଗୌତମ ମୁଁ ଲକ୍ଷ୍ୟ କରିନଥିଲି, ଏଇ ତ ସେଇ ଜାଲ ଭିତରେ ପହଁରୁଛି କୀଟଟି, ଜାଲର କେନ୍ଦ୍ରବିନ୍ଦୁକୁ ଯିବାକୁ ପଡ଼ୁଛି, ପୁଣି ଘୁଞ୍ଚି ଯାଉଛି ଦୂରକୁ।
1: ପହଁରୁନି ବର୍ଷା, ଛନ୍ଦି ହେଇଯାଇଛି, ଆଉ ସେମିତି ଛନ୍ଦି ହେଇଯିବାରେ ବି ଏକ ଚମତ୍କାର ମିଠା ଯନ୍ତ୍ରଣାଟିଏ ଅଛି, ଯେମିତି ମୁଁ। ହଁ ବର୍ଷା, ମୁଁ ଛନ୍ଦି ହେଇଯାଇଛି ତମର ସେ ସ୍ୱପ୍ନର ଜାଲରେ।
0: ତମେ ମୋର ସ୍ୱପ୍ନ ଭିତରେ କେବେ ବି ନଥିଲ ଗୌତମ, ମୋର ସ୍ୱପ୍ନ ତ ସନ୍ଦୀପମୟ। ଯେହେତୁ ସନ୍ଦୀପର ସ୍ମୃତି ସହ ତମେ ନିବିଡ଼ ଭାବେ ଜଡ଼ିତ, ତମର ଉପସ୍ଥିତିରେ ମୁଁ ସନ୍ଦୀପର ବାସ୍ନା ପାଉଛି।
1: ହେଇପାରେ, ମୁଁ କିନ୍ତୁ ଆଶ୍ୱସ୍ତ ହେବି।
0: ସ୍ତ୍ରୀ ଭଳି ତମେ ଦାବି କରିପାରିବନି ମୋଠୁ କିଛି। ଯେତେବେଳେ ମୁଁ ଭାବିବି ତମେ ଗୌତମ, ତ ତମେ ଗୌତମ, ଆଉ ଯେତେବେଳେ ମୁଁ ତମ ଭିତରେ ସନ୍ଦୀପର ସ୍ପର୍ଶ ଖୋଜିବି, ମୋହାଚ୍ଛନ୍ନ ହୋଇ ତମେ ସନ୍ଦୀପ ପାଲଟିଯିବ।
1: ବର୍ଷା, ସେଇ ପହଁରୁଥିବା କୀଟଟି ମାୟାଜାଲର କେନ୍ଦ୍ରବିନ୍ଦୁ ପାଖାପାଖି ପହଞ୍ଚିଗଲାଣି।
0: ନା, ପହଞ୍ଚିବା ଭଳି ଦିଶୁଛି, ଦେଖୁଥାଉ ସେ ଦୂରତ୍ୱ ପୁଣି ବଢ଼ିଯିବ।
1: କିନ୍ତୁ କେତେ ଦିନ?
0: ତମେ କ'ଣ ଚାହୁଁଛ ତମେ ନିଜେ ଜାଣିପାରୁନ, ମୋଠେ ତମେ କିଛି ପାଇବନି। ମୁଁ ସ୍ୱାଧୀନ ରହି ରହି ଏତେ ମୁକ୍ତ ଯେ ଶୃଙ୍ଖଳକୁ ବରଦାସ୍ତ କରିପାରିବିନି। ହଁ, ମୋ ପାଇଁ ବେଳେବେଳେ ତମେ ସନ୍ଦୀପର ସ୍ମୃତି, କହିବାର ସନ୍ଦୀପର କା, ସେତେବେଳେ ତମେ ମୋଠୁ କ'ଣ ପାଇଲ ନ ପାଇଲ ମୁଁ ନିର୍ବିକାର ନିରାସକ୍ତ, କାରଣ ସେତେବେଳେ ମୁଁ ଯାହା ପାଇବି ତାହା ମୋ ପାଇଁ ମୂଲ୍ୟବାନ।
1: ତେବେ ମୁଁ କି?
0: ସନ୍ଦୀପର ବନ୍ଧୁ, ମନିର ସ୍ୱାମୀ।
1: ଆଉ ବର୍ଷାର?
0: ଏଇ ସମ୍ପର୍କକୁ ପ୍ରକାଶ କରିବାର ଶବ୍ଦଟିଏ ହୁଏତ ଅଭିଧାନରେ ନାହିଁ।
1: ଆମେ ଏକ ନୂଆ ଶବ୍ଦ କରିବା?
0: ହୁଏତ ପାରିବାନି, ସନ୍ଦୀପ ଶବ୍ଦର ଏକ ଯାଦୁଘର ଥିଲା, ସେ ହୁଏତ ପାରିଥାନ୍ତା।
1: ସନ୍ଦୀପ କ୍ୟାମ୍ପସରେ ସେ ପାହାଡ଼କୁ ଖୁବ୍ ଭଲ ପାଉଥିଲା,
0: ସେହି ପାହାଡ଼ ଉପରେ ଘରଟିଏ ତୋଳିବାର ସ୍ୱପ୍ନ ଦେଖେଇଥିଲା,
1: ପଥରର ଘର। କିନ୍ତୁ ସେ ପଥର ପାଲଟିଗଲା କେମିତି?
0: ତମେ ସନ୍ଦୀପକୁ ଏତେଟା ବ୍ଲେମ୍ କରୁଛ କାହିଁକି? ଗୌତମ, ସନ୍ଦୀପ ମୋର ସ୍ୱପ୍ନ, ମାଇ ଲଭ୍, ଏ ସମ୍ପର୍କକୁ ତମ ଭଳି ଦେହ ସର୍ବସ୍ୱ ମଣିଷ ବୁଝିପାରିବନି। ଏଠି ଦାନ ପ୍ରତିଦାନର ମୋହ ନଥାଏ ଗୌତମ, ଯେତେ କ୍ଷତାକ୍ତ ହେଲେ ବି ଗୀତ ଗାଇବାର ପ୍ରବୃତ୍ତି ଥାଏ।
1: ବର୍ଷା ଦେଖ ସେଇ ଦୂରରେ ନୀଳ ଶାଢ଼ୀ ପିନ୍ଧି ଏକା ଏକା ଯିଏ ବୁଲୁଛି
0: କାଇଁ ସେଇ
1: ହଁ ସେଇ ମନି
0: ଖୁବ ସୁନ୍ଦରୀ ତ ଢାକି ଆଣ
1: ନା ବର୍ଷା ପ୍ଲିଜ
0: ଯାଅ ଗୌତମ
1: ନା ନା
0: ତମେ ଲଜ୍ଜିତ ହେବା କଥା ଗୌତମ ସମୁଦ୍ରର ବେଳାଭୂଇଁରେ ତମର ସ୍ତ୍ରୀ ଏକା ଏକା ବୁଲୁଛି ଆଉ ତମେ
1: ସେ ଏକା ରହିବାକୁ ଭଲ ପାଏ
0: ସେଠି ଯଦି ସେ ଆଉ କାହାକୁ ଭେଟେ ତମେ ଯେମିତି ମୋର ନିକଟତର ହେଉଛ ସେଠି ଆଉ କେହି ଯଦି ତାର ପୁରୁଣା ବନ୍ଧୁ ସେମିତି ନିକଟତର ହୁଏ
1: ବର୍ଷା
0: ହଁ ଗୌତମ
1: ମୁଁ ଆସୁଛି

0: ମନି
1: ମୁନି, ତୁ ବର୍ଷାରେ ପୁରା ଭିଜିଗଲଣି, ମୁଁ ଏତେ ଡାକୁଛି ଶୁଣିପାରୁନୁ?
2: ନା, ବର୍ଷାରେ ଭିଜିବାକୁ ଖୁବ୍ ଭଲ ଲାଗୁଛି, ଏଠି ଟିକେ ବସିବା।
1: ତମେ ତ ପୁରା ଭିଜି ଯାଇଛ। ଅବଶ୍ୟ ସାମାନ୍ୟ ଭାବେ ମୁଁ ବି ଭିଜିଛି, ଏ ବାଲି ବି ତ ଓଦା ଅଛି।
2: ଗୌତମ ବସ ନା ପ୍ଲିଜ, ଅନ୍ତତଃ ମୋ ପାଇଁ
1: କିଛି କହିବ।
2: ନା, କିଛି କହିବାକୁ ସ୍ପୃହା ନାହିଁ, କିଛି ଶୁଣିବାର ଇଚ୍ଛା ନାହିଁ। ମୋ ହାତ ଉପରେ ହାତ ରଖ। ତମେ କିଛି କହିବ?
1: ହଁ ମନି, ଛାତି ଭିତରେ ପକ୍ଷୀଟିଏ ଉଡ଼ିଯିବାକୁ ଚାହୁଁଛି, ଉଡ଼ି ଯାଇପାରୁନି। ବସିବାକୁ ଚାହୁଁଛି, ବସିପାରୁନି। ବଡ଼ ବିଚିତ୍ର ଅବସ୍ଥା ମନି, କିଛି ବୁଝି ହେଉନି, ବୁଝେଇ ବି ହେଉନି।
2: ଅଦ୍ଭୁତ ଆମର ଯାତ୍ରା, ଏଇନେ ନିଜ ଛାତିଠାରୁ ନାଭି ପର୍ଯ୍ୟନ୍ତ ଯୋଜନା ଯୋଜନା ଦୂରତା, ତ ଏଇନେ ସୂର୍ଯ୍ୟ ଚନ୍ଦ୍ର ଆମର ହାତ ମୁଠାରେ।
1: ମନି, ଆମେ କେହି କାହିଁକି ସ୍ପଷ୍ଟ ନୁହଁ? ମୁଁ କ'ଣ କହିବାକୁ ଚାହୁଁଛି କହିପାରୁନି, ତମେ କ'ଣ ଶୁଣିବାକୁ ଚାହ?
2: କିଛି ସମୟ ଆଗର ବର୍ଷାକୁ ଦେଖୁଥିଲ ତ?
1: ହଁ, ଦେଖୁଥିଲି। ସମୁଦ୍ର କୂଳର ବର୍ଷା ଖୁବ୍ ୱାଇଲ୍ଡ
2: ଲାଗୁଥିଲା, ଯେମିତି ବର୍ଷ ବର୍ଷ ଧରି ଏ ବର୍ଷା ଛାଡ଼ିବନି। ଏବେ ଦେଖ ଆକାଶ କେତେ ସ୍ୱଚ୍ଛ, କେତେ ସୁନ୍ଦର, କେତେ ଶାନ୍ତ।
1: ହଁ ମନି, ବର୍ଷା ପରର ଆକାଶ କେତେ ଶାନ୍ତ ସତେ।
2: ବର୍ଷା କିଛି କହୁଥିଲା ମୋ ବିଷୟରେ?
1: କୋଉ ବର୍ଷା, ତମେ କାହା କଥା କହୁଛ?
2: ବର୍ଷା ମୋତେ ଭେଟିଥିଲା, ତମର ପଢ଼ାବେଳର ସମ୍ପର୍କ କଥା କହୁଥିଲା, ସନ୍ଦୀପ କଥା କହୁଥିଲା, ଆହୁରି କହୁଥିଲା ତମର ପ୍ରଗଳ୍ଭତା କଥା। ସେ କେମିତି କିଛି ସମୟ ପାଇଁ ଦୁର୍ବଳ ପାଲଟି ଯାଇଥିଲା ସେହି କଥା ବି କହୁଥିଲା।
1: ବର୍ଷା ତାହେଲେ ପ୍ରତାରଣା କରୁଥିଲା?
2: ସେ ତ ସନ୍ଦୀପକୁ ଚାହୁଁଥିଲା, ଆଉ ତମ ପାଖରୁ ସେ ସନ୍ଦୀପର ବାସ୍ନା ପାଉଥିଲା, ଦ୍ୟାଟ୍ସ ଅଲ୍। କିନ୍ତୁ ତମେ ତ ଖୁବ୍ ଆଗଉଥିଲ, ବିଚାରେ ଡରି ଯାଇଥିଲା।
1: ତମେ ଏସବୁ କଥା ବର୍ଷାକୁ ତମେ
2: ସେଦିନ ରାତିରେ ତମେ ଡିନର ପାଇଁ ଯିବା ପରେ ମୁଁ ବାହାରେ ବୁଲୁଥିଲି, ତମେ ଓ ବର୍ଷା ବାଲିରେ ବସିଥିଲେ, ବାସ୍। ପରଦିନ ଭୋରରୁ ଏଇ ବେଳାଭୂଇଁରେ ଭେଟ, ତମେ ସେତେବେଳେ ଶୋଇଥିଲ।
1: ସେ କ'ଣ ଚାହେଁ ପ୍ରକୃତରେ?
2: ସେ କିଛି ଚାହେଁନି, ଜଣେ ନାରୀର ଅସହାୟତା ତମେ ବୁଝିପାରିବନି। ଚାଲ ଯିବା।
1: କୁଆଡ଼େ?
2: ବର୍ଷା ପାଖକୁ। ଅନେଇଛ କ'ଣ ମ? ଚାଲ, ମୁଁ ଆଗ ଯାଉଛି, ଆସ। ଗୌତମ ଶୁଣୁଛ, ବର୍ଷା କୁଆଡ଼େ ରୁମ୍ ଛାଡ଼ି ଚାଲିଗଲାଣି। ଏଇ ଚିଠିଟି ଦେଖ ତ, କ'ଣ ଲେଖିଛି।
1: ଗୌତମ, ଛୁଟି ସରିନି କିନ୍ତୁ ଚାଲି ଯାଉଛି। ଘର ବାହାରେ ଘର ହୁଏ ନା ଗୌତମ, ଘର ଫଳି ହୁଏ, ଘର ହୁଏ ନା। ପାଛଳତା ପାଇଁ କ୍ଷମା ଦେବ ବର୍ଷା। ତମେ କହୁଥିଲ ନା ମନି, ବର୍ଷା ପରର ଆକାଶ ଖୁବ୍ ଶାନ୍ତ ସୁନ୍ଦର।
2: ବିଶ୍ୱାସ ହେଉନି,
1: ଏବେ ହିଁ ଅନୁଭବ କରୁଛି। ଆହ, ଖୁବ୍ ହାଲକା ଲାଗୁଛି, ଯେମିତି ଅନେକ ଦିନ ପରେ ଆମେ ପରସ୍ପରକୁ ଭେଟିଛେ। ମନି, ତମେ ଗୀତ ଗାଇବ? ହଁ ମନି, ତମେ ଗୀତ ଗାଇବ ଆଗ ଭଳି, ଆଉ ମୁଁ ହେବି ତମର ପ୍ରଥମ ଶ୍ରୋତା।
2: ଗୌତମ,
1: ଚାଲ ଯିବା।
2: କୁଆଡ଼େ?
1: ହୋଟେଲକୁ ନୁହଁ, ନିଜ ଘରକୁ। ବର୍ଷା ଲେଖିଥିଲା ନା, ଘର ବାହାରେ ଘର ହୁଏ ନା, ଘର ଭଳି ହୁଏ।
3: ଶୁଣୁଥିଲି ନାଟକ ଘର ବାହାରେ ଘର, ରଚନା ଦାମୋଦର ପଣ୍ଡା, ପ୍ରଯୋଜନା ଭାଗୀରଥୀ ମିଶ୍ର। ବିଭିନ୍ନ ଭୂମିକାରେ ଥିଲେ ଗୌତମ, ଉତ୍ତମ କୁମାର ବେହେରା, ମନି, ସାଧନା କମଳ ପହିଦାର, ବର୍ଷା, ଇନ୍ଦିରା ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ କେତୋଟି ସମ୍ବଲପୁରୀ ଗୀତ। ପ୍ରଥମେ ଶୁଣନ୍ତୁ ଶିଳ୍ପୀ ଶଙ୍କର ପ୍ରସାଦ ଦତ୍ତଙ୍କ କଣ୍ଠରେ କେତୋଟି ସମ୍ବଲପୁରୀ ଗୀତ। ପ୍ରଥମେ ଏହି ଗୀତଟି ଶୁଣନ୍ତୁ, ଗୀତ ରଚନା ଶ୍ରୀପତି ପାଣିଗ୍ରାହୀ।

ଆପଣମାନେ ଶୁଣୁଛନ୍ତି ଗୀତଟି ସମ୍ବଲପୁରୀ ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଶଙ୍କର ପ୍ରସାଦ ଦତ୍ତ। ଗୀତ ରଚନା ଶ୍ରୀପତି ପାଣିଗ୍ରାହୀ।

ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ଗୋବିନ୍ଦ ସାହୁଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ରଚନା ତେଜରୁ ବାରିକ।

ଏଥର ଶୁଣନ୍ତୁ ପାଣ୍ଡବ ଚନ୍ଦ୍ର ନାୟକଙ୍କ ଗୀତ ରଚନାରୁ କେତୋଟି ସମ୍ବଲପୁରୀ ଗୀତ। ଶିଳ୍ପୀ ହେଲେ ରାଜଲକ୍ଷ୍ମୀ ଦାସ।

ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତ। ଗୀତ ରଚନା ପାଣ୍ଡବ ଚନ୍ଦ୍ର ନାୟକ, ଶିଳ୍ପୀ ରାଜଲକ୍ଷ୍ମୀ ଦାସ।

0: ସମ୍ବଲପୁରୀ ଗୀତ ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ପ୍ରଧାନମନ୍ତ୍ରୀ ଦେଶର ବିକାଶତି ମହିଳାମାନଙ୍କର ଯୋଗଦାନକୁ ନେଇକରି କରିଛନ୍ ପ୍ରଶଂସା। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜାରି କଲା ଟେଲି ଯୋଗାଯୋଗ ଆଇନ 2026 ଚିଠା ନିୟମ। ଚଲତି ନିଟ୍ ପରୀକ୍ଷାନ ପରୀକ୍ଷାର୍ଥୀମାନଙ୍କୁ ଆଉ ଅତକା 15 ମିନିଟ୍ ସମୟ ଦେବାର୍ ଲାଗି ସରକାରଙ୍କର ନିଷ୍ପତ୍ତି। ଯୁଦ୍ଧ ପରିସ୍ଥିତିର କୂଟନୈତିକ ସମାଧାନ ଲାଗି ଆନ୍ତର୍ଜାତିକ ସମୁଦାୟ ଅହରହ ଚେଷ୍ଟା କରବାର୍ ଜରୁରୀ ହେ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ତେଲବିଜା ଚାଷ କରୁଥିବା ଚାଷୀମାନଙ୍କୁ କୃଷି ପରାମର୍ଶ ଯୋଗାବାର୍ ଲାଗି ମୂଲ ହେଲା ଅଏଲ୍ ସିଡ୍ କିଷାନ ମିତ୍ର। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ବାବଦ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକଟି ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଓଡ଼ିଆ ଅସ୍ମିତାକେ ଆଧାର କରିକିରି ଗୋଟିଏ ସମୃଦ୍ଧ ସଶକ୍ତ ଆଉ ପ୍ରଗତିଶୀଳ ଓଡ଼ିଶା ଗଠନ ଲାଗି ସରକାର ପ୍ରତିଶ୍ରତିବଦ୍ଧ ଆନ୍ ବୋଲି କହିଛନ୍ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କର 2 ବର୍ଷର ପୂର୍ତ୍ତି ଅବସରରେ ଭୁବନେଶ୍ୱରର ଲୋକସେବା ଭବନଠାରେ ସାମ୍ବାଦିକମାନଙ୍କୁ ସରକାରଙ୍କର ଉପଲବ୍ଧିର ବାବଦେ ଦେଲେ ବିବରଣୀ। ରାଜ୍ୟ ସରକାରଙ୍କର ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଇଜବେଲ ବୁଡ଼େ ହେବା ଲୋକାର୍ପଣ, ହିତାଧିକାରୀମାନଙ୍କୁ ଅତକା 5 କେଜି ଚାଉଲ ମିଳିବା ମଗନା, ଶିଶୁ ଶ୍ରମକେ ଲାଲ କାର୍ଡ଼, ପିଲାମାନଙ୍କର ଲାଗି ନ୍ୟାୟପୂର୍ଣ୍ଣ ଖେଳ, ବୟସ୍କଙ୍କର ଲାଗି ଉପଯୁକ୍ତ କାମ ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। ଭୋଟର ତାଲିକାକେ ନିର୍ଭୁଲ ଆଉ ସ୍ୱଚ୍ଛ କରିବାର ଲାଗି ରାଜ୍ୟ ଚାଲିଥିବା ଏଏସ୍ଆଇଆର୍ ଅଭିଯାନଟି 13 ଦିନ ଭିତରେ 96.86% ଭୋଟରଙ୍କର ପାଖେ ପହଞ୍ଚିଛେ ପରିଗଣନା ଫର୍ମ। ରାଷ୍ଟ୍ରପତି ଭବନ ଇମାସର 15 ଆଉ 16 ତାରିଖ ଦିନ ପାଳନ କରାଯିବା ରଜ ମହୋତ୍ସବ। ପ୍ରଧାନମନ୍ତ୍ରୀଙ୍କ ସହିତ ଓଡ଼ିଶାର ସବୁ ଲୋକସଭା ରାଜ୍ୟସଭା ସାଂସଦ ଆଉ ମନ୍ତ୍ରୀମାନେ ଉପସ୍ଥିତ ରହିବାର ରହିଛେ କାର୍ଯ୍ୟକ୍ରମ। ନୂଆପଡ଼ା ଜିଲ୍ଲାନ ଆଜି ପାଳନ ହୋଇଛେ ବିଶ୍ୱ ଶିଶୁ ଶ୍ରମିକ ଉଚ୍ଛେଦ ଦିବସ। ସଚେତନତା ରଥକେ ଶୁଭାରମ୍ଭ କଲେ ଜିଲ୍ଲାପାଳ। ଆଇସିସି ମହିଳା T20 ବିଶ୍ୱକପ୍ର ଆଷ୍ଟାନୁ ମୂଲ ହେବା 10 ନମ୍ବର ସଂସ୍କରଣ। ଆଉର୍ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଆଇବା ଦିନେ 2 ଦିନ ଭିତରେ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତରଫ କରାଯାଇଛି ଅନୁମାନ। ଏଥିନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର। ପ୍ରଚାର କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ସଂକୀର୍ତ୍ତନ ଶୁଣନ୍ତୁ, ପରିବେଷଣ କରିଛନ୍ତି ସଂସାର ବାରିକ ଏବଂ ସାଥୀମାନେ।

ଲୋକଗୀତର କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ। ଆଜି ଏଥିରେ ସଂକୀର୍ତ୍ତନ ଶୁଣୁଥିଲେ, ପରିବେଷଣ କଲେ ସଂସାର ବାରିକ ଏବଂ ସାଥୀମାନେ। ସାଥୀମାନେ ହେଲେ ପଙ୍କଜ ସେଠ, ବୀରେନ୍ଦ୍ର ନାୟକ, ଗଙ୍ଗାଧର ବାରିକ ଏବଂ ଗଣେଶ ବାରିକ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

0: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ସରକାରଙ୍କ ଦ୍ୱାରା ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ଚର୍ଚ୍ଚା କରିବା। କେନ୍ଦ୍ର ସରକାର ବିଗତ 12 ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ଏବଂ ସଂଶୋଧନ ମାଧ୍ୟମରେ ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ ସଶକ୍ତିକରଣ କରିଛନ୍ତି। ସରଳ କର ବ୍ୟବସ୍ଥା, ଉନ୍ନତ ବ୍ୟାଙ୍କିଂ, ବୀମା ଏବଂ ପେନ୍ସନ୍ ସୁବିଧାଗୁଡ଼ିକ ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ ପାଇଁ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିଛି। ନୂତନ କର ପ୍ରଣାଳୀ ଅନ୍ତର୍ଗତ ବାର୍ଷିକ 12 ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିମାନଙ୍କୁ କୌଣସି ପ୍ରକାର କର ଦେବାକୁ ପଡ଼ୁନାହିଁ। ସେହିପରି GST ମଧ୍ୟ କର ବ୍ୟବସ୍ଥାକୁ ସରଳ କରିବା ସହିତ ଦୈନନ୍ଦିନ ଆବଶ୍ୟକୀୟ ବସ୍ତୁଗୁଡ଼ିକର ଦରଦାମ କମ୍ କରିଛି, ଯାହାଦ୍ୱାରା ଲୋକମାନଙ୍କର ଆର୍ଥିକ ଚିନ୍ତା ଦୂର ହୋଇଛି। 2015 ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ବାନ୍ ଲକ୍ଷାଧିକ ଲୋକଙ୍କୁ ଆବାସ ପ୍ରଦାନ କରିଛି। ଏହି ଯୋଜନା ଅନ୍ତର୍ଗତ ସ୍ୱୀକୃତ 1,25,00,000 ଆବାସ ମଧ୍ୟରୁ 98 ଲକ୍ଷରୁ ଅଧିକ ଆବାସ ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶର ଅଭିଷେକ କୁମାର କହିଛନ୍ତି ଯେ ଏହି ଯୋଜନା ଅନ୍ତର୍ଗତ ଗରିବ ଲୋକମାନଙ୍କୁ ବାସଗୃହ ମିଳୁଛି, ଯାହାଦ୍ୱାରା ତାଙ୍କୁ ଭଡ଼ାଘରରୁ ମୁକ୍ତି ମିଳିଛି।
1: ମୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିଥିଲି। ଆବେଦନ ପରେ ମୋତେ ଲଟେରୀ ଡ୍ର ମାଧ୍ୟମରେ ଘର ମିଳିଲା। ଏହି ସ୍କିମ୍ ବହୁତ ଭଲ, ଯାହାଦ୍ୱାରା ଗରିବ ଲୋକମାନଙ୍କୁ ରହିବାକୁ ଘର ମିଳିପାରୁଛି, ସମସ୍ତେ ନିଶ୍ଚିନ୍ତ ହୋଇପାରୁଛନ୍ତି।
0: ସେହିପରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ 43,52,00,000 ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି, ଯାହାଦ୍ୱାରା ଲୋକମାନଙ୍କୁ ଉନ୍ନତ ଧରଣର ସ୍ୱାସ୍ଥ୍ୟ ସୁରକ୍ଷା ମିଳିପାରିଛି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ଯୋଜନା ଅନ୍ତର୍ଗତ ଜନଔଷଧ କେନ୍ଦ୍ର ମାଧ୍ୟମରେ ଶସ୍ତା ଏବଂ ଉନ୍ନତମାନର ଔଷଧ ମିଳିପାରୁଛି, ଯାହାଦ୍ୱାରା ବଜାର ଦରରୁ ଶତକଡ଼ା 50-80% ଶସ୍ତା ଦାମରେ ଔଷଧ ମିଳିପାରୁଛି। ବିହାରର ବ୍ରହ୍ମଦେବ କହିଲେ ଯେ ଏହି କେନ୍ଦ୍ରଗୁଡ଼ିକରେ ଔଷଧ କମ୍ ଦାମରେ ମିଳେ।
2: ଗତବର୍ଷରୁ ଏହି କେନ୍ଦ୍ରରୁ ମୁଁ ଔଷଧ ନେଉଛି। ଏଠାରେ

0: ଔଷଧ ଅତି ଶସ୍ତା ଦାମରେ ମିଳିଥାଏ ଏବଂ ଡକ୍ଟରମାନେ ମଧ୍ୟ ଆମକୁ ପରାମର୍ଶ ଦେଇଥାନ୍ତି ଯେ ଏହି କେନ୍ଦ୍ରରୁ ଆପଣମାନେ ସବୁବେଳେ ଔଷଧ ନିଅନ୍ତୁ ବୋଲି।
1: ସେହିପରି 2015 ମସିହାରେ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଯୋଗୁଁ ଲୋକମାନେ ନିଜ ନିଜ ବ୍ୟବସାୟ ଆରମ୍ଭ କରୁଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାର ସୃଷ୍ଟି କରିପାରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ ଆଜି ପର୍ଯ୍ୟନ୍ତ 40 ଲକ୍ଷ କୋଟି ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଛି। ଭାରତର ମଧ୍ୟମ ବର୍ଗୀୟ ଲୋକମାନଙ୍କ ଆୟ ବୃଦ୍ଧି ସହିତ ନୂତନ ସୁଯୋଗ ସୃଷ୍ଟି ହେବା ଯୋଗୁଁ ସେମାନେ ଏବେ ଦେଶର ଆର୍ଥିକ ପ୍ରଗତି, ବିକାଶ ତଥା ସମୃଦ୍ଧି ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ, ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
2: ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ, ଆଜି ସନ୍ଧ୍ୟା ଯୁବବାଣୀର ବିଶେଷ କାର୍ଯ୍ୟକ୍ରମ ଲାଇଭ୍ ଫୋନ୍ ଇନ୍ ହେଲୋ ଯୁବବାଣୀକୁ ଆପଣମାନଙ୍କ ହୃଦୟରୁ ସ୍ୱାଗତ ଜଣାଉଛି। ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ତନୁଶ୍ରୀ ବେହେରା। ଶ୍ରୋତାବନ୍ଧୁ, ଏହି ଲାଇଭ୍ ଫୋନ୍ ଇନ୍ ମାଧ୍ୟମରେ ଆପଣମାନେ ସିଧାସଳଖ ଭାବରେ ଫୋନ୍ କରି ଆମ ସହିତ ଯୋଡ଼ ହୋଇପାରିବେ ଏବଂ କାର୍ଯ୍ୟକ୍ରମ ସମ୍ବନ୍ଧିତ ମତାମତ ଏବଂ ଆପଣମାନଙ୍କ ଅନୁଭବ ମଧ୍ୟ ଜଣାଇପାରିବେ। ତାହେଲେ ଡେରି ନକରି ଆସନ୍ତୁ ଆରମ୍ଭ କରିବା ଆଜିର ବିଶେଷ କାର୍ଯ୍ୟକ୍ରମ ଲାଇଭ୍ ଫୋନ୍ ଇନ୍ ହେଲୋ ଯୁବବାଣୀ। ଆମ କାର୍ଯ୍ୟରେ ସାମିଲ ହେବା ପାଇଁ ବର୍ତ୍ତମାନ ଆମକୁ ଯୋଗାଯୋଗ କରନ୍ତୁ ଟେଲିଫୋନ୍ ମାଧ୍ୟମରେ। ଆମ କେନ୍ଦ୍ରର ଟେଲିଫୋନ୍ ନମ୍ବର 2 ହେଲା 0663241231 ଏବଂ 0663241240। ହ୍ୟାଲୋ ହ୍ୟାଲୋ ଯୁବବାଣୀ କାର୍ଯ୍ୟକ୍ରମ, କିଏ କହୁଛନ୍ ଆଜ୍ଞା? ନମସ୍କାର, ଆପଣଙ୍କର ପରିଚୟ ଦେବେ ଆଜ୍ଞା? ଆଜ୍ଞା, ଆପଣଙ୍କୁ ଆମର ହେଲୋ ଯୁବବାଣୀ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। ମୁଇଁ ବହୁତ ଭଲ ଅଛେ ଆଜ୍ଞା, ଆପଣ କେନ୍ତା ଅଛନ୍ କହୁନ୍। ଆଉ କାଣା କାମ କରସନ୍ ଆପଣ? ଆଜ୍ଞା ଆଜ୍ଞା, ତ ଆଜ୍ଞା ଆଜ୍ଞା, ଲଗାତାର ଆପଣ ଡେଲି ଶୁଣୁଛନ୍ ନାଇଁ କେଁ? ଆଜ୍ଞା, ଆଉ କାଣା କାଣା ଚାଷ ବାସ କରିଛନ୍ ଇଛିନି ଆଜ୍ଞା? ଆଜ୍ଞା ଆଜ୍ଞା, ତ ଆଜ୍ଞା ଦଉନ୍। ଆଜ୍ଞା ଠିକ୍ କଥା କହୁଛନ୍, ଆମେ ଚେଷ୍ଟା କରମୁ ଯେ ଆଜ୍ଞା ଆପଣ ଯେନ୍ତା କହୁଛନ୍ ହେନ୍ତା ଆମେ କାର୍ଯ୍ୟକ୍ରମଟା କରିପାରମୁ। ଆଜି ଫୋନ୍ କର ହେନ୍ତା ନାଇଁ ଆଜ୍ଞା, ଆମେ ଚେଷ୍ଟା କରୁଛୁଁ, ଲେକିନ୍ ଇଟା ଆମର ମାନେ ଇଥି ଆମେ ଆପଣଙ୍କର ସାଙ୍ଗେ ଦୁଃଖ ସୁଖ ବାଟି ପାରୁଛୁଁ, ଆପଣଙ୍କର କଥା ଜାଣିପାରୁଛୁଁ ଆମେ, ଆଉ ଆମର କଥା ଆପଣ ଜାଣିପାରୁଛନ୍, ତ ଇଥି କିଛି ଏନ୍ତା ବିଶେଷ ବିଷୟ ଉପରେ ତ ଆଲୋଚନା ନାଇଁ ହେବା, ଲେକିନ୍ ଇଥି ଗୋଟେ ଯୁବବାଣୀରେ ଆମର ଅଲଗା ହେଇଛେ, ଆମେ ଆପଣଙ୍କର ସାଙ୍ଗେ ଆମର ନିଜର ଭିତର କଥାବାର୍ତ୍ତା ଆମେ ହେଇପାରମା, ହେଥିଲାଗି କରାହେଇଛେ ଆଜ୍ଞା। ଆଜ୍ଞା ଧ୍ୟାନ ଦେମୁ, ଆମେ ଚେଷ୍ଟା କରମୁ ଆଜ୍ଞା, ଆଜି ଫୋନ୍ କରିଥିବାରୁ ଆଜ୍ଞା ଆଜ୍ଞା ନିଶ୍ଚୟ ଆଜ୍ଞା। ଧନ୍ୟବାଦ ଆପଣ ଶୁଣବାର୍ ଲାଗି, ଆମେ ଚେଷ୍ଟା କରମୁ ଆଜ୍ଞା, ଆଜି ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
3: ନମସ୍କାର।
2: ହ୍ୟାଲୋ, ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, କିଏ କହୁଛନ୍ ଆଜ୍ଞା? ଆପଣଙ୍କର ପରିଚୟ ଦଉନ୍। ନମସ୍କାର ଆଜ୍ଞା। ଆଜ୍ଞା, ଆପଣଙ୍କୁ ଆମର ହେଲୋ ଯୁବବାଣୀ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। କେନ୍ତା ଅଛନ୍ ଆଜ୍ଞା? କେନ୍ତା ଅଛନ୍ ଆପଣ? ମୁଇଁ ବି ବହୁତ ଭଲ ଅଛେ ଆଜ୍ଞା। ଆଉ କାଣା କାଣା କାମ କମା କରସନ୍ ଆପଣ ଆଜ୍ଞା? ଆଜ୍ଞା, ଚାଷବାସ ତାହେଲେ ଆପଣ କରସନ୍ ନାଇଁ କେଁ? ଆଉ ସମୟ ମିଳିଲେ ଆଉ କାଁ କାଁ କରବାର୍ ଲାଗି ଆପଣଙ୍କୁ ଭଲ ଲାଗ୍ସି? ରେଡ଼ିଓ ଶୁଣବାର୍ ଲାଗି ଭଲ ଲାଗ୍ସି ଆପଣଙ୍କୁ? ସମ୍ବଲପୁରୀ ଗୀତ ମାନେ ଆପଣ ଶୁଣୁଛନ୍ ତାହେଲେ? ଆଜ୍ଞା, ତ ଆଉ ଘରେ କିଏ କିଏ ଅଛନ୍ ଆଜ୍ଞା ଆପଣଙ୍କର? ଆଜ୍ଞା, ପୁଅ ଝିଅ କେତେ କ୍ଲାସ୍ ପାଠ ପଢ଼ିଲେନ? ଆଜ୍ଞା, ବହୁତ ସୁନ୍ଦର ଆଜ୍ଞା। ଆମେ ଆପଣ ଲଗାତାର ଭାବେ ଆମର କାର୍ଯ୍ୟକ୍ରମ ମାନେ ଶୁଣୁଛନ୍, ଏତେ ଭଲ ପାଇବାର ରଖିଛନ୍ ଆମର କାର୍ଯ୍ୟକ୍ରମ ପ୍ରତି, ଶୁଣିକରି ବହୁତ ଭଲ ଲାଗ୍ଲା ଆଜ୍ଞା। ଆଜି ଫୋନ୍ କରିଥିବାରୁ ଧନ୍ୟବାଦ। ନମସ୍କାର। ହ୍ୟାଲୋ ଯୁବବାଣୀ କାର୍ଯ୍ୟକ୍ରମ, କିଏ କହୁଛନ୍ ଆଜ୍ଞା? ପରିଚୟ ଦଉନ୍। ନମସ୍କାର ଆଜ୍ଞା। ଆଜ୍ଞା ଉପେନ୍ଦ୍ର ଆଜ୍ଞା, ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ବହୁତ ବହୁତ ସ୍ୱାଗତ। କେନ୍ତା ଅଛନ୍ ଆଜ୍ଞା ଆପଣ? ଆପଣ କେନ୍ତା ଅଛନ୍ ଆଜ୍ଞା? ଆଜ୍ଞା ଆଜ୍ଞା, ତ କାଣା କାମ କରସନ୍ ଆଜ୍ଞା ଆପଣ? ଆଚ୍ଛା, କାଣା କାଣା ଆପଣ ବାଡ଼ିରେ ଦେଇଛନ୍ ଆଜ୍ଞା? ଧାନ ଆଜ୍ଞା। ତ ଆପଣ ଧାନ କାମ ସାଙ୍ଗେ ସାଙ୍ଗେ ଆଉ କାଣା କାଣା ସବୁ ଚାଷବାସ କରସନ୍?
3: ଆଜ୍ଞା,
2: ସବୁ ପ୍ରକାର ଟିକେ ଟିକେ ଯୋଗାଯୋଗ କରସନ୍ ନାଇଁ କେଁ? ସିଜନ ଆଜ୍ଞା, ସିଜନ ଅନୁସାରେ ଆପଣ ସବୁ ଚାଷବାସ କରୁଛନ୍ ନାଇଁ କେଁ? ଆଜ୍ଞା, ତ ଘରେ ଆଉ କିଏ କିଏ ଅଛନ୍ ଆପଣଙ୍କର? ମିଳିତ ପରିବାର ଆପଣଙ୍କର ତାହେଲେ? ଆଜ୍ଞା, ବେଲେ ଏକା ସାଙ୍ଗେ ରନ୍ଧା ବଢା ସବୁ ହଉଛି ନାଇଁ କେଁ? ଭଲ ଲାଗୁଥିବା, ଏନ୍ତା ମିଲିମିଶିକିନା ରହିଲେ ତ ବଢିଆ ଲାଗୁଛି। ଧନ୍ୟବାଦ ଆଜି ଫୋନ କରିଥିବାର ଲାଗି ଆଜ୍ଞା, ଭଲ ଲାଗିଲା ଆପଣଙ୍କ ସାଙ୍ଗେ କଥା ହେଇକିନା।
3: ନମସ୍କାର ଆଜ୍ଞା।
2: ନମସ୍କାର। ହ୍ୟାଲୋ।
3: ହ୍ୟାଲୋ।
2: ହ୍ୟାଲୋ ଯୁବବାଣୀ କାର୍ଯ୍ୟକ୍ରମ, କିଏ କହୁଛନ୍ ଆଜ୍ଞା? ପରିଚୟ ଦେବେ।
4: ଦୁଲଗୋବିନ୍ଦ ମିଶ୍ର, ସୁଲେଗା କିରଡା ବ୍ଲକ ଦାସା ଜିନ୍ଦାରୁ କହୁଛି।
2: ଆଜ୍ଞା, ଆପଣଙ୍କୁ ଆମର କାର୍ଯ୍ୟକ୍ରମ କି ସ୍ୱାଗତ। କେନ୍ତା ଅଛନ୍ ଆଜ୍ଞା କହୁନ୍। ହ୍ୟାଲୋ
4: ହ୍ୟାଲୋ
2: କେନ୍ତା ଅଛନ୍ ଆପଣ ଆଜ୍ଞା କହୁନ।
4: ବଢିଆ ବଢିଆ ଭଲ ଅଛେ ଆପଣଙ୍କର କଥା ଲାଗିଲେ ଟିକେ ଭଲ ହେଇଯିଛେ।
2: ଆଜ୍ଞା ଆମେ ବି ଆପଣଙ୍କର ମାନଙ୍କର କଥା ଶୁଣିକିନା ବହୁତ ଖୁସି ହେଇଯାଇସୁ ଆଜ୍ଞା। କହୁନ କାଣା କାମ ଧାମ କରସନ ଆପଣ?
4: ଆମେ ପୂଜା ପାଠ କରୁଛୁ ଆପଣଙ୍କର ବିଷୟରେ ତ ଆପଣ ଆମେ ତ ଆକାଶବାଣୀ ସମ୍ବଲପୁର ବିଷୟରେ ତ ଏଇଟା ଦଶ ଅଧା ଘଣ୍ଟା ଆମେ ସେ ସ୍ୱର୍ଣ୍ଣପ୍ରଭା କର ଯେନ୍ ନାନୀ ଅଛନ୍ ତାଙ୍କ ସାଙ୍ଗେ କଥା ଲାଗୁଥିଲୁ ଆପଣଙ୍କର ସମ୍ବଲପୁର ବିଷୟରେ ହିଁ କଥା ଲାଗୁଥିଲୁ।
2: ଆଜ୍ଞା ଆଜ୍ଞା ସ୍ୱର୍ଣ୍ଣପ୍ରଭା ଭଉଣୀ ଆକାଶବାଣୀର ଜଣେ ବହୁତ ପ୍ରିୟ
4: ଶ୍ରୋତା ନିୟମିତ ଶ୍ରୋତା ମାନେ ସେଟା ମାନେ ଆପଣଙ୍କ ମାନଙ୍କୁ ମାନେ ମାନେ ତାମାନେ ଯେନ୍ ଦିନେ ଯେନ୍ ଶନିବାର ରବିବାର ଫୋନ୍ ହେଇଥିଲା ସେ ତାଙ୍କର ମନ ବହୁତ ଦୁଃଖ ହଉଛେ ସେ କାନି ବି ପକାସନ।
2: ଆଜ୍ଞା ବୁଝି ପାରୁଛେ ସେ ବହୁତ ଭଲ ପାଇସନ୍ ଆମର କାର୍ଯ୍ୟକ୍ରମ ମାନେ ସବୁ ଶୁଣସନ୍ ଆଉ ପ୍ରତ୍ୟେକ ଫୋନ୍ ଇନ୍ରେ ସେ ଫୋନ୍ କରସନ୍ ଆମର ବି ସେ ବହୁତ ପ୍ରିୟବାନ ଆଉ କେବେ କେବେ ତ ସାର୍ ସମସ୍ତେ ଲଗଉଥୁସନ୍ କେବେ କେବେ ନାଇଁ ଲାଗେ ସେ ଜିନିଷ କେ ଦୁଃଖ ନାଇଁ ହବାର ନାଇଁ ନ ଫେର କେବେ ନା
4: କେବେ ଯିବା ସେଇଟା ମାନେ ମାସେ ହେଲା ଲଗଉଥିଲି ନାଇଁ ଲାଗବା ସେ ତ କହୁଥିଲେ ମୁଁ ତ ସବୁବେଳେ ପୁରା କାମ ଲାଗୁଛି ଆଉ ମାନେ ମୁଁ ଏତେ ଭଲ ପାଏସି ଏତେ କରସି ସବୁବେଳେ ଫୋନ୍ କରସି ଆଗେ ଲାଗୁଥିଲା ଏବେ ବହୁତ ଶ୍ରୋତା ଯୋଡ଼ିଏରେ ମୋର ଜମା ଲାଗବାର ନି ମୁଁ କାନ୍ଦି ବି ପକାସ ହେଇକରି କହୁଥିଲି ବହୁତ ଭଲ ପାଉଥିଲେ ବହୁତ ଇଏ କହୁଥିଲେ।
2: ସେଟା ଆମର ନୁ ଲୁକି ନାଇଁ ଆଜ୍ଞା ଆମେ ଜାଣିଛୁ ସେ କେତେ ଭଲ ପାଏସନ୍ ଆମେ ବି ଦୁଃଖିତ କିଛି କଥା ନାଇଁ ଦୁଃଖ ହବାର ନାଇଁ ନ ଆଜି ନା ହେଲେ କାଲି ସିଓର ଲାଗବା ଆଜ୍ଞା ତାଙ୍କୁ ଆପଣ କହିଦେବେ ଆମର ତରଫରୁ ଦୁଃଖ ନା ହେବେ ଯେନ୍ତା ସେ
4: କହିଦେଲି ଆଉ ଆପଣଙ୍କ ପ୍ରୋଗ୍ରାମ ସବୁ ଭଲ ହଉଛି ଗୋଟେ କ୍ୱିଜ୍ କାର୍ଯ୍ୟକ୍ରମ କିଛି ଗୋଟେ ବାହାର କରନ୍ତୁ ମ୍ୟାଡମ ଯୁବବାଣୀରେ ଯେମିତି ଟିକେ ଟିକେ ଭଲ ହବ ମାନେ କମସେ କମ ମାନେ ମୋର କୁହା ଏନ୍ତା ଶ୍ରୋତା ମାନଙ୍କୁ ମାନେ ଚାରି ପାଞ୍ଚଟା ପ୍ରଶ୍ନ ପଚାରି କରି ତାଙ୍କୁ କିଛି ଟାଇମ ଦେଲେ ସେ ଟାଇମରେ ଉତ୍ତର ଆପଣଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ପଠାନ୍ତି ଆଉ କମସେ କମ ସେଟା ଟିକେ ଭଲ ହୁଅନ୍ତା କିମ୍ବା କୌଣସି ଏନ୍ତା ଯୋଉ ଆପଣ ଯୋଉ ମାନେ ଏଇ ଯୋଉ କ୍ୟାମ୍ପସ କାର୍ଯ୍ୟକ୍ରମ ଯୋଉ କରୁଛନ୍ତି କଲେଜ ପିଲା ସହିତ ତାଙ୍କ ସହିତ ବି କିଛି ଆମର ଆକାଶବାଣୀକୁ ନେଇକିରି କିଛି ପ୍ରଶ୍ନ କାର୍ଯ୍ୟକ୍ରମ କଲେ ସେଟା ଆଉ ଟିକେ ଭଲ ହୁଅନ୍ତା।
2: ଆଜ୍ଞା ଆମେ ଚେଷ୍ଟା କରୁଛୁ ସବୁବେଳେ କେନ୍ତା ନୂଆ ନୂଆ କାର୍ଯ୍ୟକ୍ରମ ଯେନ୍ତା କି ଶ୍ରୋତା ମାନଙ୍କୁ ଭଲ ଲାଗବା ଆମେ ଚେଷ୍ଟା କରୁଛୁ ସବୁବେଳେ ଆଉ ଆପଣଙ୍କର କଥା କି ରଖିକିନା ଆମେ ନିଶ୍ଚୟ ଗୋଟେ ଚେଷ୍ଟା କରମୁ। ଆଜ୍ଞା ଆପଣ ବହୁତ ଭଲ
4: କିଛି ଗୋଟେ କ୍ୱିଜ କାର୍ଯ୍ୟକ୍ରମ ଗୋଟେ ଆରମ୍ଭ କରନ୍ତୁ ମାନେ ଠିକ ହବ କିମ୍ବା କିମ୍ବା ଫୋନ ଇନ୍ ରେ ବି ଏମିତି ଲାଷ୍ଟ କୁ କୌଣସି ଗୋଟେ କ୍ୱେଶ୍ଚନ ଦିଅନ୍ତୁ ଯାହାର ଉତ୍ତର କି ରବିବାର ଦିନ ସପ୍ତାହ ବନ୍ଧୁ ମାନେ ଦେଇପାରିବେ ସେନ୍ତା ହିସାବରେ କି କୌଣସି ଗୋଟେ ବିଷୟ ଟିକେ ରଖନ୍ତୁ ଯେ ସେଟା ଟିକେ ବହୁତ ଆଉ ଟିକେ ମାନେ ରୋମାଞ୍ଚକର ହେବ ଭାବୁଛ ମୋ ହିସାବରେ।
2: ହଁ ଠିକ କଥା ଭାବୁଛନ୍ ଆଜ୍ଞା ଆମେ ଧ୍ୟାନ ଦେମୁ ଏ କଥା ଉପରେ ଆଜି ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା।
4: ଧନ୍ୟବାଦ ଧନ୍ୟବାଦ ଆଜ୍ଞା।
2: ହ୍ୟାଲୋ
5: ହ୍ୟାଲୋ
2: ହ୍ୟାଲୋ ଯୁବବାଣୀ କାର୍ଯ୍ୟକ୍ରମ କିଏ କହୁଛନ୍ ଆଜ୍ଞା? ଆଜ୍ଞା ଆପଣଙ୍କ ନାଁ କଣ ଆଜ୍ଞା? ଆଜ୍ଞା ଆପଣଙ୍କୁ ଆମର ହ୍ୟାଲୋ ଯୁବବାଣୀ କାର୍ଯ୍ୟକ୍ରମକୁ ସ୍ୱାଗତ। କେନ୍ତା ଅଛନ୍ ଆଜ୍ଞା ଆପଣ? ଆଉ କଣ କାମ କରସନ୍ ଆପଣ? ଶାଢ଼ୀ ବୁଣସନ୍ ଆପଣ? ତ ଦିନକୁ କେନ୍ତା କେତେଟା ଶାଢ଼ୀ ଆପଣ ମାନେ ବୁଣା ବୁଣି କରସନ୍? ଆଚ୍ଛା ତ ହେତକି ଚାର ପାଞ୍ଚ ଦିନ ଲାଗି ଯାଇସି ନାଇଁ କେ? ବେଲେ ପରିବାରରେ ସମସ୍ତେ ମିଳିମିଶିକିନା କରସନ୍ କେ ଆପଣ ହିଁ କରସନ୍? ସମସ୍ତେ ପରିବାର ସମସ୍ତେ ଆଜ୍ଞା। ତ ପରିବାରରେ କିଏ କିଏ ରହିସନ ଆପଣଙ୍କର? ମା ବାପା ସମସ୍ତେ ସାଙ୍ଗ ସାଥିରେ ରହୁଛନ୍ ତାହେଲେ ଠିକ ଅଛି ଆଜ୍ଞା। ନମସ୍କାର।
6: ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ଏକ ସୁନ୍ଦର ଗୀତ।

0: हेलो हेलो, नमस्कार आज्ञा, के कहुछन? आपणकर परिचय दोन। क्षमा सागर सार, आपणको बहुत बहुत स्वागत आमर कार्यक्रम के। कहुन केन्ता अछन आपण? ଆଜ୍ଞା, ଏତେ ଦୂରୁ ଆପଣ କଲ୍ କରିଛନ୍, ବହୁତ ଖୁସି ଲାଗ୍ଲା ଆଜ୍ଞା। ଆଜ୍ଞା ଆଜ୍ଞା, ଆଚ୍ଛା, କପଡ଼ା ଆପଣ ବଜାରକେ ବଜାର ଯାଇକିନା ବିକା ବୁକି କରସନ୍ ତାହେଲେ? ଗୀତ ଗା ଗୁଇ କରସନ୍ କେ ଆପଣ? ଆଜ୍ଞା, ତ ଆମେ ଶୁଣବାର୍ ଲାଗି ଚାହେଁମୁ ଆପଣଙ୍କର କଣ୍ଠରୁ ଗୋଟେ ସୁନ୍ଦର ଗୀତର ପଦେ, ଆପଣଙ୍କର ମନପସନ୍ଦ ଗୀତର ପଦେ ଆପଣ ଶୁଣି ଦଉନ୍।
1: ଆଜ୍ଞା, ଠିକ୍ ଅଛି, ମୁଇଁ ପ୍ରଥମରେ ଭଜନଟେ ଗାଉଛେ, ଗୋଟେ ପଦ। ଆଜ୍ଞା,
0: ଠିକ୍ ଅଛି। ଆଜ୍ଞା,

0: ବହୁତ ସୁନ୍ଦର ଆଜ୍ଞା, କେତେ ସୁନ୍ଦର ଭାବରେ ଆପଣ ଗାଇଲେ, ଆପଣଙ୍କର କଣ୍ଠଟା ବି ବହୁତ ସୁନ୍ଦର ଆଜ୍ଞା।
1: ହଁ ଆଜ୍ଞା, ମୋତେ ତ 61 ବର୍ଷ ହେଇଗଲା ଆଜ୍ଞା, ଏଇ କଳାରେ ସବୁ ଜଡ଼ିତ ହେଇକରି ମୁଇଁ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଆଜ୍ଞା 1984 ମସିହାରୁ ମୁଇଁ ଶୁଣି ଆସୁଛେ ଆଜ୍ଞା।
0: ବହୁତ ସୁନ୍ଦର ଆଜ୍ଞା, ଆପଣ ଏତେ ଦିନ ଆମର ସାଙ୍ଗେ ଯୋଡ଼ି ହେଇଛନ୍, ଏତେ ଭଲ ପାଇବା ରଖିଛନ୍ ଆମର ଲାଗି, ଆମର ଆକାଶବାଣୀ ଲାଗି, ସେଥିଲାଗି ବହୁତ ଖୁସି ଲାଗିଲା ଆପଣଙ୍କର କଥା ଶୁଣିକିନା।
1: ହଁ ଆଜ୍ଞା, ଆପଣଙ୍କର ସହିତ ବି ମୁଁ ଏଇଟା ପ୍ରଥମ କଥା ହେଉଛି ଆଜ୍ଞା, ମୋତେ ବି ବହୁତ ଖୁସି ଲାଗିଲା ଆଉ।
0: ଠିକ୍ ଅଛି ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଆଜି ଆପଣ କଲ୍ କରିଥିବାର ଲାଗି।
1: ଠିକ୍ ଅଛି ଆଜ୍ଞା, ରହୁଛେ, ନମସ୍କାର।
0: ନମସ୍କାର। ହ୍ୟାଲୋ, ହ୍ୟାଲୋ,
2: ହ୍ୟାଲୋ ଆଜ୍ଞା, ମ୍ୟାଡ଼ାମ ନମସ୍କାର।
0: ନମସ୍କାର ସାର୍, କିଏ କହୁଛନ୍, ଆପଣଙ୍କର ପରିଚୟ ଦଉନ୍। ଆଜ୍ଞା, ଆପଣଙ୍କୁ ଆମର ହେଲୋ ଯୁବବାଣୀ କାର୍ଯ୍ୟକ୍ରମ କେ ବହୁତ ବହୁତ ସ୍ୱାଗତ, କେନ୍ତା ଅଛନ୍ ଆଜ୍ଞା? ଆଜ୍ଞା, ଆପଣ ଝାରସୁଗୁଡ଼ା ଜିଲ୍ଲାରୁ କହୁଛନ୍, ଝାରସୁଗୁଡ଼ା ଜିଲ୍ଲାରେ କାଣା କାଣା ସବୁ ପର୍ବପର୍ବାଣି ଧୁମଧାମରେ ପାଳିତ ହେସି ଆମେ ଟିକେ ଜାଣିବାର ଲାଗି ଚାହିଁମୁ।
2: ଝାରସୁଗୁଡ଼ା ଜିଲ୍ଲାରେ ମାନେ ଯେନ୍ତା ଆମର ୱେଷ୍ଟର୍ନ ଓଡ଼ିଶାରେ ହେଉଛି ପର୍ବପର୍ବାଣି
0: ଆଜ୍ଞା,
2: ସେଇଟା ହେଉଛି ବୁଝିଲେ
0: ଆଜ୍ଞା। ଶୀତଳ ଷଷ୍ଠୀ ତ ଏଇଟା ଆମର ପାକ୍ୟ ଆଇଲାନ, ତ ଆପଣଙ୍କର ଅଞ୍ଚଳରେ ପାଳନ କରାଯାଏସି କି ଆଜ୍ଞା? କେବେ ସମ୍ବଲପୁର ଆସିଛନ୍ ଦେଖବାର ଲାଗି ଶୀତଳ ଷଷ୍ଠୀ? ଦେଖବାର ଲାଗି ଆସିଥିଲି ଆଜ୍ଞା। ଆଜ୍ଞା, ଆଉ କାଣା କାମ କରସନ୍ ଆଜ୍ଞା ଆପଣ? ଆଜ୍ଞା, କେତେ ବର୍ଷ ହେଲା କାମ କଲେନ? ବହୁତ ସମୟ ହେଇଗଲା ତାହେଲେ ନାଇଁ କେ? ଆଜ୍ଞା ଆଜ୍ଞା, ହେଟା ତ ଆମର ସମ୍ବଲପୁରୀ ନାଟକ ତ ଆମର ପ୍ରଚାର କରାଯାଏସି ଆଜ୍ଞା, ସେଟା ଯୁବବାଣୀରେ ତ ନାଇଁ ଯାଇପାରେ, ବାକି ତାର ଲାଗି ଅଲଗା କାର୍ଯ୍ୟକ୍ରମ ଅଛି, ଆପଣ ଯଦି ଶୁଣୁଥିବେ ତାହେଲେ ଜାଣିଥିବେ। ନିଶ୍ଚୟ ଆଜ୍ଞା, ଆଜି ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା, ଖୁସି ଲାଗିଲା ଆପଣଙ୍କ ସାଙ୍ଗେ କଥା ହେଇକରି। ନମସ୍କାର। ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇସାରିଛି ଆଜିର ହେଲୋ ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେବାର। ଆଶା କରିବି ଯେ ଆଜିର ହେଲୋ ଯୁବବାଣୀ କାର୍ଯ୍ୟକ୍ରମଟି ଆପଣମାନଙ୍କ ହୃଦୟକୁ ନିଶ୍ଚୟ ଛୁଇଁଥିବ ବୋଲି ବିଦାୟ ନେଉଛି। ଉପସ୍ଥାପନରେ ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ତନୁଶ୍ରୀ ବେହେରା। ନମସ୍କାର।

ଶେଷ ହେଲା ଯୁବବାଣୀ କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାମାନଙ୍କୁ ଏଠି ମନେ ପକାଇ ଦେଉଛୁ, ଆଜି ରାତି 9:30 ଶୁଣିପାରିବେ ନାଟକ ବାମନ ବାବୁଙ୍କ ଲାଞ୍ଜ, ରଚନା ପ୍ରମିଳା କୁମାରୀ ପାଢ଼ୀ, ପ୍ରଯୋଜନା ନବକିଶୋର ପତ୍ରା।

ଶୁଣନ୍ତୁ, ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:10 ଆଦିବାସୀ ଗୀତ, ଆଜି ଏଥିରେ ବାକ୍ତା ଗୀତ ଶୁଣିବେ, ପରିବେଷଣ କରିବେ ମାଧିଆ ତଡ଼ୱାର ଏବଂ ସାଥୀମାନେ। ଆଜିର ପ୍ରସଙ୍ଗ ରିଲେ କରିବ ଆକାଶବାଣୀ କଟକରୁ 6:55, ରାତି 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଜିଲ୍ଲା ହଲଚାଲ ରିଲେ କରିବ ଆକାଶବାଣୀ କଟକରୁ 7:25, 7:30 କୃଷି ସଂସାର କାର୍ଯ୍ୟକ୍ରମ। ଋତୁ ପରିବର୍ତ୍ତନ ସମୟରେ ଗୃହପାଳିତ ପଶୁପକ୍ଷୀଙ୍କ ଯତ୍ନ, ଏ ସମ୍ପର୍କରେ ଜୟଶ୍ରୀ ରାୟଗୁରୁଙ୍କ ସହିତ ଆଲୋଚନା। ରାତି 8:02 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ହେଲେ ହୃଷିକେଶ ସାହୁ, ମକରଧ୍ୱଜ ପଟେଲ ଏବଂ କ୍ରିଷ୍ଣ ପଟେଲ। ହିନ୍ଦୀ ଭକ୍ତି ଗୀତ ରାତି 8:15, 8:30 ଶାସ୍ତ୍ରୀୟ ସଙ୍ଗୀତରେ ଶୁଣିପାରିବେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ, ପରିବେଷଣ କରିବେ ବିଦୁଷୀ ନିର୍ମଳା ଦେବୀ। ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ ରାତି 9:15, 9:30 ଶୁଣିପାରିବେ ନାଟକ ବାମନ ବାବୁଙ୍କ ଲାଞ୍ଜ, ରଚନା ପ୍ରମିଳା କୁମାରୀ ପାଢ଼ୀ, ପ୍ରଯୋଜନା ନବକିଶୋର ଭତ୍ରା। ରାତି 10:02 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ବଂଶୀବାଦନ ଶୁଣିବେ, ପରିବେଷଣ କରିବେ ପଣ୍ଡିତ ରାଜେନ୍ଦ୍ର ପ୍ରସନ୍ନ। ରାତି 10:30 ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏହି ଥିଲା ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି 6:30 ଆଜିର ଭବନ ଉପସ୍ଥାପନା ସନ୍ତୋଷ ପିଙ୍କ, 7:10 ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ପରିସ୍ରା ସଂକ୍ରମଣର କାରଣ ଓ ପ୍ରତିକାର, ଏ ସମ୍ପର୍କରେ କହିବେ ଡାକ୍ତର ସୁଧାଂଶୁ ଶେଖର ପଣ୍ଡା। 7:35 ସୃଜନିକା ଲକ୍ଷ୍ମୀନାରାୟଣ ସାହୁଙ୍କ ଗଳ୍ପ, 7:55 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ହେଲେ ଛନ୍ଦାରାଣୀ ସାହୁ। ସମ୍ବଲପୁରୀ ଗୀତ 8:30, କଣ୍ଠଶିଳ୍ପୀ ହେଲେ ଦିଲୀପ କୁମାର ସୁନା, କେଏମ୍କେ ମୂର୍ତ୍ତି, ସୁରେଶ କୁମାର ଭୋଇ ଏବଂ କମଳ କୁମାରୀ ବେହେରା। 8:45 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ହେଲେ ପ୍ରମୋଦ କୁମାର ପଣ୍ଡା ଏବଂ ଦେବକୀ ପୋଥାଳ। 9:00 ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। 11:05 ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ସମ୍ବଲପୁରୀ ଭକ୍ତି ଲହର, କଣ୍ଠଶିଳ୍ପୀ ହେଲେ ପୂଜା ମୁଣ୍ଡା, ଚିତ୍ତରଞ୍ଜନ ବେହେରା, ଶଙ୍କର ପ୍ରସାଦ ଦତ୍ତ, ମୀନା ବାରିକ ଏବଂ ଗାର୍ଗବ ପ୍ରସାଦ ମିହିର। 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଛରକା ଏବଂ 12:00 ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ। ଏହି ଥିଲା ଆଗାମୀକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣିଲେ ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଆଦିବାସୀ ଗୀତ। ଆଜି ଏଥିରେ ବାକ୍ତା ଗୀତ ଶୁଣନ୍ତୁ, ପରିବେଷଣ କରିଛନ୍ତି ମାଧିଆ ତାଡ଼ବାର ଏବଂ ସାଥୀମାନେ।

ପ୍ରଚାର କଲୁ ଆଦିବାସୀ ଗୀତ। ଆଜି ଏଥିରେ ବାକ୍ତା ଗୀତ ଶୁଣୁଥିଲେ, ପରିବେଷଣ କଲେ ମାଧିଆ ତାଡ଼ଭାର ଏବଂ ସାଥୀମାନେ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସନ୍ଧ୍ୟା 6:40 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ସମୟ ମଧ୍ୟରେ

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ, ଏବେ ଲଗେଇବାକୁ ହିଁ ପଡ଼ିବ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ଯୋଡ଼ି ହେବା ପାଇଁ ପଞ୍ଜୀକୃତ କରନ୍ତୁ pmsuryaghar.gov.in।
2: ଆରେ, ଏତେ ଜଲ୍ଦି ଥକି ଗଲୁ, ଚାଲ ଆଉ ଗୋଟେ ରାଉଣ୍ଡ ଯିବା। ଚାଲ,
3: ତୋର ତ ଏସବୁ ଅଭ୍ୟାସ ନଥିଲା।
4: ଏଇ ଶୋଇ ପଡ଼ିଲୁ ନା କଣ? ସିଗାରେଟ୍ ଟାଣି ଦେ, ନିଦା ଆପେ ଆପେ ଚାଲିଯିବ।
2: ଆରେ ନାଇଁ ନାଇଁ,
4: ନହେଲେ ଚେଇଁବୁ କେମିତି? ମୁଣ୍ଡ ଉପରେ ବା ରିଟେନ୍ ଟେଷ୍ଟ ନେ।
3: ଓ ବୁଝିଲି, ସିଗାରେଟ୍ ପିପି କେମିତି ଦେଖାଯାଉଛି।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଗତ ଦୁଇ ବର୍ଷରେ ସରକାରଙ୍କ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି କହିଲେ ମୁଖ୍ୟମନ୍ତ୍ରୀ। କେଜିଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଭୁବନେଶ୍ୱରଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ଶେର୍ଲିଗୁଡ଼ାରେ ଉଦ୍ଘାଟିତ ହେଲା ରାଜ୍ୟର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଓଡ଼ିଶା ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆଜି ରାଜ୍ୟ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝି କହିଛନ୍ତି, ବିକାଶର ସୁଫଳରେ ସମସ୍ତେ ଭାଗିଦାର ହେବା ହେଉଛି ସରକାରଙ୍କ ନୀତି। ଗତ ଦୁଇ ବର୍ଷରେ ରାଜ୍ୟ ସରକାର 121 ନୂଆ ଯୋଜନା, କାର୍ଯ୍ୟକ୍ରମ ତଥା ପଦକ୍ଷେପ ଘୋଷଣା କରିଛନ୍ତି। ଏହି କ୍ରମରେ 2027 ମସିହା ସୁଦ୍ଧା ସବୁ ଗ୍ରାମକୁ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ମିଶନ ପାୱାର ଗଠନ କରାଯାଇଛି। ସରକାର ଗରିବ, ମହିଳା, ଅନ୍ନଦାତା ଏବଂ ଯୁବବର୍ଗଙ୍କ ପାଇଁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ସୁଭଦ୍ରା ଯୋଜନାରେ ଗତ ଦୁଇ ବର୍ଷ ମଧ୍ୟରେ ହିତାଧିକାରୀମାନଙ୍କୁ 20,600 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ରାଜ୍ୟରେ ଆଜି 23,50,000 ଲକ୍ଷପତି ଦିଦି ଆର୍ଥିକ ସ୍ତରରେ ସଶକ୍ତ ହୋଇଛନ୍ତି। କୃଷି ଓ କୃଷକଙ୍କ ବିକାଶ ପାଇଁ 2025-26 ଖରିଫ ଋତୁରେ 18,83,000 ଚାଷୀଙ୍କଠାରୁ 77,41,000 ମେଟ୍ରିକ୍ ଟନ୍ ଧାନ କିଣାଯାଇଛି। ଏଥିସହ ବିଭିନ୍ନ ଯୋଜନାରେ କୃଷକମାନଙ୍କୁ ସଶକ୍ତ କରାଯାଉଛି। ସେଭଳି ଶିକ୍ଷା କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଅଣାଯାଇଛି। ଶିକ୍ଷାକୁ ପ୍ରକୃତ ଅର୍ଥରେ ଦେୟମୁକ୍ତ ଓ ସାର୍ବଜନୀନ କରିବା ପାଇଁ କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର ସମସ୍ତ ବିଦ୍ୟାର୍ଥୀ ଉପକୃତ ହେବେ, ବିଶେଷ କରି ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ଲାଭବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆମ ସରକାର ଶିକ୍ଷାକୁ ପ୍ରକୃତ ଅର୍ଥରେ ଦେୟମୁକ୍ତ ୟୁନିଭର୍ସାଲ କରିବା ପାଇଁ କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରିବା ପାଇଁ ମୁଁ ନିଶ୍ଚିତ ଭାବରେ ଆଜି ଘୋଷଣା କରୁଛି। ଏହାଦ୍ୱାରା ରାଜ୍ୟର ସମସ୍ତ ବିଦ୍ୟାର୍ଥୀ, ବିଶେଷ ଭାବେ ଆର୍ଥିକ ସ୍ତରରେ ପଛୁଆ ବର୍ଗ ଓ ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ ଭାବରେ ଏଥିରେ ଉପକୃତ ହେବେ ଏବଂ ତାଙ୍କ ପରିବାରରେ ମଧ୍ୟ ଯେଉଁ
0: ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହାଫଳରେ ରାଜ୍ୟର 3,46,00,000 ହିତାଧିକାରୀ ଚିକିତ୍ସା ସୁବିଧା ପାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିତ୍ତିଭୂମିର ବିକାଶ ପାଇଁ ମଧ୍ୟ ବିଶେଷ ପଦକ୍ଷେପ ନିଆଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ 9,000 କିଲୋମିଟର ରାସ୍ତା, 57 ସେତୁ ଓ 4 ରେଳ ଓଭରବ୍ରିଜ୍ ପାଇଁ 17,000 କୋଟି ଟଙ୍କା ବିନିଯୋଗ କରାଯାଇଛି। ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ ହାସଲ ପାଇଁ ଶିଳ୍ପାୟନକୁ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ନିବେଶ ସମ୍ମିଳନୀ ମାଧ୍ୟମରେ 2,00,000 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ଏହାଦ୍ୱାରା ରାଜ୍ୟରେ 17,00,000 ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି ବୋଲି ଶ୍ରୀ ମାଝି କହିଛନ୍ତି। ରାଜ୍ୟକୁ ନକ୍ସଲମୁକ୍ତ ଘୋଷଣା କରାଯାଇଛି। ସେହିଭଳି ଦୋଷୀ ସାବ୍ୟସ୍ତ ହାର ମଧ୍ୟ ବୃଦ୍ଧି ପାଇଛି। ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ଉନ୍ନତି ସହ ସରକାର ରାଜ୍ୟର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ବିକାଶ ଏକ ନିରନ୍ତର ପ୍ରକ୍ରିୟା, ଏଥିରେ ସରକାର ଓ ଜନସାଧାରଣ ମିଳିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ କେତୋଟି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରୁଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ରହିଛି। ମୁଖ୍ୟମନ୍ତ୍ରୀ 124 କୋଟି ଟଙ୍କା ବ୍ୟୟରେ ନିର୍ମିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସଠାରୁ ଇନ୍ଫୋସିଟି ଭାୟା ଏକାମ୍ର କାନନ ରାସ୍ତାର ଉଦ୍ଘାଟନ ସହ 574 କୋଟି ଟଙ୍କାର ଜନାଶ୍ର ଭବନର ଶିଳାନ୍ୟାସ, ରାଜ୍ୟର ଅଙ୍ଗନବାଡ଼ି କର୍ମୀ, ମହିଳା ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ ଏବଂ ସୁଭଦ୍ରା ଶକ୍ତି ସମ୍ବାଦର ଶୁଭାରମ୍ଭ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଆଜି କଳାହାଣ୍ଡି ଗସ୍ତରେ ଯାଇ ଶିର୍ଲିଗୁଡ଼ାସ୍ଥିତ ମେଗା ନର୍ସରୀଠାରେ ଓଡ଼ିଶାର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ବନ୍ୟପ୍ରାଣୀ ଏବଂ ମାନବ ହାତୀ ସଂଘର୍ଷର ସ୍ଥାୟୀ ସମାଧାନ ଦିଗରେ ଏହି କେନ୍ଦ୍ର ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି। ହାତୀମାନଙ୍କର ଗତିବିଧିକୁ ଅନୁଧ୍ୟାନ

0: କରିବା ପାଇଁ କର୍ଲାପାଟ ଅଭୟାରଣ୍ୟ ଅନ୍ତର୍ଗତ ସିମିଲପଦର ନିକଟରେ ଏକ ୱାଚ୍ ଟାୱାରକୁ ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବଲାଙ୍ଗୀର ଜିଲ୍ଲା ଲୁଇସିଙ୍ଗା ନିର୍ବାଚନ ମଣ୍ଡଳୀ ଭାଲେରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବିକାଶଧାରା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ ଅନ୍ତୋଦୟ ଗୃହ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମରେ ପାରାଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଏକ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲୋକମାନଙ୍କର ବିଭିନ୍ନ ସମସ୍ୟା ଶୁଣିଛନ୍ତି। ଶିବିରରେ 25ରୁ ଅଧିକ ସାମୂହିକ ଓ ବ୍ୟକ୍ତିଗତ ସମସ୍ୟାର ଶୁଣାଣି ହୋଇଥିଲା। ସମସ୍ୟାଗୁଡ଼ିକ ମଧ୍ୟରେ ବିଦ୍ୟୁତ୍, ପାନୀୟ ଜଳ, ଭତ୍ତା, କ୍ରୀଡ଼ା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ସ୍ଥାନ ପାଇଥିଲା। ଆନ୍ତର୍ଜାତୀୟ ଯୋଗ ଦିବସ 2026କୁ ସୁଚାରୁ ରୂପେ ପାଳନ କରିବା ପାଇଁ କେନ୍ଦୁଝରଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ ଏବଂ ବଡ଼ବିଲ୍ ପୌରପାଳିକାର ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବୈଠକରେ ଆଲୋଚନା ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଓଡ଼ିଶା ସ୍ପର୍ଶ କରିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ମୌସୁମୀ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳ ସ୍ପର୍ଶ କରିଛି। ଆଗାମୀ ଦିନରେ ମୌସୁମୀ ସମ୍ପୂର୍ଣ୍ଣ ଓଡ଼ିଶାକୁ ପ୍ରବେଶ କରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି
1: ଯେମିତିକି ପାରାଦୀପ ହେଇକି ଲାଇନ ଯାଉଛି ବାଲେଶ୍ୱର ଜିଲ୍ଲାର ଗୋଟେ ଦୁଇଟା ପଏଣ୍ଟ, ତାପରେ ଭଦ୍ରକ ଜିଲ୍ଲାର ପୁରା କୋଷ୍ଟାଲ ଏରିଆ ଦେଇକି ଆଉ ଆମର ବାଲେଶ୍ୱର ମୟୂରଭଞ୍ଜର ବି କିଛି ପାର୍ଟ ବହୁତ କମ୍ ପାର୍ଟରେ ଯାଇଛି, ଜଷ୍ଟ ଛୁଇଁଛି ଓଡ଼ିଶାକୁ। ମଧ୍ୟ ସିଚୁଏସନ କଣ୍ଡିସନ ଫେଭରେବୁଲ ରହିଛି ଆଗାମୀ କିଛି ଦିନ ମଧ୍ୟରେ।
0: ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୁଦ୍ଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱରେ ଶିଶୁ ଶ୍ରମ ନିରୋଧ ଦିବସ ପାଳନ କରାଯାଉଛି। ଶିଶୁମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ସେମାନଙ୍କର ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଶିଶୁ ଶ୍ରମକୁ ଲାଲକାର୍ଡ, ପିଲାମାନଙ୍କ ପାଇଁ ନ୍ୟାୟପୂର୍ଣ୍ଣ ଖେଳ, ବୟସ୍କଙ୍କ ପାଇଁ ଉପଯୁକ୍ତ କାମ। ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବା ପାଇଁ ବିଶ୍ୱବ୍ୟାପୀ ସମର୍ଥକମାନଙ୍କୁ ଏକତ୍ରିତ କରିବା ହେଉଛି ଲାଲ କାର୍ଡ ଅଭିଯାନ। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଜଣେ ଶିଶୁକୁ ଶିଖିବା ପାଇଁ ଶିକ୍ଷା ଦେବା ଉଚିତ, ବାଧ୍ୟବାଧକତାରେ ଶିଶୁକୁ ରୋଜଗାର କରିବାକୁ ନୁହେଁ। ରାଜ୍ୟରେ ବିଭିନ୍ନ ସ୍ଥାନରେ ଏହି ଅବସରରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରା ଖାରବଳନଗରସ୍ଥିତ ଶ୍ରମ ନିର୍ଦ୍ଦେଶାଳୟ ପରିସରରେ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ ହୋଇଛି। ଏହି ଅବସରରେ ପୋଷ୍ଟର ଉନ୍ମୋଚନ ଓ ଶିଶୁ ଶ୍ରମ ନିରାକରଣ ରଥର ଶୁଭାରମ୍ଭ କରାଯାଇଛି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମକମ୍ ଶିଶୁ ଶ୍ରମ ବିରୋଧୀ ପୋଷ୍ଟର ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମ ଚଳିତ ମାସ 26 ତାରିଖ ପର୍ଯ୍ୟନ୍ତ ଚାଲିବ। ସମ୍ବଲପୁରଠାରେ 15 ଦିନ ବ୍ୟାପୀ ସଚେତନତା ଅଭିଯାନକୁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଶୁଭାରମ୍ଭ କରିଛନ୍ତି। ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଉପଲବ୍ଧ ସମସ୍ତ ସରକାରୀ ଯୋଜନା ଗ୍ରାମୀଣ ସ୍ତରରେ ବସବାସ କରୁଥିବା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା ସମ୍ପର୍କରେ ଏକ ଆଲୋଚନାଚକ୍ର ପୁରୀ ମେରାଇନ୍ ଡ୍ରାଇଭ୍ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଜାତୀୟ ସ୍ତରୀୟ ଆଲୋଚନାଚକ୍ରରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଜୀବନ ବୀମା, ପେନ୍ସନ୍ ତଥା ସରକାରଙ୍କ ନୂତନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ସାଧାରଣ ଲୋକଙ୍କ ପାଇଁ କ୍ଷୁଦ୍ର ଋଣ ପ୍ରଦାନ, ଧନ୍ଦାମୂଳକ ଶିକ୍ଷା, ଡିଜିଟାଲ ସାକ୍ଷରତାକୁ ନେଇ ବିଚାର ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସମେତ ନାବାର୍ଡ଼, ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଗତ 2 ବର୍ଷରେ ସରକାରଙ୍କ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି କହିଲେ ମୁଖ୍ୟମନ୍ତ୍ରୀ। କେଜିଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଭୁବନେଶ୍ୱରଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ।

0: ବଞ୍ଚାଇବା ଦେଶର ଭବିଷ୍ୟତ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସରିତା ସାହୁ। ମଣିଷ ଜୀବନରେ ସବୁଠାରୁ ସୁନ୍ଦର ଓ ନିଷ୍ପାପ ସମୟ ହେଉଛି ପିଲାଦିନ। ହସ ଖେଳ ନିଷ୍ପାପ ସ୍ୱପ୍ନ ଆଉ ଜ୍ଞାନର ଆହରଣ ମାଧ୍ୟମରେ ଏକ ଶିଶୁ ଭବିଷ୍ୟତର ମଣିଷ ପାଇଁ ପ୍ରସ୍ତୁତ ହୋଇଥାଏ। କିନ୍ତୁ ସମଗ୍ର ବିଶ୍ୱରେ ଏବେ ମଧ୍ୟ କୋଟି କୋଟି ଶିଶୁ ନିଜର ଜୀବିକା ଓ ଜୀବନ ରକ୍ଷା ପାଇଁ ନିରନ୍ତର ସଂଗ୍ରାମ କରୁଛନ୍ତି। ଶୈଶବର ସୁନ୍ଦର ଅନୁଭୂତିରୁ ସେମାନେ ବଞ୍ଚିତ। ହାତରେ ଖେଳନା ଓ ପାଠପଢ଼ା ସାମଗ୍ରୀ ବଦଳରେ ରହୁଛି କାରଖାନାର ଭାରୀ ହାତୁଡ଼ି, କୋଇଲା ଖଣିର ଯନ୍ତ୍ରପାତି କିମ୍ବା ଖାଇବା ଦୋକାନର ଅଇଁଠା ବାସନ। ଯେଉଁ ବୟସରେ ସେମାନେ ବିଦ୍ୟାଳୟକୁ ଯିବା କଥା କିମ୍ବା ପିତାମାତାଙ୍କ ସ୍ନେହ ଆଦରରେ ଲାଳିତ ପାଳିତ ହେବା କଥା, ସେ ସମୟରେ ପିଲାମାନେ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ବର୍ତ୍ତମାନର ଆଧୁନିକ ଦୁନିଆରେ ଶିଶୁ ଶ୍ରମିକଙ୍କ ପରିସଂଖ୍ୟାନ ଅତ୍ୟନ୍ତ ଚିନ୍ତାଜନକ ରହିଛି। ଆନ୍ତର୍ଜାତିକ ରିପୋର୍ଟ ଅନୁଯାୟୀ ସମଗ୍ର ବିଶ୍ୱରେ ପ୍ରାୟ 16 କୋଟିରୁ ଅଧିକ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି, ଅର୍ଥାତ୍ ପ୍ରତି 10 ଜଣ ଶିଶୁଙ୍କ ମଧ୍ୟରେ ଜଣେ ଶ୍ରମ ଜୀବନର ଶିକାର ହେଉଛନ୍ତି। ସେଥିମଧ୍ୟରୁ ପ୍ରାୟ 7 କୋଟି 90 ଲକ୍ଷ ଶିଶୁଙ୍କର କାର୍ଯ୍ୟସ୍ଥଳୀରେ ରହିଛି ପ୍ରତି ମୁହୂର୍ତ୍ତରେ ଜୀବନ ପ୍ରତି ବିପଦ। ଅନ୍ୟ ପ୍ରକାରେ ଦେଖିବାକୁ ଗଲେ ବିଶ୍ୱରେ ଶିଶୁ ଶ୍ରମିକଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇ ଚାଲିଛି। ଏହି ପରିସ୍ଥିତି କେବଳ ବର୍ତ୍ତମାନ ପାଇଁ ନୁହେଁ, ଭବିଷ୍ୟତ ପାଇଁ ମଧ୍ୟ ବଡ଼ ଆହ୍ୱାନ ସୃଷ୍ଟି କରିବାକୁ ଯାଉଛି। ଏଭଳି ସାମାଜିକ ବ୍ୟାଧି ବିରୋଧରେ ସ୍ୱର ଉତ୍ତୋଳନ କରିବା ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଉଛି। 2002 ମସିହାରେ ଆନ୍ତର୍ଜାତିକ ଶ୍ରମ ସଂଗଠନ ପ୍ରଥମ କରି ଏହି ଦିବସ ପାଳନ କରିଥିଲା। ଶିଶୁ ଶ୍ରମର ଭୟାବହତା ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବା ଏବଂ ଏଭଳି କୁପ୍ରଥାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 1999 ମସିହାରେ ଜେନେଭା ସମ୍ମେଳନରେ ଶିଶୁଙ୍କ ଅଧିକାର ଉପରେ ଏକ ସନ୍ଦର୍ଭ ପ୍ରସ୍ତୁତ ହୋଇଥିଲା। ସେଥିରେ ଶିଶୁଙ୍କର 54ଟି ଅଧିକାର ଉପରେ ଲେଖା ପ୍ରସ୍ତୁତ ହୋଇ ସେହି ଅନୁସାରେ ସଂଶୋଧିତ ଆଇନ ପ୍ରଣୟନ କରିବାକୁ ସମ୍ମେଳନରେ ଉପସ୍ଥିତ ରାଷ୍ଟ୍ରଗୁଡ଼ିକୁ ଅନୁରୋଧ କରାଯାଇଥିଲା। ଏହି ପ୍ରସ୍ତାବ ଆଧାରରେ ଇତିମଧ୍ୟରେ 196ରୁ ଅଧିକ ଦେଶ ସଂଶୋଧିତ ଆଇନ ପ୍ରଣୟନ କରିସାରିଛନ୍ତି। ଶିଶୁ ଶ୍ରମିକ ଭଳି କୁପ୍ରଥାର କେତେକ ସାମାଜିକ ଓ ଅର୍ଥନୈତିକ କାରଣ ମଧ୍ୟ ରହିଛି। ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପିତାମାତାଙ୍କର ସମ୍ବଳର ଅଭାବ ଏହାର ଏକ ପ୍ରମୁଖ କାରଣ ହୋଇଥାଏ। ସେହିଭଳି ଅଶିକ୍ଷା ଏବଂ ସଚେତନତାର ଅଭାବ ପିଲାଙ୍କୁ ଶ୍ରମ କ୍ଷେତ୍ରକୁ ବାଟ କଢ଼ାଇ ନେଇଥାଏ। ପିତାମାତା ଶିକ୍ଷାର ମହତ୍ତ୍ୱ ବୁଝି ନ ପାରିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ବୟସ୍କଙ୍କ ଅପେକ୍ଷା ସ୍ୱଳ୍ପ ମଜୁରୀ ଦେଇ ପିଲାଙ୍କୁ ଅଧିକ ସମୟ କାର୍ଯ୍ୟରେ ନିୟୋଜିତ କରାଇବାର ଲାଭ ବ୍ୟବସାୟୀ ଗୋଷ୍ଠୀଙ୍କୁ ଶିଶୁ ଶ୍ରମିକ ନିୟୋଜିତ କରିବାରେ ପ୍ରୋତ୍ସାହିତ କରିଥାଏ। ପିଲାମାନେ ମଧ୍ୟ ସେମାନଙ୍କ ଉପରେ ହେଉଥିବା ଶୋଷଣର ପ୍ରତିବାଦ କରିପାରନ୍ତି ନାହିଁ। ଏପରିକି ପରିବାରର ମୁଖ୍ୟଙ୍କ ଅକାଳ ମୃତ୍ୟୁ ଯୋଗୁଁ ଅସହାୟ ହେଉ ପଡ଼ୁଥିବା ଶିଶୁମାନେ ବାଧ୍ୟ ହୋଇ ଏଭଳି ପଥ ଆପଣେଇଥାନ୍ତି। ତେଣୁ ପ୍ରକାରନ୍ତେ ଦେଖିବାକୁ ଗଲେ ଶିଶୁ ଶ୍ରମିକ କେବଳ ଗୋଟିଏ ଜୀବନ ନୁହେଁ, ବରଂ ସମାଜକୁ ନଷ୍ଟ କରିଦେଇଥାଏ। ସେମାନଙ୍କର ଶାରୀରିକ ଏବଂ ମାନସିକ ବିକାଶ ବାଧାପ୍ରାପ୍ତ ହେବା ସହ ଭବିଷ୍ୟତ ଜୀବନ ସମ୍ପୂର୍ଣ୍ଣ ଦାରିଦ୍ର୍ୟର କଷାଘାତ ତଳେ ବିତାଇବାକୁ ପଡ଼ିଥାଏ, ଫଳରେ ପରବର୍ତ୍ତୀ ପିଢ଼ି ମଧ୍ୟ ଅନୁରୂପ ପରିସ୍ଥିତିର ସମ୍ମୁଖୀନ ହୋଇଥାଏ। ଏହାଦ୍ୱାରା ବ୍ୟକ୍ତିଗତ, ପାରିବାରିକ, ଆଞ୍ଚଳିକ ତଥା ଦେଶ ପ୍ରଗତିରେ ବାଧା ସୃଷ୍ଟି ହୋଇଥାଏ, କାରଣ ଆଜିର ଶିଶୁ ହେଉଛି ଆସନ୍ତାକାଲିର ଭବିଷ୍ୟତ। ଶିଶୁ ଶ୍ରମିକ କ୍ଷେତ୍ରକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ସରକାର ବିଭିନ୍ନ ଆଇନ ପ୍ରଣୟନ କରିଛନ୍ତି। ସମ୍ବିଧାନର ଧାରା 24 ଅନୁଯାୟୀ 14 ବର୍ଷରୁ କମ୍ ବୟସ୍କ ଶିଶୁଙ୍କୁ କୌଣସି ଖଣି, କାରଖାନା କିମ୍ବା ଅନ୍ୟାନ୍ୟ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ନାହିଁ। ଶିଶୁ ଶ୍ରମ ନିଷେଧ ଓ ନିୟନ୍ତ୍ରଣ ସଂଶୋଧନ ଆଇନ 2016 ଅନୁଯାୟୀ ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜନ କରାଗଲେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ଶିଶୁ ଅଧିକାର ଆଇନ ଅଧୀନରେ ସରକାର 6ରୁ 14 ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ପାଇଁ ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମାଧ୍ୟମରେ ପାଠପଢ଼ା ପ୍ରତି ପିଲାଙ୍କୁ ଆକର୍ଷିତ କରାଯାଉଛି। ପରିଶେଷରେ ଏତିକି କୁହାଯାଇପାରେ, ଶିଶୁ ଶ୍ରମିକ ପ୍ରଥା ହେଉଛି ସମାଜ ପାଇଁ ଏକ କଳଙ୍କ। ଏହି ପ୍ରଥାଠାରୁ ସେମାନଙ୍କୁ ସୁରକ୍ଷିତ ରଖିବା ଜରୁରୀ। ଶିଶୁ ଶ୍ରମ ଦୂରେଇବା ଏବଂ ଭବିଷ୍ୟତ ବଞ୍ଚାଇବା ପାଇଁ ଆସନ୍ତୁ ସଂକଳ୍ପବଦ୍ଧ ହେବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଶିଶୁ ଶ୍ରମ ଦୂରେଇବା ବଞ୍ଚାଇବା ଦେଶର ଭବିଷ୍ୟତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସରିତା ସାହୁ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। 2036 ମସିହା ତକ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇକରି ସରକାର ଗୋଟିଏ କାର୍ଯ୍ୟ ଖସଡ଼ା ତିଆରି କରିକି କାମ କରୁଛନ୍, କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ବିଜେପି ସରକାରର 2 ବର୍ଷର ପୂର୍ତ୍ତି ଅବସରରେ ସାମ୍ବାଦିକମାନଙ୍କୁ ସରକାରଙ୍କର ଉପଲବ୍ଧିର ଦେଲେ ବିବରଣୀ। ଇଡ଼କୋ ପ୍ରଦର୍ଶନୀ ପଡ଼ିଆନ ଖାସ କାର୍ଯ୍ୟକ୍ରମ ଥି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଏହାଦେ କରବେ ଶୁଭାରମ୍ଭ। ନିଟ୍ ପୁନଃ ପରୀକ୍ଷା ଥି ପରୀକ୍ଷାର୍ଥୀମାନଙ୍କୁ 15 ମିନିଟ୍ ଅତ୍କା ସମୟ ଦେବାର ଲାଗି ସରକାରଙ୍କ ନିଷ୍ପତ୍ତି। ଆଉର୍ ଶିଶୁ ଶ୍ରମିକ ପ୍ରଥାକେ ରୁକବାର ଆଉ ଶିଶୁ ଶ୍ରମ ବିରୋଧୀ ସଚେତନତା ବଢ଼ାବାର ଲାଗି ଆଜ ପାଳନ ହେଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। ଏଥର ପୂରା ଖବର। ରାଜ୍ୟ ସରକାର 2036 ମସିହା ତକ ବିକଶିତ ଓଡ଼ିଶା ଗଠନ ଲାଗି ଗୋଟିଏ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିକି କାମ କରୁଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ରାଜ୍ୟ ବିଜେପି ସରକାରଙ୍କର କାର୍ଯ୍ୟକାଳର 2 ବର୍ଷର ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନର ହୋଇଥିବା ସାମ୍ବାଦିକ ସମ୍ମିଳନୀକେ ସମ୍ବୋଧନ କରିକି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଗଲା 2 ବର୍ଷର ଭିତରେ ରାଜ୍ୟ ସରକାର ଲୋକର ବିଶ୍ୱାସ ଜିତିବାର ସହିତ ସେବା ସମର୍ପଣ ଆଉ ସୁଶାସନକେ ଅପନେଇକରି ରାଜ୍ୟବାସୀଙ୍କର ଆସ୍ଥା ଜିତିପାରିଛି। କୃଷି ଶିଳ୍ପ ସ୍ୱାସ୍ଥ୍ୟ ଆଉ ଶିକ୍ଷା କ୍ଷେତ୍ରରେ ଆସିଥିବା ବୈପ୍ଲବିକ ପରିବର୍ତ୍ତନ ସରକାରଙ୍କର ବିକାଶମୁଖୀ ଯାତ୍ରାକେ ପ୍ରମାଣିତ କରୁଛି। ଓଡ଼ିଆ ଅସ୍ମିତାକେ ଆଧାର କରିକି ଗୋଟିଏ ସମୃଦ୍ଧ ସଶକ୍ତ ଆଉ ପ୍ରଗତିଶୀଳ ଓଡ଼ିଶା ଗଠନ ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
1: ଆଜି ଆମ ସରକାରଙ୍କ 2 ବର୍ଷ ପୂରଣ ହେଉଛି। ଠିକ 2 ବର୍ଷ ପୂର୍ବରୁ ଆଜିର ଦିନରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କର ଉପସ୍ଥିତିରେ ଆମ ସରକାର ଓଡ଼ିଶାର ଦାୟିତ୍ୱ ଗ୍ରହଣ କରିଥିଲା। 2036 ସୁଦ୍ଧା ସମୃଦ୍ଧ ଓଡ଼ିଶାର ଏହି ଲକ୍ଷ୍ୟ ହାସଲ ଦିଗରେ ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଆମକୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇ ଆସୁଛନ୍ତି। ଡବଲ ଇଞ୍ଜିନ୍ ସରକାରର ଡବଲ ଇମ୍ପାକ୍ଟ ଓଡ଼ିଶାର ପ୍ରତ୍ୟେକ ଗାଁ ଏବଂ ପ୍ରତ୍ୟେକ ସହରରେ ଇଏ ପ୍ରତିଫଳିତ ହେଉଛି।
0: ରାଜ୍ୟ ସରକାର 2 ବର୍ଷର ଭିତରେ 121 ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍। ଫି ଗାଁକେ ମୌଳିକ ସୁବିଧା ପହଞ୍ଚାବାର୍ ଲାଗି ସରକାର କାମ କରୁଛନ୍। ଗାଁନୁ ସହର, ଜମିନୁ ଶିଳ୍ପ, ଶିକ୍ଷାନୁ ସ୍ୱାସ୍ଥ୍ୟ, ଫି ଦିଗେ ସରକାର ବିକାଶର ନୂଆ ଧାରା ତିଆରି କରିଛନ୍। ଗୋଟିଏ ସମୃଦ୍ଧ ସଶକ୍ତ ଆଉ ବିକଶିତ ଓଡ଼ିଶା ଗଠନ କରିବାର ଲକ୍ଷ୍ୟ ଆଉ ସଂକଳ୍ପ ନେଇକରି ସରକାର ବିକାଶ ଧାରାକେ ଆହୁରି ତୃପ୍ତି କରିବାର ଲାଗି ମୁଖ୍ୟମନ୍ତ୍ରୀ ଲୁକୁ ଆହ୍ୱାନ ଦେଇଛନ୍।
1: ତାହେଲେ ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଦ୍ୱାରା ଯେଉଁ ଲକ୍ଷ୍ୟ ରଖାଯାଇ, ଯେଉଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଲକ୍ଷ୍ୟପତି ଦିଦି ତିଆରି କରିବା, ସେଥିରେ ଆଜି ଆମ ଓଡ଼ିଶା ସଫଳ କେବଳ ହୋଇନାହିଁ, ଭାରତ ବର୍ଷରେ ନିଜର ରାଜ୍ୟମାନଙ୍କ ଭିତରେ ଶ୍ରେଷ୍ଠତା ପ୍ରତିପାଦନ ମଧ୍ୟ ଆଜି କରିପାରିଛି। ଏବଂ ସେଥିପାଇଁ 23,50,000 ଲକ୍ଷ୍ୟପତି ଦିଦି ଆଜି ଆର୍ଥିକ ସ୍ତରରେ ସେମାନଙ୍କୁ ସ୍ୱତନ୍ତ୍ରତା ଦେଇପାରି ଆଜି ସଶକ୍ତ କରିପାରିଛି।
0: ସରକାରଙ୍କର ଗୋଟିଏ ବଡ଼ ସଫଳତା ସୁଭଦ୍ରା ଯୋଜନା ଅଧୀନତି 2,60,00,000 ମହିଳାଙ୍କୁ ଆର୍ଥିକ ହିସାବରେ ସ୍ୱାବଲମ୍ବୀ କରିବାର ଲାଗି ସାହାଯ୍ୟ ଦିଆଯାଇଛି। ଏ ସମୟ ଭିତରେ 23,50,000 ଲକ୍ଷ୍ୟପତି ଦିଦି ତିଆରି କରାଯାଇଛି। ରାଜ୍ୟ ଖାଦ୍ୟ ସୁରକ୍ଷାକେ ସୁନିଶ୍ଚିତ କରିବାର ଲାଗି ସରକାର ଆଇଷ୍ଠାନୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମୂଲ କରିଛନ୍। ଏହି ଯୋଜନା ଅଧୀନତି ହିତାଧିକାରୀମାନଙ୍କୁ 5 କେଜି ଅତ୍କା ଚାଉଲ ମାହାଲିଆ ଦିଆଯିବା, ରାଜ୍ୟର ଲୋକସଂଖ୍ୟାର 80% ଲୋକ ଅତ୍କା ଚାଉଲ ଦିଆଯିବା, 2027 ମସିହା ତକ ରାଜ୍ୟର ସବୁ ଗାଁକେ ବିଜୁଳି ସଂଯୋଗ କରିବାର ଲାଗି ସରକାର ଲକ୍ଷ୍ୟ ରଖିଛନ୍। ଗଲା 2 ବର୍ଷର ଭିତରେ ସରକାର 14,651 ଅଭିଯୋଗ ଗ୍ରହଣ କରିଛନ୍, ସେଥିଭିତରୁ 95% ଅଭିଯୋଗର ସମାଧାନ ହୋଇଛି। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟସଭା ସାଂସଦ ମନମୋହନ ସାମଲ, ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର ଆଉ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ରାଜ୍ୟ ବିଜେପି ସରକାରର 2 ବର୍ଷର ବିକାଶ ଆଉ ବ୍ୟାପକ ଉପଲବ୍ଧିକୁ ନେଇକରି ଇଡ଼କୋ ପ୍ରଦର୍ଶନୀ ପଡ଼ିଆନ ଆଜି ଗୋଟିଏ ଖାସ କାର୍ଯ୍ୟକ୍ରମ ଚାଲିଛି। ଇତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି ବହୁତଟି ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍। 124 କୋଟି ଟଙ୍କା ଖର୍ଚ୍ଚାତି ତିଆର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସ ନୁ ଇନ୍ଫୋସିଟି ଭାୟା ଏକାମ୍ର କାନନ ରାସ୍ତାର ମୁଖ୍ୟମନ୍ତ୍ରୀ ଆଜି ଶୁଭାରମ୍ଭ କରିଛନ୍। ଭୁବନେଶ୍ୱର ୟୁନିଟ୍ 2 574 କୋଟି ଟଙ୍କା ଖର୍ଚ୍ଚାତି ତିଆର ଜନାଶ୍ରୟ ଭବନର ବିଲ୍ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍। ମିଳିଥିବା ସୂଚନା ଅନୁସାରେ ଆଉ କିଛି ସମୟ ଉତ୍ତରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନା ଅଧୀନତି ଜାତୀୟ ଖାଦ୍ୟ ସୁରକ୍ଷା ଆଉ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ଅତ୍କା 5 କେଜି ଚାଉଲ ମିଳିବା। ଇତି ରାଜ୍ୟର 3,28,58,00,000 ହିତାଧିକାରୀ ଉପକୃତ ହେବେ। ଏହି ଯୋଜନା ଲାଗୁ ହେବାର ଉତ୍ତରୁ ମାସକୁ ଝନ୍ପିଛା 10 କେଜି ଚାଉଲ ମିଳିବା। ଏଥିର୍ଲାଗି ରାଜ୍ୟ ସରକାର ବଛରକ 8,813 କୋଟି ଟଙ୍କା ଖର୍ଚ୍ଚା କରିବେ। ସେନ୍ତା ରାଜ୍ୟର ସବୁ ଅଙ୍ଗନବାଡ଼ି କର୍ମୀ, ମହିଳା ସୁପରଭାଇଜର ଆଉ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନର ଶୁଭାରମ୍ଭ ସହିତ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଶକ୍ତି ସମ୍ବାଦର ବି ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ଆଉ ଅଲଗା ମନ୍ତ୍ରୀ, ବିଧାୟକ, ମୁଖ୍ୟ ଶାସନ ସଚିବ ଆଉ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ସମୟକେ 195 ମିନିଟ୍କେ ବଢ଼ାଯାଇଛି। ପରୀକ୍ଷାର୍ଥୀମାନଙ୍କୁ 15 ମିନିଟ୍ ଅତ୍କା ସମୟ ଦିଆଯିବା। ଆଇବା 21 ତାରିଖ ହେବାରକେ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷା ଉପରବେଲା 2 ବଜେନୁ ମୁଲିକ୍ରି 5:15 ତକ୍ ଚାଲ୍ବା ବୋଲି ଏନ୍ଟିଏ ତରଫୁ କୁହାଯାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷାକେ ନଜରତି ରଖିକରି ରାଜ୍ୟ ସରକାରଙ୍କ ତରଫୁ ପରୀକ୍ଷାର୍ଥୀମାନଙ୍କ ଲାଗି ମାହାଲିଆ ବସ୍ ସେବାର ବ୍ୟବସ୍ଥା କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ତରଫୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ପରୀକ୍ଷାର୍ଥୀମାନେ ନିଜର ଏଡମିଟ୍ କାର୍ଡ ଦେଖାଇକରି ରାଜ୍ୟର ସଡ଼କ ଆଉ ପରିବହନ ନିଗମର ବସ୍ତି ମାହାଲିଆ ଯାଇପାରିବେ। ରାଜ୍ୟର 134 ପରୀକ୍ଷା କେନ୍ଦ୍ରର ମୋଟ 56,983 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଶିଶୁ ନିର୍ଯାତନା ରୁକ୍ବାର ଆର୍ ଇତାର ବାବଦେ ଲୁକ୍କୁ ସଚେତନ କରବାର ଲକ୍ଷ୍ୟତି ସାରା ପୃଥିନ ଆଜି ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଉଛି। ଛୁଆମାନଙ୍କୁ ତାଙ୍କର ହକ୍ ଦେବାର ସହିତ ଭବିଷ୍ୟତ ସୁନିଶ୍ଚିତ କରବାର ଦିଗେ ଲୁକ୍କୁ ଜଣାବାର ଲାଗି ଫି ବଛର ଜୁନ୍ 12 ତାରିଖ ଇ ଦିବସ ପାଳନ କରାଯାଇଛି। ଇ ବଛର ଶିଶୁ ଶ୍ରମିକ ନିରୋଧ ଦିବସର ବାର୍ତ୍ତା ହେଉଛି, ଶିଶୁ ଶ୍ରମକେ ଲାଲ୍ କାର୍ଡ ଛୁଆମାନଙ୍କ ଲାଗି ନ୍ୟାୟପୂର୍ଣ୍ଣ ଖେଲ, ବୟସ୍କମାନଙ୍କ ଲାଗି ଠିକ୍ କାମ। ଶିଶୁ ଶ୍ରମିକ ପ୍ରଥାକେ ପୂରାପୂରି ବନ୍ଦ କରବାର ଲାଗି ସାରା ପୃଥିନ ସମର୍ଥକମାନଙ୍କୁ ଏକଠାନିଆ କରବାର ହେଉଛି ଇ ଲାଲ୍ କାର୍ଡର ମୂଲ ଉଦ୍ଦେଶ୍ୟ। ଏହି ଅଭିଯାନର ମୂଲ ଲକ୍ଷ୍ୟ ହେଉଛି, ଜଣେ ଛୁଆକେ ଶିଖିବାର ଲାଗି ଶିକ୍ଷା ଦେବାର ଉଚିତ, ବାଧ୍ୟବାଧକତା ତି ଛୁଆମାନେ ରୋଜଗାର କରବାରଟା ନୁହେଁ। ଏହି ଅବସରରେ ରାଜ୍ୟର ଭିନ୍ ଭିନ୍ ଜାଗାନ ଆଜି ଖାସ କାର୍ଯ୍ୟକ୍ରମମାନ ହୋଇଯାଇଛି। ଏହି ଦିବସ ଅବସରରେ ରାଜ୍ୟ ଶ୍ରମ ଆଉ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫୁ ଶିଶୁ ଶ୍ରମିକ ବିରୋଧୀ ଅଭିଯାନ ମୁଲେଇଛି। ଏହି ଅଭିଯାନ ଆଇବା 26 ତାରିଖ ତକ୍ ଚାଲ୍ବା। ଭୁବନେଶ୍ୱର ଖାରବେଳ ନଗରନ ଥିବା ଶ୍ରମ ନିର୍ଦ୍ଦେଶାଳୟ ପରିସନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମୁଗମ ଶିଶୁ ଶ୍ରମ ବିରୋଧୀ ପୋଷ୍ଟର ଉନ୍ମୋଚନ କରବାର ସହିତ ଶିଶୁ ଶ୍ରମ ନିରାକରଣ ରଥର ଶୁଭାରମ୍ଭ କରିଛନ୍। ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫୁ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ଗୋଟିଏ ସଚେତନତା ରଥ ବାହାରିଥିଲା। ଇ ସଚେତନତା ରଥ ଆଇବା 15 ଦିନ ତକ୍ ସମ୍ବଲପୁର ଜିଲ୍ଲାର ଭିନ୍ ଭିନ୍ ଜାଗା ବୁଲ୍ବା। ଇତାର ସହିତ କୁଚିଣ୍ଡା ଓ ରେଙ୍ଗାଲି ଇଲାକାନ ସଚେତନତା ପଦଯାତ୍ରା ବିଲ୍ କରାଯିବା। ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଆଉ ଜିଲ୍ଲା ଶ୍ରମ ବିଭାଗ ତରଫୁ ସଚେତନତା ରଥ ସହର ପରିକ୍ରମା କରିକରି 14 ବର୍ଷରୁ କମ୍ ବୟସର ଛୁଆମାନଙ୍କୁ ଶିଶୁ ଶ୍ରମିକ ଭାବେ ନିଯୁକ୍ତି ନାଇଁ ଦେବାର ଲାଗି ବାର୍ତ୍ତା ଦିଆଯାଉଛି। ନୂଆପଡ଼ା ଜିଲ୍ଲା ପ୍ରଶାସନ ତରଫୁ ବିଶ୍ୱ ଶିଶୁ ଶ୍ରମିକ ଉଚ୍ଛେଦ ଦିବସ ଅବସରରେ 5 ସଚେତନତା ରଥକେ ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍। ଶିଶୁ ଶ୍ରମିକ ନିରାକରଣ ଲାଗି ଜିଲ୍ଲା ପ୍ରଶାସନ ତରଫୁ ବିଲ୍ ଆଲୋଚନା ଚକ୍ରମାନ ଆୟୋଜନ କରାଯାଇଥିଲା। ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆଜି କଳାହାଣ୍ଡି ଗସ୍ତି ଆସିକରି ସିଲିଗୁଡ଼ା ମେଗା ନର୍ସରୀତି ଓଡ଼ିଶାର ପହିଲା ହାତୀ ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟନ କରିଛନ୍। ଉଗ୍ର ଆଉ ଜନବସତି ମୁହାଁ ହାତୀମାନଙ୍କୁ ଉଦ୍ଧାର କରିକି ପ୍ରଶିକ୍ଷଣ ଆଉ ଚିକିତ୍ସା ସୁବିଧା ଦିଆଯିବା। କଲ୍ଲାପାଟ ଅଭୟାରଣ୍ୟନ ଗୋଟିଏ ୱାଚ୍ ଟାୱାର ବିଲ୍ ଉଦ୍ଘାଟି ଦେଇଛି। ତା ରୁତ୍ର ଭବାନୀପାଟଣାନ ବିଜେପି ତରଫୁ ଆୟୋଜିତ ଗୋଟିଏ ସାମ୍ବାଦିକ ସମ୍ମିଳନୀ ଯୋଗ ଦେଇକରି କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ସଫଳତା ଉପସ୍ଥାପନ କରିଥିଲେ। ଭବାନୀପାଟଣା ଟାଉନ୍ହଲ୍ଠାରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଥିଲେ। ବୌଦ୍ଧ କୃଷି ବଜାରନ ଓର୍ମାସ ତରଫୁ ଖାସ୍ ଗାଁ ଆମ୍ବପସରା ଆଜି ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମଟି ଯୋଗ ଦେଇକରି ସ୍ଥାନୀୟ ଚାଷୀମାନଙ୍କର ଉତ୍ପାଦିତ ଆମକେ ବଜାର ସୁବିଧା ଯୋଗାବାର ଆଉ ଚାଷୀମାନଙ୍କର କମାନୀ ବଢ଼ାବାର ଦିଗେ ଏନ୍ତା ପ୍ରଦର୍ଶନୀର ବଡ଼ ଭୂମିକା ନେଉଛେ ବୋଲି କହିଛନ୍। ବଲାଙ୍ଗୀର ଜିଲ୍ଲା ଲୁଇସିଂହାର ପୁଇଁତଲା ବ୍ଲକ ଭାଲେର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସନ୍ନ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ବିକାଶଧାରା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଲୁଇସିଂହା ବିଧାୟକ ଆଉ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସରକାରଙ୍କ ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନାମାନଙ୍କର ବାବଦେ କହିଥିଲେ। ଏହି ଅବସରରେ ଅନ୍ତୋଦୟ ଗୃହ ଯୋଜନାତି ନୂଆ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବାଣ୍ଟବାର ସହିତ ଭାଲେରଠାରେ ସୁଭଦ୍ରା ଶକ୍ତି ତରଫୁ ତିଆରି ହୋଇଥିବା ଛେନାପୋଡ଼ କେନ୍ଦ୍ରକେ ବିଲ୍ ଉଦ୍ଘାଟନ କରିଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ 2-3 ଦିନ ଭିତରେ ଓଡ଼ିଶା ପହଞ୍ଚିବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଏତାର ପ୍ରଭାବଟି ରାଜ୍ୟ ତାପମାତ୍ରା କମ୍ବା ଆଇବା କାଲ୍ଠାନୁ ଦକ୍ଷିଣ ଓଡ଼ିଶାନ 3 ଦିନ ଧରିକରି ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। କାଲ୍ ବୈଶାଖୀର ପ୍ରଭାବ କମ୍ବାର ସହିତ ମୌସୁମୀ ଆଇବାର ଲାଗି ପାଗ ଅନୁକୂଳ ରହିଛି। ରାଜ୍ୟର ଭିନ୍ ଭିନ୍ ଜାଗାନ ପ୍ରାକ୍ ମୌସୁମୀ ବର୍ଷା ମୁହୁଲି ଯାଇଛି। ଏ ମାସର 16 ତାରିଖ ତକ୍ ମୌସୁମୀ ଓଡ଼ିଶା ପହଞ୍ଚିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ରାଜ୍ୟର ଅଠରଟା ଜିଲ୍ଲାର ବିଜୁଳି ଗଡ଼ଗଡ଼ି ସହିତ ବର୍ଷା ଆଉ 50-60 କିଲୋମିଟର ବେଗତି ପବନ ହେବା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। 2036 ମସିହା ତକ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇକରି ସରକାର ଗୋଟିଏ କାର୍ଯ୍ୟ ଖସଡ଼ା ତିଆରି କରିକି କାମ କରୁଛନ୍, କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ବିଜେପି ସରକାରର 2 ବର୍ଷର ପୂର୍ତ୍ତି ଅବସରରେ ସାମ୍ବାଦିକମାନଙ୍କୁ ସରକାରଙ୍କ ଉପଲବ୍ଧିର ଦେଲେ ବିବରଣୀ। ଇଡ଼କୋ ପ୍ରଦର୍ଶନୀ ପଡ଼ିଆ ନ ଖାସ କାର୍ଯ୍ୟକ୍ରମ ଥି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଇହାଦେ କରବେ ଶୁଭାରମ୍ଭ। ନିଟ୍ ପୁନଃ ପରୀକ୍ଷାର୍ଥୀ ପରୀକ୍ଷାର୍ଥୀମାନଙ୍କୁ 15 ମିନିଟ୍ ଅଧିକା ସମୟ ଦେବାର ଲାଗି ସରକାରଙ୍କ ନିଷ୍ପତ୍ତି, ଆଉର୍ ଶିଶୁ ଶ୍ରମିକ ପ୍ରଥାକେ ରୁକ୍ବାର ଆଉ ଶିଶୁ ଶ୍ରମ ବିରୋଧୀ ସଚେତନତା ବଢ଼ାବାର ଲାଗି ଆଜ ପାଳନ ହେଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା।

0: ଆକାଶବାଣୀ ସମସ୍ତଙ୍କ ପାଇଁ
1: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତ ଇନୋଭେଟ୍ ସମ୍ମିଳନୀକୁ ଆସନ୍ତା ରବିବାର ନିସ୍ଠାରେ ମିଳିତ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ଓ ଫ୍ରାନ୍ସ ରାଷ୍ଟ୍ରପତି। ଅମରନାଥ ଯାତ୍ରୀଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ଲାଗି ସରକାର ପ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିବଦ୍ଧତା ଦୋହରାଇଛନ୍ତି ଉଭୟ ଦେଶ। ଏବଂ ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ର 10ମ ସଂସ୍କରଣ ଆଜିଠାରୁ ଆରମ୍ଭ, ଆସନ୍ତା ରବିବାର ଭାରତ ଭେଟିବ ପାକିସ୍ତାନକୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଆସନ୍ତା ରବିବାର ଦିନ ଫ୍ରାନ୍ସର ନିସ୍ଠାରେ ମିଳିତ ଭାବେ ଭାରତ ଇନୋଭେଟ୍ ସମ୍ମିଳନୀକୁ ଉଦ୍ଘାଟନ କରିବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ସମ୍ମିଳନୀରେ ବିଶ୍ୱସ୍ତରରେ ଦେଖାଯାଉଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ଲାଗି ଭାରତର ଆଗାମୀ ପିଢ଼ି ନବସୃଜନ, ବ୍ୟବସାୟିକ ସୁବିଧା ଏବଂ ଉଦ୍ଭାବନ ଉପରେ ପ୍ରଦର୍ଶନ କରାଯିବ। ଏଥିଲାଗି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପରୀକ୍ଷା ମାଧ୍ୟମରେ 120 ଷ୍ଟାର୍ଟଅପ୍କୁ ଚୟନ କରାଯାଇଛି। ଏହି ଷ୍ଟାର୍ଟଅପ୍ଗୁଡ଼ିକ 20ରୁ ଉର୍ଦ୍ଧ୍ୱ ଭାରତର ସର୍ବୋଚ୍ଚ ପ୍ରତିଷ୍ଠିତ ପ୍ରତିଷ୍ଠାନ ସହିତ ଭାଗିଦାରୀରେ 13 ପ୍ରମୁଖ କ୍ଷେତ୍ର ଉପରେ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛି।
3: भारत सरकार की शिक्षा विभाग ने प्रधानमंत्री जी की इस विजनरी सजेशंस को एक एक्शन में परिवर्तित किया है। एक बहुत क्रिटिकल स्क्रूटिनी के माध्यम से हजारों प्रपोजल के अंदर से 120 स्टार्टअप्स को सिलेक्ट किया गया है। 13 प्रायोरिटी सेक्टर में 120 स्टार्टअप्स को इकट्ठा किया गया है और उसमें लगभग 20 से ज्यादा भारत की प्रीमियर इंस्टीट्यूशंस की पार्टनरशिप रहा है।
2: ଏହି ଅବସରରେ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଭାରତ ଇନୋଭେଟ୍ସ ଲାଗି ରଣନୈତିକ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ ସୁତ୍ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଆକାଶବାଣୀ ସମ୍ବାଦ ପ୍ରଭାଗକୁ ସୂଚନା ଦେଇ ଫ୍ରାନ୍ସରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ସଞ୍ଜୀବ ସିଙ୍ଗଲା କହିଛନ୍ତି, ଏହି ସମ୍ମିଳନୀରେ ଭାରତର ସର୍ବୋତ୍ତମ ବୈଷୟିକ ଜ୍ଞାନକୌଶଳ ପ୍ରତିଭା ଦେଶ ବାହାରେ ପ୍ରଦର୍ଶନ କରିବାର ସୁଯୋଗ ରହିଛି। ଏହାକୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ମୁଖ୍ୟତଃ ନିରନ୍ତର ବିକାଶ, ନୀଳ ଅର୍ଥନୀତି, ପରବର୍ତ୍ତୀ ପିଢ଼ି ବିନିର୍ମାଣ ଏବଂ ଯୋଗାଯୋଗ ଭଳି ପ୍ରାଥମିକ କ୍ଷେତ୍ର ଉପରେ ପ୍ରାଧାନ୍ୟ ଦିଆଯାଇଛି। ଦେଶ ବାହାରେ ଏହା ହେଉଛି ସର୍ବବୃହତ୍ ଡିପ୍ ଟେକ୍ କାର୍ଯ୍ୟକ୍ରମ ବୋଲି ଶ୍ରୀ ସିଙ୍ଗଲା ସୂଚନା ଦେଇଛନ୍ତି। ଅମରନାଥ ଯାତ୍ରୀମାନଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ବଜାୟ ରଖିବା ଦିଗରେ ସରକାର ପ୍ରତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ସହିତ ଅମରନାଥ ଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ଆସନ୍ତା ମାସ 3 ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରାରେ ଭାଗ ନେଉଥିବା ଶ୍ରଦ୍ଧାଳୁମାନେ ଯେଭଳି ସୁରୁଖୁରୁରେ ନିଜର ଯାତ୍ରା ସମ୍ପନ୍ନ କରିପାରିବେ ସେଥିଲାଗି ସରକାର ଯତ୍ନବାନ ଅଛନ୍ତି। ଅମରନାଥ ଯାତ୍ରୀଙ୍କ ଲାଗି କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ, ଜାମ୍ମୁ କାଶ୍ମୀର ପୁଲିସ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାଗୁଡ଼ିକ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରିବା ସହିତ ଯାତ୍ରାପଥରେ ବହୁସ୍ତରୀୟ ସୁରକ୍ଷା ବଳୟ ପ୍ରସ୍ତୁତ କରିବା ଲାଗି ଶ୍ରୀ ଶାହା ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍ବ୍ୟତୀତ ସମ୍ପୂର୍ଣ୍ଣ ଯାତ୍ରା ମାର୍ଗ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ଲାଗି ଡ୍ରୋନ୍, ସିସିଟିଭି କ୍ୟାମେରା ଏବଂ ଅତ୍ୟାଧୁନିକ ମନିଟରିଂ ବ୍ୟବସ୍ଥା ମୁତୟନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଏବଂ ଜାମ୍ମୁ କାଶ୍ମୀର ପୁଲିସ୍ର ବରିଷ୍ଠ ଅଧିକାରୀମାନେ ଯାତ୍ରାପଥରେ ଶ୍ରଦ୍ଧାଳୁମାନଙ୍କ ଲାଗି ଉପଲବ୍ଧ ବିଭିନ୍ନ ସୁବିଧାର ନିରନ୍ତର ତଦାରଖ କରିବା ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ 28 ଶେଷ ହେବାକୁ ଥିବା ଏହି ଯାତ୍ରା ଲାଗି ପଞ୍ଜୀକରଣ, ସ୍ୱାସ୍ଥ୍ୟସେବା, ବିପର୍ଯ୍ୟୟ ପ୍ରଶମନ ସମେତ ଅନ୍ୟାନ୍ୟ ପ୍ରାଥମିକ ସୁବିଧା ସୁନିଶ୍ଚିତ କରିବା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ଏହାଛଡ଼ା କ୍ୟୁଆର୍ କୋଡ୍ ଭିତ୍ତିକ ପରିଚୟପତ୍ର ମଧ୍ୟ ଶ୍ରଦ୍ଧାଳୁମାନଙ୍କୁ ଜାରି କରାଯିବ ବୋଲି ଶ୍ରୀ ଶାହା କହିଛନ୍ତି। ଏହି ବୈଠକରେ ସେନାଧ୍ୟକ୍ଷ ଉପେନ୍ଦ୍ର ଦ୍ୱିବେଦୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, ସିଆର୍ପିଏଫ୍, ବିଏସ୍ଏଫ୍, ସିଆଇଏସ୍ଏଫ୍, ITBP ଏବଂ SSBର ମହାନିର୍ଦ୍ଦେଶକମାନେ ଅଂଶଗ୍ରହଣ କରିଛନ୍ତି। ଆକାଶବାଣୀରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯାଇ ଆଜି ଡେରାଡୁନ୍ରେ ପହଞ୍ଚିଛନ୍ତି। ସେଠାରେ ଉତ୍ତରାଖଣ୍ଡ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂ ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି। ରାଷ୍ଟ୍ରପତି ଆଜି ଡେରାଡୁନ୍ ସ୍ଥିତ ରାଷ୍ଟ୍ରପତି ନିକେତନ ପରିଦର୍ଶନ କରିବା ସହିତ 132 ଏକରରୁ ଉର୍ଦ୍ଧ୍ୱ ପରିମିତ ଅଞ୍ଚଳରେ ବିକଶିତ ହେଉଥିବା ରାଷ୍ଟ୍ରପତି ଉଦ୍ୟାନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ସେ ଡେରାଡୁନ୍ ସ୍ଥିତ ଭାରତୀୟ ସାମରିକ ଏକାଡେମୀର ପାସିଂ ଆଉଟ୍ ପ୍ୟାରେଡ୍ରେ ମୁଖ୍ୟ ଅତିଥି ରୂପେ ଯୋଗଦେବେ ବୋଲି ଜଣାପଡ଼ିଛି। ସାଂଘାଇ ସହଯୋଗ ସଂଗଠନ ଏସ୍ସିଓ କେବଳ ଏକ ଆଞ୍ଚଳିକ ମଞ୍ଚ ନୁହେଁ, ବରଂ ୟୁରେସିଆରେ ଭାରତର ଐତିହାସିକ ଏବଂ ସଭ୍ୟତାଗତ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗୀକରଣ ବ୍ୟବସ୍ଥା ବୋଲି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର କୀର୍ତ୍ତିବର୍ଦ୍ଧନ ସିଂ କହିଛନ୍ତି। ତାଜିକିସ୍ତାନଠାରେ ଅନୁଷ୍ଠିତ ଏସ୍ସିଓ ଆନ୍ତର୍ଜାତିକ ସମ୍ମିଳନୀରେ ନିଜର ବକ୍ତବ୍ୟ ରଖି ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା, ସଂଯୋଗୀକରଣ ଏବଂ ସୁଯୋଗ ସମ୍ପର୍କିତ ଦୃଷ୍ଟିକୋଣ ଅନୁଯାୟୀ ଭାରତ ଏହି ମଞ୍ଚର ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗ ଜାରି ରଖିଛି। ୟୁରେସିଆରେ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକ ସଶକ୍ତ ଆଞ୍ଚଳିକ ସଂଯୋଗୀକରଣ ଏବଂ ବୃହତ୍ ଅର୍ଥବ୍ୟବସ୍ଥାର ବିକାଶ କରିବା ଦିଗରେ କେନ୍ଦ୍ରୀୟ ଏସିଆର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଡକ୍ଟର ସିଂ କହିଛନ୍ତି। ଆସନ୍ତା ମାସ 17-19 ତାରିଖ ପର୍ଯ୍ୟନ୍ତ ଏସ୍ସିଓ ସଭ୍ୟତାଗତ ଫୋରମ କୋଲକାତାଠାରେ ଅନୁଷ୍ଠିତ ହେବ ବୋଲି ଡକ୍ଟର ସିଂ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଫୋରମକୁ ଉଦ୍ଘାଟନ କରିବା ସହ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଉଭୟ ଦେଶ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ନୂଆଦିଲ୍ଲୀସ୍ଥିତ ସୀମା ସୁରକ୍ଷା ବଳର ମୁଖ୍ୟାଳୟରେ ଅନୁଷ୍ଠିତ ଭାରତ ବାଂଲାଦେଶ 57ତମ ମହାନିର୍ଦ୍ଦେଶକ ସ୍ତରୀୟ ସୀମା ସମନ୍ୱୟ ସମ୍ମିଳନୀରେ ଏହି ମତ ପ୍ରକାଶ ପାଇଛି। ଏହି ବୈଠକରେ ଆପୋଷ ସ୍ୱାର୍ଥ ଜଡ଼ିତ ସୀମା ସୁରକ୍ଷା ଓ ସୀମା ପରିଚାଳନା ସମେତ ଏହାର ସ୍ଥିତି ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଛି। ଏହାଛଡ଼ା ସମନ୍ୱିତ ପ୍ୟାଟ୍ରୋଲିଂ ବ୍ୟବସ୍ଥା, ରିଅଲ୍ ଟାଇମ୍ ତଥ୍ୟ ଆଦାନ ପ୍ରଦାନ, ସୀମାପାର ଅପରାଧିକ ନେଟୱାର୍କ ବିରୁଦ୍ଧରେ ମିଳିତ ପ୍ରଚେଷ୍ଟାକୁ ଅଧିକ ସୁଦୃଢ଼ କରିବା ଆଦି ଉପରେ ଉଭୟ ପକ୍ଷ ନିଜର ସମ୍ମତି ପ୍ରଦାନ କରିଛନ୍ତି। ବୈଠକ ପରେ ମିଳିତ ବିବୃତ୍ତିରେ ଉଭୟ ଦେଶ ସୀମା ପରିଚାଳନା ଓ ସୁରକ୍ଷା କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ରାଜି ହୋଇଛନ୍ତି। ଭାରତ ପକ୍ଷରୁ ପ୍ରତିନିଧି ଦଳର ନେତୃତ୍ୱ ବିଏସ୍ଏଫ୍ର ମହାନିର୍ଦ୍ଦେଶକ ପ୍ରବୀଣ କୁମାର ନେଇଥିବା ବେଳେ ମେଜର ଜେନେରାଲ ମହମ୍ମଦ ଆଶ୍ରାଫୁଜାମନ ସିଦ୍ଦିକିଙ୍କ ନେତୃତ୍ୱରେ ବାଂଲାଦେଶ ଏହି ବୈଠକରେ ଅଂଶଗ୍ରହଣ କରିଥିଲା। ପରବର୍ତ୍ତୀ ମହାନିର୍ଦ୍ଦେଶକ ସ୍ତରୀୟ ସମ୍ମିଳନୀ ଢାକାଠାରେ ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଖେଳ ଖବର। ଆଇସିସି ମହିଳା ଟି20 କ୍ରିକେଟ ବିଶ୍ୱକପ୍ର 10ମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ମ୍ୟାଚ୍ ଆଜି ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 11:30 ଆରମ୍ଭ ହେବ। ପ୍ରାୟ ଏକ ମାସ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଇଂଲଣ୍ଡ ଓ ୱେଲ୍ସରେ ଆୟୋଜିତ ହୋଇଛି। ତେବେ ଫାଇନାଲ୍ ମ୍ୟାଚ୍ ଆସନ୍ତା ମାସ 5 ତାରିଖ ଦିନ ଲର୍ଡ଼ସ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ହେବ। ଭାରତୀୟ ମହିଳା ଦଳ ଆସନ୍ତା ରବିବାର ନିଜର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳି ଟୁର୍ଣ୍ଣାମେଣ୍ଟରେ ଅଭିଯାନ ଆରମ୍ଭ କରିବ। ଟୁର୍ଣ୍ଣାମେଣ୍ଟରେ 12ଟି ଦଳ ଭାଗ ନେଉଥିବା ବେଳେ 7ଟି ସ୍ଥାନରେ ମୋଟ 33ଟି ମ୍ୟାଚ୍ ଅନୁଷ୍ଠିତ ହେବ। ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟ୍ ଅଧିନାୟକ ତଥା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମସନ୍ ଆଜି ଆନ୍ତର୍ଜାତିକ କ୍ରିକେଟ୍ରୁ ଅବ୍ୟାହତି ନେଇଛନ୍ତି। ଗତବର୍ଷ ସେ ଟି20 ଆନ୍ତର୍ଜାତିକ କ୍ରିକେଟ୍ରୁ ଅବ୍ୟାହତି ନେଇସାରିଛନ୍ତି। ପ୍ରାୟ 15 ବର୍ଷ ଧରି ୱିଲିୟମସନ୍ କ୍ରିକେଟ୍ର ବିଭିନ୍ନ ଫର୍ମାଟ୍ରେ ସଫଳତାର ସହ ଖେଳି 19,346 ରନ୍ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ କେବଳ ଟେଷ୍ଟ କ୍ରିକେଟ୍ରେ ସେ 33ଟି ଶତକ ସହିତ 9,500ରୁ ଉର୍ଦ୍ଧ୍ୱ ରନ୍ କରିଛନ୍ତି। ତାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ 2019 ବିଶ୍ୱକପ୍ ଫାଇନାଲ୍ରେ ପ୍ରବେଶ କରିଥିବା ବେଳେ 2021 ଟି20 ବିଶ୍ୱକପ୍ ଫାଇନାଲ୍ରେ ମଧ୍ୟ ଖେଳିବାର ସୁଯୋଗ ପାଇଥିଲା। ଏହାଛଡ଼ା 2021 ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ର ପ୍ରଥମ ସଂସ୍କରଣରେ ନ୍ୟୁଜିଲାଣ୍ଡ ତାଙ୍କ ନେତୃତ୍ୱରେ ଟାଇଟଲ ହାସଲ କରିଥିଲା। ସିଡ୍ନୀଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍ ଓପନ୍ ଟୁର୍ଣ୍ଣାମେଣ୍ଟର ମହିଳା ବର୍ଗ ସେମିଫାଇନାଲ୍ରେ ଭାରତର ପିଭି ସିନ୍ଧୁ ପ୍ରବେଶ କରିଛନ୍ତି। ସେ ଆଜି ଅନୁଷ୍ଠିତ କ୍ୱାର୍ଟର ଫାଇନାଲ୍ରେ ଚାଇନିଜ୍ ତାଇପେଇର ଚେନ୍ ସୁ ୟୁଙ୍କୁ 21-6, 21-9 ପରାସ୍ତ କରିଛନ୍ତି। ସେମିଫାଇନାଲ୍ରେ ସିନ୍ଧୁ ଜାପାନର ଆକେନେ ୟାମାଗୁଚିଙ୍କୁ ଭେଟିବେ। ଆଜି ଅନୁଷ୍ଠିତ ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ୟାମାଗୁଚି ଭାରତର ତାନ୍ଭି ଶର୍ମାଙ୍କୁ 21-14, 21-14 ପରାସ୍ତ କରିଛନ୍ତି। ଭାରତ ଇନୋଭେଟ୍ ସମ୍ମିଳନୀକୁ ଆସନ୍ତା ରବିବାର ନିସ୍ଠାରେ ମିଳିତ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ଓ ଫ୍ରାନ୍ସ ରାଷ୍ଟ୍ରପତି। ଅମରନାଥ ଯାତ୍ରୀଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ଲାଗି ସରକାର ପ୍ରତିବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିବଦ୍ଧତା ଦୋହରାଇଛନ୍ତି ଉଭୟ ଦେଶ ଏବଂ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ର ଦଶମ ସଂସ୍କରଣ ଆଜିଠାରୁ ଆରମ୍ଭ ଆସନ୍ତା ରବିବାର ଭାରତ ଭେଟିବ ପାକିସ୍ତାନକୁ ସମ୍ବାଦ ଶେଷ ହେଲା
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
4: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ

0: ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ନୟାଗଡ଼ ଜିଲ୍ଲାର ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ସ୍ପିଲ୍ ୱେ ଓ ଜଳ ନିଷ୍କାସନ ଗେଟ୍ ନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଓଡ଼ିଶାର ଏକାଦଶ ପ୍ରମୁଖ ଜଳସେଚନ ପ୍ରକଳ୍ପ ଭାବେ ପରିଗଣିତ ଏହି ପ୍ରକଳ୍ପ ପାଇଁ 194,07,00,000 ଟେଣ୍ଡର ମଞ୍ଜୁର ହୋଇଛି। ମଞ୍ଜରିଗାଁ ନିକଟରେ 552 ମିଟର ଲମ୍ବର ମାଟିବନ୍ଧ ଏବଂ ପାମ୍ପରଡ଼ାଠାରେ 9 ଗେଟ୍ ବିଶିଷ୍ଟ ଅତ୍ୟାଧୁନିକ ସ୍ପିଲ୍ ୱେ ନିର୍ମାଣ ହେବ। 30 ମାସ ମଧ୍ୟରେ କାମ ଶେଷ କରିବାର ଲକ୍ଷ୍ୟ ରହିଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଚାଷୀଙ୍କ ଆୟ ବୃଦ୍ଧି ସହ ସାମାଜିକ ଓ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ ବୋଲି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି।
1: ଆସନ୍ତା ମାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କର କମଳରେ ଶୁଭ ଦିଆଯିବ। 3,000 କୋଟି ଟଙ୍କାର ପ୍ରୋଜେକ୍ଟ ବୃତ୍ତଙ୍ଗ, ଯୋଉଟା କେବଳ ଦଶପଲା ନୁହେଁ, ଓଡ଼ଗାଁ, ନୟାଗଡ଼, ଖଣ୍ଡପଡ଼ା, ବାହାପୁର ଏବଂ ଦଶପଲା ବ୍ଲକ, ଏଇଭଳି ଭାବରେ ପାଖାପାଖି 10,000 ହେକ୍ଟରରୁ ଅଧିକା ଜାଗା ସେଟା ଜଳସେଚିତ ହେବ। ପ୍ରାୟ ଅଧାରୁ ଅଧିକା ଅଞ୍ଚଳ ଏ ନୟାଗଡ଼ ଜିଲ୍ଲାର ଯେଉଁଥିରେ କୃଷକମାନଙ୍କର ଯେଉଁ ଜମିକି ପାଣି, ସେ ସମସ୍ୟାର ସମାଧାନ ହେଇପାରିବ।
0: ଏ ସମ୍ପର୍କରେ ଜିଲ୍ଲାପାଳ ମଧୁମିତା ରଥ କହିଛନ୍ତି।
2: ଜଳସେଚନ ପ୍ରୋଜେକ୍ଟର ଆମର ଲ୍ୟାଣ୍ଡ ଆକ୍ୱିଜିସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତାର 41 କୋଟି ଗ୍ରାମ ଯୋଉଟା ଆସିବ ଏଇ ପ୍ରୋଜେକ୍ଟ ଅଣ୍ଡରରେ, ସେଗୁଡ଼ାକର ଗ୍ରାମସଭା ବି ଆମେ ଶୀଘ୍ର 2 ମାସ ଭିତରେ ତାକୁ ସାରିଦେଇଛୁ। ଆଉ ଥଇଥାନ ଯେଉଁ ପ୍ରୋଜେକ୍ଟ ତାର ଯେଉଁ ଯାଇଛି ତାକୁ ସବମିଟ୍ କରାଯାଇଛି RDC ଅଫିସରେ, ଏବଂ ଲ୍ୟାଣ୍ଡ ଆକ୍ୱିଜିସନ ପ୍ରୋସେସ୍ ଷ୍ଟାର୍ଟ ହେବା ପାଇଁକି ଲ୍ୟାଣ୍ଡ ଭେରିଫିକେସନ ସବୁ ଚାଲିଛି। ତାର ଯାହା ବେସ୍ ୱାର୍କ ସବୁ ଆରମ୍ଭ ହୋଇଯାଇଛି ଏବଂ ସଫଳତାର ସହ ଚାଲିଛି।
0: ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଅପରାଧ, ପୋକ୍ସୋ ମାମଲା, ନିଖୋଜ ଶିଶୁଙ୍କ ସନ୍ଧାନ ଏବଂ ଚାର୍ଜସିଟ୍ ଦାଖଲ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଚୋରି, ଡକାୟତି, ସାଇବର ଅପରାଧ ଓ ମାଦକଦ୍ରବ୍ୟ କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ପୋଲିସ ଜନତା ସମ୍ପର୍କ ସୁଦୃଢ଼ କରିବାକୁ SP ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି।
3: ଇମ୍ପୋର୍ଟାଣ୍ଟ ଜିନିଷଟା ଥିଲା, ଯେଉଁଟାକି ଆଗରୁ ମଧ୍ୟ ଆମର ପୋଲିସରେ ଇମ୍ପ୍ଲିମେଣ୍ଟ ହେଉଥିଲା, ସେଟାକୁ କୁହାଯାଏ ବିଟ୍ ପେଟ୍ରୋଲିଂ। ତ ବିଟ୍ ପେଟ୍ରୋଲିଂରେ ଇଚ୍ କନଷ୍ଟେବଲ କି ଇଚ୍ ଆମର ହୋମଗାର୍ଡ ଯାହା ବି ଅଛନ୍ତି, ଷ୍ଟାଫ୍ ଅଛନ୍ତି ଗ୍ରାଉଣ୍ଡରେ, ଆମର ଟାଇମ୍ ଆଣ୍ଡ ଏଗେନ୍ ଯାଇକି ଲୋକାଲ ସେଠିକାର ଡିସ୍ପ୍ୟୁଟ୍, ସେଠିକାର ପ୍ରୋବ୍ଲେମ୍ସ, କିଏ କିଏ ସେଠି ଭିଜିଟ୍ କରୁଛନ୍ତି, କିଏ କିଏ ବାହାର ଲୋକ ଆସୁଛନ୍ତି, ତ ସେ ଉପରେ ଖବର ନେବାର ଇମ୍ପୋର୍ଟାନ୍ସଟା ରହିଆସିଛି। କିନ୍ତୁ ଯଦି ବି ସେଇ ଜିନିଷଟା ଗ୍ରାଉଣ୍ଡରେ ଇଫେକ୍ଟିଭଲି ଇମ୍ପ୍ଲିମେଣ୍ଟ ହେଉନି, ତାକୁ ମଧ୍ୟ ଆମେ ଧ୍ୟାନ ଦେଇକି ଚେଷ୍ଟା କରିବୁ ଯେ ସେ ପାର୍ଟ ଆସିଲେ ନିଶ୍ଚିତ ରୂପରେ କିଛି ନା କିଛି ଏକ୍ସଟ୍ରା ଆମକୁ ଖବର ଏବଂ ଇଣ୍ଟେଲିଜେନ୍ସ ମିଳିବ, ତା ଉପରେ ମଧ୍ୟ ସଠିକ୍ ଆକ୍ସନ୍ ନିଆଯିବ।
0: ଭାରତର ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ଭୋଟର ସଂଶୋଧନ କାର୍ଯ୍ୟକ୍ରମ ଅବସରରେ ନୟାଗଡ଼ରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। May 30 June 28 ପର୍ଯ୍ୟନ୍ତ BLO ଘରକୁ ଘର ଯାଇ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରୁଛନ୍ତି। ସଠିକ୍ ତଥ୍ୟ ପ୍ରଦାନ କରି ଏହି ପ୍ରକ୍ରିୟାରେ ସହଯୋଗ କରିବାକୁ ଜିଲ୍ଲାପାଳ ଆହ୍ୱାନ ଜଣାଇଛନ୍ତି। ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ A1 ଗ୍ରେଡ୍ ପାଇଥିବା 52 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଓ ଅନ୍ୟାନ୍ୟ ଅତିଥି ଯୋଗ ଦେଇ ଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ। ସିଧାମୂଳା ନେଚର କ୍ୟାମ୍ପରେ ଆୟୋଜିତ 2-ଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳା ଉଦ୍ଯାପିତ ହୋଇଛି। ଏଥିରେ BJP ରାଜ୍ୟ ସଭାପତି ଓ ରାଜ୍ୟସଭା ସାଂସଦ ମନମୋହନ ସାମଲ ଯୋଗ ଦେଇ ଦଳୀୟ ବିଚାରଧାରା, ସାଂଗଠନିକ ସୁଦୃଢ଼ତା ଏବଂ ଜନସେବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରି ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ କଣ୍ଟିଲୋସ୍ଥିତ ଶ୍ରୀ ନୀଳମାଧବ ମନ୍ଦିରରେ ପୂଜାର୍ଚ୍ଚନା ଓ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ନୟାଗଡ଼ ଜିଲ୍ଲା ପ୍ରଭାରୀ ସୁରଥ ବିଶ୍ୱାଳଙ୍କ ସମେତ ଶତାଧିକ କର୍ମୀ ଏଥିରେ ଯୋଗ ଦେଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
4: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: एनडीए सरकारको 12 वर्ष पूर्ति अवसरले आकाशवाणी सम्बलपुर प्रस्तुत गरिछि विशेष कार्यक्रम 12 वर्ष भरिछि हस। उपस्थापना अभिषेक शर्मा, सम्पादना सौभाग्य कुमार रथ। प्रधानमन्त्री नरेन्द्र मोदीको नेतृत्वले सबका साथ, सबका विकास, सबका विश्वास और सबका प्रयास ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ସରକାରଙ୍କ ଦ୍ୱାରା ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ଚର୍ଚ୍ଚା କରିବା। କେନ୍ଦ୍ର ସରକାର ବିଗତ 12 ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ଏବଂ ସଂଶୋଧନ ମାଧ୍ୟମରେ ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ ସଶକ୍ତିକରଣ କରିଛନ୍ତି। ସରଳ କର ବ୍ୟବସ୍ଥା, ଉନ୍ନତ ବ୍ୟାଙ୍କିଂ, ବୀମା ଏବଂ ପେନ୍ସନ୍ ସୁବିଧାଗୁଡ଼ିକ ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ ପାଇଁ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିଛି। ନୂତନ କର ପ୍ରଣାଳୀ ଅନ୍ତର୍ଗତ ବାର୍ଷିକ 12 ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିମାନଙ୍କୁ କୌଣସି ପ୍ରକାର କର ଦେବାକୁ ପଡ଼ୁନାହିଁ। ସେହିପରି GST ମଧ୍ୟ କର ବ୍ୟବସ୍ଥାକୁ ସରଳ କରିବା ସହିତ ଦୈନନ୍ଦିନ ଆବଶ୍ୟକୀୟ ବସ୍ତୁଗୁଡ଼ିକର ଦରଦାମ କମ୍ କରିଛି, ଯାହାଦ୍ୱାରା ଲୋକମାନଙ୍କର ଆର୍ଥିକ ଚିନ୍ତା ଦୂର ହୋଇଛି। 2015 ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ବାନ୍ ଲକ୍ଷାଧିକ ଲୋକଙ୍କୁ ଆବାସ ପ୍ରଦାନ କରିଛି। ଏହି ଯୋଜନା ଅନ୍ତର୍ଗତ ସ୍ୱୀକୃତ 1,25,00,000 ଆବାସ ମଧ୍ୟରୁ 98 ଲକ୍ଷରୁ ଅଧିକ ଆବାସ ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶର ଅଭିଷେକ କୁମାର କହିଛନ୍ତି ଯେ ଏହି ଯୋଜନା ଅନ୍ତର୍ଗତ ଗରିବ ଲୋକମାନଙ୍କୁ ବାସଗୃହ ମିଳୁଛି, ଯାହାଦ୍ୱାରା ତାଙ୍କୁ ଭଡ଼ାଘରରୁ ମୁକ୍ତି ମିଳିଛି।
1: ମୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିଥିଲି। ଆବେଦନ ପରେ ମୋତେ ଲଟେରୀ ଡ୍ର ମାଧ୍ୟମରେ ଘର ମିଳିଲା। ଏହି ସ୍କିମ୍ ବହୁତ ଭଲ, ଯାହାଦ୍ୱାରା ଗରିବ ଲୋକମାନଙ୍କୁ ରହିବାକୁ ଘର ମିଳିପାରୁଛି, ସମସ୍ତେ ନିଶ୍ଚିନ୍ତ ହୋଇପାରୁଛନ୍ତି।
0: ସେହିପରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ 43,52,00,000 ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି, ଯାହାଦ୍ୱାରା ଲୋକମାନଙ୍କୁ ଉନ୍ନତ ଧରଣର ସ୍ୱାସ୍ଥ୍ୟ ସୁରକ୍ଷା ମିଳିପାରିଛି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ଯୋଜନା ଅନ୍ତର୍ଗତ ଜନଔଷଧ କେନ୍ଦ୍ର ମାଧ୍ୟମରେ ଶସ୍ତା ଏବଂ ଉନ୍ନତମାନର ଔଷଧ ମିଳିପାରୁଛି, ଯାହାଦ୍ୱାରା ବଜାର ଦରରୁ ଶତକଡ଼ା 50-80% ଶସ୍ତା ଦାମରେ ଔଷଧ ମିଳିପାରୁଛି। ବିହାରର ବ୍ରହ୍ମଦେବ କହିଲେ ଯେ ଏହି କେନ୍ଦ୍ରଗୁଡ଼ିକରେ ଔଷଧ କମ୍ ଦାମରେ ମିଳେ।
2: ଗତବର୍ଷରୁ ଏହି କେନ୍ଦ୍ରରୁ ମୁଁ ଔଷଧ ନେଉଛି। ଏଠାରେ ଔଷଧ ଅତି ଶସ୍ତା ଦାମରେ ମିଳିଥାଏ ଏବଂ ଡକ୍ଟରମାନେ ମଧ୍ୟ ଆମକୁ ପରାମର୍ଶ ଦେଇଥାନ୍ତି ଯେ ଏହି କେନ୍ଦ୍ରରୁ ଆପଣମାନେ ସବୁବେଳେ ଔଷଧ ନିଅନ୍ତୁ ବୋଲି।
0: ସେହିପରି 2015 ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଯୋଗୁଁ ଲୋକମାନେ ନିଜ ନିଜ ବ୍ୟବସାୟ ଆରମ୍ଭ କରୁଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାର ସୃଷ୍ଟି କରିପାରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ ଆଜି ପର୍ଯ୍ୟନ୍ତ 40,00,000,00,000 ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଛି। ଭାରତର ମଧ୍ୟମ ବର୍ଗୀୟ ଲୋକମାନଙ୍କ ଆୟ ବୃଦ୍ଧି ସହିତ ନୂତନ ସୁଯୋଗ ସୃଷ୍ଟି ହେବା ଯୋଗୁଁ ସେମାନେ ଏବେ ଦେଶର ଆର୍ଥିକ ପ୍ରଗତି, ବିକାଶ ତଥା ସମୃଦ୍ଧି ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବର୍ଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।

0: ଶୁଣନ୍ତୁ ପାଣିପାଗ ସମ୍ପର୍କିତ ସୂଚନା। ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ସୂଚନା ଅନୁସାରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସହିତ ଅନ୍ୟ ସ୍ଥାନମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବୃଷ୍ଟିପାତ ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ଆଜି ଦିନ ତାପମାତ୍ରାରେ ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡ଼ା ଜିଲ୍ଲାରେ 42.5 ଡିଗ୍ରୀ ସେଣ୍ଟିଗ୍ରେଡ୍ ରେକର୍ଡ କରାଯାଇଛି। ଆଗାମୀ ଚାରିଦିନ ମଧ୍ୟରେ ଦିନ ତାପମାତ୍ରାରେ କ୍ରମଶଃ 2-3 ଡିଗ୍ରୀ ସେଣ୍ଟିଗ୍ରେଡ୍ ହ୍ରାସ ପାଇବାର ସୂଚନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ହେବା ସହିତ ପବନର ବେଗ ପ୍ରାୟତଃ 40-50 କିଲୋମିଟର ବେଗରେ ବୋହିବାର ସମ୍ଭାବନା ମଧ୍ୟ ରହିଛି ଏବଂ ଏହି ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଥିଲା ପାଣିପାଗ ସମ୍ପର୍କିତ ସୂଚନା।
1: ବରା ଏ ବା ଯା ହରେ ଭାଇ, ମୋର ଭାଇଟା ହେଲା ବରା ଟାଇନ୍ ଦେଇଛେ ହେଲେ।
2: ହଁ, ଏଇଟା ପରେ ଯାଇଥିଲି ସେ ନିମେଇଦା ଦୋକାନ କେ, ହେନୁ ଆନଲି ଟିକେ। ଆଉ ଯେ ନାନୀ ଶୁଣ ତ, ସେ କଏଟୁ ଦେଖ ତ, ତାର ପୁଅ କେ ଏଡ଼ିକି ଛୋଟଟା ଅଛେ, ସେ ପାଠ ପୁଠି ତାକେ ନେ ପଢେ ପଠାବାର, ଆର ସେ ଦୋକାନ କେ କାମ କରି ପଠଉଛେ ଦେଖ ତ।
1: ହେଟା ପରେ ରେ ବାବୁ, ହେଟା ତମକୁ କହିମି ବୋଲୁଥିଲି। ହେଁ, ଇଟା କାଣା ଛୁଆ ଦିନୁ କାଣା ଇଟା ପାଠ ସାର ଛଡେଇ କରି ଇଟା ଶିଶୁ ଶ୍ରମିକ ବନାବା କାଏ, ମତେ କହ ତ।
2: ହଁ ପରେ ମୁଇଁ ବନେ ଗାଲି ଲାଗଲି, ତାକେ ମନା କଲି।
1: ହଁ, ଆଉ ଶୁଣ, ହେ ସାନ ଛୁଆ ଏଛେନ୍ ପାଠ ସାଠ ପଢ଼ବା, ହେଁ, ଆଉ ଜ୍ଞାନର ଆଲୋକରେ ଦୁନିଆ ଦେଖ୍ବା, ଇଟା କାଣା ଆଉ ତାକେ ପାଠ ସାଠ ନାଇଁ ପଢ଼େଇ କରି ଇଟା ଦୁକାନେ ବସେଇଛେ, ଇଟା ଭଲ କାମ କାଏ କହତେର ବାବୁ।
2: ହଁ ପରେ,
1: ହଁ ଆଜି ପରେ ହେନ୍ତା ଦିନ୍ଟେ ଜାଣିଲ କେ,
2: ବିଶ୍ୱ
1: ଶିଶୁ ଶ୍ରମିକ ବିରୋଧ ଦିବସ। ଶିଶୁ ଶ୍ରମିକର କୁପ୍ରଭାବ ବିଷୟରେ ସଚେତନା କରବା ଲାଗି ଆଜିର ଦିନକେ ପାଳନ କରାଯାଉଛେ। ପ୍ରତ୍ୟେକ ଛୁଆ କେ ଶିକ୍ଷା, ସୁରକ୍ଷା ଆଉ ସୁନ୍ଦର ଶୈଶବ ପ୍ରଦାନ କରବାର୍ ଲାଗି ଆଜି ଦିନର ବାର୍ତ୍ତା ଏପରେ। ଆଉ ସେ ନାଇଁ ଜାଣିବାର୍ କେ, ଛୁଆ ଆମର ଛୁଆ ଆଗ୍କେ ଗୋଟେ ଭଲ ଭବିଷ୍ୟତ ଅଛେ ତାର ବୋଲିକରି, ଆଉ ଦେଶର ନାଗରିକ ହେବା ବୋଲିକରି, ଆଉ ଛୁଆ କେନ୍ତା କାମ କରୁଛେ ସେ।
2: କାଁ କରବ ଆର୍, ସେତାକେ ଯେତେ ଆମେ ପାରୁଛୁ ବୁଝାମା ଯେ ଆଉ କାଁ କର୍ମା, ଦେଖୁଛ କି ନାଇଁ ହାନି କେନ୍ତା ଆମର ଆମର ପାଗଟା ବଦଲୁଛେ।
1: ହଁ, ପାଗ ବଦଲୁଛେ, ତାପରେ ଆମେ ନିଜର ଦିହି ପାହାର ଧ୍ୟାନ ରଖବାର କଥା। ତାପରେ କିନି ଆମେ ଘରେ ଯେନ୍ ରଖିଛୁ କୁକୁଡ଼ା, ଚିମ୍ରା, ଗାଈ, ଭଏଁସ, ମେଢ଼ି, ସବକର ଧ୍ୟାନ ରଖବା କଥା ରେ ବାବୁ। ଆଉ ନାଇଁ ରଖିଲେ ତ ଇଆଡ଼େ ସିଆଡ଼େ ଦିହି ହେବା ନେଇ।
2: ହଁ ପରେ, ଏଇଟା ଆମର ସେ ଯେନ୍ ଛେଲ ନେଇ ରଖିଥିଲୁ ତାଙ୍କର ଦିହି ଦୁହାଁ ଟିକେ ନସି ଯାଇଛେ, ତାପରେ ଆମର ବାବୁର ବି ଦିହି ଟିକେ ଖରାପ ହେନ୍ତା। ଆଉ
1: ଏ ନାଇଁ ରେ ବାବୁ, ଯେତେବେଳେ କିନି ପାଗ ପରିବର୍ତ୍ତନ ହଉଛେ ସେତେବେଳେ ଆକଟ କରିକିରି ଆମର ଦିହି ପାହାର ଆମେ ଧ୍ୟାନ ରଖମା, ହେତେବେଳେ ତ ଆମର ଦିହି ପାଗ ଖରାପ ହେସି ନେଇ ବେଶୀ।
2: ହଁ ନାନୀ, ଠିକ କଥା କହୁଛ ପରେ।
1: ହଁ ଆଉ ଶୁଣ ତ, ଆଜି ବି ହେନ୍ତା ଗୋଟେ ଆଲୋଚନା ରହିଛେ, ଶୁଣତା ବେଲେ ହେତା ଆମର ବଡ଼ଖା ନାନୀ କଥା ହେଇଛନ୍। ହଁ ବେଲେ ଅତକା କଥା ଜାଣି ପାରମାନି।
2: ଠିକ ଠିକ ଅଛେ, ସେ ନାନୀ ଶୁନମା।
3: ବୈଠକ କି ଆସିଥିବାର ସବୁ ଚାଷୀ ଭାଇ ବହିନ ମାନକେ ଜୁହାର। ଚାଷୀ ଭାଇ ବହିନ ମାନେ ତ ଚାଷବାସ ବହୁତ ରକମର କରିଥିସନ୍, ହେଲେ ନିଜର ଆୟକେ ବଢ଼ାବାର୍ ଲାଗି, ନିଜେ ଦୁଇ ପଇସା ଅତକା ପାଇବାର୍ ଲାଗି ଆଉ ବି ଅଲଗା ଭିନ୍ ଭିନ୍ ରକମର ଚାଷମାନେ କରିଥିସନ୍। ଯେନ୍ତାକି କିଏ ଗାଈ ରଖିଥିସି, କିଏ କୁକୁଡ଼ା ରଖିଥିସି, କିଏ ଛେଲ ବି ରଖିଥିସି, ତାର୍ ସାଙ୍ଗେ ସାଙ୍ଗେ କିଏ ବତକ, କିଏ ମାଛ, କିଏ ଏନ୍ତା ସବୁ ଚାଷ୍ମାନେ ବି କରିଥିସନ୍। ହେଲେ ଯେତେବେଳେ ଋତୁଟା ପରିବର୍ତ୍ତନ ହେଉଛେ, ଆମ ଋତୁଟା ବଦଲୁଛେ, ତାର୍ ସାଙ୍ଗେ ସାଙ୍ଗେ ଆମେ ଯେନ୍ ରଖିଥିବାର ଘରେ ପଶୁପକ୍ଷୀମାନଙ୍କର ତାଙ୍କର ବି ଯତ୍ନ ପାତନ ଅତକା ଅଲଗା ନେବା ଲାଗି ପଡ଼ିଥିସି। ଆଜି ଆମର ଆଲୋଚନାର ବିଷୟଟା ଅଛେ ଋତୁ ପରିବର୍ତ୍ତନ ସମୟରେ ଗୃହପାଳିତ ପଶୁପକ୍ଷୀଙ୍କ ଯତ୍ନ। ଆଲୋଚନା କରିବା ଲାଗି ଆସିଛନ୍ ଡାକ୍ତର ଆଦ୍ୟାଶ୍ରୀ ରାୟଗୁରୁ, ଆଜ୍ଞା ପଶୁ ଚିକିତ୍ସା ଅଧିକାରୀ ଅଡ୍ଡା ଜିଲ୍ଲା ଝାରସୁଗୁଡ଼ାନୁ ଆସିଛନ୍। ଆପଣଙ୍କେ ଆମର ବୈଠକିକେ ସ୍ୱାଗତ କରୁଛୁ। ଜୁହାର
4: ଜୁହାର।
3: ଆମ୍କେ ପହଲା କହୁନ୍ ଯେ ଇ ଯେନ୍ ଋତୁ ପରିବର୍ତ୍ତନ ହଉଛେ, ବୋଲେ ଋତୁଟା ଯେନ୍ ଆମର ବଦଲୁଛେ, ଇନ ଆମର ଯେନ୍ ଘରେ ରଖିଥିସୁଁ ଗୃହପାଳିତ ପଶୁପକ୍ଷୀମାନ୍କେ, ଇତାର ଉପରେ କାଣା ପ୍ରଭାବ ପଡ଼ିଥିସି ଆଉ କାହିଁଥିର୍ ଲାଗି ପଡ଼ିଥିସି, ସେ ବାବଦ୍ରେ ଆମର ଚାଷୀ ଭାଇ ଭଉଣୀମାନଙ୍କୁ ଟିକେ ବୁଝେଇକିରି କହିଦେଉ।
4: ବର୍ଷା ଋତୁର ଆଗମନ ସହିତ ଆମର କୃଷି ଭାଇ ଭଉଣୀମାନଙ୍କ ଭିତରେ ଗୋଟେ ଅନେକ ଉତ୍ସାହ ଆସିଥାଏ। ପ୍ରଚଣ୍ଡ ରୌଦ୍ରତାପ ପରେ ଯେତେବେଳେ ଆମର ଗ୍ରୀଷ୍ମ ପ୍ରବାହ ପରେ ବର୍ଷା ଆସେ, ସେତେବେଳେ ବାୟୁମଣ୍ଡଳର ତାପମାତ୍ରା ହ୍ରାସ ପାଇବା ସହିତ ବିଭିନ୍ନ ପ୍ରକାର ଯେମିତିକି ଘାସ ବଢ଼ିବା ହେଲା, ଅଧିକ ବର୍ଷା, ଅଧିକ ଆର୍ଦ୍ରତା ଦେଖାଯାଏ, ତେଣୁକରି ଆମର ସେଇଟା ପଶୁମାନଙ୍କ ପ୍ରତି ସେ ପାଣିପାଗଟା ପୁରା ଉତ୍କୃଷ୍ଟ ହୋଇଥାଏ, ତାଙ୍କର କ୍ଷୀର ବୃଦ୍ଧି ହୁଏ, ମାନେ ଶରୀରର ଓଜନ ଯେଉଁଟା ଆମର ଜଳୀୟହୀନତା ଯୋଗୁଁ ଖରାଦିନେ ହ୍ରାସ ପାଇଥାଏ ସେ ଶରୀର ତାଙ୍କର ସେ ସୁସ୍ଥ ସେଟା ବି ସେମାନେ ଫେରିପାଆନ୍ତି। ତେଣୁକରି ସ୍ୱାସ୍ଥ୍ୟଗତ ପ୍ରଜନନ କ୍ଷମତା ହେଲା, ଆମର ଦୁଗ୍ଧ ଉତ୍ପାଦନ ହେଲା, ତାଙ୍କର ଉନ୍ନତି ହିଁ ଦେଖାଯାଏ, ତେଣୁକରି ସେମାନେ ଉତ୍ସାହିତ ରହିଥାନ୍ତି। ତେଣୁ ପ୍ରାଣୀପାଳକମାନଙ୍କର ଉତ୍ପାଦନ କ୍ଷମତା ବୃଦ୍ଧି କିଛିଟା ସମସ୍ୟା ମଧ୍ୟ ଦେଖାଯାଏ ସେ ସମୟରେ, ତେଣୁକରି ସେ ପ୍ରତି ଧ୍ୟାନ ଦେବାଟା ନିହାତି ଜରୁରୀ ଆଏ।
3: ତ ଚାଷୀ ଭାଇ ଭଉଣୀ ମାନେ କାଣ ଆସିକି ନେଇ କେତେବେଳେ ଜାଣିକରି ବି ମାନେ ଭୁଲଟା କରି ପକେଇଥିସନ୍, କର୍ମୁ କର୍ମୁ ବୋଲୁଥିସନ୍ ଆଉ ସେ ଭୁଲ ମାନେ କରି ପକେଇଥିସନ୍, ତ ଏମାନ୍କେ କାଣା ସେଟା ଜହ ଟିକେ ଧ୍ୟାନ ଦେବା ଲାଗି ପଡ଼୍ବା ଆଉ କେନ୍ତା କରି ଜହ ଯତ୍ନ ପାତନ କରିବା ଲାଗି ପଡ଼୍ବା ସେ ବାବଦରେ ଟିକେ।
4: ପ୍ରଥମତଃ ଆମର ବର୍ଷା ଦିନ ଯେତେବେଳେ ଆରମ୍ଭ ହୁଏ ତ ଆମର ଯୋଉଟା ଖରାଦିନେ ଘରେ ରଖୁଥାନ୍ତି ଲୋକମାନେ ସାଧାରଣତଃ ଗାଈମାନଙ୍କୁ,
3: ଖରାରେ ବାହାରକେ ତ ବାହାରବାର
4: ପ୍ରଥମତଃ ସେମାନେ ଚରିବାକୁ ଛାଡ଼ି ଦିଅନ୍ତି। ତ ଯେତେବେଳେ ଚରିବାକୁ ଛାଡ଼ି ଦିଅନ୍ତି ଆମର ଘାସ ବହୁତ ଭଲ ହୁଏ ବର୍ଷା ଦିନେ, କିନ୍ତୁ ଘାସ ସହିତ କିଛିଟା ଯେମିତିକି ଘାସରେ ବିଭିନ୍ନ ପ୍ରକାରର ପରଜୀବୀ ଥାନ୍ତି, ତ ତେଣୁକରି ପରଜୀବୀମାନଙ୍କୁ ଘାସ ଖାଇବା ସହିତ ସେ ପରଜୀବୀଟା ବି ସେମାନେ ଖାଦ୍ୟ ସହିତ ଗ୍ରହଣ କରନ୍ତି, ତ ବିଭିନ୍ନ ପ୍ରକାରର ତାଙ୍କର ଆମେ ଯେଉଁଟାକୁ କହୁଛୁ ଗ୍ୟାଷ୍ଟ୍ରୋ ଇଣ୍ଟେଷ୍ଟାଇନାଲ ଡିସଅର୍ଡର ବା ପାକସ୍ଥଳୀରେ ବିଭିନ୍ନ ପ୍ରକାରର ତାଙ୍କର ରୋଗ ଦେଖାଦେଇଥାଏ ସେ ସମୟରେ, ତେଣୁକରି ସେ ସମ୍ବନ୍ଧିତ ଟିକେ ଚାଷୀ ଭାଇ ଭଉଣୀମାନେ ଟିକେ ସତର୍କ ରହିବାର ଅଛି ସେ ସମୟରେ। ଯେମିତିକି ଆମେ ସତର୍କତା କେମିତି ଅବଲମ୍ବନ କରିପାରିବା କି ଘାସ ଯଦି ଆମେ ଦେଉଛୁ ହେଲେ ଚରିବାକୁ ନ ଛାଡ଼ି, କାହିଁକିନା ଚରିବାକୁ ଯେତେବେଳେ ସେମାନେ ଯାଉଛନ୍ତି ତ ବିଭିନ୍ନ କାଦୁଅ ବହୁତ ଅଧିକା ହୁଏ, ସାଧାରଣତଃ ଆମର ଗ୍ରାମାଞ୍ଚଳରେ ହିଁ ଲୋକମାନେ ଗାଈ ରଖୁଛନ୍ତି, ତ ଗ୍ରାମାଞ୍ଚଳରେ ଆମର ଯେତେବେଳେ ସବୁ କାଦୁଅରେ ବହୁତ ଗୋଡ଼ ରହିବ ତ ସେ ସମୟରେ ଖୁରା ରୋଗ ବି ବହୁତ ଦେଖାଯାଏ, ତେଣୁକରି ପ୍ରତିଷେଧକ ବାବଦକୁ ପ୍ରାୟ ଆମର ସରକାରଙ୍କ ତରଫରୁ ବି ରହୁଛି FMD ଟୀକାକରଣ, ଫୁଟ୍ ଆଣ୍ଡ ମାଉଥ୍ ଡିଜିଜ୍ ଆମେ କହୁଛୁ, ଯେଉଁଟାକି ଆମେ ଖୁରା କହୁଛୁ ଖୁରା ରୋଗ, ତ ଖୁରା ରୋଗର ଆମର ଟୀକାକରଣ ରହୁଛି, ସମସ୍ତେ ସେ ଟୀକାକରଣ ବର୍ଷା ଋତୁ ପୂର୍ବରୁ କରାଇ ନେବା ଉଚିତ। ତା ସହିତ ଆମର ରହୁଛି ସାହାଣା ବା ଗଳାଫୁଲା ରୋଗ ଆମେ ଯେଉଁଟାକୁ କହୁଛୁ, ସେ ରୋଗର ମଧ୍ୟ ବର୍ଷା ଋତୁର ଆଗମନ ସହିତ ସେ ରୋଗର ବି ଆମର ଅଧିକରୁ ଅଧିକ ଦେଖାଦେଇଥାଏ, ତେଣୁକରି ଯେଉଁଟାକୁ ଆମେ କହୁଛୁ HS ହେମୋରେଜିକ୍ ସେପ୍ଟିସେମିଆ, HS ରୋଗର ମଧ୍ୟ ଟୀକାକରଣ କରାହୁଏ। ତ HS ଆଉ FMD ଏଇ ଦୁଇଟି ଟୀକାକରଣ ନିହାତି କରାଇ ନେବାର ଆବଶ୍ୟକତା ରହିଛି।
3: ତ ଏଇସବୁ ଛୋଟ ଛୋଟ ଜିନିଷ ମାନକେ ଯଦି ଆମ ଚାଷୀ ଭାଇମାନେ ଧ୍ୟାନ ଦେବେ, ଯେନ୍ ଘରେ ରଖିଛନ୍ ତାଙ୍କର ଗାଈ ଗୋରୁମାନଙ୍କେ ଆଗରୁ ଯଦି ଟିକେ ଟୀକାକରଣ କରାଇ ଦେଉଛନ୍ ବେଲେ ସେଟା ଫେର୍ ସରକାରଙ୍କ ତରଫରୁ ଏତିକି ସୁବିଧା ସୁଯୋଗ ମାନେ ଅଛେ, ତ ଯଦି କରାଇ ଦେଉଛନ୍ ବେଲେ ଏସବୁ ରୋଗ ହେବାନୁ ସେମାନେ ନିଶ୍ଚୟ ବଞ୍ଚିପାରିବେ, ଆରୁ ଯହ କିଛି ହେବାର କ୍ଷତି ହେବାର ଆଗରୁ ନୁକସାନ ହେବାର ଆଗରୁ ତାଙ୍କର ଗାଈ ଗୋରୁମାନଙ୍କେ ସେମାନେ ବଞ୍ଚେଇକି ରଖିପାରିବେ। ହେଲେ ଯେନ୍ କହିଲେ ଆପଣ ଯେନ୍ ଖୁରାନୁ ଯେନ୍ ରୋଗଟା ହେଇଥିସି ଆଉ ଯେନ୍ ପରଜୀବୀମାନଙ୍କନୁ ସଂକ୍ରମଣ ହେଇକିରି ହେଇଥିସି, ତ ହେଟା କେନ୍ତା କରି ହେସି ଆଉ ତାହାକେ କାଣ କରିବେ? ଏଇଟା ତ କହିଲେ ଆପଣ ଯେ ଟୀକାକରଣ କରିବେ, ଯଦି ବି ଟୀକାକରଣ ନାଇଁ କରି ଆଉ ହେଇଯାଇଛି ବୋଲେ ତାକେ କେନ୍ତା କରି ସେମାନେ ଠିକ କରିବେ ସେ ବାବଦରେ ଟିକେ କହିଦେବେ।
4: ଯେମିତିକି ଅତ୍ୟଧିକ ଆର୍ଦ୍ରତା ମାନେ ଯେଉଁଟାକୁ ଆମେ ହ୍ୟୁମିଡ଼ିଟି କହୁଛୁ, ଆର୍ଦ୍ରତା ଯୋଗୁଁ ଆଉ ତାପମାତ୍ରା ହ୍ରାସ ଯୋଗୁଁ ଆମର ପରଜୀବୀ ସଂକ୍ରମଣ ଯେମିତି କହିଲି କି ଘାସରେ ବହୁତ ଅଧିକା ରହିଥାଏ, ତ ଯେତେବେଳେ ରହୁଛି ତ ସେମାନଙ୍କର ଆମର ରହିଥାଏ ଗୋଟେ ସିସି ଫ୍ଲାଏ ଆମେ କହୁଛୁ ମାଛି, ତ ତା ଦେହରୁ ଆମର କେମିତି ଜାଣିବେ ରୋଗ ହେଇଛି ବୋଲି, ତ ତାର ବିଭିନ୍ନ ପ୍ରକାରର ମାନେ ତାର ଲକ୍ଷଣ ରହୁଛି ଯେଉଁଗୁଡ଼ାକ, ସେଗୁଡ଼ା ହେଉଛି ଶରୀରରେ ପାଖାପାଖି 104-105 ଡିଗ୍ରୀ ତାପମାତ୍ରା ରହିବା, ମାନେ ଜ୍ୱର ରହିବ, ଆମର ରକ୍ତହୀନତା ଦେଖାଯିବ। ରକ୍ତହୀନତା କେମିତି ଜାଣିବେ ଚାଷୀ ଭାଇ ଭଉଣୀମାନେ ଜାଣିବା ପାଇଁ, ଆଖି ଯଦି ଟିକେ ତଳୁଆ କରିବେ ତାହେଲେ ଆଖି ପତା ଯେଉଁ ଧାରଟା ଆମର ମାନେ ଚମଡ଼ାଟା ରହୁଛି ସେଟା ନାଲି ନ ଦେଖା ହିଁ ଟିକେ ସାଧାରଣତଃ ଟିକେ ହାଲକା ରଙ୍ଗ ମାନେ ପିଙ୍କ ମାନେ ତାକୁ ହାଲକା ଗୋଲାପୀ କିମ୍ବା ଧଳାସିଆ ଦେଖାଯାଉଥିବ ଯଦି ତାହେଲେ ସେଟାକୁ ଆମର କୁହାଯିବ ରକ୍ତହୀନତା।
3: ହଁ, ଯେନ୍ତା ଆମର ମନୁଷ୍ୟମାନଙ୍କର ବି ଆମେ ଦେଖସୁଁ ଯେ ଆଖିଟାକେ ଖୁଲି କରି ଦେଖସୁଁ ଯଦି ଗୁଲାପି ଦିଶୁଛେ ବୋଲେ ରକ୍ତ କମ୍ ଅଛେ ବୋଲି ଜଣାପଡ଼ୁଛି, ହେନ୍ତା ଇଟା ଗାଈ ଗୋରୁ କ୍ଷେତ୍ରରେ ବି ଏନ୍ତା ହେଇ ଜଣାପଡ଼ୁଛି। ଆଜ୍ଞା, ତ ଫେର କାଣ କରିବେ, ତାର ଉପାୟ କେନ୍ତା କରି କରିବେ?
4: ତାପରେ ତାର ଓଜନ ହ୍ରାସ ପାଉଥିବ, ବିଭିନ୍ନ ସମୟରେ ବି ଯେଉଁମାନେ ଦୁଧିଆଳି ଗାଈ ତାଙ୍କର ଦେଖିବେ କ୍ଷୀର ମାତ୍ରାଟା ବି ବହୁତ ଅଧିକାଂଶ ମାନେ ହ୍ରାସ ପାଇବ, ତ ତେଣୁକରି ପାଖାପାଖି 40% ତାଙ୍କର କ୍ଷୀର ଦେବାର ମାନେ କାପାସିଟିଟା ବି କମିଯାଏ, ତ ସେଇଟା ବି ଟିକେ ଧ୍ୟାନ ଦେବାକୁ ପଡ଼ିବ। ଏସବୁ ଦେଖିବେ ତାପରେ ଆପଣମାନେ ୟାର ରୋଗ ସାଧାରଣତଃ ହେଉଛି ଯଦି ସାଧାରଣତଃ ଦେଖାଯାଏ କି ବନ୍ଧ୍ୟା ଦୋଷ ବି ଦେଖାଯାଏ କେତେଟା ଗାଈମାନଙ୍କ ସ୍ତରରେ, ତ ବନ୍ଧ୍ୟା ଦୋଷ ଯଦି ଥରଟେ ଦେଖା ହେଉଛି ହେଲେ ଆମର ସାଧାରଣତଃ ଆମେ ହିସାବ କରୁଛୁ 270 ଦିନ ଗୋଟେ ଗର୍ଭଧାରଣର ସମୟ, ତାପରେ ପାଖାପାଖି 2 ମାସ ସମୟ ଛାଡ଼ିକି ପୁଣି ଥରେ ଗାଈ ଗୋଟେ ଗର୍ଭଧାରଣ କରିବା ପାଇଁ ଉପଯୁକ୍ତ ହୋଇଥାଏ ତା ଶରୀର। ତ ଯଦି ଥରେ ଗର୍ଭଧାରଣ ନ କରି ବନ୍ଧ୍ୟାଦୋଷ ଦେଖାଦଉଛି ତ ଚାଷୀମାନଙ୍କର ଆର୍ଥିକ କ୍ଷତି ବି ସେଠି ଘଟିବ।
3: ଆଜ୍ଞା, ସେମାନେ ଯେତେବେଳେ ଗାଈଟା ରଖୁଛନ୍ ବୋଲି କିଛି ତ ଲାଭ ପାଇବା ଲାଗି ରଖୁଛନ୍,
4: ଯେତେବେଳେ ତାଙ୍କର ଦୁଗ୍ଧ ଉତ୍ପାଦନ କ୍ଷମତାଟା ଯେତେ ସମୟ ଗଡିବ, ମାନେ ବର୍ଷକୁ ଯଦି ଗୋଟେ ଗାଈ ଆମର

0: 270 ଦିନ କ୍ଷୀର ଦେବା କଥା, ଯଦି ସେ ଗୋଟେ ବର୍ଷରେ 170 ଦିନ କି 150 ଦିନ କ୍ଷୀର ଦେବ, ତାହେଲେ ଆର୍ଥିକ ଲସ୍ଟା ବି ସେଠି ହେଉଛି। ହଁ, ତେଣୁ ଧ୍ୟାନ ଦେବା, ପ୍ରଥମେ ଯେକୌଣସି ସମୟରେ ଲକ୍ଷଣ ଦେଖାଦେବ ମାନେ ଆପଣ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ବା ଆମର ଯୋଉଟା ରହୁଛି LSC ସେଣ୍ଟର ଆମେ କହୁଛୁ, ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ର, ତ ସେ ସବୁକୁ ଯାଇକି ଆପଣମାନେ ସାଙ୍ଗେ ସାଙ୍ଗେ ଯୋଗାଯୋଗ କରନ୍ତୁ। କୌଣସି ପ୍ରକାର ଦେଶୀ ଉପଚାର କରିବା ପୂର୍ବରୁ ଡାକ୍ତରମାନଙ୍କ ସହିତ ନିହାତି ଯୋଗାଯୋଗ କରନ୍ତୁ। ଆଉ ସେଠି ସାଧାରଣତଃ ସରକାରଙ୍କ ତରଫରୁ ପ୍ରାୟ ସବୁ ଡାକ୍ତରଖାନାରେ ଔଷଧ ମାନେ ରହୁଛି ସେଠି, ଆଉ ସବୁ ଡାକ୍ତରଖାନାରେ ଗାଈ ଗୋରୁଙ୍କର ଆଉ ଛେଳି ମେଣ୍ଢାଙ୍କର ଚିକିତ୍ସା କି ପକ୍ଷୀମାନଙ୍କର ବି ଚିକିତ୍ସା ମାଗଣା ବି କରାଯାଇଛି। ତେଣୁକରି ସେଗୁଡାକ ଆପଣମାନେ ନିହାତି ଯାଇକି ଆଗ ଜଣାନ୍ତୁ।
1: ଆଜ୍ଞା, ତ ସବୁଠାନୁ ମୂଳ କଥା ହଉଛି ଯେ କିଛି ଗୋଟେ ଜିନିଷଟେ ହେଲା ବୋଲେ ତାହାକେ ଡେରି ନାଇଁ କରିକିନା ପାଖି ଥିବା ପ୍ରାଣୀ ଚିକିତ୍ସାଳୟକେ ଯାଇକିରି ସେନ ପରୀକ୍ଷା କରିକିରି ଡାକ୍ତର ଆଜ୍ଞାମାନଙ୍କ ସାଙ୍ଗେ ପରାମର୍ଶ କରିକିରି ଉଷ କଷା ଦେବାଟା ନିହାତି ଜରୁରୀ। ତ ଚାଷୀ ଭାଇମାନେ ସୋର ରଖୁନ୍ ଯେ ଡେରି ନାଇଁ କରିକିରି ଯଦି ଇ ସବୁ ଜିନିଷ ଦେଖିଲେ ତାଙ୍କ ଗାଈମାନଙ୍କର ନ ବୋଲେ ସାଙ୍ଗେ ସାଙ୍ଗେ ଯାଇକିରି ଡାକ୍ତର ଆଜ୍ଞା ସାଙ୍ଗେ କଥାବାର୍ତ୍ତା କରୁନ୍। ଏଇଟା ତ ବହୁତ ବଢିଆ କଥା ମାନେ କହିଲେ ଆଜ୍ଞା। ହେଲେ ଇ ଯେନ୍ ବର୍ଷା ଦିନେ ଆଉ କାଣା କାଣା ରୋଗ ଜହକରି ଦେଖବା ଲାଗି ମିଲ୍ସି?
0: ବର୍ଷା ଦିନେ ଏସବୁ ରୋଗ ପ୍ରଥମତଃ ଆମର ଯେମିତି କହିଲି ସାହାଣା ବା ଗଳାଫୁଲା ରୋଗ ହେଲା କି ବଜବଜିଆ ହେଲା, ଖୁରା ରୋଗ ହେଲା, ତାପରେ ପହ୍ନାଜନିତ ସମସ୍ୟା ଯୋଉଟାକୁ ଆମେ କହୁଛୁ ମାଷ୍ଟାଇଟିସ୍, ଆମର ଚାଷୀ ଭାଇ ଭଉଣୀ ମାନେ ବି ବୁଝିବେ। ତାପରେ ରହିଲା ଆମର ଜଳ ସଂକ୍ରମଣ, ଜଳ ସଂକ୍ରମଣଟା ବହୁତ ଅଧିକା ଦେଖାଯାଏ ଏଥିପାଇଁ କାହିଁକିନା ବର୍ଷା ଜନିତ ହେଲା କି ବନ୍ୟା ଜନିତ ଯୋଉ ଅଞ୍ଚଳ ଆମର ବନ୍ୟା ପ୍ରପୀଡ଼ିତ ରହୁଛି ସେ ଜାଗାରେ ଧର ଆମର ଚାଷ ଜମି ମାନଙ୍କରେ ଯୋଉ ପ୍ରକାରର କୀଟନାଶକ ବ୍ୟବହାର ହେଇଥିବ କି ଯାହା ହେଇଥିବ ସେସବୁ ଜିନିଷ ବହି ଆସିକି ଆମର ବିଭିନ୍ନ ଯୋଉ ୱାଟର ବଡିରେ ରହୁଛି, ପୋଖରୀ ହେଲା କି ନଈରେ ହେଲା, ସେସବୁରେ ଯେତେବେଳେ ପାଣି ପିଇବାକୁ ଆମର ପଶୁମାନେ ଯାଉଛନ୍ତି ସେମାନେ ସେସବୁ ସହିତ ସେ ପେଷ୍ଟିସାଇଡ୍ ମାନେ ଆମର କୀଟନାଶକ ହେଲା ଯାହା ହେଲା ସେମାନେ ସେଇଟାକୁ ବି ଭକ୍ଷଣ କରୁଛନ୍ତି। ଏଇଟା ବି ଆମର ଜଳ ସଂକ୍ରମଣ ତେଣୁକରି ବହୁତ ଅଧିକା ଦେଖାଯାଏ। ତାପରେ ଆମର ଘାସ ଯେତେ ଅଧିକା ହେଇଯାଏ ବେଳେବେଳେ ଆମେ ଯେତେବେଳେ ପୁରା ଖୋଲା ଛାଡ଼ିଦେଉ ଗାଈମାନଙ୍କୁ ଚରିବା ପାଇଁ, ସେମାନଙ୍କର ତ ଖାଦ୍ୟ ଉପରେ ତାଙ୍କର ନିୟନ୍ତ୍ରଣ ନାହିଁ, ତ ସେମାନେ ତାଙ୍କ ହିସାବରେ ଖାଆନ୍ତି। ତାପରେ ତେଣୁକରି ସେ କଣ ହୁଏ ପତଳା ଝାଡା ଯୋଉଟା କି ବହୁତ ଅଧିକା ସେଥିପାଇଁ ଦେଖାଯାଏ ବର୍ଷା ଦିନେ ଆମର ହଜମ କରିପାରନ୍ତି। ତେଣୁକରି ଗାଈମାନଙ୍କୁ ଆମେ ତ କହିବୁ ବର୍ଷା ଦିନେ ବି ବାହାରକୁ ମାନେ ବେଶୀ ସମୟ ନ ଛାଡ଼ିକି ତାଙ୍କୁ ନିଜେ ନେଇକରି ଯାଆନ୍ତୁ। ଯଦି ଚରେଇବାକୁ ନେଉଛନ୍ତି ତାହେଲେ ଆପଣମାନେ କମ୍ ସେ କମ୍ ସେଇଟା ନଜର ରଖିପାରିବେ, ନହେଲେ ତାଙ୍କୁ ଘାସ ଆଣିକି ଘରେ ଧୋଇକି କାଟିକି ଦିଅନ୍ତୁ, ନଡ଼ା ବା କୁଟା ଯାହା ସହିତ ମିଶେଇକି ଆପଣମାନେ ଦେବାକୁ ଚାହୁଁଛନ୍ତି, ତାହେଲେ ସେ ସଂକ୍ରମଣଟା ଆମର ଯେମିତିକି ପରଜୀବୀ ଯୋଉଟା ରହୁଛନ୍ତି ଘାସରେ ସେଇଟା ବି ମାନେ କମିବ, ଆଉ ତା ସହିତ
1: ଯେତେ
0: ସେମାନେ ଖାଇବାର କଥାଟା ସେମାନେ ସେତିକି ଖାଇବେ।
1: ଏଇଟା ତ ଆପଣ କହିଲେ ଯେ ଯେନ୍ମାନେ ଘରେ ଗାଈ ରଖିଛନ୍,
0: ଆଜ୍ଞା,
1: ଇଟା ସବୁ ଯେନ୍ମାନେ ଛେଲ ମେଢା ବି ରଖିଛନ୍, ଆଉ ପଶୁପକ୍ଷୀ ଯେନ୍ତା କି ଆପଣ କୁକୁରା ହେଲା ବତକ ହେଲା, ତ ସେମାନଙ୍କ ଲାଗି ବି କାଣା କିଛି ଅଛି କେ, ଅଲଗା କିଛି ବ୍ୟବସ୍ଥା ଅଛି କେ?
0: ଛେଳିମାନଙ୍କର ଏଣ୍ଟେରୋଟକ୍ସେମିଆ ନାମକ ଏକ ରୋଗ ହେଇଥାଏ ଯୋଉଥିରେ ଛେଳିମାନଙ୍କୁ ବହୁତ ମାନେ ସମାନ ଜିନିଷ ପତଳା ଝାଡା ହେବା ସହିତ ଆଉ ଶରୀର ଦୁର୍ବଳ ହେଇକରି ଅଧିକାଂଶ ସ୍ତରରେ ଛେଳିମାନଙ୍କର ମୃତ୍ୟୁ ଦେଖାଯାଇଥାଏ। ତେଣୁକରି ଏହି ସମୟରେ ଛେଳିମାନେ ବି ଆମେ କହୁଛୁ ଛେଳିମାନେ ନ ଚରିବାକୁ ଗଲେ ରହିପାରିବେ ନାହିଁ, ତେଣୁକରି ଛେଳିମାନଙ୍କୁ ବି ଯଦି ନେଉଛନ୍ତି ଆପଣ ତାଙ୍କୁ ନିୟନ୍ତ୍ରଣରେ ହିଁ ଚରେଇକି ଆଣିବାକୁ ପରାମର୍ଶ ଦେବି।
1: ବୋଲେ ନିଜର ତଦାରଖରେ ନିଜର ଦେଖରେଖରେ ଆପଣ ଯଦି ଗାଈ ରଖୁଛନ୍ ବୋଲି ଛେଳି ମେଢା ରଖୁଛନ୍ ବୋଲି ନିଜେ ଚରେଇକିରି ନେଇକିରି ଆସୁ, ଏନ୍ତା ଯେନ୍ ମାନେ ପଶୁ ପକ୍ଷୀ ମାନେ ରଖୁଛନ୍
0: ସମାନ ଜିନିଷ ଯୋଉମାନେ ଆମର ରଖୁଛନ୍ତି
1: କୁକୁଡ଼ା ରଖୁଛନ୍
0: ଘର ଅଗଣାରେ କୁକୁଡ଼ା ପାଳନ କରୁଛନ୍ତି କି ଯୋଉମାନେ ବତକ ରଖୁଛନ୍ତି ସମାନ ଜିନିଷ ସେମାନେ ଯେତେବେଳେ ଏ ଯୋଉ ପୋକ ଖାଇବା କି ଯାହା କରିବା ଏ ଯୋଉ ମାନେ ଆମର ବାଡି ଅଗଣାରେ ବୁଲିକି ଖାଦ୍ୟ ଖାଇବା କି ଯାହା କରନ୍ତି ସେସବୁ ଜିନିଷରୁ ବି ତାଙ୍କର ରୋଗ ହେଇଥାଏ। ବର୍ଷା ଦିନେ ଆମର ବାର୍ଡ ମାନଙ୍କ କ୍ଷେତ୍ରରେ ଆମର କକ୍ସିଡିଓସିସ୍ ନାମକ ଏକ ରୋଗ ବହୁତ ଦେଖା ଦେଇଥାଏ। ବ୍ରଏଲର ଯୋଉମାନେ ବି ରଖୁଛନ୍ତି ଯୋଉମାନେ ଆମର ବ୍ରଏଲର ଚାଷୀ ରହୁଛନ୍ତି କକ୍ସିଡିଓସିସ୍ ବି ବହୁତ ଦେଖା ଦେଇଥାଏ। ତେଣୁକରି କକ୍ସିଡିଓସିସ୍ରୁ ବି ମାନେ ରକ୍ଷା ପାଇବା ପାଇଁ ସେମାନଙ୍କର ଆମର ଯୋଉଟା କହୁଛୁ ଲିଟର ମେଟେରିଆଲ ବା ତଳେ ଯୋଉଟା ତାଙ୍କର ରହୁଛି ନାଇଁ ଖାଇବା ଲାଗି ନୁହଁ, ଆମର ତଳେ ଯୋଉଟା ରହୁଛି ଶୋଇବା ଲାଗି ତାଙ୍କର କୁଣ୍ଡା ଜାର୍, ତ ସେଇ ଜାଗାଟାକୁ ଆମେ ସଫା ରଖିବାର ଅଛି। ସେ ସଫା ଯେତେ ରଖିବା ସେତେ ତାଙ୍କୁ ରୋଗ ହେବ ନାହିଁ, ଆଉ ତାଙ୍କୁ ବି ପାଣିଟା ବି ସେମିତି ଆମେ ପ୍ରତ୍ୟେକ ଦିନ ତାଙ୍କର ପାନୀୟ ଜଳଟାକୁ ଆମେ ପୁରା ପରିଷ୍କାର ପାନୀୟ ଜଳ ତାଙ୍କୁ ଦେବାର ଅଛି।
1: ଆଜ୍ଞା, ତ ଏମାନଙ୍କ ଲାଗି ବି କଣ ହେନ୍ତା ପ୍ରତିଷେଧକ ଟୀକା ଅଛି କେ?
0: ଆଜ୍ଞା, ଛେଳିମାନଙ୍କର ଯୋଉ ରୋଗ କହିଲି ଏଣ୍ଟରୋଟକ୍ସିମିଆ ଯୋଉଥିରେ ତାଙ୍କର ଝାଡ଼ା ହୁଏ ଆଉ ତାପରେ ମୃତ୍ୟୁବରଣ ବି କରନ୍ତି, ତା ପାଇଁକା ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ମାଗଣା ରହୁଛି ପ୍ରତିଷେଧକ ଟୀକା। ଏଣ୍ଟେରୋଟକ୍ସିମିଆ ଭ୍ୟାକ୍ସିନ୍ ହିଁ କୁହାଯାଉଛି ତାକୁ, ଏଣ୍ଟେରୋଟକ୍ସିମିଆ ପ୍ରତିଷେଧକ, ସେଇଟାକୁ ହିଁ ଆମର ଦେବାକୁ ପଡିବ। ଆଉ କକ୍ସିଡିଓସିସ୍ର ସେମିତି କିଛି ରୋଗ ନାହିଁ, ତା ପାଇଁ କେବଳ ଆପଣ ହେଲା ପରେ ଟ୍ରିଟମେଣ୍ଟ ହେଇପାରିବ, ସେମିତି କୌଣସି ଟୀକା ନାହିଁ ତା, କିନ୍ତୁ ତା ପାଇଁ ଆପଣ ଯେତିକି ମାନେ ନିରାକରଣ କରିହେବ କିନ୍ତୁ ଆପଣ ଟିକେ ଜଗି ଦେବେ ଯଦି ସେ ରୋଗ ହେବ ନାହିଁ।
1: ତ ଏଇଟା ତ ବହୁତ ବଢିଆ କଥା, ଯଦି ଆମେ ଛୋଟ ଛୋଟ ଜିନିଷ କେ ଟିକେ ଯଦି ନିଘା ଦେଇକରି କର୍ମା ବେଲେ ଆମେ ବଡ ଯେନ୍ ବିପତ୍ତିଟା ଅଛି ସେଟା ଆଉ ନାଇଁ ଆସେନ, ଆଉ ଚାଷୀ ଭାଇମାନେ ଏଥିରୁ ରକ୍ଷା ପାଇବେ। ଏଇଟା ତ ଆପଣ କହିଲେ ଯେ କାଣ କାଣ ଆମର ରୋଗ ହେବା, ଆଉ ଆମେ ତାକେ କେନ୍ତା କରି ତାକେ ଚାଷୀ ଭାଇମାନେ ତାର ନିରାକରଣର ବ୍ୟବସ୍ଥା କରିବେ, ହେନ୍ତା ସରକାରଙ୍କ ତରଫରୁ ଆଉ କାଣ କାଣ ବ୍ୟବସ୍ଥା ଅଛି କି?
0: ଆଜ୍ଞା, ସରକାରଙ୍କ ତରଫରୁ ପ୍ରଥମତଃ ତ ଆମର ଯୋଉଟା 365 ଦିନ ପାଖାପାଖି ଚାଲୁଛି ସେଇଟା ହେଉଛି ଭ୍ରାମ୍ୟମାନ ପ୍ରାଣୀ ଚିକିତ୍ସାଳୟ। ଭ୍ରାମ୍ୟମାନ ପ୍ରାଣୀ ଚିକିତ୍ସାଳୟ ହେଉଛି ପ୍ରତ୍ୟେକ ଦିନ 2 ଲେଖାଏଁ ଗାଁକୁ ଆମର ଆମ୍ବୁଲାନ୍ସ ସେବା ଯାଉଛି।
1: ଆଜ୍ଞା,
0: ଆଉ ସେଇ ଗାଁରେ ସେଦିନ ଟୀକାକରଣ କରାହେଉଛି, ଆଉ ଟୀକାକରଣ ସହିତ ବିଭିନ୍ନ ଯାହାର ଯାହା ରୋଗ ଥିବ ପୁରା ତାଙ୍କର ମାନେ ଯେଉଁ କୁହନ୍ତି ଡୋର୍ ଷ୍ଟେପ୍ ସର୍ଭିସ୍, ଯେଉଁଟା ଆମେ ଦୁଆର ପାଖରେ ପହଞ୍ଚିକି ଲୋକଙ୍କୁ ପଚାରିକି ସେଇଟା କରୁଛୁ। ତ ସେଇ ସମୟରେ ଆମେ ଚାଷୀ ଭାଇ ଭଉଣୀଙ୍କୁ ଗୋଟିଏ ହିଁ ଅନୁରୋଧ କରିବୁ, ସେଦିନ ଯେଉଁଦିନ ଜାଣୁଛନ୍ତି ଆପଣମାନେ ଆମେ ସବୁ ଗାଁକୁ ପ୍ରାୟ ଆଗୁଆ ଜଣାଉଛୁ, ତ ଆପଣମାନେ ସେଦିନ ଗାଈ ଗୋରୁ ଟିକେ ଘରେ ରଖିଥିବା ପାଇଁ ମାନେ ଅନୁରୋଧ କରିବି। ତେଣୁକରି ଆମର ସେଦିନ ଭ୍ରାମ୍ୟମାନ ପ୍ରାଣୀ ଚିକିତ୍ସାଳୟ ସହିତ ଆମର ଜଣେ ଡାକ୍ତର, ଜଣେ ଆମର ପ୍ରାଣୀଧନ ନିରୀକ୍ଷକ ଆଉ ଜଣେ ଆଟେଣ୍ଡାଣ୍ଟ ସମସ୍ତେ ଯାଉଛନ୍ତି ସବୁ ଗାଁରେ ବୁଲି ବୁଲି ସେମାନେ ଟୀକାକରଣ କରିବା ସହିତ ଯଦି କାହାର ଆମର ରହୁଛି ଯେମିତିକି ଆର୍ଟିଫିସିଆଲ ଇନ୍ସେମିନେସନ ବି ରହିଲା ସେ ଜିନିଷ ବି ସବୁ ପ୍ରକାର ସୁବିଧା ଦିଆହେଉଛି। ତା ସହିତ ଆମର ବିଭିନ୍ନ ଚିକିତ୍ସା ପାଇଁକା ଔଷଧପତ୍ର ରହିଲା, କୃମିନାଶକ ରହିଲା, ସବୁ ପ୍ରକାର ଜିନିଷ ଭ୍ରାମ୍ୟମାନ ପ୍ରାଣୀ ଚିକିତ୍ସାଳୟ ଜରିଆରେ ଆପଣମାନଙ୍କ ପାଖକୁ ପହଞ୍ଚାଯାଉଛି। ତ ତେଣୁକରି ତ ଚାଷୀ ଭାଇ ଭଉଣୀଙ୍କର ଅନୁରୋଧ କି ତାର ଲାଭ ଉଠାନ୍ତୁ, ଆପଣଙ୍କ ଗୃହ ପାଖକୁ ପୁରା ଯେଉଁ ଯାଉଛି ଆମର ଭ୍ରାମ୍ୟମାନ ପ୍ରାଣୀ ଚିକିତ୍ସା କେନ୍ଦ୍ର, ଆପଣମାନେ ସେଠିକି ଆପଣଙ୍କର ପଶୁପକ୍ଷୀଙ୍କୁ ଆଣି ଟୀକାକରଣ କରେଇ ନିଅନ୍ତୁ ଏବଂ କୃମିନାଶକ କରେଇ ନିଅନ୍ତୁ।
1: ଏଇଟା ତ ବହୁତ ବଢିଆ କଥା ଯେ ଯଦି ବି କେନ୍ସି କାରଣ ଲାଗି ଗୋଟେ ଚାଷୀ ଭାଇଟେ ଡାକ୍ତରଖାନାକେ ଯାଇ ନା ପାରୁଛି ଯେ ଆମର ପଶୁ ଡାକ୍ତରଖାନାକେ, ବୋଲେ ଘର ପାଖକେ ଆସିକିରି ବି ଡାକ୍ତର ଆଜ୍ଞାମାନେ ତାର ଚିକିତ୍ସାଟା କରୁଛନ୍। ଏଇଟା ତ ବହୁତ ବଢିଆ କଥା, ଆଉ ଆମର ଚାଷୀ ଭାଇମାନେ ନିଶ୍ଚୟ ଏଥିରେ ସାମିଲ ହେବାର କଥା। ଏତେ ସୁନ୍ଦର ସରକାରଙ୍କ ତରଫରୁ ଗୋଟେ ବ୍ୟବସ୍ଥା କରାଯାଇଛି, ଏଥିରେ ସାମିଲ ହେବାର କଥା। ହେନ୍ତା ଆଉ କିଛି ଅଛି କି? ମନେକରୁନ୍ ହଠାତ୍ ଗୋଟେ ଗାଏକେ କାଣାଟେ ହେଇଗଲା, ଆମର ଚାଷୀ ଭାଇ ନେଇ ନାଇଁ ପାରିଲା ଡାକ୍ତର ନିକେ, ତ ତାର କିଛି ବ୍ୟବସ୍ଥା ଅଛି କି?
0: ଆଜ୍ଞା, ଏଇଟା ରହୁଛି ଭ୍ରାମ୍ୟମାନ ପ୍ରାଣୀ ଚିକିତ୍ସାଳୟ ଯୋଉଟା ଆମେ କହିଲୁ, ସେଇଟା ଆମର ଯୋଉଦିନ ନିର୍ଦ୍ଧାରିତ ଯୋଉ ଗାଁକୁ ସେଇଠିକି ଯିବ। କିନ୍ତୁ ହଠାତ୍ ଧର ଅନ୍ୟ କୌଣସି ଜାଗାରେ କାହାର ଦେହ ଖରାପ ହେଲା ଗାଈର, କି କାହାର ଛେଲର ଦେହ ଖରାପ ହେଲା, କି ରାସ୍ତାରେ ଆମର ପଡ଼ିଛି, ଆପଣ ଦେଖିଲେ ଆପଣମାନେ ଦେଖିଲେ ଏଇଟା ସମ୍ପୂର୍ଣ୍ଣ ରୂପରେ ହଉଛି ରାସ୍ତାରେ ପଡ଼ିଥିବା ମାନେ ଯାହାର କୌଣସି ଆମର ଚାଷୀ ଭାଇ ଭଉଣୀ ମାନେ ଓନର ନୁହନ୍ତି, ମାନେ ବୁଲା ପଶୁପକ୍ଷୀଙ୍କ ପାଇଁକା ଯଦି କୁହା ହବ, ତା ପାଇଁ ଆମର ହଉଛି ଆନିମଲ ହେଲ୍ପଲାଇନ କୁହାହଉଛି। ଆପଣ 1962 କଲ୍ କରିକରି ଆପଣ ଜଣେଇ ପାରିବେ, ଧର ଆପଣ ରାସ୍ତାରେ ଗଲାବେଳେ ଦେଖୁଛନ୍ତି କେନ୍ସି ଜାଗାରେ ଗୋଟେ ଆକ୍ସିଡେଣ୍ଟ ହେଇଯାଇଛି, କି କୋଉଠି ଗାଈ ଗୋଟେ ଆମର ଏବେ ଧର ଯେମିତିକି ପେଟ ଫୁଲେଇକି ପଡିଛି, କେବେ ବି ଧର ଦେଖୁଛନ୍ତି କୌଣସି ଜାଗାରେ ଆକ୍ସିଡେଣ୍ଟ ହେଇଛି, ତ ସେ ଜାଗାରେ ଆପଣ ମାନେ 1962 ଆନିମଲ ହେଲ୍ପଲାଇନ ଆମେ କହୁଛୁ, ସେଟାକୁ ଆପଣ କଲ୍ କରି ଜଣେଇଲେ ସେଥିରେ ଜଣେ ଡାକ୍ତର ଜଣେ ଆଟେଣ୍ଡାଣ୍ଟ ଯାଇକରି ଆପଣଙ୍କର ସେବା ଯୋଗେଇକରି ଆସିବେ।
1: ଆଜ୍ଞା, ଏଟା ତ ବହୁତ ବଢିଆ କଥା ଯେ ଘାଗେ ଆମେ ଦେଖବା ଲାଗି ପାଇସୁ ଯେ ରାସ୍ତା କଡ଼ରେ ଗାଈ ହେଲା କି ବୁଲା ଷଣ୍ଢ ହେଲା, ଏନ୍ତା ପଶୁ ମାନେ ବହୁତ ପଡ଼ିଥିସନ୍, ତାଙ୍କୁ ବି ନେବାର ଲାଗି ଆମର ଯେନ୍ତା ମନୁଷ୍ୟମାନଙ୍କ ଲାଗି ଆମ୍ବୁଲାନ୍ସ ଅଛେ, ତାଙ୍କ ଲାଗି ବି ଅଛେ। ଆଉ ଏଇଟା ସମସ୍ତେ ଜାଣିଥିବାର କଥା, ଆଉ ଯେନ୍ ନମ୍ବରଟା କହିଲେ ଆଜ୍ଞା, ସେ ନମ୍ବରଟା ଚାଷୀ ଭାଇମାନେ ସୋ ରଖୁନ୍, ଆଉ ଥରେ ନମ୍ବରଟା କହିଦେଉଛୁ, ନମ୍ବରଟା ହେଲା 1962, ଏଇଟା ଚାଷୀ ଭାଇମାନେ ସୋ ରଖିଥାଉନ୍। ଆପଣ ତ ଏତେ ବଢ଼ିଆ କଥା ମାନେ କହିଲେ ଆଜ୍ଞା, ହେଲେ ସେ ଆମର ଚାଷୀ ଭାଇମାନଙ୍କୁ ଆପଣ କାଣ ପରାମର୍ଶ ଦେବା ଲାଗି ଚାହିଁବେ?
0: ଚାଷୀ ଭାଇ ଭଉଣୀମାନଙ୍କୁ ମୁଁ ପରାମର୍ଶ ଏତିକି ଦେବି, ପ୍ରଥମତଃ ସର୍ବପ୍ରଥମେ ବର୍ଷା ଋତୁ ଆସିବା ପୂର୍ବରୁ, ଆମର ମୌସୁମୀ ଆସିବା ପୂର୍ବରୁ ଆପଣମାନେ ସବୁ ପ୍ରକାରର ଟୀକାକରଣ ଯେଉଁଗୁଡ଼ା ମୁଁ କହିଲି, ଯେମିତିକି ସାହାଣା ବା ଗଳାଫୁଲା ପାଇଁ ଟୀକାକରଣ, ବଜବଜିଆ ବା ବିକ୍ୟୁ ରୋଗ ପାଇଁ ଟୀକାକରଣ, ଖୁରା ବା FMD ରୋଗ ପାଇଁ ଟୀକାକରଣ କରେଇ ନିଅନ୍ତୁ। ଯେଉଁମାନେ ଟୀକାକରଣ କରେଇ ସାରିଲେ, ଟୀକାକରଣ କରେଇଲା ପରେ ଆପଣ କୃମିନାଶକ ଔଷଧ ନିହାତି ଦିଅନ୍ତୁ। ବର୍ଷକୁ ଆମେ କହୁଛୁ 4 ଆପଣ କୃମିନାଶକ ଔଷଧ ଦିଅନ୍ତୁ ବୋଲି, ତ ତାର ଗୋଟେ ଥରଟା ଆପଣ ବର୍ଷା ଋତୁ ପୂର୍ବରୁ ଦେବେ, ଗୋଟେ ଶୀତ ଋତୁ ପୂର୍ବରୁ, ତାପରେ ଗୋଟେ ଆମର ବସନ୍ତ ପାଖାପାଖି, ଆଉ ଗୋଟେ ଆମର ଗ୍ରୀଷ୍ମ ଋତୁ ପୂର୍ବରୁ କୃମିନାଶକ ନିହାତି ଆପଣ କରେଇ ନେବା ଉଚିତ। ତାପରେ ବାହ୍ୟ ପରଜୀବୀ ଅନ୍ତଃପରଜୀବୀ ରୋଗ ଯେଉଁ ସବୁ ଘାସରୁ ଦେଖାଦଉଛି, ଆପଣମାନେ ଚରେଇ ନେଲାବେଳେ ସେଇଟାକୁ ଟିକେ ଦୃଷ୍ଟି ରଖିବେ, ସଫା ଜାଗାରେ ଯେମିତିକି ଆପଣଙ୍କର ଗାଈ ଚରୁଥିବ, ପାଖାପାଖି କୌଣସି ଜାଗାରେ ଗୋବର ପଡ଼ିନଥିବ, ଅନ୍ୟାନ୍ୟ ଜିନିଷ ପଡ଼ିନଥିବ, ସେମିତି ଟିକେ ନଜର କରିବେ। ଆଉ ରହିଲା ଆପଣ ମାନେ ଯଦି ବାହାରକୁ ଗାଈକୁ ନ ନଉଛନ୍ତି, ଘାସ ଆଣିକି ଘରେ କାଟିକି ଦବାଟା ସବୁଠୁ ଭଲ ସୁବିଧା ଆମର, କାହିଁକିନା ତା ଦ୍ଵାରା ଆପଣ କେତିକି ଖାଦ୍ୟ ଖାଉଛି ସେଇଟା ବି ନିର୍ଦ୍ଧାରିତ ହେଲା। ରହିଲା ବାକି ରହିଲା ଆମର ସମୟାନୁକ୍ରମେ ଆପଣ ମାନେ ଯାଆନ୍ତୁ, ଯେବେ ଦେଖୁଛନ୍ତି କୌଣସି ପ୍ରକାରର ଯଦି ଅସାଧାରଣତା ଦେଖା ହଉଛି ସ୍ୱାସ୍ଥ୍ୟଗତ, ଯେମିତିକି ଜ୍ୱର ହେବା କି ଧର ଆମର ଓଜନ ହ୍ରାସ ହେବା, ଯାହା ବି ଦେଖା ଦଉଛି ଆପଣଙ୍କର, ଆପଣ ତୁରନ୍ତ

0: ଗୋଟେ ଥର ତାକୁ ପରିଷ୍କାର କରନ୍ତୁ, ପରିଷ୍କାର ଜାଗାରେ ପରିଷ୍କାର ଯେତେ ପାଣି ପିଇବେ ବହୁତ ରୋଗ ସେଇଠି ହିଁ କଟିଯିବ, ହବନି ସେମାନଙ୍କୁ।
1: ଯା ହଉ ଆଜ୍ଞା, ଆଜି ଆପଣ ଆମର ବୈଠକିକୁ ଆସିକରି ଋତୁ ପରିବର୍ତ୍ତନ ସମୟରେ ଗୃହପାଳିତ ପଶୁପକ୍ଷୀଙ୍କର ଯତ୍ନ ଇ ବାବଦି ଏତିକି କଥା ବୁଝେଇକରି କହିଥିବାନୁ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ।
2: ବେଲେ ନାନୀ ଏଟା ତ ବନେ କଥା ଜାଣିଲା ଏଇଟା।
3: ହଁ ରେ ବାବୁ, ଜାଣିଲ ତ।
2: ହଁ ପରେ
3: ହେନ୍ତା ହିସାବେ ଆମେ ବି ନିଜର ଘରେ ଯେନ୍ଟା ରଖିଛୁ ସେମାନଙ୍କୁ ହେନ୍ତା ଯତ୍ନ କର୍ମା।
2: ହଁ ପରେ ଯେ ତମର ମୁହଁ ଦେଖିକିରି ମତେ ଲାଗ୍ଲା ନ ଟିକେ ଗୀତ ଗୁତାର କଥା ଟିକେ ତମର ମନ ଗଲା ନ ହାଡ଼କେ।
3: ହଁ ହଁ, ବଢିଆ ଗୀତ ଗୁଟେ ଆଇଛେ ଜାଣିଲ କେ।
2: ହେନ୍ତା କେ?
3: ହଁ, ଇ ଗୀତ କେ ଗାଇଛନ୍ ଜିତେନ୍ଦ୍ର ହରିପାଲ ଆଉ ଲେଖିଛନ୍ ମୋହନ ସାହୁ।
2: ବୋଲେ ଯୋଉ ଶୁନମା ଯୋଉ।
3: ହଁ ହଁ।

0: ଆରେ ବାବୁ, ଇ ଗୀତ୍ ଶୁଣିଲା ବେଲ୍କେ ତ ଖାଲି ଶୁଣୁଥା ବେଲେ ଲାଗୁଛେ, ବଢ଼ିଆ ଲାଗୁଛେ ଯେ କାଁ କର୍ମା, ସମୟ ହେଇଗଲାନ ଘର ଯିବା।
1: ହଁ ପରେ ବେଲେ ଘର ତ ଗଲେ ଯାଏ, ବେଲେ ଯୋଉ ସେ ଆର୍ କାଣା।
0: ହଁ ହଁ ହଁ ଯାଉ ଯାଉ ଯାଉ।

0: ଶେଷ ହେଲା କୃଷି ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ଶମ୍ପା ରାୟ। 2023 ମସିହା ତକ୍ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇକିରି ସରକାର ଗୋଟେ କାର୍ଯ୍ୟ ଖସଡ଼ା ତିଆରି କରିକିରି କାମ କରୁଛନ୍ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ବିଜେପି ସରକାରର 2 ବର୍ଷର ପୂର୍ତ୍ତି ଅବସରରେ ସାମ୍ବାଦିକମାନଙ୍କୁ ସରକାରଙ୍କର ଉପଲବ୍ଧିର ବିବରଣୀ ଦେଲେ ମୁଖ୍ୟମନ୍ତ୍ରୀ। ଇଡ଼କୋ ପ୍ରଦର୍ଶନୀ ପଡ଼ିଆନ ଖାସ କାର୍ଯ୍ୟକ୍ରମ ଥି ଭିନ୍ ଭିନ୍ ପ୍ରକଳ୍ପ ସହିତ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର କଲେ ଶୁଭାରମ୍ଭ। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆୟୋଜିତ ଦୁଇଦିନିଆ ବ୍ରିକ୍ସ କୃଷିମନ୍ତ୍ରୀ ସମ୍ମିଳନୀଟି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର କୃଷିମନ୍ତ୍ରୀମାନଙ୍କୁ ଜନାଲେ ସ୍ୱାଗତ। ଶିଶୁ ନିର୍ଯାତନା ରୋକବାର ଆଉ ତାର ବାବଦେ ଲୋକ ସଚେତନ କରବାର ଲକ୍ଷ୍ୟ ଥି ସାରା ପୃଥିବୀନ ଆଜି ଶିଶୁ ଶ୍ରମିକ ନିରୋଧ ଦିବସ କରାଯାଉଛେ ପାଲନ। ଜାତୀୟ ପରୀକ୍ଷଣ ସଂସ୍ଥାନ NTA ପରିଚାଳିତ ନିଟ୍ UG ପୁନଃ ପରୀକ୍ଷା ସମୟକେ 195 ମିନିଟ୍କେ ବଢ଼ାଯାଇଛି।

0: ପରୀକ୍ଷାର୍ଥୀମାନଙ୍କୁ ଦିଆଯିବା ଅତ୍କା 15 ମିନିଟ୍ ସମିଆ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି କିଛି ସମୟ ଉତ୍ତରୁ ଅନୁଷ୍ଠିତ ହେବା କ୍ୟାବିନେଟ୍ ବୈଠକ। ଓଡ଼ିଶାର ସୀମାଞ୍ଚଳ ପାତ୍ରଙ୍କୁ କଳା କ୍ଷେତ୍ରରେ ବିଶେଷ ଅବଦାନ ଆଉ ଯୋଗଦାନ ଲାଗି ପଦ୍ମଶ୍ରୀ ସମ୍ମାନରେ କରାଯାଇଛି ସମ୍ମାନିତ। ନୂଆପଡ଼ା ଜିଲ୍ଲା ଖଡ଼ିଆଲନ ଆଜି ବିଶ୍ୱ ଶିଶୁ ଶ୍ରମିକ ଉଚ୍ଛେଦ ଦିବସ ହୋଇଛି ପାଳିତ। ସଚେତନତା ରଥକେ ଜିଲ୍ଲାପାଳ କରିଛନ୍ ଶୁଭାରମ୍ଭ। ସମ୍ବଲପୁର ଜିଲ୍ଲାପାଳଙ୍କର କାର୍ଯ୍ୟାଳୟଠାରୁ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଅବସରରେ ଗୋଟିଏ ସଚେତନତା ରଥ ଆଉ 15 ଦିନ ଧରି ସଚେତନତା ଅଭିଯାନକେ ଜିଲ୍ଲାପାଳ ଆଉ ମୁଖ୍ୟ ଉନ୍ନୟନ ଅଧିକାରୀ ପତାକା ଦେଖାଇକରି କରିଛନ୍ ଶୁଭାରମ୍ଭ। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଟେବୁଲ ଟପ୍ ଅଭ୍ୟାସ ଆଉ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ 2026 ଲାଗି ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାରେ ହୋଇଛି ଗୋଟିଏ ପ୍ରସ୍ତୁତି ବୈଠକ। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆଜି କଳାହାଣ୍ଡି ଗସ୍ତଥି ଆସିକରି ସିର୍ଲିଗୁଡ଼ା ମେଗା ନର୍ସରୀଥି ଓଡ଼ିଶାର ପହେଲା ହାତୀ ପ୍ରଶିକ୍ଷଣ କେନ୍ଦ୍ର କରିଛନ୍ ଉଦ୍ଘାଟନ। ଆଇସିସି ମହିଳା T20 ବିଶ୍ୱକପ୍ର 10ମ ସଂସ୍କରଣ ଆଇବା କାଲିନୁ ଇଂଲଣ୍ଡର 7ଟା ଭେନ୍ୟୁନ ଖେଳାଯିବା। ଜୁଲାଇ 5 ତାରିଖ ତକ ଚାଲବାର୍କେ ଥିବାର ଏହି ପ୍ରତିଯୋଗିତାଥି ଭାଗ ନେବେ 12ଟା ଦଲ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜ ଛୁଇଁଛେ ଉପକୂଳ ଓଡ଼ିଶା। ଏଚ୍ଏନ୍ଏର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 10 ବଜେ।
1: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ପ୍ରଥମ ଶୁଣନ୍ତୁ, କଣ୍ଠଦାନ କରିଛନ୍ତି ଋଷିକେଶ ସାହୁ, ଗୀତ ରଚନା ଦୁର୍ଗା ନାରାୟଣ ମିଶ୍ର।

ଶେଷ ହେଲା ସମ୍ବଲପୁର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ କେତୋଟି ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ, କଣ୍ଠଦାନ କରିଛନ୍ତି ମାଲିନୀ ଅବସ୍ଥି, ଗୀତ ରଚନା ସୁରେଶ ତିୱାରୀ। ୟସ୍

ଏଇଠି ଶେଷ କରୁଛୁ ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ବିଦୁଷୀ ନିର୍ମଳା ଦେବୀଙ୍କ କଣ୍ଠରେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ ଠୁମରି ବୋଲ ମେନି ଲାଖୋ କି ବୋଲ ସହେ।

ବିଦୁଷୀ ନିର୍ମଳା ଦେବୀଙ୍କ କଣ୍ଠରେ ଶୁଣିଲେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ ଠୁମ୍ରି। ଏଥର ଶିଳ୍ପୀଙ୍କ କଣ୍ଠରେ ଆସନ୍ତୁ ଶୁଣିବା ଗଭୀର ଅଭିବ୍ୟକ୍ତିମୂଳକ ରୋମାଣ୍ଟିକ ଏବଂ ଭାବପ୍ରବଣତାର ପ୍ରକାଶନ ରାଗ ସୋହିନୀର ଠୁମ୍ରି ଶୈଳୀରେ ଏକ ଅର୍ଥଶାସ୍ତ୍ରୀୟ ପରିବେଷଣ। ବୋଲ ପ୍ରେମ ନା ଜାନେ ରସିଆ।

ଶ୍ରୋତାମାନେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ। ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ନାଟକ ବାମନ ବାବୁଙ୍କ ଲାଞ୍ଜ, ରଚନା ପ୍ରମିଳା କୁମାରୀ ପାଢ଼ୀ, ପ୍ରଯୋଜନା ନବକିଶୋର ଭଦ୍ରା, ସହାୟତା ମନୋଜ କୁମାର ସାମନ୍ତରା। ଶୁଣନ୍ତୁ ନାଟକ ବାମନ ବାବୁଙ୍କ ଲାଞ୍ଜ।

0: ବାମନ ମହାନ୍ତି ଆଉ କେହି ନୁହେଁ, ତିନି ଫୁଟିଆ ବାମନ ବାବୁ, 50 ବର୍ଷର ଅଧୁରା ବୁଢ଼ା ଚନ୍ଦା ମୁଣ୍ଡିଆ ବାମନକୁ ଏ ସହରର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ନଚିନେ କିଏ। ବାପା ମା ମୋ ନାଁ ଠିକ ବାଛି ବାଛି ଦେଇଛନ୍ତି, ହେଲେ ମୋ ଲାଞ୍ଜ ହନୁମାନ ଲାଞ୍ଜ ପରି ଲମ୍ବା ଯେମିତି ମୋଟା ବି ସେମିତି। ମୋ ଲାଞ୍ଜକୁ ଧରିଥିଲେ ବୁଝିଲ ବାବୁ ବୈତରଣୀ ପାର ହେଇଯିବ, ପକ୍ଷୀ ନ ହେଇ ମଧ୍ୟ ଡେଣା ମେଲି ଶୂନ୍ୟ ଶୂନ୍ୟ ଉଡ଼ି ଯାଇ ପାରିବ, ବୁଝିଲ ବାବୁ।
1: ଆଜ୍ଞା ମତେ କହୁଛନ୍ତି?
0: ଆରେ ଆରେ ଆରେ କେଦାର ବାବୁ, କେତେବେଳେ ଆସି ଠିଆ ହେଇଛନ୍ତି ମୋ?
1: ଆପଣ କହିଥିଲେ ଆଜି ସକାଳୁ ସକାଳୁ ଆସିବ।
0: ହଁ ହଁ ହଁ ଠିକ ମନେ ପକେଇ ଦେଇଛନ୍ତି, ବସନ୍ତୁ ଏଇ 5 ମିନିଟ ସାଙ୍ଗେ ସାଙ୍ଗେ ପୂଜା ପର୍ବ ସାରିଦେ ମୁଁ ଚାଲି ଆସିବି। ଆରେ ମାରିନି
2: ଯାଉଛି ବାବା। କଣ ବାବା?
0: ଆରେ ଘରେ ଆସି ଗେଷ୍ଟ ଆସିଛନ୍ତି, ଟିକେ ଆସିବାକୁ ନାହିଁ କି ପଚାରିବାକୁ ନାହିଁ? ମୋ ଘରୁ କଣ ଏମିତି ସେମିତି ଯାଇଥାଏ ଲୋକ ଆସନ୍ତି କି?
2: କଣ କରିବାକୁ ହେବ ବାବା?
0: ଆରେ ଓଲିଟା ଚା ଫା ଦେ, ନାସ୍ତା ଫାସ୍ତା ଲଗା, ତୋର ଅକଲ ବୁଦ୍ଧି କିଛି ନାହିଁ ଦେଖୁଛି। ଆହୁରି କଣ ନା କଲେଜରେ ପାଠ ପଢା ହଉଛି, ଛାତ୍ରୀ ନେତ୍ରୀ ହେଇଛି।
1: ଲୋକେ କହନ୍ତି ବାମନ ବାବୁଟା ଧୂର୍ତ୍ତ, ଛଅକୁ ନ କହିପାରନ୍ତି, କଳାକୁ ଧଳା କରିପାରନ୍ତି, ଚେହେରାଟା ଠିକ ସେମିତି ଚରିତ୍ର ମୁତାବକ, ଚନ୍ଦନ ଚର୍ଚ୍ଚିତ କୃଷ୍ଣ କଳେବର। ହଉ ସେଥିରୁ ମତେ କଣ ମିଳିବ, ମୋ ରହିବା ପାଇଁ ଭଲ ଘର ଖଣ୍ଡିଏ ମିଳିଗଲେ ହେଲା।
2: ଗୁଡ୍ ମର୍ଣ୍ଣିଂ।
1: ଭେରି ଗୁଡ୍ ମର୍ଣ୍ଣିଂ। ଆରେ ଆରେ ଏସବୁ କଣ, ମୁଁ ତ ଏବେ ଜଳଖିଆ ଖାଇ ଆସିଛି।
2: ବାବାଙ୍କ ହୁକୁମ, ଆପଣ ଖାଇବାକୁ ବାଧ୍ୟ।
1: ଏକା ଏକା ମୁଁ ଏତେ ଗୁଡ଼ା ଖାଇବି?
2: ବାବାଙ୍କ ପୂଜା ପୂର୍ବ ସରିଲା ବେଳକୁ ଏସବୁ ଥଣ୍ଡା ହୋଇଯାଇଥିବ, ଖାଇଦିଅନ୍ତୁ ନା ଗରମ ଗରମ।
1: ତମେ କିଛି ସେୟାର କର।
2: ନାଇଁ ବାବା ନାଇଁ, ଖାଆନ୍ତୁ, ମୋ ଆଖି ପଡ଼ିବନି ମ।
1: ଏଥିରୁ କିଛି ବାହାର କରିଦେଇଥିଲେ ଭଲ ହେଇଥାନ୍ତା। ଠିକ ଅଛି ବସ, ଏମିତି ଠିଆ ହେଇ ରହିଲ କାହିଁକି? ତମ ଶୁଭ ନାଁଟା?
2: ରିମଝିମ ମହାନ୍ତି।
1: ବାଃ ବଢ଼ିଆ ହେଇଛି ତ।
2: ଆପଣଙ୍କ ଶୁଭ ନାଁଟା?
1: କେଦାର ମହାନ୍ତି।
2: ଓ ଓକିଲ ବାବୁ, ଆପଣଙ୍କ ନାଁ ଶୁଣିଛି ଯେ କେବେ ଦେଖା ହେଇନି, ଆପଣ ବୋଧେ ଫାର୍ଷ୍ଟ ଟାଇମ୍ ଆମ ଘରକୁ ଆସିଛନ୍ତି।
1: କେବେ ସେମିତି ଆବଶ୍ୟକତା ପଡ଼ିନି ତ?
0: ଗୁଡ୍ ଗୁଡ୍ ଭେରି ଗୁଡ୍ ଭେରି ଗୁଡ୍। ବୁଝିଲେ, ଖାଲି ଆପଣ ଆସିଛନ୍ତି ବୋଲି ମୋ ପୂଜା ପାଠ ଶୀଘ୍ର ସାରିଦେଲି। ନାମ ହେଲା କେଦାର ମହାନ୍ତି, ବୃତ୍ତିରେ ଓକିଲ, ବୁଦ୍ଧିରେ ଗଣେଶ, ବୀରତ୍ୱ ସାହସ ଧୈର୍ଯ୍ୟ ଦୟା।
1: ତାଉ ତ ବେଶୀ ହେଇଯାଉଛି, ଏ ପ୍ରଶଂସାରେ ରସଗୋଲା ଗୁଡାକ ଖାଇ ପେଟ ପୁରିଗଲେ, ଆଉ ଜଳଖିଆ ଖାଇବି କଣ? ଆପଣଙ୍କ ଝିଅ ତ ଥାଳି ପୂର୍ଣ୍ଣ କରି ଆଣିଛନ୍ତି।
0: କଣ କହିଲେ ଖାଇପାରିବେନି? ବୁଝିଲେ, ଆପଣଙ୍କ ବୟସରେ ମୁଁ ପଥର ଗିଳି ଦଉଥିଲି ପଥର।
1: ଜଳଖିଆ ତ ଭାରି ଟେଷ୍ଟଫୁଲ ହେଇଛି।
0: ଟେଷ୍ଟଫୁଲ ହବନି ରିମଝିମ, ମୋ ଝିଅ ସୁନ୍ଦରୀ, ଶିକ୍ଷିତା, ସଦ୍ଗୁଣବତୀ, ଚରିତ୍ରବତୀ, ବିଅନ
2: ବାବା,
0: ଛାତ୍ରୀ ନେତ୍ରୀ, ସ୍ମାର୍ଟ ଫରୱାର୍ଡ।
2: ବାବା ଆପଣ ଏଥର ଗୋଟେ ମାଇକ୍ରୋଫୋନ ମୁହଁରେ ଲଗେଇ ବସନ୍ତୁ, ବର୍ଣ୍ଣନା ଗୁଡିକ ଆହୁରି ହୃଦୟସ୍ପର୍ଶୀ ହବ।
0: ଆଚ୍ଛା କେଦାର ବାବୁ, ମୋ ବର୍ଣ୍ଣନା ଗୁଡାକ କଣ ଅତିରଞ୍ଜିତ ହେଇଯାଉଛି କି?
1: ମୋଟେ ନୁହେଁ, ସେ କଣ ଆଉ କାହା ଝିଅ ହେଇଛନ୍ତି, ଆପଣଙ୍କ ଝିଅ।
0: କେଦାର ବାବୁ, ଆପଣଙ୍କ ପରି ଏତେ ବଡ଼ ଲୋକ ଗୋଟେ ଏମିତି ଅନ୍ଧାରୁ ଅପରିଷ୍କାର ଗଳିରେ ରହିବାଟା ନା ମୁଁ ମୋଟେ ପସନ୍ଦ କରୁନି। ଘରଟା ତ ଛୋଟ ଆପଣଙ୍କର, ତା ଛଡ଼ା କେତେ ଲୋକ ବାକ ଆପଣଙ୍କ ପାଖକୁ ଆସୁଛନ୍ତି, କ୍ଲାଏଣ୍ଟସ୍, ଗେଷ୍ଟ, ଫ୍ରେଣ୍ଡସ୍, ଏମାନେ ସବୁ ମାନେ।
1: ଘର ମିଳିବା ତ କଷ୍ଟକର ହେଇଯାଉଛି ସାର୍, ଆଜି ରାତି ଘର ଖାଲି ହେଲେ କାଲି କିଏ ଆସି ରହିଯାଇଥିବେ, ପୁଣି ଅଧିକ ଭଡ଼ାରେ।
0: ବ୍ୟସ୍ତ ହୁଅନ୍ତୁନି ବ୍ୟସ୍ତ ହୁଅନ୍ତୁନି, ଏକଥା ଆପଣ ମୋତେ କେବେ କହିଛନ୍ତି କି? କେବେ ହେଲେ ପଦେ ହେଲେ କହିଛନ୍ତି କି?
1: ଆପଣଙ୍କ ଦୟା
0: ଦେଖନ୍ତୁ, ମୋ ଘର ଦେଖନ୍ତୁ, ବଙ୍ଗଳା ଟାଇପ୍, ଡ୍ରଇଂ ରୁମ୍, ବେଡ୍ରୁମ୍, କିଚେନ୍ ରୁମ୍, ବାଥରୁମ୍, ସେପ୍ଟିକ୍ ଲାଟ୍ରିନ୍, କୂଅ, ଇଲେକ୍ଟ୍ରିସିଟି, ସବୁ ସବୁ ପ୍ରକାର ଆଧୁନିକ ବ୍ୟବସ୍ଥା। କେଉଁଟା ଯଦି ଅସୁବିଧା ଥିବ ମୋତେ କୁହନ୍ତୁ, ଆପଣ ଏଠି ଯେଉଁ ହୋମ୍ଲି କମ୍ଫର୍ଟ ପାଇବେ ତା ତୁଳନାରେ ଭଡ଼ାଟା କିଛି ନୁହେଁ ଆଜ୍ଞା।
1: ଆପଣଙ୍କ ଘରକୁ ଆଉ ବାଛିବାକୁ ଅଛି ସାର୍,
0: ଆପଣ ଯେବେ ଆସନ୍ତୁ ଯେବେ ଆସନ୍ତୁ, ମୁଁ ସେମିତି ଘର ଖାଲି କରି ରଖିଥିବି। ସାଇଡ୍ ଫ୍ଲାଟ୍ରେ ଇଞ୍ଜିନିୟର ସାହେବ ରହୁଛନ୍ତି ତ, ଭାରି ଭଦ୍ର ଲୋକ।
1: ହଁ ମୁଁ ତାଙ୍କୁ ଜାଣେ,
0: ଜାଣିଛନ୍ତି ତ, 10-15 ଦିନ ଭିତରେ ଚାଲି ଆସନ୍ତୁ। ବୁଝିଲେ, ଖାସ ଆପଣ ଆସିବେ ବୋଲି ମୁଁ ଏତେ ଦିନ ସମୟ ଦେଉଛି, ନହେଲେ
1: ସାର୍ ଏଇ ଦିନେ 2 ଦିନ ଭିତରେ ମୁଁ ଚାଲି ଆସିବି, ଡେରିର ପ୍ରଶ୍ନ ଉଠୁନି।
0: ଭଲ ଭଲ ଭଲ, ଦେଖନ୍ତୁ ଏଠି କୋର୍ଟ ପାଖ, ବସ୍ଷ୍ଟାଣ୍ଡ ପାଖ, ମାର୍କେଟ, ସିନେମା ହଲ୍, ସବୁ ପାଖ, ଏକଦମ ସେଣ୍ଟର ଜାଗା।
1: ଓକେ ସାର୍,
0: ଆସନ୍ତୁ ଆସନ୍ତୁ ଆସନ୍ତୁ, ଘର ଦେଖି ନିଅନ୍ତୁ, ମୋ କଥା ସତ କି ମିଛ ଦେଖିବେ,
1: ଚାଲନ୍ତୁ ସାର୍।

0: ଆଜ୍ଞା ନମସ୍କାର।
1: ନମସ୍କାର ନମସ୍କାର, କିଏ ଆପଣ? ଚିହ୍ନି ପାରିଲେନି?
0: ଆଜ୍ଞା ଚିହ୍ନି ପାରିଲେନି, ମୁଁ ଆଜ୍ଞା ଅଚ୍ୟୁତାନନ୍ଦ।
1: ଅଚ୍ୟୁତାନନ୍ଦ, ଓ ହଁ, କୁହନ୍ତୁ ଅଚ୍ୟୁତାନନ୍ଦ, କି କାମ?
0: ଆଜ୍ଞା ଏଇ
1: ଚାନ୍ଦା ବହି ବୁଝିଲେ, ଏସବୁ ଭାରି ଝମେଲା ଅଚ୍ୟୁତ ବାବୁ, ବର୍ତ୍ତମାନ ମୋ ପାଖରେ ଅତି କମ୍ରେ 4-5ଟା ଚାନ୍ଦା ବହି ଥିବ।
0: ସାହିତ୍ୟ ଉତ୍ସବ ହେବ ସାର୍, ଜିଲ୍ଲା ସ୍ତରୀୟ ଯୁବ ସାହିତ୍ୟ ସମ୍ମିଳନୀ।
1: ଦେଖନ୍ତୁ ଦେଖନ୍ତୁ ଏଇ ଚାନ୍ଦା ବହି ସବୁକୁ ଦେଖନ୍ତୁ, ଏଥିରେ ବି ସେଇ ଯୁବ ଛାପା, ଯୁବ କଲ୍ୟାଣ ସଂଘ, ଯୁବ ନାଟ୍ୟ ସଂଘ, ଏବେ ପୁଣି ଯୌତୁକ ନିବାରଣ ସଂଘ ନୂଆ ହିଁ ଖୋଲା ହେଇଛି।
0: କ'ଣ କହିଲେ ଆଜ୍ଞା?
1: କଥାଟା ଆପଣଙ୍କୁ ମିଛ ହେଲେ ମୋତେ ସତ, ସେମାନେ ଗତ ସପ୍ତାହରେ ଆସିଥିଲେ, ମୁଁ ପଚାରିଲି କିଓ ବାବୁ ଇଏ ସବୁ କ'ଣ। ସମ୍ପାଦକ ମୋତେ ବୁଝେଇଦେଲେ ଯେ ଯେଉଁ ଯୁବତୀମାନେ ଯୌତୁକ ପାଇଁ ଅସୁବିଧାରେ ପଡ଼ିଛନ୍ତି ସେ ଅସହାୟମାନଙ୍କୁ ତାଙ୍କ ସଂସ୍ଥା ସାହାଯ୍ୟ କରିବ। ଆଜ୍ଞା ବୁଝିଲେ, ସେ ସଂସ୍ଥା କୁଆଡ଼େ ବିରାଟ ଉପମହାଦେଶରୁ ଯୌତୁକ ପ୍ରଥା ଲୋପ କରିଦେବା ପାଇଁ ବଦ୍ଧପରିକର।
0: ଦେଖନ୍ତୁ ସାର୍, ମୋର ଅନେକ କାମ ବାକି ଅଛି, ସକାଳୁ ସକାଳୁ ଆପଣଙ୍କ ପାଖକୁ ଆସିଥିଲି ଯେତେବେଳେ।
1: ସଂଗଠନ, ସଂଘ, ସଂସ୍ଥା ଏସବୁ ଆଜିକାଲି ଖାଲି ଛତୁ ଫୁଟିଲା ପରି ଫୁଟି ଯାଉଛି, ଆଜି ଗଢ଼ା ହେଇଥିବ କାଲି ସକାଳେ ଭାଙ୍ଗି ଯାଇଥିବ, ଏମିତି ପାଲା ଦେଖି ଦେଖି ଅଚେତୁ ମୋର ଅଧା ଭାଲ ପାଚିଗଲାଣି।
0: ମୁଁ ତାହେଲେ ଉଠୁଛି, ଧନ୍ୟବାଦ।
1: ନାଇଁ ନାଇଁ ବସନ୍ତୁ ବସନ୍ତୁ, ଚା ଫା ଟିକେ ନପିଇ କେମିତି ଚାଲିଯିବେ?
0: କ୍ଷମା କରିବେ, ମୋର ଅନେକ କାମ ବାକି ଅଛି।
1: ରାଗି ମାଗି ଲୋକଟା ଚାଲି

0: କଣ ଘର ଭିତରେ ଭାରି ହସର ଲହରି?
1: ଆହେ କବି ଉପର, ପାଟିଟା ବନ୍ଦ କର।
0: ଏ ଘରେ ଓକିଲ ବାବୁ କଣ ଜ୍ୱାଇଁ ପୁଅ ହେଇଗଲେଣି କି?
1: ଘର ଜ୍ୱାଇଁ ଘର ଜ୍ୱାଇଁ, ବୁଢା ଆଉ ପଟୁଆର କି ଭୋଜିଭାତ ମଧ୍ୟ କରିବନି, ବୁଝିଲ? ଧନ ସରିଯିବ, ଲଭ୍ ମ୍ୟାରେଜ।
0: ସେଇଥିପାଇଁ ଏଠି ଭଡ଼ା ଘରେ ରହିଛି କେଦାର।
1: ଆହେ ଭଡ଼ା ଘର ନୁହଁ ମ, ଶ୍ୱଶୁରାଳୟ। ଘର ଜ୍ୱାଇଁ ଘରେ ରହିବନି ତ ଆଉ କଣ ବାହାରେ ରହିବ?
0: ହଇ ହେ, ଏ ଟାଉଟରଟାକୁ କେମିତି ସବୁଠି ସଭାପତି ମୁଖ୍ୟ ଅତିଥି କରାଯାଉଛି? ଆଉ କଣ କିଏ ଲୋକ ନାହାନ୍ତି?
1: ଆଜିକାଲି ସେମାନଙ୍କ ସଂଖ୍ୟା ପରା ସମାଜରେ ବେଶୀ, ବୁଝିଲ ଅଚ୍ୟୁତ ବାବୁ? ବୁଢ଼ା ମୋତେ ପଟି ମାରିଛି, ଗୋଟାଏ କେସ୍ରେ ତାକୁ ଜିତେଇଲି, ହଜାରେ ଟଙ୍କା ଦେବ ବୋଲି କହି ଏଇ ଯାଏ ଗୋଟେ କପରତକ ବି ଦେଇନି। ଆଉ ଯେଉଁ ଯଜ୍ଞ ହେଲା ନା, ଲକ୍ଷେ ଲକ୍ଷେ ଟଙ୍କା ଚାନ୍ଦା ହେଇଛି, ତାକୁ ମଧ୍ୟ ରାଧେ ରାଧେ ଅଧେ ଅଧେ କରିଦେଇଛି।
2: ଆରେ ଅଚ୍ୟୁତ ବାବୁ, ଯେ ଆଦିତ୍ୟ ବାବୁ କେତେବେଳୁ ମ
0: ଏଇ ମାତ୍ର ସାର ନାହାନ୍ତି କି?
2: ନାହାନ୍ତି।
0: ନାହାନ୍ତି, ତାହେଲେ ଆମେ ତୁଚ୍ଛାଟାରେ ଏଠି ଅପେକ୍ଷା କଲୁ?
2: ବହୁତ ଦିନ ପରେ ତ ଆଦିତ୍ୟ ବାବୁଙ୍କୁ ଦେଖା ମିଳିଲା।
0: ହଁ, ଅଚାନକ। ଆପଣ ତ ଆଉ ଆଗର କେଦାର ବାବୁ ନୁହନ୍ତି, ଆଜିକାଲି ସବୁବେଳେ ଘର ଭିତରେ, ବାହାରେ ଦର୍ଶନ ମିଳିବା କଷ୍ଟକର।
2: କାହିଁକି, ପାଞ୍ଚଟା ଯାଏ କୋର୍ଟରେ, ଛଅଟା ଯାଏ କ୍ଲବରେ, ଆପଣ ତ ଆଉ କ୍ଲବକୁ ଆସୁନାହାନ୍ତି, ଦେଖା ମିଳିବ କେମିତି?
0: ମୁଁ ଆସିଲା ବେଳେ ଆପଣ ଅନ୍ତର୍ଧ୍ୟାନ, ଟାଇମ୍ ଚେଞ୍ଜ, ଭଲ କଥା, ମଣିଷର ବି ପରିବର୍ତ୍ତନ ହୁଏ, ସବୁଦିନେ କ'ଣ ସମାନ ଥାଏ ନା କ'ଣ?
2: ଅଫକୋର୍ସ, କ'ଣ ଏମିତିକା କାମ ପଡ଼ିଗଲା ଆମ ସାର୍ଙ୍କ ପାଖରେ?
1: ଯେତେବେଳେ ଆସିଲେ ସାର୍ ଅନୁପସ୍ଥିତ, ଆସିଛି ଯେତେବେଳେ ଜଗିବି ଆଜି, ଦେଖାଯାଉ କେତେବେଳେ ଆସୁଛନ୍ତି। ମୋତେ ଦେଖି ଲୁଚୁ ନାହାନ୍ତି ତ?
0: ଲୁଚିବେ, ସାର୍ଙ୍କ ପରି ଲୋକ ଆମ ପରି ଜଣେ ସାମାନ୍ୟ ଓକିଲକୁ ଲୁଚିବେ?
1: ଆମେ ସିନା ସାଧାରଣ ଓକିଲ, ହେଲେ ସାର୍ ପରା ଅସାଧାରଣ ମହକିଲ।
2: ଓ ହଁ ହଁ, କ'ଣ ଗୋଟେ କେସ୍ ଆପଣ ଟେକ୍ଅପ୍ କରିବାର ଥିଲା ବୋଲି କହୁଥିଲେ।
1: ଆଚ୍ଛା, ମୁଁ ଉଠୁଛି ତାହେଲେ।
2: କାହିଁକି ବସୁନାହାନ୍ତି? ଏତେ ଜରୁରୀ କାମ ଯଦି ଅଛି ଅପେକ୍ଷା କରନ୍ତୁ।
0: ସତ କଥା ଯେ, ଏମିତି ଅନିଶ୍ଚିତ ଭାବେ ଆଉ କେତେ ସମୟ ଯାଏ ଅପେକ୍ଷା କରିବା? ଏ ଅପେକ୍ଷା କରିବାଟା ବଡ଼ ଯନ୍ତ୍ରଣାଦାୟକ।
1: ଅଚ୍ୟୁତ ବାବୁ, ଆପଣ ଆସିଛନ୍ତି ଚାନ୍ଦା ଟଙ୍କା ନେବାକୁ, ମୁଁ ଆସିଛି ମୋ ବାକିଆ ପାଉଣା ନେବାକୁ, ତେଣୁ ଆପଣଙ୍କ କାମଠୁ ମୋ କାମଟା ବେଶୀ ଜରୁରୀ।
2: ସାର୍, ଆପଣଙ୍କର ବାକିଆ ମହକିଲ?
3: ଆଉ ବଜାର ବୁଲାରେ 3 ଘଣ୍ଟା କଟିଗଲା।
0: ହେଇ ତ ସାର୍ ଆସିଗଲେଣି ସପରିବାର।
1: ସାର୍ ନମସ୍କାର।
0: ଆଜ୍ଞା ନମସ୍କାର।
3: ନମସ୍କାର ନମସ୍କାର। ଅଚ୍ୟୁତ ବାବୁ କେତେବେଳେ ମ? ଆରେ ଆରେ ଆରେ, ଆଦିତ୍ୟ ବାବୁ ମୋ ଘରେ ଆଜି, ମୋର କି ଭାଗ୍ୟ ମ।
1: ଘଣ୍ଟାଏ ହେଲା ଆପଣଙ୍କ ଅପେକ୍ଷାରେ।
2: ସାର୍, ତାହେଲେ ମୁଁ ଆସେ।
3: ହଁ ହଁ ହଁ, ତମେ ଆସ ଆସ ଆସ, କ'ଣ କରିବୁ କୁହନ୍ତୁ। ହଜାରେ କାମ, ବଜାର କାମ, ଚାନ୍ଦା ଆଦାୟ, ବ୍ୟବସାୟ କଥା, ବଜାର ଯାକ, ପୁଣି ଆଜି VIP ମାନଙ୍କ ହାବୁଡ଼ରେ ପଡ଼ିଗଲି। SDO, ତହସିଲଦାର, ମନ୍ତ୍ରୀ, କାହା ସାଙ୍ଗରେ ଲଗ ପିଇଲେ କ'ଣ ଚଳୁଛି? ସେମାନେ କ'ଣ ଯାଇତାଇ ଲୋକ ହେଇଛନ୍ତି ଯେ ଆମେ ବାଟ ଭାଙ୍ଗି ଚାଲିଯିବୁ? ଏମିତି ହେଇ ହେଇ ଓହୋ, 4-7 ଘଣ୍ଟା।
0: ସାର୍, ଆଉ 5ଟା ଦିନ ରହିଲା, ଆଜିଠୁ କାମ ଆରମ୍ଭ ନକଲେ ସବୁ ଅସୁବିଧା ହେଇଯିବ ସାର୍।
3: କୌଣସି କାମ କରବରିଆ ହେଲେ ହରବରିଆ ହେଇଯିବ, ଶୁଭସ୍ୟ ଶୀଘ୍ରମ୍, ବୁଝିଲ? ବାଣିଜ୍ୟ ସମ୍ମିଳନୀକୁ ମୋତେ ଡକରା ହେଇଥିଲା। ଅହ, କି ଆୟୋଜନ ଦେଖିବ ସେଠି, ଖାଇବା ରହିବା ପିଇବା ଯିବା ଆସିବା ଏସବୁ ଏମିତି ସୁବ୍ୟବସ୍ଥା, ହା ହା, ବାଛିବାକୁ ନାହିଁ, ସମ୍ମିଳନୀ କରିବ ତ ସେମିତିକା।
0: ସାର୍, ସିଏ ହେଲା ବାଣିଜ୍ୟ ସମ୍ମିଳନୀ, ଆଉ ଇଏ ତ ସାହିତ୍ୟ ସଭା।
3: ଅବଶ୍ୟ, ଭେରି ଗୁଡ୍ ଭେରି ଗୁଡ୍।
0: ସାର୍, ଚାନ୍ଦାଟା?
3: ଚାନ୍ଦା? ଆଚ୍ଛା ଆଚ୍ଛା ଆଚ୍ଛା, ଆପଣ କାଲି ସକାଳେ ଆସନ୍ତୁ, ନେଇଯିବେ। ଏବେ ବ୍ୟାଗ୍ ଟଙ୍କାଟା ନେଇକି ଯାଇଥିଲି ଯେ, ଫେରିଲା ବେଳକୁ ବ୍ୟାଗ୍ଟା ଖାଲି, ସିମେଣ୍ଟ କୋଟା ଆସିଗଲା ତ।
0: ଆପଣଙ୍କର ଦୟା, ମୁଁ ତାହେଲେ ଆସୁଛି ସାର୍।
3: ହଁ ହଁ, ଆସନ୍ତୁ ଆସନ୍ତୁ। ଆଉ ଖବର କ'ଣ ଓକିଲ ବାବୁ କୁହନ୍ତୁ?
1: ସବୁ ଭଲ ସାର୍, ମୋ ପାଉଣାଟା ମିଳିନି ତ ସେଇଥିପାଇଁ।
3: ପାଉଣା? ଆପଣଙ୍କ ପାଉଣା କ'ଣ ବାକି ରଖିଥିଲା କି?
1: ମୋ ଫିଜ୍ ଦେବେ ବୋଲି କହି କିଛି ଦେଲେନି।
3: ଆପଣଙ୍କୁ ମୁଁ ଦେଇନି ଆଜି ଯାଏଁ।
1: ଆଉ
3: ଆରେ କ'ଣ କହୁଛନ୍ତି ଆପଣ, ମୋର ତ କିଛି ମନେ ହିଁ ପଡ଼ୁନି।
1: କେବେ ଦେଲେ ଆଜ୍ଞା? ସେଦିନଠୁ ତ ଆପଣଙ୍କର ଦେଖା ନାହିଁ।
3: ଆରେ ଆରେ ଆରେ, ତାହେଲେ ତ ବଡ଼ ଅଭଦ୍ରାମି ହେଇଗଲା କଥାଟା। ରୋଗୀ ଭଲ ହେଇ ଡାକ୍ତରଙ୍କୁ ଫିଜ୍ ଦେବନି, କେସ୍ ଛିଣ୍ଡିଲେ ଓକିଲକୁ ଫିଜ୍ ଦେବନି।
1: ଆପଣଙ୍କର ଉଭା ଯେତେ ପୋତା ସେତେ, ବୁଝିଲେ? ଏ ଟଙ୍କା ହଜାର କି ଛାର, ମୋର ଜରୁରୀ ଦରକାର ଅଛି ତ।
3: ଆଦିତ୍ୟ ବାବୁ, ଯଜ୍ଞ ହେଲା ଯେ ମୋ ହାତରୁ 30,000 ଟଙ୍କା ପଡ଼ିଗଲା। ଲୋକେ ଏଣେ ପ୍ରଚାର କଲେ କ'ଣ ନା, ବାମନ ମହାନ୍ତି 50,000 ଟଙ୍କା ଖାଇଗଲା। ଆପଣ ଆଉ ମୋ ଦ୍ୱାରକୁ ଆସିବା ଦରକାର ନାହିଁ ଆଜ୍ଞା, ମୁଁ ଲୋକ ପଠେଇ 2-3 ଦିନ ଭିତରେ ଆପଣଙ୍କ ପାଖକୁ ପଠେଇଦେବି, ମୋଟେ ବ୍ୟସ୍ତ ହେବେନି, ପଠେଇଦେବି।
1: ଠିକ୍ ଅଛି, ମୋର ଜରୁରୀ ଅଛି ବୋଲି ଆସିଥିଲି, ଦୟାକରି ପଠେଇଦେବେ, ଚାଲିଲି। ନମସ୍କାର।
3: ନମସ୍କାର ନମସ୍କାର।

0: ଉଠି ଜଗି ବସିଥିବେ, ମଶାମାନଙ୍କୁ ଉଡ଼ାଉଥିବେ, ଚାପଡ଼ା ମାରୁଥିବେ ନିଜକୁ ନିଜେ, ବସିଥାନ୍ତୁ। ରିପଚିମ୍ ଏତେ ସହଜରେ ସୁବିଧାରେ ଧରା ଦବନି ମ।
1: ଆଉ ତମେ ଏଠି ଆରାମ ଚୌକିରେ ଦର୍ପଣରୁ ମୁହଁ ଦେଖି ବସିଥବ ଆଉ ହସୁଥିବ ନାଇଁ।
0: ଆରେ କିଧର ବାବୁ,
1: ତୁମକୁ କେତେ ରଙ୍ଗ ଜଣା ମ।
0: ଦେଖ ତୁମକୁ କଥା ଦେଇ ଯାଇପାରିଲିନି, ଭୁଲିଗଲି।
1: ଭାରି ଭୁଲାମନ ତମର, ଏମିତି ଭୁଲାମନ ହେଲେ ନା।
0: ଆରେ ଏ କ'ଣ କରୁଛ, କ'ଣ କରୁଛ, ଛାଡ଼ ନା ଛାଡ଼।
1: ଆଉ ଏମିତି କେତେ ଦିନ ଲୋଚକାଳି ଖେଳିବ ରିମି?
0: ମୁଁ ଖେଳୁଛି ନା ତମେ?
1: ନାଇଁ ତମେ,
0: ନାଇଁ ତମେ,
1: ମୁଁ ଠିକ ଅଛି। ମୁଁ ଯଦି ଖେଳୁଛି ବୋଲି କହୁଛ ତ ଟିକେ ଭଲ କରି ଖେଳେ।
0: ଆରେ ଏ କ'ଣ କରୁଛ, ଛାଡ଼ ଛାଡ଼ ଛାଡ଼ ନା।
1: ଜମା ଛାଡ଼ିବିନି, ଜମା ଛାଡ଼ିବିନି।
2: ଟଙ୍କା ନଥିବା ବେଳେ ଆମ ପାଖକୁ ଧାଇଁ ଆସିବେ, ଦାନ୍ତ ନେପିଡ଼ି ଗୋଡ଼ ହାତ ଧରି ଟଙ୍କା ମାଗି ନେବେ, ଜମି ବିକା ବନ୍ଧା କରିବେ, ଓଲଟା ଆମ ନାଁରେ କେସ୍ କରିବେ। ବାମନ ମହାନ୍ତି ଡରିବା ଲୋକ ନାହିଁ, ମୋ ଦେହରେ ଯେତେ ଶକ୍ତି ଅଛି ସେତେ କେସ୍ କରିବି। ଆରେ ଶୁଣୁଛ,
3: କ'ଣ ହେଲା?
2: ଶୁଣ ଶୁଣ, ଏଇଟା ଶୁଣ।
3: କ'ଣ?
2: କେଦାର ବାବୁଙ୍କୁ ଟିକେ ଖବର ପଠେଇଲ, କାମ ଅଛି।
3: ଏ ରାତିଟାରେ କିଏ ଯିବେ, କ'ଣ ଏମିତି କାମ ପଡ଼ିଗଲା କି?
2: ପରାମର୍ଶ ପରାମର୍ଶ ଲୋଡ଼ା, ଓକିଲ ସାଙ୍ଗରେ ପରାମର୍ଶଟା ବେଶୀ ଗୁପଚୁପିଆ କାମ, ତ ସେଥିପାଇଁ ରାତିଟା ହେଉଛି ଠିକ୍ ସମୟ।
3: ରାତିଟାରେ କିଏ କାହିଁକି ଯିବେ ମୋ ତାଙ୍କ ଘରକୁ?
2: ଆରେ ସିଏ କ'ଣ ଯାଇତେ ଲୋକ ହେଇଛନ୍ତି, ଖୋଦ ବାମନ ବାବୁଙ୍କ ନିଜ ଲୋକ ସିଏ। ତାଙ୍କୁ ଯଦି ମୁଁ ଏଥର ମନ୍ତ୍ରୀ ନ କରେଇଛି, ମୋ ନାଁ ବାମନ ମହାନ୍ତି ନୁହେଁ। ଏ ମୋ ଝିଅ ଖାଲି ପ୍ଲେନ୍ରେ ଉଡ଼ିବ, ଗାଡ଼ିରେ ବୁଲିବ, କେତେ ସଭା କେତେ ସମିତି ଫୁଲବାଳ ପଟୁଆର କେତେ ଲୋକବାକ ଯେ ଆସି ତମକୁ ଗୁହାରି କରିବେ।
3: ମୁଁ ତମକୁ କହିଲି ପରା ଆଗେ ବାହାଘରଟା ସାରିଦିଅ।
2: ଆରେ ବାହାଘର ହେଇ ସାରିଛି ବୋଲି ଭାବି ନଉନ କାହିଁକି, ଘର ଯାଇ ତ ଘରେ ଆସି ରହିଲେଣି।
3: କି କଥା ଯେ ତମେ କହୁଛ?
2: ଓହୋ, ଆଗରୁ କହିଛି ଏବେ ବି ସେଇ କଥା କହୁଛି, ସବୁ ଝିଅ ବାହା ହେଇ ସଂସାର କରନ୍ତି, ହେଲେ ମୋ ଝିଅମାନେ ବାହା ନ ହେଇ ସଂସାର କରିବେ।
3: କ'ଣ ହେଲା, ଝିଅ ମୋର ବାହା ନ ହେଇ ସଂସାର କରିବ? ଲୋକେ ଶୁଣିଲେ କ'ଣ କହିବେ?
2: ଲୋକଙ୍କ କଥାରେ କ'ଣ ଅଛି ରିମି ବୋଉ, ଆମ ଘର କଥା ଆମେ ବୁଝିବା ନା ଆଉ।
3: ତମର ଯୋଉ କଥା, ବାଜା ବାଜିବନି, ଭୋଜି ଭାତ ହବନି, ବାଣ ଫୁଟିବନି, ଦାଣ୍ଡକୁ ଏ କଥା ସୁନ୍ଦର ଦିଶିବ ତ?
2: ଓ ରିମି ବୋଉ, ତମେ କଥାଟା ମୁଁ ଟିକେ ବୁଝୁନ କାହିଁକି, ଦାଣ୍ଡ ସୁନ୍ଦର କଥା ତମେ ଯାହା କହୁଛ, ସେଥିରେ ଖାଲି ହଜାର ହଜାର ଟଙ୍କା ପାଣିରେ ପଡିବା ସାର ହବ।
3: ଟଙ୍କା ଖର୍ଚ୍ଚ ହୋଇଥାନି କି? ଟଙ୍କା ଖର୍ଚ୍ଚ ହେଇଯିବ ବୋଲି ମୋ ଝିଅ କ'ଣ ତୁମେ ଲୋକ ହିସାବ କରାଇବ? ନା, ସେ କଥା କେବେ ହେଇପାରିବନି।
2: ତମେ ତମର ଟିକେ ବୁଝୁନ ଆଉ, ଟିକେ ମୁଣ୍ଡ ଖର୍ଚ୍ଚ କର, ଭିତରକୁ ପଶ, ସବୁ ବୁଝିପାରିବ।
3: ମୋର ବୁଝିବା ଦରକାର ନାହିଁ, ତମ ମନକୁ ଯାହା ଆସୁଛି ତମେ କରୁଥା।
4: ସତକୁ ସତ ବୋଲି ଲେଖିବାକୁ, ସତ ବୋଲି କହିବାକୁ ଡର କିଆଁ? ବୁଝିଲ ଅଛୁ ତ, କଳାକୁ ଧଳା କରିବା ପାଇଁ ଆଦିତ୍ୟ ଦାସ ଓକିଲାତି କରୁନି।
5: ଆଜିକାଲି କେଦାର ଯେଉଁ ସୁଖ ସୌଭାଗ୍ୟ ପାଇଛି, ନା ତମେ ନା ମୁଁ, କେହି ପାଇପାରିବାନି।
4: କେଦାର ମହାନ୍ତି ପରି ସମସ୍ତେ କ'ଣ ସ୍ତ୍ରୀର ଆଶ୍ରୟରେ ରହିବେ, ଶ୍ୱଶୁର ଶାଶୁର ଇଙ୍ଗିତରେ ଚଳିବେ?
5: ସବୁଠି ଦୌଲତର ରାଜତ୍ଵ, ସବୁଠି ଦୌଲତର କରାମତି।
4: ବାଜା ବାଜିଲାନି କି ବାଣ ଫୁଟିଲାନି, ଜ୍ୱାଇଁ ଆସି ଘରେ ରହିଲେଣି। ବାମନ ମହାନ୍ତି କ'ଣ କମ୍ ଚାଲା, ସୁଲଭ ମୂଲ୍ୟରେ କାଠ ଆଉ ସିମେଣ୍ଟ ଯୋଗାଇ ଦେଇ ମୋଠୁ ବି ହଜାର ଟଙ୍କା ଉଠେଇ ଦେଇଛି।
5: ଆମ ଚାନ୍ଦା ବହି ବି ଆଉ ମିଳିଲାନି, ଆମକୁ ଦେଢ଼ ହଜାର ଧରେଇ ଦେଇ ବୁଢ଼ା ନିଶ୍ଚୟ ଆଉ ସେତିକି ସୁହା କରିଦେଇଥିବ।
4: କରୁଥା କରୁଥା, ସାହିତ୍ୟ ସଭା ସଙ୍ଗୀତ ସମ୍ମିଳନୀ ଏ ହାତରୁ ଖାଇ ଘୋଡ଼ା ପଛରେ ଦୌଡ଼ିବା ଢଙ୍ଗ ଛାଡ଼।
5: ବାମନ ମହାନ୍ତି ସବୁଠି ସଭାପତି, ମୁଖ୍ୟ ଅତିଥି, ଉପଦେଷ୍ଟା, କ'ଣ କରିବା, ସବୁ ତାଙ୍କ ପଛରେ କହିବେ, ହେଲେ ଆଗରେ କହିଲା ବେଳକୁ ସମସ୍ତଙ୍କର ମୁହଁ ବନ୍ଦ।
4: ବୁଝିଲୁ, ଏବେ ଇଲେକ୍ସନ୍ ଆସିଯାଇଛି ବୋଲି ବାମନ ପାର୍ଟିବାଲାଙ୍କ ପଛରେ ଲାଗିଯାଇଛି।
5: ଆଖି ନ ବୁଝି ଆମେ ଦେଖୁଥିବା, କାନ ବନ୍ଦ ନ କରି ଶୁଣୁଥିବା କଥା। ଆଚ୍ଛା ଭାଇ ଆଦିତ୍ୟ,
4: କ'ଣ
5: ମୁଁ ଆସୁଛି, ପୁଣି କାଲି ଦେଖା ହବ।
4: ଯିବୁ, ହଉ ଯା, କବାଟଟା ବନ୍ଦ କରିଦେଇ ଯିବୁ।
6: ନମସ୍ତେ।
4: ତମେ
6: ଚିହ୍ନି ପାରୁନାହାନ୍ତି? ଜାଣେ ଚିହ୍ନି ପାରିବେନି, ଘରେ ଆପଣ ଏକା, ଆଉ କେହି ନାହାନ୍ତି କି?
4: ତମକୁ କୋଉଠି ଦେଖିଲା ପରି ମନେ ହଉଛି।
6: କୋଉଠି ମନେ ପକାନ୍ତି ତ, କଲେଜରେ, କଲେଜ ଯିବା ରାସ୍ତାରେ, ସିନେମା ହଲ୍ରେ, ନା ତମ କୋର୍ଟ କଚେରୀରେ?
4: କୋଉଠି କୋଉଠି ଦେଖିଛି। ଓ ଆଚ୍ଛା, ତମେ ବାମନ ମହାନ୍ତିଙ୍କ ଝିଅ ନା?
6: ହଁ, ତାଙ୍କ ଘରେ ମୋତେ ନିଶ୍ଚୟ ଦେଖିଥିବେ, ତାଙ୍କ ଝିଅ ମୋ କ୍ଲାସମେଟ୍।
4: ତମ ନାଁଟା?
6: ରୁନୁ।
4: ବାସ୍ ସେତିକି,
6: ସଂକ୍ଷେପରେ ସେତିକି।
4: ହଠାତ୍ ମୋ ପରି ଜଣେ ଓକିଲ ପାଖରେ ତମର କି କାମ ପଡ଼ିଗଲା?
6: ଖାଲି କାମ ପଡ଼ିଲେ ଆସନ୍ତି, ଏମିତି ବୁଲି ଆସନ୍ତିନି।
4: ସକାଳୁ ସକାଳୁ ତମ ସହିତ ସାକ୍ଷାତ, ବୋଧହୁଏ ଆଜି ଦିନଟା ଯାକ ଶୁଭରେ କଟିବ।
6: ଏତେ ବଡ଼ ଓକିଲ ଆପଣ, ପୁଣି ସମାଜସେବକ, ଘରଟାକୁ ସିନା ସଜେଇ ସଜେଇ ରଖିଥାନ୍ତେ।
4: ଏଇ ଘରେ ଏମିତି ଆଜି ଯାଏ ମୁଁ ଚଳୁଛି।
6: ଆପଣ ଯଦି ପାରୁନାହାନ୍ତି ଗୋଟେ ମେଡ୍ ସର୍ଭେଣ୍ଟ ରଖନ୍ତୁ, ନହେଲେ ଘରଣୀଟି ଆଣନ୍ତୁ। ଏଇ ଦେଖନ୍ତୁ, 10 ମିନିଟ୍ ଭିତରେ ମୁଁ ଆପଣଙ୍କୁ ଏ ଘରୁ କେମିତି ଝକମକ କରିଦେବି।
4: ଶୁଣି ଖୁସି ହେଲି, ଆରମ୍ଭ କରିଦିଅନ୍ତୁ। ତାପରେ ସମାଜସେବା, ଅନାଥାଶ୍ରମ କି ନାରୀ ସେବା ସଦନଟି ବି ଖୋଲି ଦିଅନ୍ତୁ।
6: ଆଗେ ଗୃହ ସେବା ହେଉ, ନିଜେ ସୁସ୍ଥ ରହିଲେ ସିନା ଅନ୍ୟର ସେବା କରିବେ।
4: ସେବା, ପରାମର୍ଶ ପାଇଁ ଧନ୍ୟବାଦ।
6: ଥାଉ ଥାଉ, ଧନ୍ୟବାଦ ଅଧିକ ହେଇଗଲେ ବହି ହେବନି। ଦେଖନ୍ତୁ, ଏଇଟା ଏଇଠି ରହିବ,
4: ମାନେ ମାନେ
6: ଜୋତା
4: ଷ୍ଟାଣ୍ଡ, ଜୋତା
6: ହେଙ୍ଗର ଗୁଡ଼ାକ ଏପଟେ ଝୁଲନ୍ତୁ।
4: ପୁଣି କିଏ? ଆରେ ଅଚ୍ୟୁତ, ଆସ ଆସ ଆସ, ଆରେ ଚାଲି ଯାଉଛୁ ଯେ।
5: ନାଇଁ
4: ଆସ,
5: ଘଟଣାଟା ଅସୁବିଧା
4: ସେ କିଛି ନାହିଁ, ବସ ବସ,
6: କିଛି ଅସୁବିଧା ନାହିଁ, ମୁଁ ଏଠୁ ଯାଉଛି, ଆପଣମାନେ ଗପ କରନ୍ତୁ,
4: ଚାଲିଯିବେ।
6: ନମସ୍କାର ନମସ୍କାର ଅଚ୍ୟୁତ ବାବୁ,
5: ନମସ୍କାର ନମସ୍କାର।
4: ଚାଲିଗଲେ। ଆଚ୍ଛା, ଏ ଝିଅଟିକୁ ଆମେ ବାମନ ମହାନ୍ତି ଘରେ ଦେଖିଛେ ନାହିଁ?
5: କିଏ ଜାଣେ, ଠିକ ତ ରିମଝିମିର ଛାଞ୍ଚ ପରି ଦିଶୁଛି, ହୁଏତ ତାଙ୍କର ଦ୍ୱିତୀୟ କନ୍ୟା ରତ୍ନ ହେଇଥିବ।
4: ସେ କହିଲା ସେ ରିମଝିମର କ୍ଲାସମେଟ୍ ବୋଲି।
5: ବାମନ ବାବୁ ବର୍ତ୍ତମାନ ଦ୍ୱିତୀୟ ଗୃହ ଜାମା ତାର ଅନୁସନ୍ଧାନରେ। ଇଏ ମଧ୍ୟ ମନ୍ଦ ନୁହେଁ, ଝଟକି ଛଟକି ମହକ କୁହୁକ ସବୁ ଅଛି, ଏ ସୁଯୋଗ ହସ୍ତାନ୍ତର କର ନେଇ ଆଦିତ୍ୟ।
4: ଯା ଯା, ବାମନ ମହାନ୍ତି, ବାମନ ମହାନ୍ତିର ଫାସ ଆଉ କାହାକୁ ବାନ୍ଧିପାରେ, ହେଲେ ମୋତେ ନୁହେଁ, ବୁଝିଲୁ?
5: ଆରେ ଭାଇ, ପାତ୍ରୀ ମନ୍ଦ ନୁହେଁ, ଈଶ୍ୱରଙ୍କର ଅଜାତିତ ଦାନ, ତାକୁ ଗ୍ରହଣ କର, ଭଲ ରୂପେ ଭାବି ନିଅ ଆଦିତ୍ୟ। ମୁଁ ପଛେ ଈର୍ଷାରେ ଜଳେ, ହେଲେ ବନ୍ଧୁ ହିସାବରେ ମୋର ଏଇ ସତ୍ପରାମର୍ଶ ଗ୍ରହଣ କର। କନ୍ୟା ରତ୍ନ ଲାଭ, ଗୃହ ଲାଭ, ଯାନବାହନ ବି ଲାଭ ହେଇପାରେ।
4: ଥାଉ ଥାଉ ଥାଉ, କନ୍ୟା ରତ୍ନ, ଗୃହ ଲାଭ,

0: ଦରକାର ବାବୁ, ଇଏ ପୁରା ଇଲେକ୍ସନ ସମୟ, ତମେ ଖାଲି ନମିନେସନଟା ଦାଖଲ କରିଦିଅ, ତାପରେ ଦେଖିବ ତମ ନାଁଟା କେମିତି ଚହଳ ପଡ଼ିଯିବ ଦେଖିବ। ଆଉ ଏ ଅର୍ଥ ଯାନବାହନ ଲାଭ ବି ହେଇପାରେ, ତା ସାଙ୍ଗେ ସାଙ୍ଗେ ପରବର୍ତ୍ତୀ ଇଲେକ୍ସନ ପାଇଁ ରାସ୍ତାଟା ବି ଖୋଲିଯିବ।
1: ମୁଁ ନମିନେସନ ଦେବି, କିଡ଼େ କିଡ଼େ ନାମକରା ନେତାମାନେ ଅଛନ୍ତି।
0: ଆଉ କିଏ ନେତାମାନେ ଅଛନ୍ତି ଜଣେ ତ, ଆଉ ତାକୁ ଅବଶ୍ୟ ହରେଇବାଟା ଏତେ ସହଜ ନୁହେଁ, ହେଲେ ଖାଲି ନମିନେସନଟା ପଡ଼ିଯାଉ, ଦେଖିବ ଦେଖିବ, ତାପରେ ନେତାମାନେ କେମିତି ତମ ଦୁଆରକୁ ମୋ ଦୁଆରକୁ ଧାଇଁବେ ଦେଖିବ। ଏ ସମୟରେ ଅଦିନରେ ବର୍ଷା କୁଆପଥର ଝଡ଼ିବା ପରି ଖାଲି ନୋଟ ଝଡ଼ିବ, ଏ ନୋଟ ଗୋଟେଇ ପାରିଲେ ହେଲା।
1: ଠିକ୍ ଅଛି, ଆପଣ ଯେତେବେଳେ କହୁଛନ୍ତି ମୁଁ ଆଉ ମନା କରିବିନି। କଥା କ'ଣ କି, କ୍ଲାଏଣ୍ଟ ମାନେ ସବୁ ଆସିଛନ୍ତି, ମୁଁ ଟିକେ ସେମାନଙ୍କ କଥା ବୁଝି ଆସେ।
0: ହଁ ହଁ, ସେଇଟା ଆଗ କଥା, ଯା ଯା ଆସ।

0: ଯେତେ ସବୁ ଅନାଥ ମାନେ ସେଠି ରୁଣ୍ଡ, ଆଦିତ୍ୟ ଖାଲି ପକେଟରୁ ଖର୍ଚ୍ଚ କରି କରି ତାଙ୍କ ସେବାରେ ଲାଗିଛି।
1: ବାବା ମ, ତମର ଶୁଣିଲେ ତାଙ୍କର ଭୀଷଣ ରାଗ।
0: ଆହା, ପିଲାଟା ବୁଝି ନାହିଁ ତ, ରାଗୁ ରାଗୁ ବଳେ ବୁଝିଯିବେ ନେଇ କି।
1: ବାବା ବାବା, ଆଦିତ୍ୟ ନା ତାଙ୍କ ଘର ସବୁ ଚାବି ମତେ ଦେଇଛି।
0: ଆରେ ବାହ, ଭଲ କରିଛୁ, ଭଲ କରିଛୁ ମା, ବହୁତ ଭଲ କରିଛୁ। ଯେତେ ସବୁ କାଙ୍ଗାଳ ସେଠି ଆସିକି ଜମା ହଉଛନ୍ତି, ତୁ ଥିଲେ ସେସବୁ ଆଖଡ଼ା ଚଳିବନି ସେଠି। ଆଦିତ୍ୟ ବାବୁଙ୍କର ଦିନକୁ 100 ଟଙ୍କା ରୋଜଗାର, ବୁଝିଲୁ ମା, ରଖି ଜାଣି ନାହାନ୍ତି। ଆଗେ ତାଙ୍କୁ ତୁ ସମ୍ଭାଳି ନେ, ତାପରେ ସେ ଘରଟାକୁ ଭଡ଼ା ଦେଇଦେଇ ଆମ ଘରକୁ ତାକୁ ଧରିକି ଚାଲି ଆସିବୁ, ବୁଝିଲୁ। ଦି ଝିଅଙ୍କ ପାଇଁ ତ ମୁଁ 2ଟା ସମାନ କରିକି ବଙ୍ଗଳା ତିଆରି କରିଦେଇଛି, ଆଉ ଚିନ୍ତା କ'ଣ।
1: ଦେଖୁଛ ତ ମା ରୁନୁର କେତେ ବୁଦ୍ଧି।
0: ହବନି, ଯେତେ ହେଲେ ସେ ମୋ ଝିଅଟି।
1: ତମର ଝିଅ ଆଉ କଣ, ସେ ମୋର କେହି ନୁହେଁ।
0: ହେଲା ହେଲା ହେଲା ବାବୁ, ରୁନୁ ତମ ଝିଅ ହେଲା।
1: ଆଲୋ ମା ରୁନୁ, ଆଦିତ୍ୟଙ୍କୁ ଆମ ଘରକୁ ଡାକିଲୁନି?
0: ସେ ଆସିବେ, ବଳେ ବଳେ ଆସିବେ, ଏତେ ବ୍ୟସ୍ତ କାହିଁକି ହଉଛ।
1: ବୁଝିଲ, ତମ ଝିଅ ଦୁହେଁ ତମଠୁ ବଳି ଗଲେଣି ମ।
0: ବୁଝିଲ, ପୁଅ ନାହିଁ ବୋଲି ମୋର ମୋଟେ ଦୁଃଖ ନାହିଁ ରୁନୁ ବୋଉ।

ଶୁଣୁଥିଲେ ନାଟକ ବାମନ ବାବୁଙ୍କ ଲାଞ୍ଜ, ରଚନା ପ୍ରମିଳା କୁମାରୀ ପାଢ଼ୀ, ପ୍ରଯୋଜନା ନବକିଶୋର ଭତ୍ରା, ସହାୟତା ମନୋଜ କୁମାର ସାମନ୍ତରା। ଏ ନାଟକରେ ଯେଉଁ କଳାକାରମାନେ ଅଂଶଗ୍ରହଣ କରିଥିଲେ ସେମାନେ ହେଲେ ବାମନ ବାବୁ, ଗିରିଶ ଚନ୍ଦ୍ର ନାୟକ, ଆଦିତ୍ୟ ଉଦୟ ଶଙ୍କର ଜାନୀ, ଅଚ୍ୟୁତ, ମହେଶ୍ୱର ପଣ୍ଡା, କେଦାର, ଉମେଶ ଚନ୍ଦ୍ର ଶତପଥୀ, ରୁନୁ ବୋଉ, ଗୀତା ପଟ୍ଟନାୟକ, ରିମଝିମ୍ ଆବେଦା ଖାତୁନ ଏବଂ ରୁଞ୍ଝୁନ୍ ଜ୍ୟୋତ୍ସ୍ନା ରାଉଳ। ଶୁଣୁଥିଲେ ନାଟକ ବାମନ ବାବୁଙ୍କ ଲାଞ୍ଜ।

ଶ୍ରୋତାମାନଙ୍କୁ ଏଇଠି ମନେ ପକାଇ ଦେଉଛୁ, ଆଜି ରାତି 10:30 ଶୁଣିପାରିବେ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ସୂଚନାଟି ଏତିକିରେ ଶେଷ ହେଲା।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ସମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଆଇବା ରବିବାର ଦିନ ଫ୍ରାନ୍ସର ନିସ୍ଠାନେ ମିଳିତ ଭାବେ ଭାରତ ଇନୋଭେଟ୍ସ ସମ୍ମିଳନୀକେ କରିବେ ଉଦ୍ଘାଟନ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଇବା ମାସ 3 ତାରିଖ ନୁ ମୂଲ ହେଉଥିବାର ଅମରନାଥ ଯାତ୍ରାର ଶ୍ରଦ୍ଧାଳୁମାନଙ୍କର ସୁରକ୍ଷା ବ୍ୟବସ୍ଥାକେ ଅତକା ବରକସ କରବା ଲାଗି ଡ୍ରୋନ୍, ସିସିଟିଭି କ୍ୟାମେରା, ଅତ୍ୟାଧୁନିକ ମନିଟରିଂ ବ୍ୟବସ୍ଥା ମୁତୟନ ଉପରେ କରିଛନ୍ ଗୁରୁତ୍ୱାରୋପ। ଚଲତି ନିଟ୍ UG ପରୀକ୍ଷାର ପରୀକ୍ଷାର୍ଥୀମାନଙ୍କୁ ଅତକା 15 ମିନିଟ୍ ସମୟ ଦେବା ଲାଗି ସରକାର ନେଲେ ନିଷ୍ପତ୍ତି। ରାଜ୍ୟ ସରକାରଙ୍କର 2 ବର୍ଷର ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନଠାରେ ସାମ୍ବାଦିକମାନଙ୍କୁ ସରକାରଙ୍କର ଉପଲବ୍ଧିର ବିବରଣୀ ଦେଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକେ ଆହୁରି ବରକସ କରବାର ଲକ୍ଷ୍ୟଥି ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ଅନ୍ନପୂର୍ଣ୍ଣା ଯୋଜନା। 3,28,52,000 ହିତାଧିକାରୀଙ୍କୁ ମିଳିବା ମୁଡ଼ ପିଛା ଅତକା 5 କେଜି ଚାଉଲ। ରାଜ୍ୟ KG ନୁ PG ତକ୍ ଦେୟମୁକ୍ତ ଶିକ୍ଷା ପ୍ରଦାନ ଲାଗି ସରକାର ନେଇଛନ୍ ନିଷ୍ପତ୍ତି, ସାମ୍ବାଦିକ ସମ୍ମିଳନୀଥି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରପତି ଭବନ ଏଇ ମାସର 15 ଆଉ 16 ତାରିଖ ଦିନ ପାଳନ କରାଯିବା ରଜ ମହୋତ୍ସବ। ଶିଶୁମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କରବାର ଆଉ ସେମାନଙ୍କର ଭବିଷ୍ୟତକେ ସୁନିଶ୍ଚିତ କରବାର ସାଙ୍ଗେ ଜନସଚେତନତା ବୃଦ୍ଧି କରବାର ଲକ୍ଷ୍ୟଟି ଆଜି ପାଳନ କରାଯାଉଛେ ଶିଶୁ ଶ୍ରମ ନିରୋଧ ଦିବସ। ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଆଜି କଳାହାଣ୍ଡି ଗସ୍ତରେ ଯାଇକରି ସିର୍ଲିଗୁଡ଼ାର ମେଗା ନର୍ସରୀଠାରେ ଓଡ଼ିଶାର ପହେଲା ହାତୀ ପ୍ରଶିକ୍ଷଣ କେନ୍ଦ୍ରର କରିଛନ୍ ଉଦ୍ଘାଟନ। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ବୌଦ୍ଧ ଜିଲ୍ଲା ଗସ୍ତ କରିକରି ଭିନ୍ ଭିନ୍ ଇଲାକାର ପିଇବାର ପାଣି ସମସ୍ୟା ନେଇକରି ବିଭାଗୀୟ ଅଧିକାରୀମାନଙ୍କ ସାଙ୍ଗେ କରିଛନ୍ ଆଲୋଚନା। ସିଡ୍ନିଠାରେ ଚାଲିଥିବାର ଅଷ୍ଟ୍ରେଲିଆନ୍ ଓପନ୍ ଟୁର୍ଣ୍ଣାମେଣ୍ଟଥି ମହିଳା ବର୍ଗ ସେମିଫାଇନାଲ୍କେ ପହଞ୍ଚିଲେ PV ସିନ୍ଧୁ। ସେ ଆଜ କ୍ୱାର୍ଟର ଫାଇନାଲ୍ରେ ଚାଇନିଜ୍ ତାଇ ପେଇର ଚେନ୍ ସୁୟୁଙ୍କୁ 21-6, 21-9 କରିଛନ୍ ପରାସ୍ତ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ପହଞ୍ଚିଛେ ଉପକୂଳ ଓଡ଼ିଶାର କେତେଟା ଇଲାକା। ଇତାର ବଲେ ଆଇବା 24

0: ଘଣ୍ଟା ଭିତରେ ପାଖାପାଖି ସବୁ ଜିଲ୍ଲାକେ ବିଜୁଳି ଘଡ଼ଘଡ଼ି ସାଙ୍ଗେ ହେବା ବର୍ଷା। ଏଚ୍ନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
1: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପଣ୍ଡିତ ରାଜେନ୍ଦ୍ର ପ୍ରସନ୍ନଙ୍କ ଦ୍ୱାରା ପରିବେଷିତ ବଂଶୀବାଦନ। ତବଲା ସଙ୍ଗତ କରିଛନ୍ତି ଗ୍ଲାଡୱିନ୍ ଚାର୍ଲସ। ଗିଟାର ବାଦନ କରିଛନ୍ତି ଅନିଲ ଶର୍ମା। ଶିଳ୍ପୀଙ୍କ ଦ୍ୱାରା ପରିବେଷିତ ବଂଶୀରେ ପ୍ରଥମେ ଶୁଣନ୍ତୁ ସବୁଠାରୁ ମୌଳିକ ଭାବପ୍ରବଣ ଗଭୀର ଶାନ୍ତି ପ୍ରେମ ଓ ଭକ୍ତିର ଉଦ୍ରେକ ସହ କଲ୍ୟାଣ ଥାଟରୁ ଉତ୍ପନ୍ନ ରାଗ ୟମନ୍।

ପଣ୍ଡିତ ରାଜେନ୍ଦ୍ର ପ୍ରସନ୍ନଙ୍କ ଦ୍ୱାରା ପରିବେଷିତ ବଂଶୀବାଦନରେ ଶୁଣିଲେ କଲ୍ୟାଣ ଥାର୍ଡ଼ରୁ ଉତ୍ପନ୍ନ ରାଗ ୟମନ୍ ଶିଳ୍ପୀଙ୍କ ଦ୍ୱାରା ପରିବେଷିତ ବଂଶୀରେ ଏଥର ଶୁଣନ୍ତୁ ହିମାଳୟ କ୍ଷେତ୍ର ସହିତ ସଂଯୁକ୍ତ ଶାନ୍ତିପୂର୍ଣ୍ଣ ପାରମ୍ପରିକ ଲୋକସଙ୍ଗୀତ ଧୁନ୍ ହିମାଳୟ।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ପଣ୍ଡିତ ରାଜେନ୍ଦ୍ର ପ୍ରସନ୍ନଙ୍କ ଦ୍ୱାରା ପରିବେଷିତ ବଂଶୀ ବାଦନରେ ପ୍ରଥମେ ଶୁଣିଲେ କଲ୍ୟାଣ ଥାଟରୁ ଉତ୍ପନ୍ନ ରାଗ ୟମନ ଏବଂ ପରେ ହିମାଳୟ କ୍ଷେତ୍ର ସହିତ ସଂଯୁକ୍ତ ଶାନ୍ତିପୂର୍ଣ୍ଣ ପାରମ୍ପରିକ ଲୋକସଙ୍ଗୀତ ଧୁନ୍ ହିମାଲୟ। ତବଲା ସଙ୍ଗତ କରିଥିଲେ ଗ୍ଲାଡୱିନ୍ ଚାର୍ଲସ। ଗିଟାର ବାଦନ କରିଥିଲେ ଅନିଲ ଶର୍ମା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ପାଇଁ ଅନୁରୋଧକାରୀ ଶ୍ରୋତା ହେଲେ ପଞ୍ଚାନନ ବିହାର, ବିପିନ, ଉପେନ୍ଦ୍ର, ଅଶୋକ, ଭଗବାନ ଏବଂ ଭାଗିରଥୀ, ଲୁଇସିରା, ଭେଡ଼େନ ବ୍ଲକ, ବରଗଡ଼ ଜିଲ୍ଲାରୁ। କଥାଚିତ୍ର ଅନପଡ଼ର ଏହି ଗୀତଟି କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର। ସଙ୍ଗୀତ ମଦନ ମୋହନ। ଗୀତ ରଚନା ରାଜା ମେହେନ୍ଦି ଅଲି ଖାନ।

ଏଥର କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ମାସୁମର ଏ ଗୀତଟି ପାଇଁ ଅନୁରୋଧକାରୀ ଶ୍ରୋତା ହେଲେ ମୋନିକା, ବିକି, ନବୀନ ଏବଂ ତାଙ୍କ ପିତାମାତା। ଗ୍ରାମ ଡୁଙ୍ଗୁରୀ, ବ୍ଲକ ଅମ୍ବାଭୁନା, ବରଗଡ଼ ଜିଲ୍ଲାରୁ ମାସୁମ କଥାଚିତ୍ର ପାଇଁ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର। ସଙ୍ଗୀତ ଆର୍ ଡି ବର୍ମନ, ଗୀତ ରଚନା ଗୁଲଜାର।

ଶ୍ରୋତାମାନେ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଅନୁରୋଧକାରୀ ଶ୍ରୋତା ହେଲେ ଲୋକନାଥ ସାହୁ, କରମସାନୀ ସାହୁ, ରାଧାକାନ୍ତ ସାହୁ ଏବଂ ସୁନୀଲ କୁମାର ସାହୁ, ଜାମପାଲି ପୋଷ୍ଟ ବିଜାପୁର ବରଗଡ଼ ଜିଲ୍ଲାରୁ। କଥାଚିତ୍ର କସୁର କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତ ନଦୀମ ଶ୍ରବଣ।

ଆଶା କଥାଚିତ୍ରର ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରି ଶ୍ରୋତା ହେଲେ ରୋହିଣୀ ମେହେର, ସବିତା ମେହେର, ପ୍ରୀତି ମେହେର, ଶ୍ରାବଣୀ ମେହେର ଏବଂ ତ୍ରିବେଣୀ ମେହେର, ରୁଦ୍ରାଣୀ ମେହେର, ମହଲାକଟା, ବୋଲତଲ, ଭେଡ଼େନ, ବରଗଡ଼ ଜିଲ୍ଲାରୁ। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଗୀତ ରଚନା ଆନନ୍ଦ ପକ୍ଷୀ।

ଏଥର ଅନୁରୋଧକାରୀ ଶ୍ରୋତା ହେଲେ ରବୀନ୍ଦ୍ରନାଥ ମେହେର, ଜଗଦୀଶ ମେହେର, କେଦାରନାଥ ମେହେର, ହେମନ୍ତ ମେହେର, ସୁଶାନ୍ତ ମେହେର, ଶ୍ରୀକାନ୍ତ ମେହେର ଏବଂ ଓଙ୍କାର ମେହେର। ସେମାନେ ଲେଖିଛନ୍ତି ମହଲାକଟା ଉପରପଡ଼ା ବରଗଡ଼ ଜିଲ୍ଲାରୁ। କଥାଚିତ୍ର ଦିଲ୍କି ଆକରେ, କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ, ସଙ୍ଗୀତ ଯତୀନ ଲଲିତ, ଗୀତ ରଚନା ଆନନ୍ଦ ବକ୍ସି।

କାର୍ଯ୍ୟକ୍ରମର ଏହି ଶେଷ ଗୀତଟି ପାଇଁ ଅନୁରୋଧକାରୀ ଶ୍ରୋତା ହେଲେ ବିଶ୍ୱ ଅମାତ ହୁତୁମା ବିନିକା ସୁବର୍ଣ୍ଣପୁର ଜିଲ୍ଲାରୁ। କଥାଚିତ୍ର ତୁମ୍ବିନ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅନୁରାଧା ପୌଡ଼ୱାଲ। ସଙ୍ଗୀତ ନିଖିଲ ବାନାର୍ଜୀ। ଗୀତ ରଚନା ଫୈଜ ଅନବର।